ବେଦ ବଖାଣିଛି, ଶାସ୍ତ୍ରରେ ରହିଛି, ନିୟତ ପ୍ରମାଣ ସତ। ନୀଳାଚଳ ପ୍ରଭୁ ବିରାଜ କରନ୍ତେ ନୀଳଗିରି ଜଗନ୍ନାଥ। ଏ ଜଗତର ନାଥ ଜଗନ୍ନାଥ, ଯାହାଙ୍କୁ ବେଦ ମଧ୍ୟ ବର୍ଣ୍ଣନା କରିପାରୁନି, ବେଦ ମଧ୍ୟ ନେତି ନେତି ବୋଲି କହିଛନ୍ତି ତାଙ୍କର ମହିମାକୁ ବର୍ଣ୍ଣନା କରିବାକୁ ଯାଇ। ସେହିପରି ଭାବରେ ପ୍ରଭୁଙ୍କର ଅନନ୍ୟ ଲୀଳାକୁ କିଏ ବା କହିପାରିବ। ଆଜି ସଂକୀର୍ତ୍ତନ ହଉଛି, ଆମେ ଦେଖିପାରୁଛୁ ଶ୍ରୋତା ବନ୍ଧୁ ଅତି ସୁନ୍ଦର ଭାବରେ ବର୍ତ୍ତମାନ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚାଲିଛି। କାରଣ କଡନ ଭିତରେ ଏତେ ସଂଖ୍ୟାରେ ଶ୍ରଦ୍ଧାଳୁ ରହିଯାଇଥିଲେ, ଯାହାଫଳରେ ପ୍ରଭୁଙ୍କର ନୀତିକାନ୍ତିରେ ବାଧା ଉଠିବ। ସେଥିପାଇଁ ବାଧା ନ ହେବା ପାଇଁ ବା ତାଙ୍କର କୌଣ ଯାତ୍ରାରେ କୌଣସି ପ୍ରକାର ତ୍ରୁଟି ଯେପରି ନ ରହିବ, ସେଥିପାଇଁ ସୁନ୍ଦର ଭାବରେ ଆରକ୍ଷୀ ବାହିନୀ ସହିତ ଡାକବାଜି ଯନ୍ତ୍ର ଦ୍ୱାରା ସମସ୍ତ ଶ୍ରଦ୍ଧାଳୁ ମାନଙ୍କୁ କୁହାଯାଉଛି କଡନ ବାହାରକୁ ଆଜି ଚାଲିଯିବା ପାଇଁ। କାରଣ କଡନ ବାହାରକୁ ନ ଗଲେ ପ୍ରଭୁଙ୍କର ନୀତିଜ୍ଞାନ୍ତି ନିଶ୍ଚିତ ଭାବରେ ଅନୁଷ୍ଠିତ ହେବା ପାଇଁ ବିଳମ୍ବ ଲାଗିବ। ଜଗତ ସହିତ ଜଗନ୍ନାଥ ଯିଏ ବାନ୍ଧି ପାରିଛନ୍ତି, ସେଥିପାଇଁ ସିଏ ହେଉଛନ୍ତି ଜଗନ୍ନାଥ। ଜଗନ୍ନାଥ ହେଉଛନ୍ତି କିଏ? ସେ ନା ସିଏ ହେଉଛନ୍ତି ଯିଏ ଜଗତ ସହିତ ଜୀବନକୁ କାଳ କାଳ ଧରି ବାନ୍ଧି ରଖିଛନ୍ତି। ସେ ହି ଜଗନ୍ନାଥ, ସତ୍ୟ, ଶିବ, ସୁନ୍ଦର, ଷୋଳକଳାର ଠାକୁର ପରିପୂର୍ଣ୍ଣ ବିଗ୍ରହ। ନାମରେ ନାଦରେ ସେ ନାଦ ବ୍ରହ୍ମ ଏବଂ ଶବ୍ଦରେ ସେ ଶବ୍ଦ ବ୍ରହ୍ମ। ଆଉ ଦାରୁ ବିଗ୍ରହ ସ୍ୱରୂପ ହେତୁ ସିଏ ହେଉଛନ୍ତି ଦାରୁ ବ୍ରହ୍ମ, ସେ ନାଦ ବ୍ରହ୍ମ। ଆଉ କିଛି ସମୟ ପରେ ଦେଖିବେ ଦାରୁ ବ୍ରହ୍ମ କିପରି ନାଦ ବ୍ରହ୍ମରେ ପରିଣତ ହେବେ। ଅର୍ଥାତ୍ ଯେତେବେଳେ ରଥ ଚାଲିବ, ଘର ଘର ନାଦରେ ଘୋଷ ଦେଇ ଭକ୍ତମାନଙ୍କୁ ଆହ୍ୱାନ କରି ସମସ୍ତ ଭକ୍ତଙ୍କୁ ଏକକାର କରି ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏ ଶ୍ରୀକ୍ଷେତ୍ରର ପଟଭୂମିରେ ସମସ୍ତଙ୍କୁ ଏକାକାର କରିବା ପାଇଁ ପ୍ରଭୁଙ୍କର ଯାତ୍ରା, ଯୋଉ ଯାତ୍ରା ଆଜି ସକଳ ତୀର୍ଥଙ୍କର ଆଜି ମିଳନ ଘଟିଛି। ଏଇ ଯାତ୍ରାରେ ଖାଲି ଆମେ କହିବା ନାହିଁ, ଏ ଯାତ୍ରାରେ କୌଣସି ବ୍ୟକ୍ତି ଆମେ ନିଜେ ମଧ୍ୟ ତାର ଅହଙ୍କାରକୁ ପ୍ରଦର୍ଶିତ କରିପାରିବା ନାହିଁ। କାରଣ ଏଠି ଗଜପତି ନିଜେ ଯେତେବେଳେ ସମାର୍ଜନା କରିବେ, ଗଜପତି ନିଜେ ଯେତେବେଳେ ଛେରା ପହରା କାର୍ଯ୍ୟ କରିବେ, ଯିଏ କୋଟି ରାଜାର ମୌଡ଼ମଣି ଗଜପତି ଦିବ୍ୟ ସିଂହ ଦେବ, ଆଉ କିଛି ସମୟ ପରେ ଶ୍ରୀନଗରରୁ ଆସିବେ, ମଙ୍ଗଳାର୍ପଣ କାର୍ଯ୍ୟ ହବ। କାରଣ ଯେମିତି ଜଗନ୍ନାଥ ମହାପ୍ରଭୁ ଯେତେବେଳେ ବହଣ୍ଡି ହୋଇ ଆସିଛନ୍ତି, ତାଙ୍କର ମଧ୍ୟ ମଙ୍ଗଳାର୍ପଣ କାର୍ଯ୍ୟ ହୋଇଥିଲା, ଠିକ ସେହିପରି ମଙ୍ଗଳ ଅର୍ପଣ ଗଜପତି ମହାରାଜାଙ୍କର ମଧ୍ୟ ହବ। କିନ୍ତୁ ସେ ଗଜପତି ସେବକ, ଏ ଗଜପତି ନୁହନ୍ତି। କାରଣ ମନେ ପଡ଼େ ଗୋପବନ୍ଧୁଙ୍କର ସେଇ କଥା, ଉତ୍କଳର ନେତା ନାହିଁ ପ୍ରୟୋଜନ, ଉତ୍କଳର ନେତା ସ୍ୱୟଂ ନାରାୟଣ। ଏଠି ନେତାଙ୍କର କୌଣସି ନାହିଁ, ଏଠି କେହି ପ୍ରଜା ସମସ୍ତେ ଏକ। ରଜା ପ୍ରଜା ପଥ ରଥ ସବୁ ହଉଛି କେବଳ ଗୋଟିଏ ମାତ୍ର ହଉଛି କଣ ନା ଭାବଭକ୍ତିର, ଭକ୍ତଙ୍କର ସେଇ ଭାବ, ଆଉ କିଛି ନାହିଁ ତା ଛଡା। କାରଣ ଯୋଉ ଠାକୁର ଆଜି ପତାକା ଡାକୁଛନ୍ତି ନୀଳଚକ୍ରରେ, ଏବେ ମଧ୍ୟ ସେଇ ସୁନ୍ଦର ଭାବରେ ହଳଦୀ ରଙ୍ଗର ପତାକା ଫରଫର ହେଇ ଉଡୁଛି ଏବଂ ଡାକୁଛନ୍ତି ପଞ୍ଚକୋଶୀରୁ ସମସ୍ତ ଭକ୍ତଙ୍କୁ ଡାକୁଛନ୍ତି, ପତାକା ଜଳ ଚଞ୍ଚଳ।

ହୋଇଛନ୍ତି ବାହାର, କେଉଁ ଜଳ ଆଣି ଧୋଇବି ପଦ ଚରଣ ସର। ଅଚ୍ୟୁତାନନ୍ଦ ସେ ପଞ୍ଚ ସଖା ଯୁଗର ବୈଷ୍ଣବ ସିଦ୍ଧ ସାଧକ ଅଚ୍ୟୁତାନନ୍ଦ ଦାସ ଲେଖିଛନ୍ତି ସେ ପଦ ବନ୍ଦନା କରି, ଯୋଉ ପଦକୁ ବନ୍ଦନା କରିବା ପାଇଁ ବ୍ରହ୍ମା ଶିବ ମଧ୍ୟ ଆଜି ପ୍ରଭୁଙ୍କ ନିକଟରେ ସମର୍ପିତ ହେଇଯାଇଛନ୍ତି, ଅଥଚ କରିପାରି ନାହାନ୍ତି। ସେଇ ପଦକୁ ବନ୍ଦନା କରିବା ପାଇଁ ଯାଇଛନ୍ତି ପ୍ରଭୁ ଗଙ୍ଗା ଦେବୀ, ଯାର ଚରଣ ହୋଇଛନ୍ତି ବାହାର, କେଉଁ ଜଳ ଆଣି ଧୋଇବି ଚରଣ ତୋର। ପ୍ରଭୁ ଜଳ ନାହିଁ, ଅଛି କେଉଁ ଜଳ? ମୋ ଆଖିର ଜଳ, ଆଖିର ଦୁଇ ଥର ଲୋତକରେ ଆପଣଙ୍କର ପାଦକୁ ଧୋଇଦେବାକୁ ଚାହେଁ। ଟିକିଏ ପୂର୍ବରୁ ଆପଣ ମାନେ ଶୁଣିଥିଲେ ଡକ୍ଟର ଶାନ୍ତନୁ ରଥ ମହୋଦୟ କହୁଥିଲେ, ଇଏ ତ ହଉଛି ସେଇ ମୁହୂର୍ତ୍ତ, ସେଇଥିପାଇଁ ତ ଜଗନ୍ନାଥ ମହାପ୍ରଭୁ ରତ୍ନ ସିଂହାସନ ଛାଡି ଚାଲି ଆସନ୍ତି ଭକ୍ତଙ୍କର ଆଖିର ନୀରରେ ତାଙ୍କର ପାଦକୁ ଧୋଇବା ପାଇଁ। ଆହା କି ସୁନ୍ଦର ଭାବରେ ଡକ୍ଟର ଶାନ୍ତନୁ ରଥ ମହୋଦୟ କହିଥିଲେ, ତାକୁ ଶ୍ରବଣ କରି ମୋ ଦେହ ଏବେ ମଧ୍ୟ ଲୋମ ଟାଙ୍କରି ଉଠିଛି। ପ୍ରଭୁ ଏଡ଼େ ଭାଗ୍ୟ ମୋର ହେବ କି ବୃନ୍ଦାବନେଶ୍ୱରୀ ସେବକୀ, ଆପଣଙ୍କର ମୋ ଯଦି ମୁଁ ସେବା ନ କରିପାରିଲେ ନାହିଁ, ଆପଣଙ୍କର ସେବକର ସେବା ଯଦି କରିବି ତାହା ମଧ୍ୟ ମୋ ପାଇଁ ପୁଣ୍ୟ ହେଇଯିବ, କାରଣ ଆପଣଙ୍କର ପାଦକୁ ଏ ଚକ୍ଷୁର ଲୋତକ ମଧ୍ୟ ଆଜି ନିଅଣ୍ଟ ପଡିଯିବ ପ୍ରଭୁ, ତଥାପି ଆସିଛନ୍ତି ଆପଣ। ସେହିପରି ଭାବରେ ଗରୁଡ ଯାହାର ବାହାନ ଦେବୀ ଆସନ, ଲକ୍ଷ୍ମୀ ଦେବୀ ଯାର ଖରଣୀ ତାକୁ କି ଦେବୀ ଧନ। ପ୍ରଭୁ ଆପଣଙ୍କୁ କି ବା ଆସନ ଦେବ, ଆପଣଙ୍କୁ ଆସନ ଦେବା ପାଇଁ, କାରଣ ଗରୁଡ ଯାହାର ବାହାନ ତାକୁ କିବା ଦେବୀ ଆସନ, ଲକ୍ଷ୍ମୀ ଦେବୀ ଯାର ଘରଣୀ ତାକୁ କିରେ ବି ଧନ। ଯାହାର ଆସନ ଗରୁଡ, ଯାହାର ଘରଣୀ ସ୍ୱୟଂ ଐଶ୍ୱର୍ଯ୍ୟମୟୀ କୋଟି ଐଶ୍ୱର୍ଯ୍ୟର ଅଧିକାରିଣୀ ମା ଜଗଜ୍ଜନନୀ ମହାଲକ୍ଷ୍ମୀ, ଆପଣଙ୍କୁ କି ବା ଧନ ଦେବୀ? ସେଇଥିପାଇଁ କଣ ଅଛି, ଆପଣ ମଧ୍ୟ କହିଛନ୍ତି, ଯୋ ଯୋ ଜାମ ଜାମ ତନୁ ଭକ୍ତ ଶ୍ରଦ୍ଧେୟମ ଅର୍ଚ୍ଚି ତୁମ ଇଚ୍ଛତି ତସ୍ୟ ତସ୍ୟ ଅଚଳାମ ଶ୍ରଦ୍ଧା ତାମେବ ବିଧଦାମି ଅହମ। ମୁଁ ଧନ ଚାହୁଁନାହିଁ, ମୁଁ କିଛି ଚାହୁଁନାହିଁ, କିନ୍ତୁ ଚାହୁଁଛି କଣ ନା କେବଳ ଶ୍ରଦ୍ଧାରେ ଭକ୍ତିରେ ଯିଏ ମୋତେ ଯାହା କିଛି ଅର୍ପଣ କଲା ମୁଁ ମଧ୍ୟ ତାକୁ ନିଜେ ଗ୍ରହଣ କରିବି। ସେଇ ଶ୍ରଦ୍ଧାରେ ତ ଆପଣ ମା ଶବରୀ ଯେତେବେଳେ ଆପଣଙ୍କୁ କୋଳିଟିଏ ଦେଇଯାଇଥିଲେ, ଅଇଁଟା କୋଳିକି ଆପଣ ମଧ୍ୟ ତାକୁ ଖାଇ ନେଇଥିଲେ, ଆପଣ ଏଥିରେ କେତେ ଧନ୍ୟ, କେତେ ପ୍ରଭୁ ଆପଣ ସେଇ ଆପଣଙ୍କର ଲୀଳା, ଯୋଉ ଲୀଳାକୁ ଦର୍ଶନ କରିବା ପାଇଁ, ଯୋଉ ଲୀଳାକୁ ଦେଖିବା ପାଇଁ ମନେ ପଡେ ସେଇ ଭକ୍ତ ଶାଲବେଗଙ୍କର ସେଇ ଭଜନଟିଏ। ଚାଲ ସଖୀ ଆମ୍ଭେ ଦର୍ଶନ କରିବା ନୀଳଗିରି କାଳିଆକୁ, କେଉଁ ସୁରପତି ବେଶ କରି ଅଛି ଗିରିବର ତୋଳିବାକୁ, ସେ ଯେ ଶ୍ରୀମୁଖ ତୋରା, ସେ ଯେ ଶ୍ରୀମୁଖ ତୋରା, ସିରେ ସୁନା କେତା କେରା କେରା, ସିରେ ସୁନା ସୂତା କେରା କେରା। ଆଜି କିନ୍ତୁ ସୁନା ନାହିଁ, ଟିକିଏ ପୂର୍ବରୁ କହୁଥିଲେ ମଧ୍ୟ ନରେଶ ଦାସ ମହୋଦୟ, ମୁଁ ପୁଣି ଫେରି ଯାଉଛି ପୂର୍ବକୁ, ଯୋଉ କଳସ ତ୍ରୟ ଯେତେବେଳେ ସଂସ୍ଥାପନ କରାଗଲା ନରେଶ ଦାସ ମହୋଦୟ କହୁଥିଲେ ସ୍କନ୍ଦ ପୁରାଣରେ ବର୍ଣ୍ଣନା କରାଯାଇଛି ସୁନାର କଳସ ଲାଗୁଥିଲା, କିନ୍ତୁ ଆଜି ସୁନା ନାହିଁ। ଠିକ ସେହିପରି ସୁନାର ସୂତା ଆଜି ରଥ ଚାରିପଟେ ଆଉ ଲାଗିନାହାନ୍ତି, ଲାଗିଛନ୍ତି ବିଭିନ୍ନ ନାନା ରଙ୍ଗ ବେରଙ୍ଗର ପୁଷ୍ପ ବିମଣ୍ଡିତ ହୋଇଛି ରଥ, ଯୋଉ ରଥରେ ଅନେକ ଅନେକ ସୁନ୍ଦର ଭାବରେ କାରୁକାର୍ଯ୍ୟ କରାଯାଇଛି। ରାହୁ ରେଖା ଅଛି, କଦଳୀ ଗଛ ଅଛି, ମାଛ ଅଛି, ମଗର ମୁଣ୍ଡ, ଏତ ସହିତ ବିଭିନ୍ନ ସୁନ୍ଦର ଭାବରେ ଆଉ ପୁଷ୍ପ ଦେଇକି ମଧ୍ୟ କାରୁକାର୍ଯ୍ୟ କରାଯାଇଛି, ଏବଂ ଶୂନ୍ୟ ଚାନ୍ଦୁଆ, ଶୂନ୍ୟ ଚାନ୍ଦୁଆ ମଧ୍ୟ ତିନି ଗୋଟି ସେ ରଥରେ ମଧ୍ୟ ଲଗାଯାଇଛି, କାରଣ ଏ ଶୂନ୍ୟ ବ୍ରହ୍ମଙ୍କର ଲୀଳା, ଅନନ୍ତ ବ୍ୟାପୀ ଗଗନ ବ୍ୟାପୀ ଯାହାଙ୍କର ଲୀଳା, ସେଇ ଦର୍ଶନ କରିବା ପାଇଁ, ଯାହାଙ୍କର ଲୀଳାକୁ ବ୍ୟାପ୍ତ କରିବା ପାଇଁ, ପୂର୍ଣ୍ଣମିଦମ୍ ପୂର୍ଣ୍ଣମିଦମ୍ ପୂର୍ଣ୍ଣାତ୍ ପୂର୍ଣ୍ଣ ମୁଦଚ୍ୟତେ ପୂର୍ଣ୍ଣସ୍ୟ ପୂର୍ଣ୍ଣମେବା ପୂର୍ଣ୍ଣମେବା ବଶିଷ୍ୟତେ। ସବୁକିଛି ପୂର୍ଣ୍ଣ, ଶୂନ୍ୟତା ଭିତରେ ସେ ପୂର୍ଣ୍ଣକୁ ଯେତେବେଳେ ଆମେ ଅନୁଭବ କରୁଛୁ, ଅଚ୍ୟୁତାନନ୍ଦଙ୍କର ସେ ଶୂନ୍ୟ ପୁରୁଷ ଆପଣ ହଉଛନ୍ତି, ସେ ଶୂନ୍ୟ ସଂହିତାର ଶୂନ୍ୟ ପୁରୁଷ ଜଗନ୍ନାଥ। ସେଇଥିପାଇଁ ତ ବର୍ଷାନାମ ଭାରତ ଶ୍ରେଷ୍ଠ ଦେଶାନାମ ଉତ୍କଳ ଶ୍ରୁତ ଉତ୍କଳସ ସମ ଦେଶ ଦେଶ ନାସି ମହିସ୍ଥଳେ ଉତ୍କଳସ୍ୟ ସମ ଦେଶ। ଏ ଭାରତ ବର୍ଷରେ ଉତ୍କଳ ସଦୃଶ୍ୟ କୌଣସି ଦେଶ ନାହିଁ ଯୋଉଠି ପ୍ରଭୁ ନିଜେ ଆସୁଛନ୍ତି ଭକ୍ତମାନଙ୍କ ନିକଟକୁ, ଆମେ ଦେଖିପାରୁଛୁ ପ୍ରତୀକ୍ଷା କରିଛନ୍ତି ଏବେ ମଧ୍ୟ ବଡ ଦାଣ୍ଡରେ ନାନା ରଙ୍ଗ ବେରଙ୍ଗରେ ଭକ୍ତମାନେ।

0: ମଧ୍ୟ ନିଜକୁ ଶୋଭନୀୟ କରୁଛନ୍ତି ତାଙ୍କ ଯାତ୍ରାରେ। ଠିକ ସେହିପରି ତିନି କୋଟି ରଥର ଆବରଣ ଅନୁସାରେ ଆମର ଯୋଉ ଆରକ୍ଷା ବାହିନୀ ମାନେ ସେମାନେ ମଧ୍ୟ ଜ୍ୟାକେଟ୍ ପିନ୍ଧି ତାହା ମଧ୍ୟ ସୂଚିତ କରୁଛନ୍ତି ଯେ ପୋଲିସ ଅଧିକାରୀମାନେ ଯେଉଁମାନେ ରହିଛନ୍ତି ତାଙ୍କର ସେବାରେ ତାଙ୍କର ଯୋଉ ରଥର ଶୃଙ୍ଖଳିତ ଭାବରେ ରଥ କିପରି ଟଣାଯିବ ସେ ତାଙ୍କର ବସ୍ତ୍ରରେ ମଧ୍ୟ ସୂଚାଇ ଦେବାକୁ ଯାଉଛନ୍ତି। କିଏ ବଡ ଠାକୁରଙ୍କର ସେବାରେ ଅଛନ୍ତି, କିଏ ଜଗନ୍ନାଥଙ୍କର ସେବାରେ ଅଛନ୍ତି, ନନ୍ଦିଘୋଷର ସେବାରେ ଅଛନ୍ତି, ଆଉ ପୁଣି କିଏ ମା ସୁଭଦ୍ରାଙ୍କର। କାରଣ ରଙ୍ଗ ଯାହା ନୀଳ ରଙ୍ଗର ଜ୍ୟାକେଟ, ହଳଦୀ ରଙ୍ଗର ଜ୍ୟାକେଟ ଏବଂ ଲାଲ ବର୍ଣ୍ଣର ଜ୍ୟାକେଟ ପିନ୍ଧିକରି ସେ ପୂର୍ଣ୍ଣ ବ୍ରହ୍ମଙ୍କୁ ସେ ପୂର୍ଣ୍ଣ ଆନନ୍ଦମୟ ବ୍ରହ୍ମଙ୍କର ସେବାରେ ନିଜକୁ ନିୟୋଜିତ କରିଛନ୍ତି। ଆଉ ଡାକବାଜି ଏବେ ମଧ୍ୟ ସମସ୍ତଙ୍କୁ ସଚେତନ କରିଦେଉଛନ୍ତି ପ୍ରଭୁଙ୍କର ଯାତ୍ରା କିପରି ସଫଳ ହେବ, ନିଷ୍ଠା ଚେଷ୍ଟା ତାହା ମଧ୍ୟ ଲଗେଇଛନ୍ତି। ଏତତ୍ ସହିତ ଆମେ ଦେଖିପାରୁଛୁ ବର୍ତ୍ତମାନ ସେ ଆସୁଛି ମାଳ ଚୂଳ ତୁଳସୀର ମାଳ ବାଲିଗାଁ ଦାସ ପଠେଇଛନ୍ତି ପ୍ରଭୁ। ମନେ ପଡୁଛି ଅତୀତର କଥା, ବାଲିଗାଁ ଠାରୁ ଆସିଥିଲେ ଯୋଉ ଦାସିଆ ବାଉରୀ ବୋଲି ଯାହାଙ୍କୁ କୁହାଯାଏ, ଆହା ଭାବ ବିହଳ ହେଇ ରଥରେ ପରା ଆପଣ ନେଇଯାଇଥିଲେ ତାର ନଡିଆ। ଆପଣଙ୍କ ଦର୍ଶନ କରି ପ୍ରଭୁ ସେ ଅତୀତକୁ ଚାଲି ଯାଉଛି ଟିକିଏ ନାକୁ। ଯୋଉ ଦାସିଆ ବାଉରୀ ଆପଣଙ୍କ ରୂପକୁ ସୌନ୍ଦର୍ଯ୍ୟକୁ ଦର୍ଶନ କରି ବିମୁକ୍ତ ହେଇଯାଇଥିଲେ ଏବଂ ବିମୁକ୍ତ ହେବା ଫଳରେ ଦାସିଆ ବାଉରୀ ର ଯୋଉ ଆପଣ ଦାସିଆ ବାଉରୀ ଯେତେବେଳେ ଆପଣଙ୍କୁ ଦେଖି ଏଇଠି ଏଭଳି ଭାବରେ ଆପଣଙ୍କର ପ୍ରତିଛବକୁ ନିଜର ହୃଦୟ ମନ କାୟରେ ସବୁ ନେଇଯାଇଥିଲେ, ଘରେ ଯାଇ ନାଚିଛନ୍ତି, ଉଦଣ୍ଡ ନୃତ୍ୟ କରିଛନ୍ତି। ଯେତେବେଳେ ତାଙ୍କ ପତ୍ନୀ ବାଢି ଦେଇଛନ୍ତି ପେଜ ସହିତ ଶାଗକୁ ନେଇ, ସେ ଶାଗ ପେଜ ଭିତରେ ଆପଣଙ୍କର ରୂପ ପ୍ରତିଛବିକୁ ଦର୍ଶନ କରିଥିଲେ, ଆପଣଙ୍କର ରୂପକୁ ଦର୍ଶନ କରି ସେ ବିମୋହିତ ହୋଇଥିଲେ, ଉଦଣ୍ଡ ନୃତ୍ୟ କରିଥିଲେ, ଆଖିରୁ ବହି ଚାଲିଥିଲା ଅବିଶ୍ରାନ୍ତ ଭାବରେ ଲୁହର ଧାରା, ପତ୍ନୀ ପାଗଳ ଭଳି ଅନେଇ ରହିଥିଲେ ଦାସିଆଙ୍କୁ ଏବଂ ଗାଁକୁ ଦୌଡ଼ି ଯାଇଥିଲେ ଲୋକମାନଙ୍କୁ ଡାକିବାକୁ, ଦୌଡ଼ି ଆସ ମୋ ସ୍ୱାମୀ ଯାଇଥିଲେ ଆପଣମାନଙ୍କ ସହିତ ଦେଖିବା ପାଇଁ, ଦର୍ଶନ କରିବା ପାଇଁ ଆପଣଙ୍କର ରଥଯାତ୍ରାକୁ, କିନ୍ତୁ ଆପଣ କଣ ହେଲା ମୋ ସ୍ୱାମୀ କିପରି ଭାବରେ କାନ୍ଦି ଉଠୁଛନ୍ତି, ନୃତ୍ୟ କରୁଛନ୍ତି। ସେହିପରି ଭାବରେ ଯେତେବେଳେ ଲୋକମାନେ ଜାଣିଛନ୍ତି ସେହି ସମୟରେ ସୂଚନା ଦେଇଥିଲେ ଯେ ତୁମେ କଣ କର ନା ପେଜ ଆଉ ଶାଗ, ଇଏ ଦାସିଆକୁ ପୁରା ଜଗନ୍ନାଥଙ୍କର ମୁହଁ ଦେଖାଯାଉଛି, ତେବେ ଗୋଟେ କାମ କର ନା ସେ ଶାଗକୁ ପେଜ ଭିତରୁ ଅଲଗା କରିଦିଅ। ଯେତେବେଳେ ପତ୍ନୀ ଅଲଗା କରିଛନ୍ତି ସେତିକି ବେଳେ ଦାସିଆ ପୁନର୍ବାର ଶାହକୁ ଭୋଜନ କରିଥିଲେ। ଏଇ ହଉଛି ଆପଣଙ୍କର ଭାବଭକ୍ତିର ସ୍ୱରୂପ। ତେବେ ଆମେ ଚାଲନ୍ତୁ ଯିବା ଏମିତି ଭାବଭକ୍ତିର କଥା ଆଉ ଗାଥାକୁ ନେଇ ଦାସିଆ ବାଲିଗାଁ ଦାସିଆ ପୀଠରୁ ତ ମାଳ ଚୂଳ ଆସିଛି ତିନି ପ୍ରଭୁଙ୍କ ନିକଟକୁ, କିନ୍ତୁ ଆମ ଅଣରେ ଅଛନ୍ତି ଡକ୍ଟର ଚିତ୍ତରଞ୍ଜନ ସାହାଣୀ, ଯିଏ ପ୍ରତିବର୍ଷ ଆସନ୍ତି ଏବଂ ଆପଣଙ୍କ ପାଖରେ ତାଙ୍କର ଭାବ ଅନୁଭବର କଥା, ଚିନ୍ତା ଚେତନାର କଥାକୁ ବ୍ୟକ୍ତ କରିଥାନ୍ତି, ତାହାକୁ ଆମେ ଶ୍ରବଣ କରିବା। ବର୍ତ୍ତମାନ ଆମ ନିକଟରେ ଆମେ ଚିତ୍ତରଞ୍ଜନ ସାହାଣୀ ଅଛନ୍ତି, ଯାହାଙ୍କୁ ନରେଶ ଦାସ ମହୋଦୟ ଏବଂ ଶାନ୍ତନୁ ରଥ ମହୋଦୟ ତାଙ୍କୁ କିଛି ତାଙ୍କର ଭାବ ଅନୁଭୂତିର କଥା ପଚାରିବେ ଏବଂ ସୁନ୍ଦର ଭାବରେ ସିଏ ଆମକୁ କହିବେ।
1: ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ। ମହାପ୍ରଭୁଙ୍କର ଅପୂର୍ବ ନବଦିନାତ୍ମକ ଯାତ୍ରା। କାଳିଆ ସାନ୍ତେ ଆଜି ଗୋଟେ ବଢିଆ କଥା ଦେଇଥିଲେ, କଥା ରଖିଲେ। ଏ ଦ୍ୱାପର ଯୁଗରେ ଗୋପୀ ଗୋପାଙ୍ଗଣ ମାନଙ୍କୁ କହିଥିଲେ, ଆତ୍ମା ମାନଙ୍କୁ କହିଥିଲେ, ପ୍ରଭୁ ଯୁଗ ସରୁଛି, ମୁଁ କୁଆଡେ ଯିବି, ତମେ କୁଆଡେ ଯିବ, ଦେଖା କେମିତି ହବ। କାଳିଆ କହିଥିଲେ, ମନେ ରଖ ଉତ୍କଳ ଭୂଖଣ୍ଡ ଶ୍ରୀମନ୍ଦିରରେ ମୁଁ ଜଗନ୍ନାଥ ହୋଇକି ରହିବି, ଜଗନ୍ନାଥ ହେ ସ୍ୱର କଳା ତହୁ କଳା ଏ ନନ୍ଦମଳା। ଇଏ କାଳିଆ ସାନ୍ତ ଆଜି ବଡ ଭାଇ ବଡ ଭାର ବଣିମା ହରିଦ୍ରା ବର୍ଣ୍ଣିମା ସୁଭଦ୍ରିକା ଚକ୍ରରାଜ ସୁଦର୍ଶନ ମହାମାୟୀ ଲକ୍ଷ୍ମୀଙ୍କ ସହିତ ବିରାଜମାନ କରୁଛନ୍ତି, ଆଉ ଆଜି ଭକ୍ତମାନଙ୍କୁ ଦର୍ଶନ କରିବାକୁ ଆସିଛନ୍ତି। ଇଏ କୁଣ୍ଡା କୁଣ୍ଡିର ଠାକୁର, ଇଏ ଆସିଛନ୍ତି ଭକ୍ତମାନଙ୍କ ସହିତ ଏକାକାର ହେବା ପାଇଁ। ଆପଣ ଦେଖୁଥିବେ, ଆପଣ ଅନୁଭବ କରୁଥିବେ ଆକାଶବାଣୀ ଦ୍ୱାରା ଯେ ଏମିତି ବର୍ଷା ହଉଛି। ଇଏ ବର୍ଷା ସାଧାରଣ ଜଳ ନୁହେଁ, ଇଏ ହଉଛି ଅମୃତର ବାରିଧାରା, ଇଏ ପୁଷ୍ପ ବର୍ଷା ହଉଛି। ଇଏ ଯେ ପୁଷ୍ପ ବାରି ହଉଥିଲା, ଆମେ ସେତେବେଳେ ମହାପ୍ରଭୁଙ୍କ ପାଖରେ ନାଚି ନାଚି ଆସୁଥିଲୁ, ଯେତେବେଳେ ଆମେ ନାଚୁଥିଲୁ କହୁଥିଲୁ ପ୍ରଭୁ ଏ ବର୍ଷା ଟିକେ କମେଇ ଦିଅନ୍ତନି, ସିଏ କହୁଥିଲେ ନା ନା ତୁ ମୋ ପ୍ରେମରେ ତତେ ଗାଧେଇ ଦେବି, ମୁଁ ରତ୍ନ ସିଂହାସନ ଥିଲାବେଳେ ତୁ ମୋତେ କେତେ ଅଲି ଅଲି କହିଛୁ, ପ୍ରଭୁ ଦେଖା ଦିଅ ଗୋଟିଏ ପାଣିରେ ଆମେ ଗାଧେଇବା, ଗୋଟିଏ ପୁଷ୍କରଣୀ, ଏ ବଡ଼ଦାଣ୍ଡ ପୁଷ୍କରଣୀ ହଉ, ଏ ବଡ଼ଦାଣ୍ଡ ଗୋଟିଏ ଜଳାଶୟ ହଉ, ଏ ବଡ଼ଦାଣ୍ଡ ଗୋଟିଏ ତରଣୀ ହଉ, ଆମେ ସେଇଠି ଗାଧେଇବା।
2: ଡାକଘର ମାଧ୍ୟମରେ କମର୍ସିଆଲ ଏକ୍ସପୋର୍ଟ ପାଇଁ ସ୍ୱତନ୍ତ୍ର ଭାବେ ବଛା ଯାଇଥିବା

0: ଡାକଘର ହେଉଛି ଡାକଘର ରପ୍ତାନୀ କେନ୍ଦ୍ର ବା ଡିଏନ୍କେ। ବର୍ତ୍ତମାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରେ ସମୁଦାୟ 35 ଡାକଘର ରପ୍ତାନୀ କେନ୍ଦ୍ର ଉପଲବ୍ଧ ଅଛି।
1: କଷ୍ଟମ ଡକ୍ୟୁମେଣ୍ଟେସନ କରିବା, ଆମଦାନୀ ରପ୍ତାନୀ କୋଡ ISC ଜେନେରେଟ୍ କରିବା ଏବଂ ରପ୍ତାନୀ ଡାକ ବିଲ୍ ପୂରଣ କରିବା, ସ୍ଥାନୀୟ ଉତ୍ପାଦକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ MSMEକୁ ସହାୟତା, ଡେଡିକେଟେଡ୍ କାଉଣ୍ଟର୍ସ ଏବଂ ପ୍ରୋସେସିଂ ଏରିଆ, ଏସବୁକୁ ଠିକ୍ ଭାବରେ ନିୟନ୍ତ୍ରଣ କରିବା ପାଇଁ ଡାକଘର ରପ୍ତାନୀ କେନ୍ଦ୍ରକୁ ଆସନ୍ତୁ।
0: ସମସ୍ତ ଡାକଘର ରପ୍ତାନୀ କେନ୍ଦ୍ରରେ ପାର୍ସଲ ପ୍ୟାକିଂ ୟୁନିଟ୍ ଗୁଡ଼ିକର ପ୍ରୋଭିଜନ ଅଛି, ଯେଉଁଥିରେ ପ୍ୟାକେଜ ଫ୍ୟାସିଲିଟି ମଧ୍ୟ ଉପଲବ୍ଧ।
1: ଖାଲି ସେତିକି ନୁହେଁ, ଏକ୍ଜିଟିଂ ବଲ୍କ କଷ୍ଟମର୍ସଙ୍କ ପାଇଁ ପ୍ରୋଭିଜନ ଅନୁଯାୟୀ ଟିକସ ଫ୍ୟାସିଲିଟି ପ୍ରଦାନ କରାଯାଉଛି।
0: ଡାକଘରର ରପ୍ତାନୀ କେନ୍ଦ୍ର DNK ଏବେ ଆପଣଙ୍କ ସେବାରେ।
2: ସଚେତନ
3: ଗ୍ରାହକ ହୁଅନ୍ତୁ ଆଜି ହିଁ।

0: ହଁ ହଁ
1: ସାର୍ ଆପଣଙ୍କ ଚଏସ୍ ବହୁତ ଭଲ ଅଛି ଆଉ ଏ ଡିଜାଇନ୍ ବି ନୂଆ
0: ଡିଜାଇନ୍ ନୂଆ ଅଛି ଠିକ୍ ଅଛି କିନ୍ତୁ ସୁନାର ବିଶୁଦ୍ଧତାର ପ୍ରମାଣ କେଉଁଠି ମିଳିବ
1: ସଚେତନ ଗ୍ରାହକ ହୁଅନ୍ତୁ ଆଜି ହିଁ ଡାଉନଲୋଡ କରନ୍ତୁ ବିଆଇଏସ୍ କେୟାର ଆପ୍ ସୁନା କିଣିବା ପୂର୍ବରୁ ବିଆଇଏସ୍ କେୟାର ଆପ୍ ରୁ ଏଚ୍ୟୁଆଇଡି କୋଡ୍ ନିଶ୍ଚୟ ଯାଞ୍ଚ କରନ୍ତୁ
2: ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ନିୟନ୍ତ୍ରିତ ସଂସ୍ଥା ଆରି ଯଥା

0: ଆଜିର ଅନୁଚିନ୍ତା। ସଫଳତା କେବେ ବି ଭାଗ୍ୟରେ ମିଳିନଥାଏ। ସଫଳତା ପ୍ରତିଦିନର ପରିଶ୍ରମ, ଧୈର୍ଯ୍ୟ ଆଉ ଦୃଢ଼ ସଂକଳ୍ପରେ ହିଁ ମିଳିଥାଏ। ଶ୍ରୋତା ବନ୍ଧୁ, ଏଇ ଚିନ୍ତାଧାରା ସହିତ, ଆଜିର ଅନୁଚିନ୍ତା ସହିତ ସକାଳରେ ଏହି ମୁହୂର୍ତ୍ତରେ ଆଗକୁ ବଢ଼ିବା। ଶୁଣିପାରିବେ ସକାଳ 6ଟାରେ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର, ଆକାଶବାଣୀ ସମାଚାର କେ ସାଥ ମୈଁ ଫରହତ ନାଜ। प्रधानमंत्री नरेंद्र मोदी ने पंजाब के जालंधर से 20 राज्यों के 75 पुनर्विकसित रेलवे स्टेशनों का वर्चुअल माध्यम से कल लोकार्पण किया। इन स्टेशनों का पुनर्विकास अमृत भारत स्टेशन योजना के अंतर्गत लगभग 1,570 करोड़ रुपए की लागत से किया गया है। ये योजना दुनिया के

ଶରଦ ବାଲିର ମୁଠାଏ ହାତରେ ଧରିଦେବେ ଯେବି ମୁହିଁ ଜଗନ୍ନାଥ, ତୁମ ଚକା ନୟନରେ ହଜିଯାଏ ମୋର ଏ ମନ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଭକ୍ତି ଭାବରେ ହଜିଲା ପରେ ଆଉ କିଛି ଭଲ ଲାଗି ନାହିଁ ଏ ସାରା ଦୁନିଆରେ। କେବଳ ତାଙ୍କରି ଭକ୍ତି ଭାବରେ ନିଜକୁ ହଜାଇ ରଖିବାକୁ ମନକୁ ଭଲ ଲାଗେ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ନାମ ନେଇ ଆଜିର ଏହି ନୂଆ ସକାଳକୁ ଆରମ୍ଭ କରିବା, କାରଣ ତାଙ୍କ ପରି ଠାକୁର ଏ ଦୁନିଆରେ କେହି ନାହିଁ। ସିଏ ହିଁ ଭକ୍ତର ଭାବ ଭାବରେ ହିଁ ବନ୍ଧା, ଭାବର ଠାକୁର ସିଏ, ଭକ୍ତର ଭକ୍ତିରେ ହଜି ଯାଉଥିବା ଠାକୁର ସିଏ।

ଭୂନ୍ନାଥଙ୍କର ଧାମ ହେଉଛି ପବିତ୍ର ଧାମ। ସେ ମାଟି ହେଉଛି ପବିତ୍ର ମାଟି, ଆଉ ସେ ବାଲି ହେଉଛି ଶରଧା ବାଲି। ଶରଧା ବାଲି ପାଇଁ ଭକ୍ତ ମନରେ ଅସୀମ ଭକ୍ତିଭାବ। ଭକ୍ତଙ୍କ ପାଇଁ ତାହା ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ଠାରୁ କମ୍ ନୁହେଁ। ପ୍ରଭୁଙ୍କ ଦୟାରୁ ବାସ ଚନ୍ଦନ ଭରିଯାଏ ସେହି ଶରଧା ବାଲିରେ। ତାକୁ ଛୁଇଁ ଦେଇ ଭକ୍ତଟିଏରେ ଜୀବନ ସାର୍ଥକ କରିନିଏ।

ସରଧା ବାଲିର ଅଣୁ ପରମାଣୁରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚନ୍ଦନ ତୁଳସୀର ବାସ। ସରଧା ବାଲି ଟିକେ ପାଇବା ପାଇଁ, ଟିକେ ଛୁଇଁବା ପାଇଁ ଭକ୍ତ ମନରେ ଅନେକ ଶ୍ରଦ୍ଧା, ଅନେକ ଆଶା ଆଉ ଅନେକ ସ୍ୱପ୍ନ। ସରଧା ବାଲିକୁ ଟିକେ ମୁଣ୍ଡରେ ମାରିଦେଲେ ଭକ୍ତଟିଏକୁ ଲାଗେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ତାକୁ ମିଳିଗଲା।

ବ୍ରହ୍ମାଙ୍କ ଉପଦେଶ କ୍ରମେ ଦକ୍ଷ ବାଜପେୟ ଯଜ୍ଞ କଲେ ଓ ସେଥିରେ ଭୃଗୁ ଋଷି ହେଲେ ପୁରୋହିତ। ଏହି ଯଜ୍ଞକୁ ଶିବଙ୍କ ବ୍ୟତୀତ ସମସ୍ତ ଦେବତାମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସତୀ ଏକଥାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କଲେ। ସେ ସ୍ୱାମୀଙ୍କୁ ଯଜ୍ଞ ଦେଖିଯିବାକୁ କହନ୍ତେ, ଶିବ କହିଲେ ଯେ ଅବରଣ ହୋଇଯିବା ଠିକ୍ ନୁହେଁ, ଯିଏ ଅସାଧୁ ତାହାର ସ୍ୱଭାବ ଭଲ ନୁହେଁ। ସାଧୁର ଶତ୍ରୁ ମିତ୍ର ନଥାନ୍ତି, ସେ ନିରାପରାଧ, କାରଣ ସେ ଦକ୍ଷଙ୍କ ହୃଦୟରେ ବାସୁଦେବଙ୍କୁ ଦେଖି ତାଙ୍କୁ ସମ୍ମାନ ଜଣାଇଛନ୍ତି। ସତୀଙ୍କୁ ସେ କହିଲେ ଯେ ତାଙ୍କର ପିତାଙ୍କ ଯଜ୍ଞକୁ ଯିବା ଉଚିତ ନୁହେଁ।

ଶ୍ରୋତା ବନ୍ଧୁ ଶୁଣୁଥିଲେ ଆପଣମାନେ ଅତିବଡ଼ି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତର ଅନେଶ୍ୱତମ ଅଧ୍ୟାୟ। ଏହି ଅଧ୍ୟାୟରେ କଣ୍ଠଦାନ ବିତାର ସମ୍ପାଦନା କରିଥିଲେ ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ପୂର୍ବାଭାଷ ରଚନା ଡକ୍ଟର ଦାଶରଥି ଦାସ, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରହିଛି ଆପଣମାନଙ୍କ ପାଇଁ ସଂସ୍କୃତରେ ସମ୍ବାଦ, କିନ୍ତୁ ତା ପୂର୍ବରୁ ଆସନ୍ତୁ ଜାଣିନେବା ଆଜି ସକାଳର କିଛି ଖାସ୍ ଅପଡେଟ୍।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଗୋଟିଏ ନୂଆ ସକାଳର ନୂଆ ମୁହୂର୍ତ୍ତକୁ ସ୍ୱାଗତ କରୁଛି ଆପଣମାନଙ୍କୁ। ଆଜିର ଦିନଟି ଖୁବ୍ ଖାସ୍ ରହୁ ଆପଣମାନଙ୍କ ପାଇଁ। ଏହି ବେଶ୍ ସହିତ ଆପଣଙ୍କୁ କହିବା ପାଇଁ ଚାହିଁବି ଆଜି ଦିନର କିଛି ଖାସ୍ କଥା। ଆଜି ଦିନର ସବୁଠାରୁ ଖାସ୍ କଥା ହେଉଛି ଆଜି ହେଉଛି ଆନ୍ତର୍ଜାତୀୟ

ନେଲସନ୍ ମଣ୍ଡେଲା ମଣ୍ଡେଲା ଦିବସ ତେବେ ଇଣ୍ଟରନ୍ୟାସନାଲ୍ ଡେ ଫର୍ ନେଲସନ୍ ମଣ୍ଡେଲା ଜାତିସଂଘ ଦ୍ୱାରା ପ୍ରତିବର୍ଷ ଜୁଲାଇ 18 ତାରିଖ ମାନେ ଆଜିର ଦିନକୁ ନ୍ୟାସନାଲ୍ ମଣ୍ଡେଲା ଆନ୍ତର୍ଜାତୀୟ ଦିବସ ଭାବରେ ପାଳନ କରାଯାଉଛି। ତା ସହିତ ଆଜିର ଏହି ଦିନଟି ବହୁତ ହି ଖାସ ଆମ ପାଇଁ, କାହିଁକିନା 1947ରେ ବ୍ରିଟିଶ ରାଜା ଜର୍ଜ ଷଷ୍ଠ ଭାରତୀୟ ସ୍ୱାଧୀନତା ଆକ୍ଟ ଉପରେ ସ୍ୱାକ୍ଷର କରିଥିଲେ, ଯାହାଫଳରେ ଆମ ଭାରତ ଆଉ

ରାଜା ଜର୍ଜ ଷଷ୍ଠ ଭାରତୀୟ ସ୍ୱାଧୀନତା ଆକ୍ଟ ଉପରେ ସ୍ୱାକ୍ଷର କରିଥିଲେ, ଯାହାଫଳରେ ଆମ ଭାରତ ଆଉ ପାକିସ୍ତାନ ଦୁଇଟି ଅଲଗା ଦେଶ ହେବାର ବାଟ ଖୋଲି ଯାଇଥିଲା ଆଉ ଆଗକୁ ବଢ଼ିଥିଲେ ସମସ୍ତେ। ତେବେ କମ୍ପ୍ୟୁଟର ଦୁନିଆର ସବୁଠୁ ବଡ଼ ଚିପ୍ ନିର୍ମାତା କମ୍ପାନୀ ଇଣ୍ଟେଲ ଆଜି ଦିନରେ ହିଁ କାଲିଫର୍ଣ୍ଣିଆରେ ପ୍ରତିଷ୍ଠା କରାଯାଇଥିଲା। ତା ସହିତ ଆଜି ହେଉଛି ଗୋଟେ ବହୁତ ହି ଖାସ ଦିନ, କାହିଁକି ନା ଆଜିର ଦିନରେ ଆପଣମାନଙ୍କର ନିଶ୍ଚୟ କିଛି ନା କିଛି ଭଲ ଥିବ। ଆଜି ଆପଣଙ୍କର ଯଦି ହାପି ବର୍ଥଡେ ଥିବ ତ ଆପଣ ସକାଳୁ ସକାଳୁ ବହୁତ ଗୁଡ଼ିଏ ବିଶେଷ ପାଇସାରିବେଣି, ଆଉ ଦିନଟି ମଧ୍ୟ ଆପଣଙ୍କର ବହୁତ ଖାସ ରହିବ। ଯଦି ମ୍ୟାରେଜ୍ ଆନିଭର୍ସରି ଥିବ ତାହେଲେ ଆହୁରି ବି ଖୁସିର କଥା। ତେବେ ଆଜିର ଏହି ଖାସ ଦିନଟିକୁ ଆପଣମାନେ ଯେମିତି ବି ପାଳନ କରନ୍ତୁ ନା କାହିଁକି କହିବା ପାଇଁ ଚାହିଁବି ଆଜିର ୱେଦର ବିଷୟରେ। ୱେଦର ସେମିତି ହିଁ ବର୍ଷା ପାଗ ରହିବ ଆଜି, ତେଣୁ ଆପଣଙ୍କୁ କ'ଣ କରିବାର ଅଛି, ଦେଖି ଚାହିଁକି ଘରୁ ବାହାରିବାର ଅଛି। ସେମିତି ବହୁତ ଜଣଙ୍କର ଆଜି ଛୁଟି ଥିବ, କାହିଁକି ନା ୱିକେଣ୍ଡ ଷ୍ଟାର୍ଟ ହେଇଯାଇଛି, ଶନିବାର ରବିବାର ଅଛି ଆସନ୍ତାକାଲି, ଆଜି ଶନିବାର ଅଛି। କିନ୍ତୁ ଯେଉଁମାନଙ୍କର ଆଜି ଛୁଟି ନାହିଁ, କାମ କରିବାକୁ ପଡ଼ିବ, ସେମାନେ ଯେତେବେଳେ ବି ଘରୁ ବାହାରୁଛନ୍ତି ଛତା ରେନକୋଟ୍ ନିଜ ପାଖରେ ରଖନ୍ତୁ, ଆଉ ଡ୍ରାଇଭ୍ କଲାବେଳେ ଟିକେ ଦେଖି ଚାହିଁକି ଡ୍ରାଇଭ୍ କରନ୍ତୁ, କାହିଁକି ନା ରାସ୍ତାଘାଟରେ ପାଣି ବହୁତ ମାତ୍ରାରେ ଜମା ହେଇଛି, ତେଣୁକରି ଗାଡ଼ି ସ୍ଲିପ୍ କରିବାର ବହୁତ ଚାନ୍ସେସ୍ ରହୁଛି, ଆକ୍ସିଡେଣ୍ଟ ହେବାର ବହୁତ ଚାନ୍ସେସ୍ ରହୁଛି। ଟିକେ ଅଧିକା ସମୟ ପୂର୍ବରୁ ବାହାରି ଯାଆନ୍ତୁ ଘରୁ, ସ୍ଲୋରେ ଡ୍ରାଇଭ୍ କରନ୍ତୁ, ଆଉ ଯେଉଁମାନେ ବି ଡ୍ରାଇଭ୍ କରୁଛନ୍ତି ପ୍ରପର ହେଲମେଟ ୟୁଜ୍ କରନ୍ତୁ, ଆଉ ଯେଉଁମାନେ ଫୋର୍ ହ୍ୱିଲର ଚଲାଉଛନ୍ତି ନିହାତି ଭାବରେ ସିଟ୍ ବେଲ୍ଟ ୟୁଜ୍ କରିବାକୁ ଭୁଲିବେନି। ଆଜିର ସର୍ବାଧିକ ତାପମାତ୍ରା 27 ଡିଗ୍ରୀ ସେଲସିୟସ୍ ରହିପାରେ, ଆଉ ସର୍ବନିମ୍ନ ତାପମାତ୍ରା 24 ଡିଗ୍ରୀ ସେଲସିୟସ୍ ରହିପାରେ। ଦିନସାରା ହାଲକାରୁ ନେଇକି ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଅଛି, ଆଉ ମେଘାଚ୍ଛନ୍ନ ରହିବାର ମଧ୍ୟ ସମ୍ଭାବନା ଅଛି ଆଜି ପାଗ। ବର୍ଷା ପାଇଁକି ତ ପାଗ ପୁରା ଥଣ୍ଡା ପଡ଼ିଯାଇଛି, ତେଣୁ ଗରମରୁ ଟିକେ ତ ମୁକ୍ତି ମିଳିଯାଇଛି, କିନ୍ତୁ ଦେଖିବେ ଯେତେବେଳେ ବର୍ଷା ଛାଡ଼ିଯାଉଛି ନା ଗୁଳୁଗୁଳିଟା ଟିକେ ଅଧିକା ଅନୁଭୂତ ହେଉଛି। ତେଣୁକରି ନିଜକୁ ସବୁବେଳେ ହାଇଡ୍ରେଟ୍ ରଖିବା ପାଇଁକି ଚେଷ୍ଟା କରନ୍ତୁ, ଆଉ ଆଜିର ଏଇ ଖାସ ଦିନଟିକୁ ଏନ୍ଜୟ କରନ୍ତୁ, ବହୁତ ଖୁସିର ସହିତ ସ୍ୱାଗତ କରନ୍ତୁ। ଆଜିର ଏଇ ନୂଆ ଦିନରେ ଆପଣଙ୍କ ପାଇଁ ବହୁତ କିଛି ନୂଆ ରହିଛି, ତେଣୁ ଆପଣମାନେ ନିହାତି ଭାବରେ ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଟିକେ କ'ଣ କରିବେ ନା, ଗୋଟେ ସକାଳର ଭଲ ଆରମ୍ଭ କରିବାକୁ ହେଲେ ଆମକୁ ଟିକେ ସକାରାତ୍ମକ ଶକ୍ତି ଆଉ ପଜିଟିଭ ଏନର୍ଜିର ଆବଶ୍ୟକତା ଥାଏ, ତେଣୁକରି ସକାଳକୁ ପଜିଟିଭ କରିବା ପାଇଁକି ହେଲେ ସକାଳୁ ଉଠିବା ଗୋଟେ ଭଲ ଚିନ୍ତାଧାରା ଦ୍ୱାରା ବହୁତ ଜରୁରୀ। ସୂର୍ଯ୍ୟାଲୋକ ଆଉ ତାଜା ପବନ ଯଦି ଆମକୁ ହାଲକା ଫୁଲକା ମିଳିଗଲା ସକାଳୁ ସକାଳୁ, ତାହେଲେ ଆମ ଦିନଟି ବହୁତ ଭଲରେ ବିତିବ। ଏବଂ ତା ସହିତ ଯଦି ପାରୁଛନ୍ତି ସକାଳୁ ସକାଳୁ ଟିକେ ହାଲକା ଉଷୁମ ପାଣି ବି ପିଅନ୍ତୁ, କାହିଁକି ନା ସେଇଟା ଆପଣଙ୍କ ମେଟାବଲିଜମକୁ ବଢ଼ାଇବାରେ ସାହାଯ୍ୟ କରିଥାଏ। ଆମ ଶରୀରରେ ଯେତେ ପ୍ରକାର ବିଷାକ୍ତ ଦ୍ରବ୍ୟ ରହିଛି ନା, ତାକୁ ବାହାର କରିବାରେ ବହୁତ ସାହାଯ୍ୟ କରିଥାଏ। ହାଲକା ଫୁଲକା ଏକ୍ସରସାଇଜ, ୟୋଗା, ପ୍ରାଣାୟାମ, ଧ୍ୟାନ ଏସବୁ ମଧ୍ୟ କରନ୍ତୁ, ଆପଣଙ୍କୁ ବହୁତ ରିଲାକ୍ସ ଫିଲ୍ ହେବ। ଶ୍ରୋତାବନ୍ଧୁ, 6:55 ହେବା ପାଇଁ ଯାଉଛି, ଶୁଣିପାରିବେ ଆପଣମାନେ ବର୍ତ୍ତମାନ ସଂସ୍କୃତରେ ସମ୍ବାଦ ଯାହାକୁ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତେବେ ଆସନ୍ତୁ ଶୁଣିନେବା ବର୍ତ୍ତମାନ ସଂସ୍କୃତରେ ସମ୍ବାଦ।

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକୁ ସ୍ୱାଗତ କରୁଛି ଆପଣମାନଙ୍କୁ। ମୁଁ ଆପଣଙ୍କ ଖୋୟଲ। ବର୍ତ୍ତମାନ ସ୍ଟୁଡିଓ ଘଡ଼ିରେ ସମୟ ସକାଳ 7:00 ଏବଂ ବର୍ତ୍ତମାନ ରହିଛି ଆପଣମାନଙ୍କ ପାଇଁ ଆଜି ଦିନର କାର୍ଯ୍ୟକ୍ରମ ସୂଚନା। ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ

0: 7:25 ମିନିଟରେ ଏଥିରେ ଆଜିର ବିଷୟ ରହିଛି ଇସିଜି କରିବା କ'ଣ ପାଇଁ। ଆଲୋଚନା କରିବେ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା। ଶୁଭ ସକାଳ କାର୍ଯ୍ୟକ୍ରମ ଶୁଣିପାରିବେ ସକାଳ 7:25 ମିନିଟରେ, ମର୍ଣ୍ଣିଂ ମେଲୋଡି ଶୁଣିବେ ସକାଳ 8:30 ମିନିଟରେ, ଡାଇଲ ଇନ୍ ଲାଇଭ୍ ଚିଟ୍ଚାଟ୍ କାର୍ଯ୍ୟକ୍ରମ ସକାଳ 9 ଏବଂ ସନ୍ଧ୍ୟା 5:02 ମିନିଟରେ ଶୁଣିବେ। ଏଥିରେ ଆଜି ପାଇଁ ରଖାଯାଇଥିବା ନିର୍ଦ୍ଦିଷ୍ଟ ବିଷୟରେ ଆପଣ ଫୋନ୍ କଲ୍ ମାଧ୍ୟମରେ ନିଜ ମତ ମଧ୍ୟ ସେୟାର କରିପାରିବେ। ରେନ୍ବୋ ଏସ୍ଏମ୍ଏସ୍ ଶୁଣିବେ ସକାଳ 10 ଏବଂ ରାତି 10। ଏଥିରେ ଏସ୍ଏମ୍ଏସ୍ କରି ବା ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣ ନିଜର ମନପସନ୍ଦର ଗୀତ ପାଇଁ ଅନୁରୋଧ କରି ଗୀତ ଶୁଣିପାରିବେ। ଦିନ 11:00 ଶୁଣିବେ କଳାକାର କାର୍ଯ୍ୟକ୍ରମ, ଦିନ 11:30 ୱିକ୍ଲି ଇଂଲିଶ ପ୍ରୋଗ୍ରାମ ଷ୍ଟମ୍ପେଡ୍ ଶୁଣିପାରିବେ ଆପଣମାନେ, ଯାହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କଥା କିଛି ଗୀତ ଶୁଣିବେ ଆଜି ମଧ୍ୟାହ୍ନ 12:00। ଆଜି ଚର୍ଚ୍ଚାରେ ଦିନ 1:10 ଶୁଣିବେ। ଏଥିରେ ନିର୍ଦ୍ଦିଷ୍ଟ ବିଷୟରେ ଆପଣ ନିଜର ମତାମତ ଏସ୍ଏମ୍ଏସ୍ ବା ହ୍ୱାଟ୍ସଆପ୍ ମାଧ୍ୟମରେ ମେସେଜ୍ କରି ଜଣାଇପାରିବେ। ପୁରୁଣା ଓଡ଼ିଆ ଚଳଚ୍ଚିତ୍ରର ଗୀତ ଆପଣମାନେ ଶୁଣିପାରିବେ ଦିନ 2:45 ମିନିଟରେ। ଅପରାହ୍ନ 3:00 ରହିଛି ମୋ ଦେଶ କାର୍ଯ୍ୟକ୍ରମ। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିବେ ଅପରାହ୍ନ 4:50 ମିନିଟରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 82ତମ ଭାଗ ଆଜି ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତି ଗୀତର କାର୍ଯ୍ୟକ୍ରମ ଆରାଧନା ରହିଛି ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25 ମିନିଟରେ। ରାତି 8:02 ମିନିଟରେ ଶୁଣିବେ ଗୀତରେ ମିତରେ। ରାତି 9:15 ମିନିଟରେ ଶୁଣିବେ ଅଭୁଲା ସ୍ମୃତି କାର୍ଯ୍ୟକ୍ରମ। ଶ୍ରୋତା ବନ୍ଧୁ, ଇଏ ତ ଥିଲା ଆଜି ଦିନର କାର୍ଯ୍ୟକ୍ରମ ସୂଚନା। ଆପଣଙ୍କ ପାଇଁ ଆଜି ଦିନଟି ଖୁବ୍ ଶୁଭମୟ ଆଉ ଖୁବ୍ ସୁନ୍ଦର ରହୁ। ଏବେ ସହିତ ଆପଣମାନଙ୍କ ପାଇଁ ଆଗକୁ ରହିଛି ଆଞ୍ଚଳିକ ସମ୍ବାଦ, କିନ୍ତୁ ତା ପୂର୍ବରୁ ରହିଛି କିଛି ଛୋଟ ବିଜ୍ଞାପନ ବିରତି।
1: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
2: एक प्रकार से पीएम जय अब गरीबों की जय बन गई है।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ ତଡ଼ପ ଲାଗି ଅବକାଶ ଗୋପାଳବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥ ଗତକାଲି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ଆଜି ରାତି 9ଟାରେ ଧାଡ଼ି

0: ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଗତକାଲି ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ମା' ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅର୍ଥ ନିଗମ ମଧ୍ୟରେ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ହାସଲ ପାଇଁ ଗତକାଲି ଲୋକସେବା ଭବନରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସରକାରୀ ବେସରକାରୀ ସହଭାଗିତାରେ ପରିବେଶକୁ ସୁଦୃଢ଼ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ କହିଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ସାମଗ୍ରିକ ଭାବେ ଅକ୍ଷୟ ଶକ୍ତି, ଲଜିଷ୍ଟିକ୍, ପରିବହନ, ସହରାଞ୍ଚଳ ଭିଭିଭୂମି ଆଦି ପ୍ରମୁଖ ପ୍ରାଥମିକ କ୍ଷେତ୍ର ପାଇଁ 2 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର 20 ପ୍ରକଳ୍ପକୁ ଚିହ୍ନଟ କରାଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସମ୍ଭିଧାନ, ନିର୍ବାଚନ ସମ୍ଭନ୍ଧୀୟ ଆଇନ ଏବଂ ସମୟାନୁକ୍ରମେ ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଗଣମାଧ୍ୟମ ସମ୍ମିଳନୀ 2026ରେ ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ଲୋକମାନଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ଅଂଶୀଦାରମାନଙ୍କୁ ଯୋଡ଼ିବା, ଗଣତନ୍ତ୍ରକୁ ସୁଦୃଢ଼ କରିବା, ନିର୍ବାଚନରେ ଗଣମାଧ୍ୟମର ଭୂମିକା। ଏହି ସମ୍ମିଳନୀରେ ଓଡ଼ିଶାରୁ 9 ଜଣ ବରିଷ୍ଠ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ମହମ୍ମଦ ସଦିକ ଆଲମ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଯାଇଛି। ଜିଲ୍ଲାର ମୋଟ 94.67% ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରିବାକୁ ଅଧିକ ସ୍ୱଚ୍ଛ ଓ ସମୃଦ୍ଧ କରିବା ପାଇଁ ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ଆଲମ କହିଛନ୍ତି, ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ଆଲମ ପରାମର୍ଶ ଦେଇଛନ୍ତି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜିକରଣ ଅବଧିକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଏବଂ ପୁନଃ ପଞ୍ଜିକରଣ ଦେୟ 50% ଛାଡ଼ କରାଯାଇଛି ବୋଲି ଭୁବନେଶ୍ୱରସ୍ଥିତ ଇଗ୍ନୋ ପକ୍ଷରୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ୱାର୍ଡରେ ଥିବା ଜଳବନ୍ଦୀ ସମସ୍ୟାର ସମୀକ୍ଷା କରି ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 6ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସାପୁଆ ନଦୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, କଟକ, ପୁରୀରେ ପ୍ରବଳ ବର୍ଷା ହୋଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ବନରମା ମହାନ୍ତି କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଶୁଣୁଥିଲେ ଆପଣମାନେ ଆଞ୍ଚଳିକ ସମ୍ବାଦ ରିଲି କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ 7:10 ହୋଇସାରିଛି। ଶୁଣିପାରିବେ ବର୍ତ୍ତମାନ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆମର ସ୍ୱାସ୍ଥ୍ୟ। ଆଜିର ବିଷୟବସ୍ତୁ ରହିଛି ଇସିଜି କରିବା କ'ଣ ପାଇଁ। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା।
2: ହୃତ୍ପିଣ୍ଡ ଶରୀରର ଗୋଟିଏ ମୁଖ୍ୟ ଅଙ୍ଗ, ଏହାର ସ୍ପନ୍ଦନ ଓ ବୈଦ୍ୟୁତିକ ଆଲେଖକୁ ଇସିଜି କୁହାଯାଏ। ରୋଗୀକୁ କଷ୍ଟ ନ ଦେଇ ଏହା ଗୋଟିଏ ଆବଶ୍ୟକ ପରୀକ୍ଷା। ହାର୍ଟର ନିୟମିତ ଗତି, ଆକାର, ଏହାର କୋଠରୀ ବ୍ୟବସ୍ଥା, ବିଭିନ୍ନ ଔଷଧର କୁପ୍ରଭାବ ଇତ୍ୟାଦି ଜାଣିବା ପାଇଁ ଏହା ପ୍ରାରମ୍ଭିକ ସ୍ତରରେ ଅବଶ୍ୟମ୍ଭାବୀ। ହାର୍ଟ ଆଟାକ୍ ହେଲେ ହୃତ୍ପିଣ୍ଡର କେଉଁ ସ୍ଥାନର ତନ୍ତୁ ନଷ୍ଟ ହୋଇଛି

0: ସଠିକ୍ ଜାଣିବେ। ୱିଲିୟମ୍ ଇନ୍ଥୋଭେନ୍ ନେଦରଲ୍ୟାଣ୍ଡର ବୈଜ୍ଞାନିକ 1901 ମସିହାରେ ଇସିଜି ଉଦ୍ଭାବନ କଲେ। ତାଙ୍କର ଏହି ଅବଦାନ ପାଇଁ 1924 ମସିହାରେ ନୋବେଲ ପ୍ରାଇଜ୍ ମିଳିଥିଲା। ଏହା ଭିତରେ ହୃଦରୋଗ ନିରୂପଣ ପାଇଁ ଅନେକ ଆଧୁନିକ ଯନ୍ତ୍ର ଉପଲବ୍ଧ, ତଥାପି ଇସିଜି ତାହାର ମାନ୍ୟତା ବଜାୟ ରଖିଛି। ଡାକ୍ତରଖାନାକୁ ଆସୁଥିବା ସବୁ ରୋଗୀଙ୍କର ଇସିଜି ପରୀକ୍ଷା ପାଇଁ ଡାକ୍ତର ପରାମର୍ଶ ଦିଅନ୍ତି ନାହିଁ। ଛାତିରେ ଯନ୍ତ୍ରଣା ଓ ନିଶ୍ୱାସ ନେବାରେ କଷ୍ଟ ନହେଲେ ଏହି ପରୀକ୍ଷାର ଆବଶ୍ୟକତା ନଥାଏ। ଇସିଜି କରିବା ପାଇଁ କେତେଗୁଡ଼ିଏ ଲକ୍ଷଣକୁ ନେଇ ନିଷ୍ପତ୍ତି କରାଯାଏ। ସେଗୁଡ଼ିକ ହେଉଛି ଛାତିରେ ଯନ୍ତ୍ରଣା, ଏହା ବାମ ହାତ ଓ ବେକକୁ ସମ୍ପ୍ରସାରିତ ହୁଏ। ଫୁସ୍ଫୁସ୍ରେ ରକ୍ତ ଜମାଟ କିମ୍ବା ଆବଦ୍ଧ ପବନ ପାଇଁ ନିଶ୍ୱାସ ନେବାରେ କଷ୍ଟ ହେଲେ ମୁଣ୍ଡ ବୁଲାଇ ରୋଗୀ ଅଚେତ ହୋଇଗଲେ ହୃତ୍ପିଣ୍ଡ ଓ ନାଡ଼ିର ଗତି ପ୍ରଖର ହେଲେ ବାତ ମାରି ଗୋଡ଼ ହାତ ଛାଟିପିଟି ହେଲେ ଛାତିରେ ହାର୍ଟର ସ୍ପନ୍ଦନ ଜଣାଗଲେ ଏହା ସହିତ ନିଶା ଗ୍ରହଣ କରି ଅପରେସନ୍ ହେଉଥିବା ରୋଗୀ ଏବଂ ବିଭିନ୍ନ କାରଣରୁ ସାଂଘାତିକ ରୋଗୀମାନଙ୍କର ଇସିଜି କରିବା ଆବଶ୍ୟକ। ହାର୍ଟର ଗତି ଅତ୍ୟଧିକ ବୃଦ୍ଧି ଘଟିଲେ ବିଭିନ୍ନ ଭାଗରେ ବୈଦ୍ୟୁତିକ ସଞ୍ଚାରଣ ବାଧାପ୍ରାପ୍ତ ହେଲେ ଏହି ପରୀକ୍ଷାର ଆବଶ୍ୟକତା ଥାଏ। ମା ପେଟରେ ଥିବା ଭ୍ରୂଣର ଅବସ୍ଥା ଜାଣିବା ପାଇଁ ଇସିଜି କରାଯାଏ। ଅସ୍ୱାଭାବିକ ଇସିଜିର ଲକ୍ଷଣଗୁଡ଼ିକ ହେଉଛି ହାର୍ଟର କ୍ଷିପ୍ର ଗତି, ରକ୍ତ ପ୍ରବାହ ଅଭାବରୁ ଅକାମୀ ମାଂସପେଶୀ, ରକ୍ତରେ ସୋଡିୟମ୍ ଓ ପଟାସିୟମ୍ର କମ୍ ବେଶୀ ପରିମାଣ, ହାର୍ଟର ଜନ୍ମଗତ ଦୋଷ, ଆକାର ବୃଦ୍ଧି, ଏହାର ଚାରିପାଖରେ ପାଣି ଜମିବା ଓ ମାଂସପେଶୀରେ ପ୍ରଦାହ। ହୃତ୍ପିଣ୍ଡର ଭଲ୍ଭ ଖରାପ ହେଲେ ହାର୍ଟ ଭିତରେ ରକ୍ତ ପ୍ରବାହ ସ୍ୱାଭାବିକ ହୁଏ ନାହିଁ। ହାର୍ଟ ଗୋଟିଏ ପମ୍ପ ସଦୃଶ, ଏହାର ଭଲ୍ଭ ଅକାମୀ ହେଲେ ଶରୀରର ବିଭିନ୍ନ ଅଙ୍ଗକୁ ରକ୍ତ ପ୍ରେରଣ ହୋଇପାରେ ନାହିଁ, ତେଣୁ ସବୁ ଅଙ୍ଗ କାର୍ଯ୍ୟକ୍ଷମ ହୋଇପାରନ୍ତି ନାହିଁ। ରୋଗୀର ମୃତ୍ୟୁ ଅନିବାର୍ଯ୍ୟ ହୋଇପଡ଼େ। ହାର୍ଟର ମାଂସପେଶୀ ସୂକ୍ଷ୍ମ ଧମନୀ ମାଧ୍ୟମରେ ରକ୍ତ, ବିଭିନ୍ନ ପୋଷକ ଓ ଅକ୍ସିଜେନ୍ ପାଆନ୍ତି। ଡାଇବେଟିସ୍, ଉଚ୍ଚ ରକ୍ତଚାପ ଓ ରକ୍ତରେ ଅଧିକ ପରିମାଣରେ କ୍ଷତିକାରକ କୋଲେଷ୍ଟ୍ରଲ୍ ରହିଲେ ହାର୍ଟ ଭିତରେ ଥିବା ସୂକ୍ଷ୍ମ ଧମନୀଗୁଡ଼ିକ ସରୁ ହୋଇଯାଆନ୍ତି, ଅକ୍ସିଜେନ୍ ଓ ପୁଷ୍ଟିସାର ଯଥେଷ୍ଟ ପାଇପାରନ୍ତି ନାହିଁ, ଫଳରେ ହାର୍ଟ ଆଟାକ୍ ହୁଏ। ଏହିସବୁ ନିଦାନଗୁଡ଼ିକ ଇସିଜି ଦ୍ୱାରା ନିରୂପଣ ହୋଇପାରିବ। ବ୍ୟାୟାମ କରିବା ସମୟରେ ହୃତ୍ପିଣ୍ଡର ମାଂସପେଶୀକୁ ଯଥେଷ୍ଟ ପରିମାଣର ରକ୍ତ ସଞ୍ଚାଳନ ହୋଇପାରୁଛି କି ନାହିଁ ଜାଣିବା ପାଇଁ ଇସିଜି କରାଯାଏ। ଜଣେ ହାର୍ଟ ରୋଗୀର ପ୍ରାରମ୍ଭିକ ଅବସ୍ଥାରେ ଏହି ପରୀକ୍ଷା ଦ୍ୱାରା ନିଦାନ ଧରାପଡ଼େ। ଦେହରେ ଇଲେକ୍ଟ୍ରୋଡ୍ ଲଗାଇ ଏହି ପରୀକ୍ଷା କରାଯାଏ। ଏହାଦ୍ୱାରା ଇଲେକ୍ଟ୍ରିକ୍ ସକ୍ ଲାଗେ ନାହିଁ। ହୃତ୍ପିଣ୍ଡର ସ୍ୱାଭାବିକ କାର୍ଯ୍ୟ ଏକାଧିକ୍ରମେ 24 କିମ୍ବା 48 ଘଣ୍ଟା ଯାଞ୍ଚ କରିବା ପାଇଁ ଇସିଜି କରାଯାଏ। ଏହାକୁ ହୋଲ୍ଟର ମନିଟର କୁହାଯାଏ। ଏହି ଯନ୍ତ୍ରଟି ଦେହରେ ଦୀର୍ଘ 24 ଘଣ୍ଟା ଲାଗି ରହେ। ତାପରେ ଏହାକୁ କାଢ଼ିଦେଇ ହୃଦରୋଗ ବିଶେଷଜ୍ଞ ପରବର୍ତ୍ତୀ ସମୟରେ ଅନୁଶୀଳନ କରନ୍ତି। ହାର୍ଟର ଗତି 24 ଘଣ୍ଟା ଭିତରେ କିଛି ସମୟ ପାଇଁ ଯଦି କମ୍ ବେଶୀ ହୋଇଥାଏ ଏହାଦ୍ୱାରା ଜଣାପଡ଼େ। ଉଚ୍ଚ ରକ୍ତଚାପ ମଧ୍ୟ ନିରୂପଣ ହୋଇଥାଏ। ହାର୍ଟ ଆଟାକ୍ ହେଉଛି ବିଶ୍ୱରେ ମୃତ୍ୟୁର ପ୍ରଥମ କାରଣ। ପୃଥିବୀରେ ପ୍ରତିବର୍ଷ 23 ନିୟୁତ ବ୍ୟକ୍ତି ହାର୍ଟ ଆଟାକ୍ରେ ମୃତ୍ୟୁବରଣ କରୁଛନ୍ତି। ଇସିଜି ପରୀକ୍ଷା କଲେ ପ୍ରାଥମିକ ଅବସ୍ଥାରେ ରୋଗ ନିର୍ଣ୍ଣୟ ହୋଇପାରିବ। ପ୍ରତିଷେଧକ ବ୍ୟବସ୍ଥା ଓ ଜୀବନଶୈଳୀରେ ସଂଯମତା ଆଚରଣ କଲେ ଅକାଳରେ ଜୀବନର ଯବନିକା ପଡ଼ିବ ନାହିଁ।
1: ଶୁଣୁଥିଲେ ଆମର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ। ଆଜିର ବିଷୟବସ୍ତୁ ରହିଥିଲା ଇସିଜି କରିବା କ'ଣ ପାଇଁ। ଏ ବିଷୟରେ ଆଲୋଚନା କରିଲେ ଡାକ୍ତର ଦ୍ୱିଜେଶ କୁମାର ପଣ୍ଡା। ଶ୍ରୋତାବନ୍ଧୁ, ଆପଣମାନଙ୍କ ପାଇଁ ରହିଛି ଅନେକଗୁଡ଼ିଏ କାର୍ଯ୍ୟକ୍ରମ, କିନ୍ତୁ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 7:15 ବାଜିବାକୁ ଯାଉଛି। 7:15ରେ ଆପଣମାନେ ଶୁଣିପାରିବେ ଓଡ଼ିଆର ସମ୍ବାଦ। ଓଡ଼ିଆରେ ସମ୍ବାଦ ଆସନ୍ତୁ ଶୁଣିବା, ଯାହାକୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍, ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍

ଓ ଆର୍ଜେଣ୍ଟିନା। ପଞ୍ଜାବର ଜଳନ୍ଧରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର 20 ସ୍ଥାନରେ 75 ପୁନଃ ବିକଶିତ ରେଳ ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। 1,570 କୋଟିରୁ ଅଧିକ ଟଙ୍କା ବ୍ୟୟରେ ପୁନଃ ବିକଶିତ ଏହି ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀ ଅନୁକୂଳ ବ୍ୟବସ୍ଥା କରାଯାଇଛି। ବିରାସତ ଭି ବିକାଶ ଭି ଦୃଷ୍ଟିକୋଣରୁ ସମ୍ପୃକ୍ତ ଷ୍ଟେସନଗୁଡ଼ିକରେ ସ୍ଥାନୀୟ ସଂସ୍କୃତି ଐତିହ୍ୟ ଓ ସ୍ଥାପତ୍ୟକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର 7 ଅମୃତ ଷ୍ଟେସନ ସମେତ ପଞ୍ଜାବ ଓ ଗୁଜରାଟର 4 ଲେଖାଏଁ ଏବଂ ଦକ୍ଷିଣ ରେଳବାଇ ଅନ୍ତର୍ଗତ 9 ଷ୍ଟେସନ ରହିଛି। ଏହି ଅବସରରେ ଶ୍ରୀ ମୋଦି ଜଳନ୍ଧରରେ 5,470 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି 75 ପୁନଃ ବିକଶିତ ଅମୃତ ଷ୍ଟେସନ ଉଦ୍ଘାଟନ ଦେଶରେ ଗତ କିଛି ବର୍ଷରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ବୈପ୍ଳବିକ ପରିବର୍ତ୍ତନକୁ ଦର୍ଶାଉଛି। ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନସାଧାରଣଙ୍କ ଜୀବନଧାରଣର ସହଜତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ନାଗରିକ ଦେବ ଭବ ନୀତିରେ ପରିଚାଳିତ ହେଉଛନ୍ତି। ମୁମ୍ବାଇ ଅହମ୍ମଦାବାଦ ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଭାରତ ଓ ଜାପାନ ମଧ୍ୟରେ ଆଲୋଚନା ଚାଲିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପ ନେଇ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ସମ୍ପୃକ୍ତ ପୋଷ୍ଟ କେବଳ ଜଣେ ବ୍ୟକ୍ତିର ମତାମତ ଓ ସେହି ପୋଷ୍ଟ ସହିତ ପ୍ରକଳ୍ପର ଅଗ୍ରଗତିର କୌଣସି ସମ୍ପର୍କ ନାହିଁ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଜୟସ୍ୱାଲ କହିଛନ୍ତି 2030 ସୁଦ୍ଧା ଜାପାନ ଭାରତକୁ E20 ଟ୍ରେନ୍ ଯୋଗାଇଦେବ। ସମ୍ପୃକ୍ତ ଟ୍ରେନ୍ ଏବେ ବିକଶିତ ଅବସ୍ଥାରେ ରହିଛି। ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ନିର୍ମାଣ କାର୍ଯ୍ୟ ଦ୍ରତଗତିରେ ଆଗେଇ ଚାଲିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହି ରେଳ ପ୍ରକଳ୍ପର ପ୍ରଥମ ଭାଗ କାର୍ଯ୍ୟକାରୀ ହେବ। ଉଭୟ ଭାରତ ଏବଂ ଜାପାନ ଏହି ରେଳ ପ୍ରକଳ୍ପ ନେଇ ସମ୍ମତି ପ୍ରକାଶ କରିଛନ୍ତି। ଚବାହାର ବନ୍ଦର ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆମେରିକା ପକ୍ଷରୁ ପ୍ରଦାନ କରାଯାଇଥିବା ରିହାତି ସମୟ ଅତିକ୍ରାନ୍ତ ହୋଇଛି ଏବଂ ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି। ସମ୍ପ୍ରତି ଚବାହାର ବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଟର୍ମିନାଲର କୌଣସି କ୍ଷତି ହୋଇନଥିବା ସେ କହିଛନ୍ତି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତି ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ସର୍ବଦା ଜାମ୍ମୁ କାଶ୍ମୀର ଓ ଲଦାଖ ଏହାର ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଆସିଛି। ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଅଶାନ୍ତ ଲାଗି ରହିଥିବାବେଳେ ଜାତିସଂଘ ମାନବାଧିକାର ସଂଗଠନ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି। ସମ୍ପ୍ରତି ସେଠାରେ 2 ବିକ୍ଷୋଭକାରୀ ଏବଂ ସୁରକ୍ଷାବଳ ସଦସ୍ୟଙ୍କ ହତ୍ୟା ଘଟଣାର ତଦନ୍ତ କରିବା ଲାଗି ମାନବାଧିକାର ସଂଗଠନ ଆହ୍ୱାନ ଦେଇଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଭୁଲକର ତୁର୍କ ପାକିସ୍ତାନ ସରକାରଙ୍କୁ ଏ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ଭାଗରେ ଆଞ୍ଚଳିକ ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିବା ଦଙ୍ଗା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତିସଂଘ ମାନବାଧିକାର ସଂଗଠନ ପାକିସ୍ତାନ ସରକାରକୁ କହିଛନ୍ତି। ଶ୍ରୀ ତୁର୍କ ସମ୍ପୃକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ହ୍ରାସ ଲାଗି ଆହ୍ୱାନ ଦେଇଛନ୍ତି। ଜାତିସଂଘର ତଥ୍ୟ ଅନୁଯାୟୀ ସେଠାରେ ହେବାକୁ ଥିବା ଆଞ୍ଚଳିକ ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ବୃଦ୍ଧି ପରିପ୍ରେକ୍ଷୀରେ ଗତ ମାସରେ ବିକ୍ଷୋଭ ଓ ଧାରଣା ସମୟରେ ବିକ୍ଷୋଭକାରୀ ଏବଂ ସୁରକ୍ଷା ସଦସ୍ୟମାନଙ୍କୁ ହତ୍ୟା କରାଯାଇଛି। ଏନେଇ ନିରପେକ୍ଷ ତଦନ୍ତ ସହ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ସଂଗଠନର ଉଚ୍ଚାୟୁକ୍ତ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଜାମ୍ମୁ କାଶ୍ମୀର ଯୁଗ୍ମ ଆୱାମୀ ଆକ୍ସନ କମିଟିକୁ ପ୍ରତିବନ୍ଧିତ କରିବା ନିଷ୍ପଭି ନେଇ ଶ୍ରୀ ତୁର୍କ ଚିନ୍ତାବ୍ୟକ୍ତ କରିଛନ୍ତି। ଏହି କମିଟି ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଅଭିଯୋଗରେ ପାକିସ୍ତାନ ସରକାର ପ୍ରତିବନ୍ଧିତ କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଜାରି କରିବା ନାଗରିକମାନଙ୍କ ବାକ୍ ସ୍ୱାଧୀନତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଶ୍ରୀ ତୁର୍କ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଗସ୍ତରେ ଯାଇ ଗତକାଲି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ସିଲିଗୁଡ଼ିସ୍ଥିତ ବାଗଡୋଗ୍ରା ବିମାନ ବନ୍ଦରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶ୍ରୀ ଶାହାଙ୍କୁ ସ୍ୱାଗତ କରିଥିଲେ। ଆଜି ଶ୍ରୀ ଶାହା ଜୁମାଗଛସ୍ଥିତ ସୀମା ସୁରକ୍ଷା ବଳର 18 ବାଟାଲିୟନ୍ ପରିଦର୍ଶନ କରି ପ୍ରହରୀ ସମ୍ମିଳନୀକୁ ଉଦ୍ବୋଧନ ଦେବେ। ସେଠାରେ ଶ୍ରୀ ଶାହା ଚାରାରୋପଣ ଅଭିଯାନର ଶୁଭାରମ୍ଭ କରିବେ ଏବଂ ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ପରେ ଶ୍ରୀ ଶାହା ସିଲିଗୁଡ଼ିର ଉତ୍ତରକନ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ପ୍ରଶାସନିକ ସମସ୍ୟାର ସମୀକ୍ଷା କରାଯିବା ସହ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ବିସ୍ତୃତ

0: ଆଲୋଚନା କରାଯିବ। ବିଶେଷକରି ପଶ୍ଚିମବଙ୍ଗରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ପଞ୍ଜିକରଣ ନେଇ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ଶ୍ରୀ ଶାହା କୋଲକାତା ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ଶ୍ରୀ ଶାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଶ୍ରୀ ଶାହା କୋଲକାତାର ରାଷ୍ଟ୍ରୀୟ ପାଠାଗାରରେ ନବନିର୍ମିତ ଶବ୍ଦ ସଂଗ୍ରହାଳୟର ଉଦ୍ଘାଟନ କରିବା ସହ ଅମୁଲ ବେଙ୍ଗଲ ଡାଏରୀର ଦହି ପ୍ରସ୍ତୁତି କାରଖାନାର ଶିଳାନ୍ୟାସ କରିବେ। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପଣ୍ଡ ମ୍ୟାନ୍ ଭାବେ ପରିଚିତ ରାମବୀର ତନୱରଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ତନୱର ଜଳ ସଂରକ୍ଷଣ ଏବଂ ଜଳାଶୟର ପୁନରୁଦ୍ଧାର ଉପରେ ବ୍ୟାପକ ଭାବେ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ଏ ଦିଗରେ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10ରେ 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆଭାସୀ ଜରିଆରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ଚେନ୍ନାଇ ପାର୍କ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ଏହି ଐତିହାସିକ ରେଳ ଷ୍ଟେସନ ଭାରତର ପ୍ରଥମ ବିଦ୍ୟୁତ୍ ରେଳ କରିଡର ଭାବେ 1931 କାର୍ଯ୍ୟାରମ୍ଭ କରିଥିଲା। ତାମିଲନାଡୁ ରାଜ୍ୟପାଳ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବିଶ୍ୱନାଥ ହାର୍ଲେକର ଏହି ଅବସରରେ ଉପସ୍ଥିତ ଥିଲେ। ସମ୍ପୃକ୍ତ ରେଳ ଷ୍ଟେସନର ପୁନଃ ବିକାଶ ଲାଗି 14 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ପୁନଃ ବିକଶିତ ଷ୍ଟେସନରେ ଆଧୁନିକ ଟିକେଟ୍ କାଉଣ୍ଟର ବିଶ୍ରାମାଗାର ସିସିଟିଭି କ୍ୟାମେରା ଓ ସୌନ୍ଦର୍ଯ୍ୟକରଣ କରାଯାଇଛି। ପାନାମାର ବୈଦେଶିକ ମନ୍ତ୍ରୀ ଜାଭିୟର ଏଡୱାର୍ଡୋ ମାର୍ଟିନେଜ୍ ଆଚା ବାସ୍କେଜ୍ ଆସନ୍ତାକାଲିଠାରୁ 5 ଦିନିଆ ଭାରତ ଗସ୍ତରେ ଆସିବେ। ଗସ୍ତକାଳରେ ଶ୍ରୀ ବାସ୍କେଜ୍ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଭାରତୀୟ କ୍ରିକେଟ୍ ଖେଳାଳି ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଗ୍ରହଣ କରିବା ନେଇ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ସମ୍ଭାଦକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ବିସିସିଆଇ ଭିତ୍ତିହୀନ ବୋଲି କହିଛି। ଆସନ୍ତାକାଲି ଲଣ୍ଡନର ଲର୍ଡସ୍ଠାରେ ଚଳିତ କ୍ରିକେଟ୍ ସିରିଜ୍ର ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ପରେ ମଧ୍ୟ ସେ ଭାରତ ପାଇଁ ଖେଳ ଜାରି ରଖିବେ ବୋଲି ବିସିସିଆଇ ସ୍ୱଷ୍ଟ କରିଛି। ବିସିସିଆଇ ସଚିବ ଦେବଜିତ୍ ସାଇକିଆ ରୋହିତ ଶର୍ମାଙ୍କ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇ ସୃଷ୍ଟି ହୋଇଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ଏନେଇ କୌଣସି ଆଲୋଚନା ହୋଇନଥିବା ଶ୍ରୀ ସାଇକିଆ ସ୍ୱଷ୍ଟ କରିଛନ୍ତି। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମ୍ରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30ରେ ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିବାବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30ରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆଜିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ପର୍କରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣର ଆୟୋଜନ କରାଯାଇଛି। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କୀ କହିଛନ୍ତି ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକିର ଲୋକପ୍ରିୟତା ବୃଦ୍ଧି ପାଇବା ସହ ମୂଳଦୁଆ ଆହୁରି ସୁଦୃଢ଼ ହୋଇପାରିବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସକାଳେ ଟୋକିଓଠାରେ ମହିଳା ଏକକ ବର୍ଗରେ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ବିଶ୍ୱର 4 ନମ୍ଘର ମାନ୍ୟତାପ୍ରାପ୍ତ ଚୀନ୍ର ଚେ ୟୁଫେଇଙ୍କ ବିପକ୍ଷରେ ସେମିଫାଇନାଲ୍ ଖେଳିବେ। ଗତକାଲି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରୁ ଜାପାନର ପୂର୍ବତନ ବିଶ୍ୱ ଚମ୍ପିୟନ୍ ନୋକୋମି ଓକୁହାରା ବିଦାୟ ନେବା ପରେ ସିନ୍ଧୁ ଶେଷ 4 ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଆପଣମାନେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିଲୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ନୂଆ ସକାଳର ନୂଆ ଶୁଭେଚ୍ଛା ସହିତ ସ୍ୱାଗତ କରୁଛି ଆପଣମାନଙ୍କୁ ଆଜିର ଏହି ସୁନ୍ଦର ସଫରକୁ। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ହୃଦୟର କଥା ଆପଣଙ୍କର ମୋ ହୃଦୟ ତକ ପହଞ୍ଚି ଯାଉ। ମୋ ହୃଦୟ ଆଉ ଆପଣଙ୍କ ହୃଦୟ ଏକାଠି ମିଶିଗଲେ ଦିଲ୍ ସେ ଦିଲ୍ ତକ୍ର କନେକ୍ସନ୍ ଆହୁରି ହୋଇଯିବ ଷ୍ଟ୍ରଙ୍ଗ। श्रोता बंधु मुयाल आपर नुआ सका आम समस्त मिस स्वागत करवा नुआ सका जिते आसी नुआ कथ नहीं जीवन सतरे गोटे नुआ सका गोटे नुआ दिन आम जीवन बही गोटे नुआ फर्द लिखापी जाऊे तेणु से नुआ फर्द में कौन लेखा हम आम चेष्टा करवा केवल भल ही लेखा हो बाकी तो सब ठाकुर इच्छा ତାଙ୍କ ବିନା ଇଚ୍ଛାରେ କିଛି ବି ହୁଏନି ଏଠି ତେଣୁକରି ଆମେ ନିଜର 100% ଦେବା ଆଉ ଠାକୁରଙ୍କ ଉପରେ ଛାଡ଼ିଦେବା। ଶ୍ରୋତାବନ୍ଧୁ ଚାଲନ୍ତୁ ଆଜିର ଏହି ନୂଆ ସକାଳକୁ ସ୍ୱାଗତ କରିବା ଗୋଟିଏ ସୁନ୍ଦର ଲଭଲି ଗୀତ ସହିତ।
1: One, let's start the fun.

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ କହିବା ଅଛି ଆପଣମାନଙ୍କ ସାଥିରେ ଆଜିର ଏଇ ଲଭ୍ଲି ବ୍ୟୁଟିଫୁଲ୍ ନୂଆ ସକାଳରେ ସୋ ନୂଆ ସକାଳକୁ ତ ଆମେ ସ୍ୱାଗତ କରୁଛେ ସମସ୍ତେ ଏକାଠି ହେଇ ତେବେ ଆଜିର ନୂଆ ସକାଳଟି ବହୁତ ହି ଖାସ୍ ନୂଆ ସକାଳ ଆଉ ଆଜିର ଏଇ ନୂଆ ସକାଳକୁ ଆମେ ସମସ୍ତେ ୱେଲକମ୍ କରିବା ତେବେ ଆଜିର ଏହି ସକାଳରେ ବହୁତ କିଛି ରହିଛି ଆପଣମାନଙ୍କ ପାଇଁ ଆଉ ଆଜିର ଏହି ନୂଆ ସକାଳଟି ଆପଣଙ୍କ ପାଇଁ ଖୁବ୍ ଖୁସି ମଧ୍ୟ ନେଇକି ଆସିଛି ତେବେ କହିବା ପାଇଁ ଚାହିଁବି ଆଜି ଦିନର ସବୁଠୁ ବଡ଼ କଥା ହେଉଛି ସବୁଠୁ ସ୍ପେଶିଆଲ କଥା ହେଉଛି ଆଜି ଦିନରେ ହିଁ 1918ରେ ଦକ୍ଷିଣ ଆଫ୍ରିକାର ମହାନ ଜନନାୟକ ତଥା ରଙ୍ଗଭେଦ ନୀତି ବିରୋଧୀ ଆନ୍ଦୋଳନର ମୁଖ୍ୟ ପୁରୋଧା ଯାହାଙ୍କୁ କୁହାଯାଏ ସେ ହେଉଛନ୍ତି ନେଲସନ୍ ମ୍ୟାଣ୍ଡେଲା ତାଙ୍କର ଆଜି ହେଉଛି ଜନ୍ମଦିନ ତେଣୁ ଆଜିର ଏହି ଦିନଟିକୁ ବହୁତ ଖାସ୍ ଦିନ ଭାବରେ ପାଳନ କରାଯାଉଛି ଆନ୍ତର୍ଜାତୀୟ ନେଲସନ୍ ମ୍ୟାଣ୍ଡେଲା ଦିବସ ଭାବରେ ଆଜିର ଦିନଟିକୁ ପାଳନ କରାଯାଉଛି ଆକ୍ଚୁଆଲି ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ତଥା ନୋବେଲ ଶାନ୍ତି ପୁରସ୍କାରର ବିଜେତା ମଧ୍ୟ ହୋଇଥିଲେ ସିଏ ଆଉ ତାଙ୍କର ମାନବିକତା ଆଉ ସମାଜ ପାଇଁ ଥିବା ଯେଉଁ ସେବା ଅବଦାନ ରହିଛି ନା ସମାଜ ପାଇଁ ତାକୁ ହିଁ ସମ୍ମାନ ଜଣାଇ ଆଜିର ଦିନଟିକୁ ପାଳନ କରାଯାଉଛି ଆନ୍ତର୍ଜାତୀୟ ନେଲସନ୍ ମ୍ୟାଣ୍ଡେଲା ଦିବସ ଭାବରେ ପାଳନ କରାଯାଉଛି ଆଜିର ଦିନରେ ଲୋକମାନଙ୍କୁ ସମାଜ ପାଇଁ ଅନ୍ତତଃ କିଛି ସମୟ ବାହାର କରିବା ପାଇଁକି 67 ମିନିଟ୍ ସେବା କରିବା ପାଇଁକି ଆହ୍ୱାନ ଦିଆଯାଏ କାହିଁକିନା ମ୍ୟାଣ୍ଡେଲା ମାନବ ଅଧିକାର ପାଇଁ 67 ବର୍ଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ତେଣୁ ତାଙ୍କୁ ସମ୍ମାନ ଜଣାଇ ଆଜିର ଏହି ଦିନଟିକୁ ଏହି ଭାବରେ ହିଁ ପାଳନ କରାଯାଏ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଆଜିର ଏହି ଦିନର ବର୍ତ୍ତମାନ ଆଉ ଗୋଟିଏ ସୁନ୍ଦର ଗୀତ ଆପଣମାନଙ୍କ ପାଇଁ

ମନଟା ଏକଦମ ଶାନ୍ତି ଶାନ୍ତି ହେଇଯାଉ। ମନ ଶାନ୍ତ ରହିଲେ ନା ସବୁ କାମ ଆପଣ ଭଲରେ କରିପାରିବେ। ୱେଲକମ୍ କରୁଛୁ ୱାନ୍ସ ଏଗେନ୍ ଆପଣମାନଙ୍କୁ ଆଜିର ଏଇ ନୂଆ ସକାଳକୁ। ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସି ଦିଲ୍ ତକ୍। ଶ୍ରୋତା ବନ୍ଧୁ, ଆଜିର ଏଇ ନୂଆ ସକାଳ 18 ତାରିଖ, ଆଜି ଜୁଲାଇ ମାସ 18 ତାରିଖ, ତେଣୁ 18 ତାରିଖ ଦିନ ବହୁତ କିଛି ଖାସ କଥା ରହିଛି। ଯଦି ଆପଣଙ୍କ ପାଇଁ କି ଖାସ କଥା ରହିଛି ଆଜିର ଦିନରେ, ତାହେଲେ ମୋ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ତା ସହିତ ଆପଣଙ୍କୁ କହିବି 1861 ଆଜିର ଦିନରେ ଆମ ଭାରତର ପ୍ରଥମ ମହିଳା ଗ୍ରାଜୁଏଟ୍ ଏବଂ ପ୍ରଥମ ମହିଳା ଆଲୋପାଥିକ୍ ଡକ୍ଟରଙ୍କ ମଧ୍ୟରୁ ଜଣେ, ଯିଏ ନାରୀ ଶିକ୍ଷା ଓ ପ୍ରଗତିର ପ୍ରତୀକ ଥିଲେ, ଡାକ୍ତର କାଦମ୍ବିନୀ ଗାଙ୍ଗୁଲିଙ୍କ ହେଉଛି ଆଜିର ଦିନରେ ଜନ୍ମ। ତା ସହିତ ଜନ୍ ଗ୍ଲେନ୍, 1921 ଆଜିର ଦିନରେ ଜନ୍ ଗ୍ଲେନ୍ ଜନ୍ମ ହୋଇଥିଲେ, ଯିଏକି ଆମେରିକାର ପ୍ରସିଦ୍ଧ ମହାକାଶଚାରୀ ଜଣେ ଏବଂ ପୃଥିବୀର କକ୍ଷପଥ ପ୍ରଦକ୍ଷିଣ କରିବାରେ ପ୍ରଥମ ଆମେରିକୀୟ ଥିଲେ ସିଏ। ଆଜି ହେଉଛି ପ୍ରିୟଙ୍କା ଚୋପ୍ରା ଜୋନସ୍, ମାନେ ଆମର ବଲିଉଡ୍ ଆକ୍ଟ୍ରେସ୍ ପ୍ରିୟଙ୍କା ଚୋପ୍ରାଙ୍କର ହାପି ବାଲା ବର୍ଥଡେ। ତ 1982 ସେ ଜନ୍ମ ହୋଇଥିଲେ ଆଜିର ଦିନରେ। ବଲିଉଡ୍ ଏବଂ ହଲିଉଡ୍ର ଜଣାଶୁଣା ଅଭିନେତ୍ରୀ ତଥା ମିସ୍ ୱାର୍ଲ୍ଡ 2000 ବିଜେତା ସିଏ। ଆପଣମାନଙ୍କୁ ମଧ୍ୟ ଅନେକ ଅନେକ

ଗୋଟେ ନୂଆ ଆଉ ରିଫ୍ରେସିଂ ସକାଳକୁ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ। ମୁଁ ଆପଣଙ୍କ କୋୟାଲ, ଆପଣମାନେ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍। ସୋ ଦିଲ୍ ସେ ଦିଲ୍ ତକ୍ରେ ଆପଣମାନଙ୍କ ସାଥ ଦେଉଛି। ଆଜିର ଏଇ ନୂଆ ସକାଳକୁ ଆମେ ସ୍ୱାଗତ ବି କରିଛେ। ଆଉ ଟିକେ ଆଗରୁ ଆପଣମାନଙ୍କୁ କହୁଥିଲି, ଆଜି ଆମର ଇଣ୍ଡିଆନ୍ ଆକ୍ଟ୍ରେସ୍ ଆଣ୍ଡ ସିଙ୍ଗର ପ୍ରିୟଙ୍କା ଚୋପ୍ରାଙ୍କର ହେଉଛି ହାପି ବର୍ଥଡେ। ଆଜି ଇଣ୍ଡିଆନ୍ ଆକ୍ଟ୍ରେସ୍ ଭୂମି ପେଣ୍ଡେଙ୍କରଙ୍କ ମଧ୍ୟ ଜନ୍ମଦିନ। ଇଣ୍ଡିଆନ୍ ୱିମେନ୍ସ କ୍ରିକେଟର ସ୍ମୃତି ମଧାନାଙ୍କର ମଧ୍ୟ ଆଜି ଜନ୍ମଦିନ। ଇଣ୍ଡିଆନ୍ ଆଷ୍ଟ୍ରୋଲୋଜି ରିଗାର୍ଡିଂ ଜଣେ ନୋଭେଲିଷ୍ଟ ୱିଲିୟମ୍ ମେକ୍ପିସ୍ଙ୍କର ଆଜି ଜନ୍ମଦିନ। ତା ସହିତ ଆଜି ଇଣ୍ଡିଆନ୍ ସିଙ୍ଗର ସୁଖବିନ୍ଦର ସିଂଙ୍କର ମଧ୍ୟ ଜନ୍ମଦିନ। ପାକିସ୍ତାନୀ ସିଙ୍ଗର ମେହେନ୍ଦି ହାସନଙ୍କର ଆଜି ମଧ୍ୟ ଜନ୍ମଦିନ। ଇଣ୍ଡିଆନ୍ ଆକ୍ଟ୍ରେସ୍ ପୂର୍ଣ୍ଣିମା ଙ୍କର ମଧ୍ୟ ଆଜି ହେଉଛି ଜନ୍ମଦିନ। ଏବଂ ଆଜିର ଏହି ଦିନଟିରେ ବହୁତ ଜଣ ଆକ୍ଟର ଆକ୍ଟ୍ରେସ୍ ଜନ୍ମ ନେଇଛନ୍ତି, ଯେମିତିକି ଇଣ୍ଡିଆନ୍ ଟେଲିଭିଜନ ଆକ୍ଟର କ୍ରିଷ୍ଣା ଭରଦ୍ୱାଜଙ୍କର ଆଜି ହେଉଛି ଜନ୍ମଦିନ। ଆମ ତରଫରୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା ସମସ୍ତଙ୍କୁ। ଇଣ୍ଡିଆନ୍ ଫିଲ୍ମ ଆକ୍ଟ୍ରେସ୍ ବୀନାଙ୍କର ମଧ୍ୟ ଆଜି ଜନ୍ମଦିନ, ଯିଏକି 1926ରେ ଜନ୍ମ ହୋଇଥିଲେ ଆଜିର ଦିନରେ। ତେବେ ଆଜିର ଏହି ଖାସ ଦିନଟି ଆପଣମାନଙ୍କ ପାଇଁ ବହୁତ ହି ଖାସ ରହୁ, ସେଥିପାଇଁ ସକାଳଟାକୁ ସ୍ପେଶାଲି ମୁଁ ତାଜାପଣରେ ଭରିବାକୁ ଚେଷ୍ଟା କରୁଛି, ରିଫ୍ରେସିଂ କରିବାକୁ ଚେଷ୍ଟା କରୁଛି। ସେମିତି ତ ବାହାରେ ବର୍ଷା ହେଉଛି ଆଉ ବଢ଼ିଆ ପାଗ ଦେଇଛି, ତ ବର୍ଷା ଭିଜା ଏଇ ନୂଆ ସକାଳରେ ଆପଣମାନେ ଗରମା ଗରମ ଚାଏ କପ୍ ସହିତ ଏନ୍ଜୟ କରନ୍ତୁ। ଆଉ କିଛି ଲଭଲି ଟ୍ରାକ୍, ଷ୍ଟେ ଟ୍ୟୁନ୍ଡ।

ସକାଳଟି ଆପଣଙ୍କ ପାଇଁ ବହୁତ କିଛି ଖାସ କଥା ନେଇକି ଆସିଛି। ଯେମିତିକି ଆପଣଙ୍କୁ କହିବା ପାଇଁ ଚାହିଁବି, ଫିଫା ବିଶ୍ୱକପ 2026 ଏହି ବର୍ଷର ଫିଫା ୱାର୍ଲଡ କପ୍ ବର୍ତ୍ତମାନ ତାର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଆଉ ଏହି ବର୍ଷ ଆମେରିକା, କାନାଡା ଆଉ ମେକ୍ସିକୋର ମିଳିତ ଆନୁକୂଲ୍ୟରେ ଏହି ତିନୋଟି ଦେଶ ମିଳିତ ଭାବରେ 48 ଦଳକୁ ନେଇ ଏହି ମହାସମରକୁ ଆୟୋଜନ କରିଛନ୍ତି। ତା ସହିତ ବର୍ତ୍ତମାନ ଯେହେତୁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଲାଣି, ଆଜି ମିଆମି ଫ୍ଲୋରିଡା ଠାରେ ସେମିଫାଇନାଲରେ ପରାଜିତ ହେବା ପରେ ଦୁଇ ଦଳ ବ୍ରୋଞ୍ଜ ପଦକ ବା ତୃତୀୟ ସ୍ଥାନ ପାଇଁ ପରସ୍କର ସହିତ ମୁହାଁମୁହିଁ ହେଉଛନ୍ତି। ଆଉ ସେ ଦୁଇ ଦଳ ହେଉଛନ୍ତି ଫ୍ରାନ୍ସର କୋଚ୍ ଡିଡିୟର ଡେସଚାମ୍ପଙ୍କ ପାଇଁ ଆଜି ହେଉଛି ଶେଷ ମ୍ୟାଚ୍। ତେଣୁ ଆଜିର ଏଇ ମ୍ୟାଚ୍ ପରେ ପରେ କାଲି ଫାଇନାଲ ମ୍ୟାଚ୍ ମଧ୍ୟ ଖେଳାଯିବ। ଆଜି ଫ୍ରାନ୍ସ ଆଉ ଲଣ୍ଡନ

ପାଇଁ ଆଜି ହେଉଛି ଶେଷ ମ୍ୟାଚ୍, ତେଣୁ ଆଜିର ଏଇ ମ୍ୟାଚ୍ ପରେ ପରେ କାଲି ଫାଇନାଲ୍ ମ୍ୟାଚ୍ ମଧ୍ୟ ଖେଳାଯିବ। ଆଜି ଫ୍ରାନ୍ସ ଆଉ ଲଣ୍ଡନ ମଧ୍ୟରେ ରହିଛି ତୃତୀୟ ସ୍ଥାନ ପାଇଁ ଲଢ଼େଇ, ଆଉ ଫାଇନାଲ୍ ମ୍ୟାଚ୍ ସ୍ପେନ୍ ଆଉ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବ। ୱେଲ୍, ଫିଫା ୱାର୍ଲଡ କପ୍ ଧୀରେ ଧୀରେ ସରିସରି ଆସୁଛି, ଆଉ ମାତ୍ର ଦୁଇ ଦିନରେ ଶେଷ ହୋଇଯିବ। କିନ୍ତୁ ଆପଣଙ୍କ ଜୀବନରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଘଟୁଥିବ, ସେଇ ନୂଆ କାହାଣୀକୁ ଗୋଟେ ସୁନ୍ଦର ରୂପ ଦିଅନ୍ତୁ, ଆପଣଙ୍କର ଇମାଜିନେସନକୁ ସୁନ୍ଦର ରୂପ ଦିଅନ୍ତୁ, ଆଉ ଆଜିର ଏଇ ନୂଆ ସକାଳକୁ ଖୁବ୍ ଏନ୍ଜୟ କରନ୍ତୁ।

ଆକାଶ କୋଳରୁ ଝରି ଆସେ ମୋତି ପରି ସେ ବର୍ଷାଧାରା, ଶୁଖିଲା ଧରା ହସି ଉଠେ ଭରି ଯାଏ ସବୁଆଡେ ସବୁଜରେ ଭରା। କାଗଜ ଡଙ୍ଗା ଭସାଇ ଭସାଇ ପିଲାଦିନର ସେ ସ୍ମୃତି ଫେରେ, ବର୍ଷାର ମାଟିର ମଧୁର ବାସରେ ମନକୁ ଅପାର ଖୁସି ମିଳେ। ୱେଲକମ୍ ବ୍ୟାକ୍ ଶ୍ରୋତା ବନ୍ଧୁ, ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଦିଲ୍ ସେ ଦିଲ୍ ତକ୍ରେ ଆପଣଙ୍କ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଉ ବର୍ଷା ଋତୁରେ ଆପଣମାନଙ୍କ ସହିତ ବର୍ଷା ପାଣି ବିଷୟରେ କଥା ଅଛି ବର୍ଷା ପାଣି କଥା କହିଲା ବେଳକୁ ମୋର ମନେ ପଡ଼ିଯାଉଛି ପିଲାଦିନ କଥା ସ୍ପେଶିଆଲି ପିଲାଦିନର ନା ଅନେକ ମିଠା ସ୍ମୃତି ମନ ପଡ଼ିଯାଏ ଯେତେବେଳେ ବର୍ଷା ଋତୁ ଆସେ ଆକାଶରେ ଯେତେବେଳେ କଳା ବାଦଲ ଆସେ ନା ସେତେବେଳେ ପିଲାଦିନେ ଆମେ ସାଙ୍ଗମାନଙ୍କ ସହିତ ଖୁସିରେ ବାହାରକୁ ଦୌଡ଼ିକି ପଳାଇ ଯାଉଥିଲୁ ବର୍ଷା ହବ ଆଉ ଆମେ ସେଥିରେ ଭିଜିବୁ ବର୍ଷା ପାଣିରେ ଭିଜିବା ହଉ କି କାଗଜ ଡଙ୍ଗା ତିଆରି କରି ବର୍ଷା ପାଣିରେ ବସେଇବା ହଉ କି କାଦୁଅରେ ଖେଳିବା ହଉ ଏସବୁ ହଉଛି ଆମ ପିଲାଦିନର ମିଠା ମିଠା ସ୍ମୃତି ଯାହାକୁ ଆଜି ପୁଣି ଥରେ ଆମେ ତାଜା କରିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ କିଛି ସୁନ୍ଦର ଗୀତ ମାଧ୍ୟମରେ ଷ୍ଟେ ଟ୍ୟୁନ୍ଡ

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଦେଖନ୍ତୁ ନା କେତେ ସୁନ୍ଦର ବର୍ଷା ହଉଛି ବାହାରେ, ଆଉ ଏଇ ବର୍ଷା ପାଣି ଆମକୁ ମନେ ପକେଇ ଦଉଛି ଆମର ସେଇ ପୁରୁଣା ପୁରୁଣା ସ୍ମୃତି। ସତରେ ପିଲାଦିନର ସେଇ ସବୁ ସ୍ମୃତି ବର୍ଷାକୁ ନେଇ ଆମ ହୃଦୟରେ ଆଜି ବି ବଞ୍ଚି ରହିଛି। ଯେତେବେଳେ ଅଧିକ ବର୍ଷା ହୁଏ ସେତେବେଳେ ବର୍ଷା ପାଣି ଜମି ଯାଇଥାଏ ରାସ୍ତାଘାଟରେ, ଆଉ ସ୍କୁଲରୁ ଫେରିବା ବେଳେ ସେଇ ବର୍ଷା ପାଣିରେ ଗୋଡ଼ ବୁଡ଼େଇବା, ଛପ ଛପ ହେଇ ଡେଇଁବା, ଏଇସବୁ ତ ବହୁତ ସହଜ ଥିଲା ଆମ ପାଇଁ, ଆଉ ବହୁତ ଖୁସିର ମୁହୂର୍ତ୍ତ ବି ଥିଲା। ତାକୁ ଛାଡ଼ିଦେଲେ ଯୋଉଦିନ ଅଧିକା ବର୍ଷା ହୁଏ ସେଦିନ ସ୍କୁଲ ଯିବାକୁ ତ ବିଲକୁଲ ବି ମନେ ନଥାଏ, କିନ୍ତୁ ଯଦି ବି ସ୍କୁଲ ଆମେ ଯାଇଥାଉ ହାଫ୍ ଡେ ହେଇଯାଇଥାଏ, ଆଉ ସେଇ ଯୋଉ ହାଫ୍ ଡେ ଛୁଟି ପାଇବାର ମଜା ନା, ଓହୋ ଏତେ ଭଲ ଲାଗୁଥିଲା କହିବା କଥା ନାହିଁ। ବର୍ଷା ପାଣି ଯେତେବେଳେ ଆସେ ନା ସେତେବେଳେ ବହୁତ କିଛି ଖୁସି ନେଇକି ଆସିଥାଏ, ତା ସାଥିରେ ଆମକୁ ସେଇ ବର୍ଷା ପାଣିରେ ଭିଜେଇ ଦେଇଥାଏ, ଆମକୁ ଖୁସିର ସମ୍ଭାର ଦେଇଥାଏ। ବର୍ଷା ପରେ ପରେ ମାଟିରୁ ଯୋଉ ସୁଗନ୍ଧ ଆସେ ନା ସେ ସୁଗନ୍ଧ ବହୁତ ଭଲ ଲାଗେ। ଖାଲି ସେତିକି ନୁହେଁ, ଆଜିକା ସମୟରେ ମଧ୍ୟ ବର୍ଷାରେ ହାଲକା ଫୁଲକା ଭିଜିକି ଅଥବା ନିଜ କାମରୁ ଫେରିଲା ପରେ ଯୋଉ ମାଙ୍କର ଡାକ, ତା ସହିତ ଗରମାଗରମ ଚା କପ୍ କି ପକୁଡ଼ି, ଏଇସବୁ ଆମର ବର୍ଷାର ସ୍ମୃତିକୁ ଆହୁରି ବି ତାଜା କରିଦିଏ। ସତରେ ବର୍ଷାର ପ୍ରତ୍ୟେକଟି ବୁନ୍ଦା ଆମ ଜୀବନକୁ କେତେ ସୁନ୍ଦର କରିଦିଏ ନା, ଆଉ ସ୍ମୃତିକୁ ପୁଣି ଥରେ ସତେଜ ବି କରିଦିଏ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଗୋଟେ ଦିଲ୍ ସେଇ ଦିଲ୍ ତକ୍ ଆଜିର ଏଇ ବ୍ୟୁଟିଫୁଲ୍ ମର୍ଣ୍ଣିଂକୁ ବର୍ଷା ଭିଜା ସକାଳକୁ ଆମେ ସମସ୍ତେ ଏନ୍ଜୟ କରୁଛେ ଆଉ ମନେ ପକାଉଛେ ବର୍ଷା ଦିନର ସେଇ ବର୍ଷା ପାଣି କଥା, ପିଲାଦିନର ସେଇ ବର୍ଷା ପାଣି କଥା, ଯେଉଁ ବର୍ଷା ପାଣି ଆମକୁ ଅନେକ ଖୁସି ଅନେକ ସ୍ମୃତି ଦେଇଛି। ଶ୍ରୋତାବନ୍ଧୁ ଶେଷରେ ଏତିକି କହିବି କି ବର୍ଷା ପାଣିକୁ ଆମେ ସାଇତି ରଖିପାରିବା, ସଞ୍ଚୟ କରିପାରିବା। ବର୍ଷା ପାଣିକୁ ସଞ୍ଚୟ କରି ଆମେ ବହୁତ ଗୁଡ଼ିଏ କାମରେ ଲଗାଇ ପାରିବା ଆମର ଦୈନନ୍ଦିନ ଜୀବନରେ। ତେଣୁ ଡେଲି ଲାଇଫ୍ରେ ବହୁତ ଗୁଡ଼ିଏ ଏମିତି ଛୋଟମୋଟ କାମ ଅଛି ଯାହାକୁ ଆମେ ବର୍ଷା ପାଣି ଦ୍ୱାରା କରିପାରିବା। ତେଣୁ ଆମେ ସମସ୍ତେ ଚେଷ୍ଟା କରିବା ଯେତେବେଳେ ବହୁତ ମାତ୍ରାରେ ବର୍ଷା ହେଉଛି, ଯେମିତି ଏବେ କିଛି ଦିନ ହେଲା ଲଗାତାର ବର୍ଷା ଚାଲିଛି, ସୋ କିଛି କିଛି ଜାଗାରେ ବର୍ଷା ପାଣିକୁ ସଞ୍ଚୟ କରି ରଖିବା ପାଇଁ, କିଛି ନହେଲେ ନିଜ ଘରେ, ଘର ଭିତରେ ନୁହେଁ ଘର ବାହାରେ ଛାତ ଉପରେ ଗୋଟେ ଗୋଟେ ଟ୍ୟାଙ୍କ ବନେଇବା ଆଉ ତା ଦେହରେ ବର୍ଷା ପାଣିକୁ ସଞ୍ଚୟ କରିବା ବହୁତ କାମରେ ଲାଗିପାରିବ। ଆଉ ବହୁତ ସୁନ୍ଦର ଏଇଟା ଗୋଟେ କାମ ଯୋଉଟା ଆମେ ଆମ ପ୍ରକୃତି ପାଇଁ କରିବା। ତେଣୁ ଚେଷ୍ଟା କରିବା ବର୍ଷା ପାଣିକୁ ସଞ୍ଚୟ କରିବା ପାଇଁ ଆଉ ବର୍ଷା ଦିନକୁ ଏନ୍ଜୟ କରିବା ପାଇଁ।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତାକୁ ସ୍ୱାଗତ କରୁଛି ଆପଣମାନଙ୍କୁ ପୁଣିଥରେ ମୁଁ ଆପଣଙ୍କ କୋୟଲ୍ ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତାକ୍ ଶ୍ରୋତାବନ୍ଧୁ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 9 ବାଜି ସାରିଛି ଆପଣମାନଙ୍କ ପାଇଁ ନେଇ ଆସିଛି ମୁଁ ଆଜି ଡାଇଲି ଲାଇଭ୍ ପ୍ରୋଗ୍ରାମ୍ ତ ଡାଇଲି ଲାଇଭ୍ ପ୍ରୋଗ୍ରାମ୍ରେ ଆମେ ପରସ୍କର ସହିତ ତ କଥା ହେବା କିନ୍ତୁ କଥା ହେବା ପୂର୍ବରୁ ଗୋଟିଏ କଥା ମୁଁ ଆପଣଙ୍କଠୁ ଜାଣିବା ପାଇଁ ଚାହୁଁଛି ଆଜିକା ସମୟ ଭାବନ୍ତୁ ଗୋଟେ ଦିନ ଯଦି ଆଖି ବନ୍ଦ କରିକି ଆମେ ଚିନ୍ତା କରିବା କି ଆମେ ଆଜି ଫୋନ୍ ବିନା ଦିନଟି କାଟିବା ତାହେଲେ କ'ଣ ହେଇପାରିବ ଆମ ଦ୍ୱାରା ବିଲକୁଲ ହେଇପାରିବନି ହଁ ଏମିତି ହେଇପାରିବ ଯଦି କିଛି ପ୍ରାକୃତିକ ଅସୁବିଧା ହେଇଗଲା ମାନେ ଯଦି ନ୍ୟାଚୁରାଲି କିଛି ଅସୁବିଧା ହେଇଛି ଇଣ୍ଟରନେଟ୍ କଟିଯାଇଛି ଫୋନ୍ର ନେଟୱାର୍କ ନାହିଁ ବର୍ଷା ପବନ ହେଇଛି ନେଟୱାର୍କ ଭାଙ୍ଗି ଯାଇଛି ଆଉ ଦୁଇ ତିନି ଦିନ ଯେମିତି ଫନି ଟାଇମ୍ରେ ହେଇଥିଲା ଦୁଇ ତିନି ଦିନ କ'ଣ 10-20 ଦିନ ପର୍ଯ୍ୟନ୍ତ ବିନା ଫୋନ୍ରେ ବି ଆମକୁ ରହିବାକୁ ପଡ଼ିଥିଲା ସେମିତି ହେଲେ ତ ଅଟୋମେଟିକ୍ ଆମଠୁ ସେଟା ଦୂରେଇ ଯିବ କିନ୍ତୁ ଆମ ମନଟା ତାକୁ ଝୁରୁଥିବ ଭାବନ୍ତୁ ଆଜିକା ଡେଟ୍ରେ ଯଦି ଆମେ ଦେଖିବା ତାହେଲେ ଫୋନ୍

ଗୋଟେ ଦିନ ବି ଦୂରେଇ ରହିବା କେତେ କଷ୍ଟକର ନା। ତାହେଲେ ଆପଣ ଭାବନ୍ତୁ ତ, କେବେ ଲାଷ୍ଟ ଟାଇମ୍ ଏମିତି ହେଇଥିଲା କି ଗୋଟେ ଦିନ ଆପଣ ଘରେ ଫୋନ୍ ଭୁଲି ଯାଇଥିଲେ, କି ଆଉ କିଛି କାରଣ ପାଇଁ କି ଆପଣ ଫୋନ୍ଟା ଦୂରେଇକି ରହିଥିଲେ, ଏମିତି କଣ କେବେ ହେଇଛି ଆପଣଙ୍କ ସାଙ୍ଗରେ ଏମିତିଆ ଗୋଟେ ଦିନ ଯେବେ ଆପଣ ଫୋନ୍ଠୁ ଦୂରେଇକି ରହିଛନ୍ତି, ବିଲକୁଲ ଆପଣଙ୍କ ପାଖରେ ଫୋନ୍ ନାହିଁ, ଏମିତି ଗୋଟେ ଦିନର ସ୍ମୃତି ଆଜି ମୋ ସହିତ ସେୟାର କରନ୍ତୁ। କଲ୍ କରନ୍ତୁ 0671230315 ନମ୍ବରରେ।

ନାଇଁ ମୁଁ ସେ କଥା ପଚାରିନି, ମୁଁ ପଚାରିଛି ବିନା ଫୋନରେ ଆପଣ କେବେ ବିତେଇଛନ୍ତି କି ଦିନ? ଫୋନ ଟୋଟାଲି ଆପଣଙ୍କ ପାଖରେ ନଥିବ, ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ଆଉ ସେୟାର କଲେ ଯେ ଫୋନ ବିନା ତ ଆପଣ ରହିଯିବେ କିନ୍ତୁ ରେଡିଓ ବିନା ଆପଣ ବିଲକୁଲ ରହିପାରିବେନି, ଆଉ ସେଇ ଭଲ ପାଇବାଟା ରେଡିଓ ପାଇଁ ସେମିତି ହିଁ ଥାଉ। ଆପଣଙ୍କ ହୃଦୟରେ ବହୁତ ବହୁତ ଧନ୍ୟବାଦ କଲ୍ କରିଥିବାରୁ, ରହିଲି, ନମସ୍କାର।

0: କରନ୍ତୁ, ମୋ ସହିତ ସେୟାର କରନ୍ତୁ ଆପଣଙ୍କର ସେଇ ଗୋଟିଏ ଦିନର ସ୍ମୃତି, ଯୋଉଦିନ ଆପଣ ଫୋନ ବିନା କାଟିଥିଲେ। ଆଉ ଗୋଟେ କଲ ଆସିଯାଇଛି, ବର୍ତ୍ତମାନ କଲ୍ଟି ନେଇଯିବା। ହ୍ୟାଲୋ।
1: ହ୍ୟାଲୋ ଦିଦି, ନମସ୍କାର।
0: ନମସ୍କାର ସାଇ, କେମିତି ଅଛ?
1: ମୁଁ ପୁରା ବବାଲ ଅଛି, ଆପଣ କେମିତି ଅଛନ୍ତି?
0: ମୁଁ ବି ବଢିଆ ଅଛି। ଆଚ୍ଛା ସାଇ, ଗୋଟେ ଦିନ ଫୋନ ବିନା କେବେ କାଟିଥିଲ?
1: ହଁ, ଏମିତି ଥରେ କଣ ହେଇଥିଲା ନା, ମୁଁ ଦୋକାନରେ ଫୋନଟା ଛାଡି ଦେଇ ଆସିଥିଲି, ମୋର ବି ଆଉ ମନ ନାହିଁ ଆଣିବାକୁ। ଘରକୁ ଆସିକିରି ମୋ ଫୋନଟା କୁଆଡେ ଗଲା, ମୁଁ ତ ଆଣିଥିଲି ଆଉ ଏଇଠି କୋଉଠି ରଖିଦେଇଛି ବୋଧେ। ବହୁତ ଖୋଜିଲି ସେଦିନ ପାଇଲିନି, ତା ପର ଦିନ ଯାଇକି ଦୋକାନରେ ଦେଖିଲା ବେଳକୁ ଦୋକାନରେ ଥିଲା। ଆଉ ବହୁତ ଗୁଡା ମିସ୍ କଲ୍ ଆସିଥିଲା, ସାଙ୍ଗମାନେ ଅନ୍ୟମାନେ ସବୁ ଏମିତି କରିଥିଲେ। ସେଇ ଗୋଟା ଦିନଟା ମାନେ ମତେ ଏମିତି ଲାଗିଲା, କାହିଁକିନା ମୁଁ ସବୁ FM ବି ଶୁଣେ ସେଥିରେ, ତ ମୋର ଟିକେ ଫୋନ ବି ସମସ୍ତଙ୍କ ପାଖକୁ କରେ, ତ ସେଇଟା ଯଦି ନ ହବ ପୁରା ମୁଣ୍ଡ ଖରାପ ହେଇଯିବ।
0: ମୁଣ୍ଡ ଖରାପ ହେଇଯାଇଥିଲା ତାହେଲେ?
1: ହଁ, ମୁଁ ତାପରେ ଘରେ ବାପାଙ୍କ ଫୋନ ଆଣିକି କି ମାମା ଫୋନ ଆଣିକି ଏମିତି ଯାହାକୁ କଲ୍ କରିବାର ଥିଲା ଟିକେ ଟିକେ କଲି, ଆଉ କଣ ପୁରା ସବୁବେଳେ ଆଣିପାରିବି ତାଙ୍କର।
0: ଆଚ୍ଛା, ତାହେଲେ ନେକ୍ସଟ ଟାଇମ୍ ଦେଖି ଚାହିଁକି ଫୋନ ୟୁଜ୍ କରିବ, ଏଠି ସେଠି ଥୋଇକି ଭୁଲି ଯିବନି। ଓକେ,
1: ଆଜ୍ଞା
0: ରହିଲି, ନମସ୍କାର, ବାଇ ବାଇ।
1: ଧନ୍ୟବାଦ ଦିଦି, ରହିଲି, ନମସ୍କାର।

0: ଚାଲିଛି ଆଉ ଆପଣମାନେ ସେୟାର କରୁଛନ୍ତି ଆପଣଙ୍କର ସେଇ ସ୍ମୃତି, ଯୋଉ ସ୍ମୃତି ଆପଣଙ୍କର ବନିଥିଲା ଗୋଟେ ଦିନ ଫୋନ ବିନା। ତ ଦେଖିବା ବର୍ତ୍ତମାନ କିଏ ଅଛନ୍ତି ଫୋନ ଲାଇନରେ। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ?
1: ସାର୍ ଗୁଡ୍ ମର୍ଣ୍ଣିଂ, ମୁଁ ଗରିବ ଖାନ କହୁଥିଲି କଟକ ଯୁଗରେ।
0: ଆରେ ବାପରେ, ବହୁତ ଦିନ ପରେ କଲ କଲେ, ଭଲ ଅଛନ୍ତି?
1: ଆପଣ କେମିତି ଅଛନ୍ତି?
0: ମୁଁ ବି ଭଲ ଅଛି। ତ କୁହନ୍ତୁ, କେବେ ଆପଣ ଏମିତି କଣ ହେଇଥିଲା ଗୋଟେ ଦିନ ଫୋନ ବିନା କାଟିଥିଲେ?
1: ମୁଁ ମନ କଥା ତ ଆପଣ ରଖିଦେଇଛନ୍ତି, ବହୁତ ସୁନ୍ଦର ଟପିକଟା, ବଢିଆ,
0: ସେଥିପାଇଁ ଏତେ ଦିନ ପରେ କଲ କଲେ। ନା
1: ମୁଁ ଚେଷ୍ଟା କରେ, ଲାଗେନି କହିବି। ତିନିଟା ଜିନିଷ, ତିନିଟା ଜିନିଷ ହଉଛି ଜରୁରୀ ଜିନିଷ। ଜରୁରୀ ଜିନିଷ କଣ ଦେଖନ୍ତୁ, ଲୋକ ଯେତେବେଳେ ଶୋଇକି ନା ଉଠନ୍ତି, ଭଗବାନଙ୍କୁ ମନ ପକାନ୍ତି, ଯିଏ ପେପର ପଢିବାର ସୌକନ ହୁଏ, ଚଷମା ଖୋଜେ ପେପର ପଢିବା ପାଇଁ, ବୁଢ଼ାବୁଢ଼ୀ ମାନେ ଲୋକ। ଆଉ ମୁଁ ଜଣେ, ମୋ କଥା କହୁଛି, ସମସ୍ତର ମୁଁ କହିପାରିବିନି, ମୋ କଥା ମୁଁ କହୁଛି। ମୁଁ ଯେତେବେଳେ ଶୋଇକିନା ଉଠେ, ଆଗେ ଭଗବାନଙ୍କୁ ମନ ପକାଏ, ପକେଇକିନା ଝିଅକୁ ଉଠାଏ, ତାପରେ ମୁଁ ଆଗେ ଫୋନ ଖୋଜେ। ଫୋନ ହଉଛି ମୋ ଜୀବନ ସାଥୀ। କାହିଁକି ନା ଦେଖନ୍ତୁ, କିଛି ଦିନ ତଳେ ମାନେ ଚାରି ପାଞ୍ଚ ଛଅ ବର୍ଷ ହେଲା ନାଣ ପ୍ରଧାନ ସାଙ୍ଗରେ ମୋର ପିଲାପତ୍ର ଦୋସ୍ତି ହେଲା ପରେ, ସେ ଗୋଟେ ମତେ ଏମିତିଆ ପାଠ, ଏମିତିଆ ଜିନିଷ ଗୋଟେ ମୋ ହାତରେ ଦେଇଦେଲେ, ଜଣେଇଦେଲେ, ଦେଖେଇଦେଲେ, ମୁଁ ଭୁଲି ପାରୁନି। ପ୍ରଥମେ କହିବି, ମୋ ଜୀବନ ସାଥୀ ହଉଛି ଫୋନ ଠୁକି ପୁରୁଣା ରେଡିଓ। ରେଡିଓକୁ ମୁଁ ପିଲାଦିନଠୁ ବହୁତ ଭଲ ପାଏ, ବହୁତ ମାନେ ଡେରିରେ ମୁଁ ଗୀତ ଶୁଣିଲି, ଇଏ କଲି, ଯୋଉ ଯୋଉ ପ୍ରୋଗ୍ରାମ ଦିଏ ଶୁଣିଲି, କିନ୍ତୁ ରେଡିଓ ମୋର ଗୋଟେ ଜୀବନ ସାଥୀ ଏତିକି ପାଇଁ ହେଇଗଲା। ଯେତେବେଳେ ଫୋନ ବାହାରିଲା, ଆପ୍ରେ ମୁଁ ଏବେ ଶୁଣିପାରୁଛି, ମତେ ଟାଣ ଭାଇ ସବୁ ତା ରାସ୍ତା ଦେଖେଇଲେ, ଏମିତି ଶୁଣ, ସେମିତି ଶୁଣ, ଶୁଣିପାରିବ। ମୁଁ ପିଲାଦିନଠୁ ରେଡିଓକୁ ବହୁତ ଭଲ ପାଏ, ସେଥିପାଇଁ ମୋ ପାଇଁ ହଉଛି ଜୀବନ ସାଥୀ ରେଡିଓ।
0: ବୁଝିଲି, ରେଡିଓକୁ ଆପଣ ବହୁତ ଭଲ ପାଆନ୍ତି, ଆଉ ବହୁତ କଥା ବି ରେଡିଓ ପାଇଁ କହିସାରିଲେଣି। ଏବେ କୁହନ୍ତୁ, ଫୋନ ବିନା କେବେ ଗୋଟେ ଦିନ କାଟିଛନ୍ତି ଆପଣ? ଏମିତି କେବେ ହେଇଥିଲା ଆପଣଙ୍କ ସାଙ୍ଗରେ?
1: ଫୋନ ଥରେ ମତେ ମୋ ଝିଅ ଗୋଟେ ବଡ ଫୋନଟି ଦେଇଥିଲା। ସେ ଫୋନଟି କଣ ହେଲା, ସେ ଯାଇଥିଲି ଆମର ଏଇ କିଛି ଦିନ ତଳେ ନାଇପଦା ଯାଇଥିଲି ଚିର ବାପାଙ୍କ ପିଠକୁ, ଖୋର୍ଦ୍ଧା ଡାଣ ପଟକୁ। ତ ସେ ବ୍ୟାଗ ତା ଉପରେ ରଖିଥିଲି, ବ୍ୟାଗ ଟା ପଡିଗଲା ପାଣିରେ, ପାଣିରେ ପଡିଲା, ଫୋନ କିଛି ହେଲାନି। ଫେର ମୁଁ ଟାଙ୍ଗିଦେଲି, ଗାମଛା ଯେମିତି କାଢିବି, ଖାଲି ଫୋନଟି ପାଣିରେ ପଡିଗଲା, ଡିସପ୍ଲେ ଖରାପ ହେଇଗଲା। ମୁଁ ତାକୁ ଆଣି ଶୁଖେଇଲି, ଚାଲିଲା, ରଙ୍ଗୀନ ହେଇଗଲା, ଚାଲିଲା ଚାଲିଲା। ହଠାତ୍ ଦିନେ କଣ ହେଇଛି, ଚାରି ପାଞ୍ଚ ଦିନ ପରେ ଅନ୍ଧାର ହେଇଗଲା। ମୁଁ ପୁରା ପାଗଳ ହେଇଗଲି, ରେଡିଓ କେମିତି ଶୁଣିବି, ଫୋନ ଫାନ କେମିତି କରିବି, ମୋତେ ଦି ଟାଇମ୍ ଖାଇବା ବନ୍ଦ ହେଇଯାଉ, କିନ୍ତୁ ମୋ ରେଡିଓ ନ ଶୁଣିଲେ, ଫୋନ ନ ମୋ ପାଖରେ ରହିଲେ ମୁଁ କାମ କରିବନି, ପାଗଳ ଭଳିଆ ହେଇଗଲି। ତ ଫୋନଟି ହଉଛି, ଫୋନ ଆଉ ରେଡିଓ ହଉଛି ମୋ ଜୀବନ ସାଥୀ, ମୁଁ କେବେ ବି ଭୁଲି ପାରିବି ନାହିଁ। ଦେଖନ୍ତୁ, ରେଡିଓ ଦ୍ଵାରା ଆମେ କେତେ ଜିନିଷ, କେତେ ଖବର, ପାଣିପାଗର, ଚାଷୀର, ଯୋଉ ଭାଇମାନେ ଆମର ଇଏ ଦେଶ ଶାଢି ଆଉ ଗୋଟେ ଦେଶରେ ଅଛନ୍ତି, ତାଙ୍କ ଭିତରେ ଅତି ଖବର ଆମେ ଏଇ ରେଡିଓ, ରେଡିଓ ଆଉ ଏଇ ଫୋନ ଦ୍ଵାରା, ଆମେ ଆପ୍ ଦ୍ଵାରା ଶୁଣିକିନା, ଦେଖିକିନା ଜାଣିପାରୁଛୁ।
0: ବହୁତ ବହୁତ ଧନ୍ୟବାଦ ଗରିବ ଖାନ ଭାଇ, ଆପଣ ବହୁତ କିଛି କଥା ଆଜି ସେୟାର କଲେ, ଆଉ ଆପଣଙ୍କର ସ୍ମୃତି ବି ସେୟାର କଲେ। କଥା ଟିକେ ଲମ୍ବା ହେଇଯାଉଛି, ଆମେ ଟପିକରୁ ଟିକେ ବାହାରି ଯାଉଛେ, ତେଣୁକରି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ। ଆଟଲିଷ୍ଟ ଗୋଟେ ଦିନ ଆପଣ ଫୋନ ବିନା କେମିତି କାଟିଛନ୍ତି, ଆଉ ସେଟା ଆପଣଙ୍କ ପାଇଁ କେତେ ଅସମ୍ଭବ ଥିଲା। ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର।
0: ଶ୍ରୋତା ବନ୍ଧୁ, ଆପଣମାନେ ବି କଲ୍ କରନ୍ତୁ, ଆମ ସହିତ ସେୟାର କରନ୍ତୁ କି ଫୋନ ବିନା ଗୋଟେ ଦିନ ଆପଣଙ୍କର କେମିତି କଟିଥିଲା, କ'ଣ ଥିଲା ସେଇ ସମୟ, କ'ଣ ଥିଲା ସେଇ କାରଣ, କ'ଣ ଥିଲା ସେଇ ସ୍ମୃତି କି ଆପଣ ଫୋନ ବିନା ଗୋଟେ ଦିନ କାଟିଲେ। ଆଉ ଗୋଟେ କଲ୍ ଆସିଛି, କଲ୍ଟି ନେଇଯିବା। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ କହିଲି ମ୍ୟାମ, ନମସ୍କାର, ଶୁଭ ସକାଳ।
0: ନମସ୍କାର, ଶୁଭ ସକାଳ, କିଏ କହୁଥିଲେ?
2: ମୁଁ ରେଡ଼ ସମ୍ରାଟ ମୁନା ଭାଇଜାନ କଟିଲା କନପୁର ଜଗତସିଂହପୁର କହୁଥିଲି।
0: ଆଚ୍ଛା, କଣ କେମିତି କଟିଥିଲା ଆପଣଙ୍କର ଗୋଟେ ଦିନ ଫୋନ ବିନା?
2: ଦେଖନ୍ତୁ, ଦୁନିଆରେ ଆକ୍ରମକେ ଜଳ ତୁଳସୀ ବନ୍ଦ ହେଇଯାଇପାରେ, ପିଲାମାନେ ବାପା ମାଙ୍କୁ ଛାଡି ବଞ୍ଚିପାରେ, କିନ୍ତୁ ଆଜିକା ଡେଟ୍ ବିନା ଫୋନରେ କେହି ବଞ୍ଚିପାରିବେ।
0: ଆପଣ ନିଜ କଥା କହିଲେ ମୋତେ, ଗୋଟେ ଦିନ କେମିତି ଆପଣ ଫୋନ ବିନା କାଟିଥିଲେ?
2: ହଁ ଦେଖନ୍ତୁ ମ୍ୟାମ, ମୋର ଥରେ ମୋବାଇଲ ଖରାପ ହେଇଛି, ତା ସଜାଡ଼େ ଦୁଇ ତିନି ଦିନ ବାଦ ମୋବାଇଲ ଆସିଛି, କିନ୍ତୁ ମୋ ମୋବାଇଲ ସିନା ଖରାପ ହେଲା, ମୋର ସାଙ୍ଗସାଥି ଭାଇ ଭଉଣୀଙ୍କର ପାଖରେ ଫୋନ ଅଛି, ଯେ ମୁଁ ଦେଲେ ଗୋଟାଏ।

0: ଗୋଟେ ଘଣ୍ଟା ନିଶ୍ଚିତ ମୁଁ ବ୍ୟବହାର କରିଦେବି, କିନ୍ତୁ ଗୋଟାଏ ଦିନ ମୁଁ ରହିପାରିନି, କାରଣ ନିଜ ଫୋନ ସହସ ମୁଁ ରହିପାରିନି, କିନ୍ତୁ ଯାହା ହେଲେ ମୁଁ ଘର ଫୋନ ବ୍ୟବହାର କରୁଛି, ଆମେ ରହିପାରୁ କେମିତି ରହିପାରୁଛେ
1: ଘର ଫୋନ ବ୍ୟବହାର କରିକି? ମୁଁ ସେ କଥା ବିଲକୁଲ ବି ପଚାରିନି, ମୁଁ ସେ କଥା ବିଲକୁଲ ବି ପଚାରିନି, ମୁଁ ପଚାରିଛି ପୁରା ଟୋଟାଲି ବିନା ଫୋନରେ ଆପଣ କେବେ ରହିଛନ୍ତି କି ସେମିତି କେବେ କିଛି ଘଟିଛି କି ଆପଣଙ୍କ ସାଙ୍ଗରେ?
0: ଖରାପ ହେଇଥିଲା, ମୁଁ 3 ଦିନ ରହିଥିଲି, କିନ୍ତୁ ଅନ୍ୟ ଫୋନ ମୁଁ ବ୍ୟବହାର କରିଥିଲି।
1: ଠିକ ଅଛି, ବହୁତ ବହୁତ ଧନ୍ୟବାଦ, ଆପଣ କଲ୍ କଲେ ଆଉ ସେୟାର କଲେ, ରହିଲି, ନମସ୍କାର।
0: ନମସ୍କାର।

0: କିଏ
1: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ର କନେକ୍ସନ୍ ଏଇଠି ଅଛି ଆଉ ଦିଲ୍ ସେ ଦିଲ୍ ତକ୍ କଥାବାର୍ତ୍ତା ବି ଏଇଠି ଚାଲିଛି ତ ଆଜିର ପରବର୍ତ୍ତୀ ମେସେଜ ନୁହେଁ କଲ୍ଟି ଦେଖିବା କିଏ କଲ୍ କରିଛନ୍ତି ଆଉ କ'ଣ ତାଙ୍କର ସ୍ମୃତି ରହିଛି ଗୋଟିଏ ଦିନ ଫୋନ୍ ୟୁଜ୍ ନ କରିବାକୁ ନେଇକି ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ

0: ଆଥର ଆଉ ଥରେ ଗୋଟେ ମୋ ମୋବାଇଲ ଟା ଛାଡି ଆଇଲି, ରିମ୍ ସେଟ ଥିଲା ମୋର ମନେ ଅଛି ପତ୍ରିକା ବଜାରରେ, ସେ ଛାଡି ଆଇଲି ତାର ପାଞ୍ଚ ଦିନ ପରେ ସେ ବେଳା ଭଲ ସେ ବାବୁ ମୋ ନମ୍ବର ଅନୁସାରେ ମତେ ମୋର ଆଡ୍ରେସ ପାଇକି ମତେ ଖବର ପଠେଇଲେ ଯେ ମୋ ମୋବାଇଲ ଟା ପାଇଛି। ମାନେ ମାନେ ସହୃଦୟ ବ୍ୟକ୍ତି ବୋଲିକି ଦେଲେ, କିନ୍ତୁ ଅଲଗା ଲୋକ ହେଲେ ଦେଇନଥାନ୍ତେ। ସେ ମୋବାଇଲଟା ଦେଲେ ମୁଁ ସେତେବେଳେ ବି ବହୁତ ଦିନ କଥା ହେଇପାରିଲିନି, ମୋବାଇଲ ବି ଡେଡ୍ ହେଇକି ରହିଲା।
1: ଆଚ୍ଛା, ତା ମାନେ ଏମିତି ଜୀବନରେ ଆପଣଙ୍କର ବହୁତ ଥର ହେଇଛି ଫୋନ ବିନା ଆପଣ କାଟିଛନ୍ତି ବହୁତ ଦିନ? ନାଇଁ
0: ନାଇଁ, ବହୁତ ଥର ଏମିତି ଇନସିଡେଣ୍ଟ ଘଟେ, ତେଣୁ ସବୁ ଜିନିଷକୁ ଆମେ ଆଡଜଷ୍ଟ କରି ଚଳିବାକୁ ପଡିବ
1: ନିହାତି।
0: ଆଉ ଗୋଟେ କଥା ଭଉଣୀ ମୁଁ କହିବି, ଯୋଉ ବାବୁ ଟିକେ ପୂର୍ବରୁ ଯୋଉ କହୁଥିଲେ ଭୁଲ ଭଟକା ତ ସମସ୍ତଙ୍କର ଅଛି, ଆଉ ଏମିତି ପର୍ଟିକୁଲାର ଟପିକ ଉପରେ ତ କେହି ତ କହିପାରିବେନି। ଆଉ ସିଏ ଯୋଉ କଥା ଆମ ମୁନା ଭାଇନା କହିଲେ ଏଇଟା ଠିକ ନୁହେଁ, ଏଭଳିଆ ନୂଆ ନୂଆ ଯୋଡି ହଉଛନ୍ତି ଏତେ ହିଟ ହେଲେ
1: ଘର। ହଉ ଶୁଣନ୍ତୁ ଶୁଣନ୍ତୁ, ଆମେ କଣ ରେଡିଓରେ କଥାବାର୍ତ୍ତା ଏଥିପାଇଁ ହଉଛେ, ଆପଣ ତାଙ୍କୁ କହିବେ ସିଏ ଆପଣଙ୍କୁ କହିବେ, ଏସବୁ ବିଲକୁଲ କରିବାନି ଆମେ, ବୁଝିଲେ? ଆମେ ଆମ ଟପିକରେ କଥା ହବା, ଆମେ ମଜା କରିବା, ଖୁସି ହବା, ପରସ୍ପର ସହିତ କଥା ହେଇକି ସମୟ ବିତେଇବା, ଏଇସବୁ କଥାରେ ନା ସମୟ ବହୁତ ବରବାଦ ହୁଏ। ଆଉ ବିଶ୍ୱାସ କରନ୍ତୁ, ମନରେ ଖାଲି ନେଗେଟିଭିଟି ଆସିବ, ଆଉ କିଛି ମିଳିବନି ଆମକୁ। ତେଣୁକରି ସିଏ ଯାହା କହିଲେ କହିଲେ, ଛାଡ଼ନ୍ତୁ, ଆପଣ ଆଉ କିଛି କୁହନ୍ତୁନି, ଆମେ ବାସ୍ ଖୁସିରେ ଗପିବା। ଓକେ
0: ଓକେ,
1: ରହିଲି, ଜୟ ଜଗନ୍ନାଥ, ନମସ୍କାର।

0: 98.4 आकाशवाणी एफएम रेनबो कटक दिल से दिल तक मानक साथी रे डायल इन लाइव प्रोग्राम चलछि आउ या भितरे आमे कथा होछि आमे जानु छे जे फोन बिना केबे गोटे दिन आपण काटी छंदी के आजरो परवर्ती कॉल भी वर्तमान मो पाखो को आसी जाई छी देखियो के कॉल कर छंदी। हेलो
1: हेलो मैम नमस्कार जय जगन्नाथ।
0: नमस्कार के कोतले
1: ମାନେ
0: ପ୍ରାକୃତିକ ବିପର୍ଯ୍ୟୟ ଆସିଲେ ତ ସେସବୁ ହବ ହିଁ ହବ, ଛାଡ଼ନ୍ତୁ ସେତେବେଳେ ଆମେ ବାଧ୍ୟ ହେଇଯାଉ କି ଆମେ ବିନା ଫୋନରେ ରହିବାକୁ ବାଧ୍ୟ, କାହିଁକି ନା କିଛି ତ ନେଟୱାର୍କ ନଥିବ ନା ଲାଇନ ଥିବ, କେମିତି କଥା ହବା ଆମେ ନା କେମିତି ୟୁଜ୍ କରିବା। ତାକୁ ଛାଡ଼ିକି ଆଉ କେବେ ଏମିତି ହେଇଛି ଆପଣ କୋଉଠି ଭୁଲି ଯାଇଥିବେ କି ଆପଣ ଘରୁ ବାହାରିକି କୁଆଡେ ପଳେଇଥିବେ ଫୋନ ନେଇନଥିବେ, ଏମିତି କେବେ କିଛି ବି ହେଇଛି?
1: ନା ଏମିତି ବହୁତ ହେଇଛି, ମୁଁ ମୋର ପ୍ରାୟ ମୋବାଇଲ ନେଇକି କୁଆଡେ ଯାଇନି, ମୁଁ ଯଦି କୁଆଡେ ବନ୍ଧୁ ଘରେ ଯାଇଥିବି ମୋବାଇଲ ଘରେ ଥାଉ ମୁଁ ଯାଇକି ଏତେ ଖୋଜେ
0: ତେଣୁକରି
1: ଆଉ ମୋବାଇଲ ମୁଁ କାହାକୁ ମାଗିକି ଫୋନ କରେନି, ତେଣୁକରି ଦିନଟି ମୋର ସେମିତି ରୀତି ଯାଏ।
0: ସେମିତି କେବେ କିଛି ଅସୁବିଧା ହେଇନି, କିଛି ଜରୁରୀ କଲ ମେସେଜ ହେଇଥିବ
1: କଣ କରିବା ମ୍ୟାମ, ଯଦି ଆମେ ଘରୁ ମନେ ନାହିଁ ମୋବାଇଲ ନେଇନି ଘରେ ଯାଇକି ବନ୍ଧୁ ଘରେ କଣ ମାଗିକି ଫୋନ କରିବାକୁ ପଡେ, ତେଣୁକରି ଆଇଲା ବେଳକୁ ଦେଖିଲା ବେଳକୁ ତିନି ଚାରି ମିସ କଲ ଥିବ, ତା ବାକି ଦିନ ସେମାନେ କହିବେ ତମେ କୁଆଡେ ଯାଇଥିଲ ମୋବାଇଲ କାହିଁକି ସାଙ୍ଗେ ନେଲ, ଏମିତିକି ବହୁତ ମତେ ମୋ ଚୈତନ୍ୟ ଭାଇ ଯୋଉ ସାଙ୍ଗ ସେ ଜଣେ ତମେ ବାରଟାକୁ ତାଗିଦ କରନ୍ତି, ସେ ବି ମୁଁ ଦୁଇ ଦିନ ଯିବାର ଦିନ ସେ ଜାଣିଥିଲେ ଯେ ଆଗ ସକାଳୁ ଫୋନ କଲେ ଭାଇ ଆଜି ମୋବାଇଲ ନେଇକି ଯିବ।
0: ଆଚ୍ଛା ଆପଣ ତାହେଲେ ପୁରା ଭୁଲା ମନ,
1: ପୁରା ଭୁଲା ମନ ମୋବାଇଲ, ବହୁତ ଭୁଲା ମନ ମୋବାଇଲ ପ୍ରାୟ ଘର ସବୁ ଏଇ ସବୁ ପାଖରେ ମୁଁ ହେଇଛି।
0: ହଉ ବହୁତ ବହୁତ ଧନ୍ୟବାଦ ଆପଣ କଲ କଲେ ଆଉ ସେୟାର କଲେ। ଆଉ ଆଜି ବର୍ଷା ହଉଛି କି ନାହିଁ ଆପଣ ଆଡେ, ଆପଣଙ୍କ ଆଡେ
1: ବର୍ଷା ସକାଳୁ ହଉଥିଲା,
0: ସରୁ ଚକୁଳି ଖିଆଇଛି?
1: ସରୁ ଚକୁଳି ଖିଆଇଛି ଆଉ
0: କଣ ଡେଲି ଡେଲି ଚକୁଳି ଖାଉଛନ୍ତି ଆପଣ? ହଉ ବଢିଆ, ତାହେଲେ ପୁରା ବର୍ଷାକୁ ଏନ୍ଜୟ କରୁଛନ୍ତି ଆପଣ, ଏନ୍ଜୟ କରନ୍ତୁ। ବହୁତ ବହୁତ ଧନ୍ୟବାଦ କଲ କରିଥିବାରୁ।
1: ମ୍ୟାମ ଟିକେ ଗୋଟିଏ କଥା ଶୁଣନ୍ତୁ ମ୍ୟାମ,
0: କୁହନ୍ତୁ।
1: ଏବେ ରିସେଣ୍ଟଲି ମୋବାଇଲ ଅଛି, ସବୁ ଭାଇ ମାନେ କଲ କରୁଛନ୍ତି, ସମସ୍ତ ବନ୍ଧୁ ମାନେ କଲ କରୁଛନ୍ତି, ମୋବାଇଲ ମୋ ପାଖରେ ଥାଇକି ମୁଁ ଉଠେଇପାରୁନି, କାହିଁକି ମୋବାଇଲ ଯିଏ କଲ କଲେ ସୁଇଚ୍ ଅଫ୍ ହୋଇଯିବ, ମୁଁ ଖୋଲିକି ଧରିବି ସୁଇଚ୍ ଅଫ୍ ହୋଇଯିବ, ଏମିତି ଗୋଟେ ଦିନ ହେଇଥିଲା, ଏବେ ଦଶ ବାର ଦିନ ଖଣ୍ଡେ ହବ।
0: ଆଚ୍ଛା
1: ତାପରେ ମ୍ୟାମ ଶୁଣନ୍ତୁ, ଯୋଉ ଆମର ଯୋଉ ଭାଇ ଏମିତି ଜଣେ କମ୍ପ୍ଲେନ କଲେ ଜଣଙ୍କ ଭାଇ,
0: ପୁଣି ଆପଣ କହିଲେ, ମୁଁ କହିଲି ପରା ଯିଏ ଯାହା କହିଲା ଛାଡ଼ନ୍ତୁ ସେ କଥା, କାଇଁ ଟାଇମ ବରବାଦ କରିବା କହିଲେ, ଆଉ ଦି ଜଣଙ୍କ କଲ ମୁଁ ନେଇପାରିବି, ସେମାନେ ତାଙ୍କ ସ୍ମୃତି ସେୟାର କରିପାରିବେ, ଛାଡ଼ନ୍ତୁ ନା ସେସବୁ କଥା।
1: ସମସ୍ତେ କହିବେ ଯଦି କାହାର ଭୁଲ ଲାଗିଲା ଆପଣ ଆମକୁ କହିବେ ନାହିଁ ପୋକଳ ତମର ଏଇ ଜିନିଷ ଖରାପ ହେଲା, ତମେ ଏମିତି କଥାବାର୍ତ୍ତା କରନ୍ତି, କିନ୍ତୁ ଅଲଗା ଭାଇ ମାନେ କହିବା ତ ଠିକ ନୁହଁ।
0: ହଉ ଶୁଣନ୍ତୁ, ସମସ୍ତଙ୍କ ଚିନ୍ତାଧାରା କଣ ସମାନ, ଆପଣ ଯେମିତି ଭାବୁଛନ୍ତି ସେ ସେମିତି ବୋଧ ହୁଏ ଭାବୁନାହାନ୍ତି, ସେଇଥିପାଇଁ ତାଙ୍କୁ ସେମିତି ଲାଗିଲା କି ମୁଁ କହିଦିଏ, ମତେ ଏଇଟା ଠିକ ଲାଗୁଛି ମୁଁ କହିଦିଏ, ଯେମିତି ଆପଣଙ୍କୁ ଯାହା ଠିକ ଲାଗୁଛି ଆପଣ କହୁଛନ୍ତି, ତେଣୁକରି ଆମ ସମସ୍ତଙ୍କର ଚିନ୍ତାଧାରା ନା ପୁରା ଅଲଗା ଅଲଗା, ସେଇଥିପାଇଁ ଆମର ବୋଧ ହୁଏ ଚିନ୍ତା କରିବାର ଯୋଉ ଶକ୍ତିଟା ମ୍ୟାଚ୍ ହୁଏନି ବେଳେବେଳେ, ତ ତାଙ୍କୁ ଯାହା ଠିକ ଲାଗିଲା ସେ କହିଲେ, ଆପଣଙ୍କୁ ବି ଯାହା ଠିକ ଲାଗୁଛି ଆପଣ କହୁଛନ୍ତି, କିନ୍ତୁ ମୁଁ କଣ କହୁଛି ଶୁଣନ୍ତୁ, ମୁଁ କହୁଛି କି ଏସବୁ କଥା ଛାଡ଼ନ୍ତୁ, ଆଉ ବାସ୍ ଏଇ ସମୟର ସଦୁପଯୋଗ କରିବା, ଆମେ ପରସ୍ପର ସହିତ କଥା ହବା, କିଛି ସୁନ୍ଦର ସୁନ୍ଦର ସ୍ମୃତି ବାଣ୍ଟିବା, ଯାହାଦ୍ୱାରା ଆମ ସକାଳଟା ଭଲ ହବ। ଯଦି ଆମେ ଏମିତି ଆପଣ ତାଙ୍କୁ ବ୍ଲେମ୍ କରିବେ ସେ ଆପଣଙ୍କୁ ବ୍ଲେମ୍ କରିବେ, ଏଇ ସବୁ ଦ୍ୱାରା କଣ ହବ ଜାଣିଛନ୍ତି, ସକାଳ ପୁରା ନଷ୍ଟ ହେଇଯିବ, ମନ ଖରାପ ହେଇଗଲା ନା ପୁରା ଦିନ ସାରା ସେଇଟା ଚାଲିବ, ସେଥିପାଇଁ ସେସବୁ ଛାଡ଼ନ୍ତୁ, ଏନ୍ଜୟ କରନ୍ତୁ ସକାଳକୁ। ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ, ରହିଲି ଆଜ୍ଞା, ନମସ୍କାର,
1: ଧନ୍ୟବାଦ, ରହିଲି, ନମସ୍କାର।
0: ତେବେ ଏପର୍ଯ୍ୟନ୍ତ ଯେଉଁମାନେ ବି କଲ୍ କରିନାହାନ୍ତି ମୋତେ କଲ୍ କରିପାରିବେ ଆଉ ସେୟାର କରିପାରିବେ, ଆପଣଙ୍କ ସାଙ୍ଗରେ ଏମିତି କେବେ ହେଇଛି ଗୋଟେ ଦିନ ଫୋନ ବିନା ଆପଣ ବିତେଇଛନ୍ତି? ଆଉ ଗୋଟେ କଲ୍ ଆସିଯାଇଛି, କଲ୍ଟି ନେଇଯିବା। ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର, ଗୁଡ୍ ମର୍ଣ୍ଣିଂ।
0: ନମସ୍କାର, କିଏ କହୁଥିଲେ?
2: ଶୁଭସ୍ମିତା କହୁଥିଲି କଟକ ବାରିଶ ମଜାର, ଆଜି ଭାବିଥିଲି ମୁଁ କଲ୍ ଲାଗିବନି ବୋଲି।
0: ଯାହା ହଉ ଲାଗିଗଲା, ବଢିଆ କଥା ନା, ଶୁଭସ୍ମିତା ବହୁତ ଦିନ ପରେ କଲ୍ କଲେ, ଭଲ ଅଛନ୍ତି?
2: ଭଲ ଅଛି ତ ଯଦି କହିବିନି ବା ଶୁଣୁଛି କି
0: କଣ, ସେମିତି କାଇଁ କହୁଛନ୍ତି, କଣ ହେଇଛି?
2: ଦେହ ବହୁତ ଖରାପ, ମତଲବ ଏତେ ଖରାପ ଯେ ମାସେ ଭିତରେ ମିନିମମ ବୋଧେ 7 ଥର ମେଡିକାଲ ଯିବା ଆସି ରହିଚାଲ।
0: କଣ ହେଲା, ଆଖି ପାଇଁ ପ୍ରୋବ୍ଲେମ ନା ଆଉ କିଛି ପ୍ରୋବ୍ଲେମ?
2: ଆଖି ପାଇଁ ପ୍ରୋବ୍ଲେମ ନାହିଁ ଦିଦି,

0: ମେଡିକାଲ ଯିବାକୁ ପଡୁଛି ତ ଏବେ କଣ ସ୍ଥିତି ଅଛି ଠିକ ଠାକ ଅଛି ମେଡିସିନ ନଉଛନ୍ତି
1: ମେଡିସିନ ତ ଏବେ ଚାଲିଛି ଯଦି ତିନି ଚାରି ମାସର ମେଡିସିନ ଚାଲିବ
0: ଡକ୍ଟର କଣ କହୁଛନ୍ତି ଠିକ ହେଇଯିବ ନା ଷ୍ଟେବଲ ହେଇଯିବ ନା ଦେହ
1: ଏପର୍ଯ୍ୟନ୍ତ ତ କିଛି ଠିକ ନାହିଁ ଯେ ଆହୁରି ବହୁତ ସାରା ଟେଷ୍ଟ ହବାର ଅଛି
0: ଆଚ୍ଛା
1: ଏଇ ମଙ୍ଗଳବାର ପୁଣି ଯିବାର ଅଛି ମେଡିକାଲ ଦେଖାଯାଉ କଣ ହଉଛି
0: ଦେଖନ୍ତୁ ତା ଭିତରେ ବି ଆପଣ ଫୋନ କରୁଛନ୍ତି ଆପଣଙ୍କ ମନର କଥା ବାଣ୍ଟିବା ପାଇଁ ଏମିତି ହିଁ ଖୁସିରେ ରହିବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ଦେହ ପୁରା ଠିକ ହେଇଯିବ ଆମର ବେଶୀ ଦେହ ଖରାପ ହୁଏ କାହିଁକି ନା ଆମେ ମନ ଖରାପ କରିକି ରହୁ ଗୋଟେ କିଛି ଛୋଟ କଥା ହେଇଗଲା ତାକୁ ମନ ଖରାପ କରିବା କି ଦେହଟା ମୋର ଖରାପ ଅଛି ବୋଲି ମନ ଖରାପ କରିବା ଦେହ ଭଲ ନଥିଲେ ତ ନିହାତି ମନ ଭଲ ଲାଗିବନି କିନ୍ତୁ ଯଦି ଆମେ ଖୁସିରେ ରହିବା ନା ଦେହ ନିହାତି ବହୁତ ଜଲ୍ଦି ଭଲ ହେଇଯିବ
1: ଫୋନ୍
0: ବିନା କେବେ କାଟିଛନ୍ତି ଗୋଟେ ଦିନ
1: ବହୁତ ଥର

0: ନିହାତି ବହୁତ ଜଲ୍ଦି ଭଲ ହେଇଯିବ।
1: ଆଜ୍ଞା ଦିଦି, ମୁଁ ତ ପ୍ରୋବ୍ଲେମରେ କେତେ ଖୁସିରେ ରୁହେ ସେଟା ତ ଆପଣ ବହୁତ ଆଗରୁ ମୋତେ
0: ନିହାତି ନିହାତି
1: ସେଇଟା ତ ମୁଁ କହିବିନି ଯେ ମୋ ମନ ଖରାପ ଅଛି ବୋଲି।
0: ଫୋନ ବି ନା କେବେ କାଟିଛନ୍ତି ଗୋଟେ ଦିନ?
1: ଆଜ୍ଞା ଦିଦି, ବହୁତ ଥର ଏମିତି କଣ ହୁଏ ନା, ବେଳେ ବେଳେ ଫୋନ ଖରାପ ହେଇଯାଇଥାଏ, ଘରେ କାହାକୁ ପାଖେ ଟାଇମ ନଥାଏ ଏମିତି ସଜାଡିବା ପାଇଁ ଯିବାକୁ, ସେ ଟାଇମରେ ବହୁତ ମାନେ ଟେନସନ ଲାଗେ, କଣ କରିବି କଣ କରିବି, ଦିନ ସାରା କେମିତି ଟାଇମ ପାସ ହବ। ଏସଏମ୍ ଶୁଣୁଥିବି କିନ୍ତୁ ଟପିକ ଶୁଣୁଥିବି ବଟ କଲ କରିପାରୁନଥିବି, ଏଇଟା ବହୁତ ଲାଗେ। ସେ ଟାଇମରେ ମୁଁ କଣ କରେ ନା, ଟାଇମ ପାସ କରିବା ପାଇଁ ଛୋଟ ପିଲାଙ୍କ ସହିତ ବହୁତ ଖେଳେ, ତାଙ୍କ ସହିତ କଥା ହୁଏ,
0: ମାନେ ମନକୁ ଡାଇଭର୍ଟ କରାହୁଏ।
1: ଆଜ୍ଞା, କାହିଁକି କିଛି ତ ଗୋଟେ କରିବାର ଅଛି ନା, ଫୋନ ଥିଲେ ଟାଇମ ପାସ ହିଁ ହେଇଥାନ୍ତା, ତ ତା ସହିତ ଛୋଟ ଛୁଆଙ୍କ ସହିତ ଟାଇମ ପାସ କରିବା।
0: ନିହାତି ନିହାତି, ବହୁତ ହି ବଢିଆ କଥା। ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିବି, ବହୁତ ଜଲ୍ଦି ଠିକ ହେଇଯାନ୍ତୁ ଆମ ଶୁଭସ୍ମିତା, ଆଉ ସବୁବେଳେ ଖୁସିରେ ରୁହନ୍ତୁ। ଥ୍ୟାଙ୍କ ୟୁ ସୋ ମଚ୍ କଲ୍ କରିଥିବାରୁ।
1: ରହିଲି।

0: ଡାଇଲିନ୍ ଲାଇଭ୍ ପ୍ରୋଗ୍ରାମ ଚାଲିଛି, ଆପଣଙ୍କ କହିଲା ଆପଣମାନଙ୍କ ସାଥିରେ ଅଛି। ଶ୍ରୋତା ବନ୍ଧୁ, ଆଜିର ଶେଷ କଲ୍ ଆଜି ଶୋରେ ନେଇଯିବା। ବର୍ତ୍ତମାନ କିଏ କଲ୍ କରିଛନ୍ତି ଦେଖିବା। ହ୍ୟାଲୋ,
1: ଯାହାର କୌଣସି ଗ୍ୟାରେଣ୍ଟି ନାହିଁ ତାର ନାଁ ହିଁ ଜୀବନ, ଯାହାର ଫୁଲ୍ ଗ୍ୟାରେଣ୍ଟି ଅଛି ତା ନାଁ ମୃତ୍ୟୁ। ଶୁଭ ସକାଳ, ନମସ୍କାର କହିଲି ମ୍ୟାମ।
0: ନମସ୍କାର, କିଏ କହୁଥିଲେ?
1: ପ୍ରଶାନ୍ତ କହୁଥିଲି, ରାଜହଂସ କଟକ।
0: ପ୍ରଶାନ୍ତ, ଏମିତି କେବେ ହେଇଛି କି ଗୋଟେ ଦିନ ଫୋନ ବିନା କାଟିଛନ୍ତି ଆପଣ?
1: ମ୍ୟାମ ଗୋଟେ ଦିନ କଣ, ଅନେକ ଦିନ ଫୋନ ବିନା ଫୋନରେ କାଟିଛି।
0: ଆଚ୍ଛା, କଣ କଣ ହେଇଥିଲା, କଣ ହେଇଥିଲା, ଗୋଟେ ଘଟଣା କୁହନ୍ତୁ।
1: ଆର୍ଥିକ ପରିସ୍ଥିତି ସୁଦୃଢ଼ ନଥିଲା, ଘର ଗୋଟେ ଫୋନ ବ୍ୟବସ୍ଥା କରିଥିଲୁ, ତା ଦେହରେ ମୁଁ ସକାଳୁ ଇଏ କରିକି ଯିବି, ପୁଣି ରାତିରେ ଆସିଲେ କରିବି।
0: ଯେମିତି
1: ସମୟ ଆସିଲା ପୁଣି ଫୋନ ପର୍ସନାଲ କଲି, ତାପରେ ଏମିତି ଫୋନ ଏମିତି ଅନେକ ଜାଗାରେ ହଜେଇଛି, ଆଉ ଘର ବିଗିଡ଼ା ଖାଇଛି। ଇଏ ତ ଫୋନ ତ ମ୍ୟାମ ଆପଣଙ୍କ ଶୋରେ ଡାଇନିଂ ଚିପଚାଟରେ ଗୋଟେ ବାସ୍ତବତା ଇଏ ହଉଛି ଯେ ନା ତ ଯୋଉ ଟପିକ ଆପଣ ରଖୁଛନ୍ତି ନା ତାର ବିଶ୍ଳେଷଣ ହଉଛି ନା ତାର ରିସର୍ଚ୍ଚ ହଉଛି।
0: ଠିକ ଅଛି, ଆପଣ ଆଉ ସେ ବିଷୟରେ ମାନେ ସିଆଡ଼କୁ ଯାଆନ୍ତୁନି, ଆପଣ କହିଲେ କଲ୍ କଲେ, ଆଉ ଯାହା ବି କହିଲେ ଆପଣଙ୍କର ମନର କଥା ସେଇଟା ମୋ ପାଇଁ ବଡ଼, ଆଉ ସେତିକି ହିଁ ମୋର ଖୁସି କି ଆପଣମାନେ କଲ୍ କରୁଛନ୍ତି ଆଉ ମୋ ସହିତ କଥା ହେଉଛନ୍ତି, ଆପଣ ସେତିକି ନିଜର ଭାବୁଛନ୍ତି ମୋତେ, ସେଇଥିପାଇଁ କଲ୍ କରିକି ଯାହା ବି ମନରେ ଆସୁଛି କହିଦେଉଛନ୍ତି, ସେଥିପାଇଁ ମୁଁ ତ କିଛି ଭାବୁନି, ଆପଣମାନେ ବି ପରସ୍ପର ପାଇଁ ମନରେ କିଛି ରଖନ୍ତୁନି। ବାକି ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର।
0: ଶ୍ରୋତା ବନ୍ଧୁ, ଡାଇଲିନ୍ ଲାଇଭ୍ ପ୍ରୋଗ୍ରାମକୁ ଏଇଠି ଶେଷ କରିବା। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଏବେ ଆରମ୍ଭ କରିବା, ରେନ୍ବୋ ଏସ୍ଏମ୍ଏସ୍।

ମ୍ୟୁଜିକାଲ ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତାକୁ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ ଏବଂ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 10:00 ହୋଇସାରିଛି। ଶ୍ରୋତାବନ୍ଧୁ ବର୍ତ୍ତମାନ ଟାଇମ୍ ହୋଇଯାଇଛି ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଆରମ୍ଭ କରିବାର। ଆଉ ଆପଣମାନେ ଜାଣିଛନ୍ତି କେମିତି ମେସେଜ୍ କରିବେ ନିଜ ପସନ୍ଦର ଗୀତ ଶୁଣିବା ପାଇଁ। ନିଜ ମୋବାଇଲର ମେସେଜ ବକ୍ସକୁ ଯାଇ କ୍ୟାପିଟାଲ ଲେଟରରେ ଲେଖନ୍ତୁ FMRC ସ୍ପେସ୍ ଦେଇ ଲେଖନ୍ତୁ ଫିଲ୍ମ ବା ଆଲବମର ନାଁ, ସ୍ପେସ୍ ଦେଇ ଲେଖନ୍ତୁ ଗୀତର ନାଁ, ସ୍ପେସ୍ ଦେଇ ଲେଖନ୍ତୁ ନିଜ ନାଁ ଓ ଠିକଣା। ପଠାଇ ଦିଅନ୍ତୁ ଆମ ନମ୍ବର 09495963210 କୁ। ଏହି ନମ୍ଘରରେ ତ ଆପଣମାନେ ମେସେଜ କରିପାରିବେ, କିନ୍ତୁ ଯଦି ହ୍ୱାଟ୍ସଆପ୍ରେ ମେସେଜ କରିବାକୁ ଆପଣଙ୍କୁ ସୁବିଧା ଲାଗୁଛି, ସହଜ ଲାଗୁଛି, ତାହେଲେ ହ୍ୱାଟ୍ସଆପ୍ ନମ୍ଘରଟି ବି କହିଦେଉଛି 8895254200। ଜଲ୍ଦି ଜଲ୍ଦି ମେସେଜ କରନ୍ତୁ, ମୁଁ ପହଞ୍ଚେଇବି ଆପଣଙ୍କ ମନପସନ୍ଦର ଗୀତ ଆପଣଙ୍କ ପାଖରେ।

ଟିକେ ଆଖି ମୋର ଯାଇ ସେଇଥିଲା ଯେ ତୁ ତ ପାଳ କଚି କାକୁଳି ତତେ ବାକି ମିଶି ଦେବି ମୁଁ ଛାଡ଼ି।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଆଜିର ପରବର୍ତ୍ତୀ ମେସେଜ୍ ଅଛି ବର୍ତ୍ତମାନ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମରେ ପୁନମଙ୍କର କଟକ ଚଣ୍ଡୀ ମନ୍ଦିର ପାଖରୁ ସେ ଲେଖୁଛନ୍ତି, ଶୁଣିବାକୁ ଚାହିଁଛନ୍ତି ଗୋଟିଏ ଗୀତ। ମୁଁ ନିଶ୍ଚୟ ଗୋଟିଏ ସୁନ୍ଦର ଗୀତ ଆପଣଙ୍କ ପାଇଁ ପ୍ଲେ କରିଦେବି। ବାକି ପୁନମ ଲେଖିଛନ୍ତି, ହସ ହେଉଛି ଜୀବନର ସୁନ୍ଦର ଉପହାର, ତାକୁ ସବୁବେଳେ ବାଣ୍ଟି ଚାଲନ୍ତୁ। ଏଫ୍ଏମ୍ ପରିବାରକୁ ମୋର ବହୁତ ଭଲ ପାଇବା। ଆପଣଙ୍କୁ ମଧ୍ୟ ପୁନମ ବହୁତ ବହୁତ ଧନ୍ୟବାଦ ଏତେ ସୁନ୍ଦର ମେସେଜଟି କରିଥିବାରୁ, ଆଉ ଆପଣଙ୍କୁ ମଧ୍ୟ ମୋ ତରଫରୁ ବହୁତ ଭଲ ପାଇବା। ଏହି ଗୀତଟି ସ୍ପେଶାଲି ଆପଣଙ୍କ ପାଇଁ।

ଶୁଣୁଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତା କୋୟାଲ ଆପଣମାନଙ୍କ ସାଥିରେ ଅଛି। ଶ୍ରୋତାବନ୍ଧୁ ଆପଣମାନଙ୍କର ମେସେଜେସ୍ ବହୁତ ମାତ୍ରାରେ ଆସୁଛି। ଆଜିର ପରବର୍ତ୍ତୀ ମେସେଜଟିକୁ ଲେଖିଛନ୍ତି ଦିଲୀପ ନାୟକ ପାରାଦୀପରୁ, ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଅଭିମାନରୁ ଚିକ୍ମିକ୍ ଚିକ୍ମିକ୍ ଯୌବନ, ବହୁତ ହି ସୁନ୍ଦର ଗୀତଟି। ଏହି ଗୀତଟିକୁ ମୁଁ ଆପଣଙ୍କ ପାଇଁ ପ୍ଲେ କରିଦେବି, ନିଶ୍ଚୟ ଶୁଣୁଥାନ୍ତୁ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ। ଆଜିର ପରବର୍ତ୍ତୀ ମେସେଜଟିକୁ ଲେଖୁଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ, ନମସ୍କାର ଜୟ ଶ୍ରୀ ଜଗନ୍ନାଥ, ଥ୍ୟାଙ୍କ ୟୁ ସୋ ମଚ୍। ଆପଣ ଗୋଟେ ବହୁତ ହି ସୁନ୍ଦର ମେସେଜ ଲେଖିଛନ୍ତି ମୋ ପାଇଁ ଏବଂ ଶୁଣିବା ପାଇଁ ଚାହିଁଛନ୍ତି ରୂପା ଶଗଡ଼ିରେ ସୁନା କନ୍ୟା, ଡେଡିକେଟ୍ କରିଛନ୍ତି ଏଫ୍ଏମ୍ ରେନ୍ବୋ ଫ୍ୟାମିଲିକୁ, ସବୁ ସୁଇଟ୍ ସୁଇଟ୍ ଲିସନର ମାନଙ୍କୁ। ତ ମୁଁ ଆପଣଙ୍କ ପସନ୍ଦର ଗୀତ ନିଶ୍ଚୟ ପ୍ଲେ କରିଦେବି, ଶୁଣୁଥାନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ସୋ ଆଜିର ପରବର୍ତ୍ତୀ ମେସେଜ୍ଟିକୁ ଲେଖୁଛନ୍ତି ଜଲିଲ୍ ଖାନ୍ ଏବଂ ସିମରନ୍ କଟକରୁ ଡେଡିକେଟ୍ କରିଛନ୍ତି ସବୁ ଲିସନର୍ମାନଙ୍କ ପାଇଁ, ସବୁ ଆର୍ଜିମାନଙ୍କ ପାଇଁ। ଏବଂ ଟୁନା ଭାଇନା ରାଜେଶ ନାୟକ, ଗରିବ ଖାନ୍, ବାସନ୍ତୀ ଖଟୁଆ ଯିଏକି ଶହୀଦନଗରରେ ରୁହନ୍ତି, ତାଙ୍କ ପାଇଁ ଗ୍ୟାଙ୍ଗଷ୍ଟର ଚଳଚ୍ଚିତ୍ରରୁ ୟା ଅଲି ଗୀତ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତାକ୍। ସୋ ଶ୍ରୋତା ବନ୍ଧୁ, ଆଜି ପାଇଁ ଆମର ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛି। ଯିବା ପୂର୍ବରୁ ଆପଣଙ୍କ ପସନ୍ଦର କିଛି ଗୀତ ଶୁଣେଇବି, ଯେମିତିକି ଆଜିର ପର

ପରବର୍ତ୍ତୀ ମେସେଜଟି ଅଛି ମୋ ପାଖରେ ଲେଖୁଛନ୍ତି ପଶ୍ଚିମ ସିଂଭୂମ ଚାଇବାସା ଝାଡ଼ଖଣ୍ଡରୁ ଶିବଗୋପ ପ୍ରେମ ଗୋପ କପିଲ ଗୋପ ଶିବାଂଶ ଗୋପ ସଙ୍ଗୀତା ଗୋପ ଲିପି ଗୋପ ଆଉ ଦୀପାଲି ଗୋପ ଏ ସମସ୍ତେ ଶୁଣିବା ପାଇଁ ଚାହିଁଛନ୍ତି ଚଲତି କା ନାମ ଗାଡ଼ି ଚଳଚ୍ଚିତ୍ରରୁ ମେ ସିତାରଙ୍କା ତରାନା ବହୁତ ସୁନ୍ଦର ଗୀତଟି ଏଞ୍ଜୟ କରନ୍ତୁ ଆପଣମାନେ ସମୟ ପରେ ପରେ ଆସୁଛନ୍ତି ସୁଜାତା ପୁରା ଦିନ ସାରା ଆପଣଙ୍କ ସାଥିରେ ରହିବେ ଆଉ ଆପଣଙ୍କ ଦିନକୁ ଏକଦମ ମେଲୋଡିୟସ୍ କରିଦେବେ ତାଙ୍କ ସହିତ ପୁରା ଦିନକୁ ଏଞ୍ଜୟ କରନ୍ତୁ କୋୟଲକୁ ଆଜି ପାଇଁ ଏଠି ବିଦାୟ ଦିଅନ୍ତୁ ହସୁଥାନ୍ତୁ ବସ୍ ଖୁସିରେ ରୁହନ୍ତୁ ସୁସ୍ଥ ରୁହନ୍ତୁ ଅବିନ୍ଦାସ ରୁହନ୍ତୁ ରହିଲି ନମସ୍କାର।

ଦିନକୁ ଏକଦମ ମେଲୋଡିୟସ୍ କରିଦେବେ। ତାଙ୍କ ସହିତ ପୁରା ଦିନକୁ ଏଞ୍ଜୟ କରନ୍ତୁ। କୋୟଲକୁ ଆଜି ପାଇଁ ଏଠି ବିଦାୟ ଦିଅନ୍ତୁ। ହସୁଥାନ୍ତୁ, ବସ୍ ଖୁସିରେ ରୁହନ୍ତୁ, ସୁସ୍ଥ ରୁହନ୍ତୁ ଓ ବିନ୍ଦାସ ରୁହନ୍ତୁ। ରହିଲି, ନମସ୍କାର।

ହ୍ୟାଲୋ ଭାଇ, ନମସ୍କାର, ଗୁଡ୍ ମର୍ଣ୍ଣିଂ। ସମସ୍ତେ ବହୁତ ଭଲରେ ଆଉ ଖୁସିରେ ଥିବେ? ହଁ, ଜାଣିଛି ସାଥି, ସମସ୍ତେ ଏଇ ୱିକେଣ୍ଡ ଆରମ୍ଭ ହେଇଗଲାଣି, ସମସ୍ତେ ବହୁତ ବ୍ୟସ୍ତ ଥିବେ, କିନ୍ତୁ ସେଇ ବ୍ୟସ୍ତତା ଆଉ ସେଇ ମାଇଣ୍ଡର ଯୋଉ ଜାମ୍କୁ ଟିକେ ଫ୍ରେଶ୍ କରିବା ପାଇଁ ମୁଁ ଅଛି ସୁଜାତା, ଦିନସାରା ଆପଣଙ୍କ ସହିତ ରହିବି, ମିଠା ମିଠା ଗୀତ ଶୁଣିବି, ମିଠା ମିଠା କଥା ହେବା। ହଁ ସାଥି, ଆପଣଙ୍କର ମିଠା ମିଠା ମତ ମଧ୍ୟ ମାଗିବି। ସାଥି, ସମୟ ଦିନ 11:24 ହେଇସାରିଛି, ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ କଳାକାର ରାଓ। ହଁ ସାଥି, ଭାରତୀୟ ଚଳଚ୍ଚିତ୍ର ଜଗତରେ ଯେଉଁ କେତେକ ଅଭିନେତ୍ରୀ ନିଜ ପ୍ରତିଭା, ପରିଶ୍ରମ ଓ ଆତ୍ମବିଶ୍ୱାସ ବଳରେ ବିଶ୍ୱସ୍ତରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ନା, ସେମାନଙ୍କ ମଧ୍ୟରୁ ପ୍ରିୟଙ୍କା ଚୋପ୍ରା ଜଣେ ଅନନ୍ୟ କଳାକାର। ହଁ ସାଥୀ, ସେ କେବଳ ଜଣେ ସଫଳ ଅଭିନେତ୍ରୀ ନୁହନ୍ତି, ବରଂ ଜଣେ ଗାୟିକା, ନିର୍ମାତ୍ରୀ, ସମାଜସେବୀ ଏବଂ ଆନ୍ତର୍ଜାତିକ ସ୍ତରରେ ମଧ୍ୟ ଭାରତର ଗୌରବକୁ ବଢ଼ାଇଥିବା ଜଣେ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ। ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ଦ୍ୱାରା ସେ ବଲିଉଡ୍ରୁ ଆରମ୍ଭ କରି ହଲିଉଡ୍ ପର୍ଯ୍ୟନ୍ତ ସଫଳତାର ଶିଢ଼ି ଚଢ଼ିଛନ୍ତି। ତେବେ ସାଥି, ଆଗକୁ ତ ତାଙ୍କ ବିଷୟରେ ଆମେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣି ଦେଉଛି ତାଙ୍କ ଅଭିନେତା ଚଳଚ୍ଚିତ୍ରରେ ସୁନ୍ଦର ଗୀତଟି। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ଡେନ୍ ବକଟା, ଦିଲ୍ ସେ ଦିଲ୍ ତକ୍ ସହିତ।

2000 ମସିହାରେ ପ୍ରିୟଙ୍କା ଚୋପ୍ରା ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇ ରନର୍ସ ଅପ୍ ମଧ୍ୟ ହୋଇଥିଲେ। ପରେ ପରେ ମିସ୍ ୱାର୍ଲ୍ଡରେ 2000 ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରି ବିଜୟ ମଧ୍ୟ ହୋଇଥିଲେ। ଏହି ବିଜୟ କେବଳ ତାଙ୍କର ଜୀବନର ନୁହେଁ, ସମଗ୍ର ଭାରତ ପାଇଁ ମଧ୍ୟ ଗର୍ବର ବିଷୟ ଥିଲା, ଯାହା ପରେ ତାଙ୍କୁ ଚଳଚ୍ଚିତ୍ର ଜଗତର ଦ୍ୱାର ଖୋଲିଯାଇଥିଲା।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟକ ଦିଲ୍ ସେ ଦିଲ୍ ତକ୍ ସହ ଚାଲିଛି କଳାକାର ହଁ ସାଥୀ 2018 ମସିହାରେ ପ୍ରିୟଙ୍କା ଚୋପ୍ରା ଆମେରିକୀୟ ଗାୟକ ଅଭିନେତା ନିକ୍ ଜୋନ୍ସଙ୍କୁ ବିବାହ ମଧ୍ୟ କରିଥିଲେ। ପ୍ରିୟଙ୍କା ଚୋପ୍ରା ତାଙ୍କର ଉଲ୍ଲେଖନୀୟ ଅଭିନୟ ପାଇଁ ଅନେକ ଫିଲ୍ମଫେୟାର ପୁରସ୍କାର ମଧ୍ୟ ଜିତିଛନ୍ତି। 2016 ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନିତ କରିଥିଲେ। ଏହାଛଡ଼ା ସେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ସମ୍ମାନ ମଧ୍ୟ ପାଇଛନ୍ତି।

ପ୍ରିୟଙ୍କା ଚୋପ୍ରା ବ୍ୟକ୍ତିତ୍ୱ ଅତ୍ୟନ୍ତ ପ୍ରଭାବଶାଳୀ। ସେ ଆତ୍ମବିଶ୍ୱାସୀ, ପରିଶ୍ରମୀ, ନମ୍ର ଏବଂ ସକାରାତ୍ମକ ଚିନ୍ତାଧାରାରେ ଅଧିକାରିଣୀ। ପ୍ରିୟଙ୍କା ଜୀବନ ଯୁବପିଢ଼ି ପାଇଁ ଏକ ବଡ଼ ପ୍ରେରଣା। ସେ ପ୍ରମାଣ କରିଛନ୍ତି ଯେ ପ୍ରତିଭା ସହିତ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ଥିଲେ ଯେକୌଣସି ମଣିଷ ବିଶ୍ୱସ୍ତରରେ ସଫଳତା ଅର୍ଜନ କରିପାରେ। ସେ କେବଳ ନିଜର ସ୍ୱପ୍ନ ପୂରଣ କରିନାହାନ୍ତି, ବରଂ ଅନେକ ଯୁବକ ଓ ଯୁବତୀଙ୍କୁ ବଡ଼ ସ୍ୱପ୍ନ ଦେଖିବା ଓ ତାକୁ ସାକାର କରିବାକୁ ପ୍ରେରିତ କରିଛନ୍ତି।

ସାଥୀ ସମୟତଃ ଇସାରା ଦେଲାଣି ଏଇଠି ଶେଷ କରୁଛୁ କଳାକାର କାର୍ଯ୍ୟକ୍ରମକୁ ଫ୍ରେଣ୍ଡସ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ବର୍ତ୍ତମାନ ଶୁଣନ୍ତୁ ସାପ୍ତାହିକ ଇଂରାଜୀ କାର୍ଯ୍ୟକ୍ରମ ଷ୍ଟମ୍ପ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ফ্রেন্ডস, টিউন করছেন 100.4 আকাশবাণী এফএম রেনবো কাটক দিলসে দিল তাক। সাথী দেখুন না, কথা হি হো সময় কেতবেলে দিন 12টা বাজি সারলি। হ্যাঁ সাথী, সময় বি কাহক অপেক্ষা করেছি, সে তা বাটরে গড়ি চলছে, কেবল আমাকে তা সহিত তাল দিয়ে আগকু যাবার আছে। ହଁ ସାଥୀ, ସମୟ ତା ବାଟରେ ଚାଲୁ, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ କିଛି କଥା କିଛି ଗୀତର। ସୁଦାତା ଅଛି ଆପଣମାନଙ୍କ ସହିତ, କିଛି ମିଠା ମିଠା କଥା ହେବା, ମିଠା ମିଠା ଗୀତ ମଧ୍ୟ ଶୁଣେଇବି। ସେଇଥିପାଇଁ କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ। ସାଥୀ, ମଣିଷ ଜୀବନ ଗୋଟେ ଅଦ୍ଭୁତ ଯାତ୍ରା ନା? ହଁ, ଯେଉଁ ଯାତ୍ରା କି ଅନେକ ସଫଳ ଅନୁଭବ, ସ୍ମୃତି, ସ୍ୱପ୍ନ, ଆଶା, ନିରାଶା, ସଫଳତା ଓ ବିଫଳତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏହି ସମସ୍ତ ଅନୁଭୂତିର ସବୁଠାରୁ ବଡ଼ ସାକ୍ଷୀ ହେଉଛି ମନ। ହଁ ସାଥୀ, ମନ ଏମିତି ଏକ କାନଭାସ ନା, ଯାହା ଉପରେ ପ୍ରତିଦିନ ଜୀବନର ନୂଆ ନୂଆ ଚିତ୍ର ଅଙ୍କିତ ହୋଇଥାଏ। ଚିତ୍ରକର ଯେମିତି ତାଙ୍କ କାନଭାସରେ ବିଭିନ୍ନ ରଙ୍ଗର ସୁନ୍ଦର ଚିତ୍ର ସୃଷ୍ଟି କରନ୍ତି, ସେହିପରି ଆମ ଜୀବନ ଆମ ମନ କାନଭାସ ଭାବନା, ସ୍ମୃତି, ପ୍ରେମ, ସଂଘର୍ଷ ଓ ସଫଳତାର ଅନେକ ରଙ୍ଗ ଭରିଦିଏ। ସାଥୀ, ମନ ଦୃଶ୍ୟମାନ ନୁହେଁ, କିନ୍ତୁ ଏହାର ଶକ୍ତି ଅସୀମ। ଯାହା ଆମକୁ ଚିନ୍ତା କରେ, ଯାହା ଅନୁଭବ କରେ, ଆମେ ଯାହା ସ୍ୱପ୍ନ ଦେଖୁ, ସବୁକିଛି ପ୍ରଥମେ ମନରୁ ହିଁ ଜନ୍ମ ନିଏ। ଏହି ମନ ହିଁ ଆମକୁ ସାହସାଏ, କନ୍ଦାଏ, ପ୍ରେରଣା ଦିଏ ଏବଂ କେବେ କେବେ ଆମକୁ ଭାଙ୍ଗି ମଧ୍ୟ ଦିଏ। ସେଇଥିପାଇଁ ମନକୁ ଏକ କାନଭାସ ସହ ତୁଳନା ମଧ୍ୟ କରାଯାଏ। ତେବେ ସାଥୀ, ଆଗକୁ ତ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ସମୟ ହେଇଛି ଗୋଟେ ମ୍ୟୁଜିକାଲ ବ୍ରେକ୍ର। ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହେଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ହଁ ସାଥୀ, ମଣିଷର ସ୍ୱପ୍ନ ହେଉଛି ମନ କାନଭାସର ସବୁଠାରୁ ଉଜ୍ଜଳ ରଙ୍ଗ। ପ୍ରତ୍ୟେକ ମଣିଷର ଗୋଟିଏ ନା ଗୋଟିଏ ସ୍ୱପ୍ନ ଥାଏ। ଯେମିତି ଆମେମାନେ ମନରେ ପ୍ରତ୍ୟେକ ମଣିଷ ମାନେ ଆମମାନଙ୍କ ପ୍ରତ୍ୟେକଠି କାହାର ନା କାହାର ଗୋଟିଏ ନା ଗୋଟିଏ ସ୍ୱପ୍ନ ମଧ୍ୟ ରହିଥାଏ। ଯେମିତିକି କେହି ଜଣେ ଡାକ୍ତର ହେବାକୁ ଚାହାନ୍ତି ତ କେହି ଜଣେ ଶିକ୍ଷକ, କେହି କବି ତ କେହି ବୈଜ୍ଞାନିକ। ସେହି ସ୍ୱପ୍ନ ଆମକୁ ଆଗକୁ ବଢ଼ିବାରେ ସାହସ ଦେଇଥାଏ। ଯଦି ମନର କାନଭାସରେ ସ୍ୱପ୍ନର ରଙ୍ଗ ନଥାଏ ନା, ତେବେ ଜୀବନ ନିରସ ହୋଇଯାଇଥାଏ। ପ୍ରେମ ମଧ୍ୟ ମନର ସବୁଠାରୁ କୋମଳ ରଙ୍ଗ। ମାଆର ପ୍ରେମ, ବାପାଙ୍କର ତ୍ୟାଗ, ବନ୍ଧୁତ୍ୱର ଆନ୍ତରିକତା, ଗୁରୁଙ୍କ ଆଶୀର୍ବାଦ ଓ ଦେଶପ୍ରେମ, ଏସବୁ ମନ କାନଭାସକୁ ନା ସୁନ୍ଦର କରିଦେଇଥାଏ। ପ୍ରେମ ଥିବା ହୃଦୟରେ କେବେ ବି ଶୂନ୍ୟ ହୋଇନଥାଏ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି କିଛି କଥା କିଛି ଗୀତ। ହଁ ସାଥୀ, ଜୀବନରେ ନା ବେଳେବେଳେ ଦୁଃଖ ସଂଘର୍ଷ ମଧ୍ୟ ଆସିଥାଏ। କେବେ କେବେ ବିଫଳତା ତ କେବେ କେବେ ବିଚ୍ଛେଦ, କେବେ ଅପମାନ, କେବେ ଅଭାବ ମଧ୍ୟ ଆସିଥାଏ। କିନ୍ତୁ ସେହିସବୁ ମନ କାନଭାସର ଗାଢ଼ା ରଙ୍ଗକୁ ଛାଡ଼ିଯାଇଥାଏ, ଯାହା ଆମ ଅନୁଭବକୁ ଦୃଢ଼ କରିଥାଏ। ଯେମିତି ଅନ୍ଧାର ରାତି ପରେ ସୂର୍ଯ୍ୟୋଦୟ ଆସିଥାଏ, ସେହିପରି ଦୁଃଖ ପରେ ସୁଖର ଆଲୋକ ମଧ୍ୟ ଆସିଥାଏ। ମନରେ ଯଦି ଈର୍ଷା, କ୍ରୋଧ, ଲୋଭ ଓ ଅହଙ୍କାର ଭରିଯାଏ ନା, ତେବେ ମନ

କ୍ୟାନଭାସର ସୌନ୍ଦର୍ଯ୍ୟ ନଷ୍ଟ ହୋଇଯାଇଥାଏ। ସେଇଥିପାଇଁ ଆମେ ସକାରାତ୍ମକ ଚିନ୍ତାଧାରା, ଦୟା, କ୍ଷମା ଓ ସହାନୁଭୂତିର ରଙ୍ଗରେ ମନକୁ ସଜାଇବା ଉଚିତ। ଯେଉଁ ମନରେ ଭଲ ପାଇବା ଓ ସତ୍ୟ ରହେ, ସେହି ମନ ସବୁଠାରୁ ସୁନ୍ଦର କ୍ୟାନଭାସ ହୋଇଉଠେ।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ PM ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 kW ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଫ୍ରେଣ୍ଡସ୍ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବକାଟକ ତେଲ ସେ ଦିଲ୍ ତକ୍ ସମୟ ଗୋଟାଏ 10 ବାଜି ସାରିଲାଣି। ବର୍ତ୍ତମାନ ସମୟ ହେଇଛି ଆପଣଙ୍କର ଫେଭରେଟ୍ ଶୋ ଆଜି ଚର୍ଚ୍ଚାରେ।

ଜୀବନ ସାଥୀ। ଜୀବନ ହେଉଛି ଏକ ଅମୂଲ୍ୟ ଉପହାର, ଯେଉଁ ଜୀବନରେ ପ୍ରତ୍ୟେକ ସକାଳ ଆମ ପାଇଁ ଏକ ନୂଆ ଆରମ୍ଭ ହୋଇଥାଏ। ଗତକାଲିର ସଫଳତା କିମ୍ବା ବିଫଳତା ପଛରେ ଛାଡ଼ି ଆଜିର ଦିନକୁ ଆମକୁ ଆଗକୁ ବଢ଼ିବାର ସୁଯୋଗ ଦେଇଥାଏ। ସୂର୍ଯ୍ୟ ଯେପରି ପ୍ରତ୍ୟେକ ଦିନ ନୂଆ ଆଲୋକ ସହିତ ଉଦୟ ହୁଅନ୍ତି, ସେହିପରି ଜୀବନର ପ୍ରତ୍ୟେକ ଦିନ ଆମ ହାତରେ ଏକ ନୂଆ ସମ୍ଭାବନା ଆଣିଥାଏ। ଯିଏ ଏହି ସୁଯୋଗକୁ ଚିହ୍ନିପାରେ ନା, ସେ ସଠିକ୍ ଭାବରେ ଉପଯୋଗ କରିପାରେ ଜୀବନକୁ। ଯେଉଁ ବ୍ୟକ୍ତି ଜୀବନର ସଫଳତା ଶିଖରକୁ ସ୍ପର୍ଶ କରିଥାଏ, ସେ ଜୀବନରେ ସବୁବେଳେ ସୁଖ ଆଉ ଖୁସିରେ ରହିଥାଏ। ସାଥୀ ଭାବୁଥିବେ ମୁଁ ଏକଥା କାହିଁକି କହୁଛି, ହଁ ସାଥୀ, ଆଜି ଚର୍ଚ୍ଚାର ଟପିକ୍ ହେଉଛି ପ୍ରତ୍ୟେକ ଦିନ ଜୀବନରେ ଏକ ନୂଆ ସୁଯୋଗ ଆସିଥାଏ। ଆପଣଙ୍କ ମତ କ'ଣ? ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଆପଣଙ୍କର ମତାମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ, ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8952545420। ଆଉଥରେ କହି ରଖୁଛି 8952545420। ତେବେ ସାଥୀ ଡେରି କାହିଁକି, ଫଟାଫଟ SMS କରିଦିଅନ୍ତୁ। SMS କରିବା ପାଇଁ SMS ବକ୍ସକୁ ଯାଆନ୍ତୁ, ଟାଇପ୍ କରନ୍ତୁ FMRC, ଟିକିଏ ସ୍ପେସ୍ ଦିଅନ୍ତୁ ନିଜର ମତାମତ ସହିତ, ଦେନ୍ ଟିକିଏ ସ୍ପେସ୍ ଦେଇ ନିଜର ନାଁ, ଗାଁ, ଠିକଣା ଲେଖିବାକୁ ଜମା ବି ଭୁଲିବେନି। ସେତେବେଳେ ଯାଇକି ଶୁଣେଇ ଦେଇଛି ଗୋଟେ ସୁନ୍ଦର ଗୀତ, ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତକ୍ ସହିତ।

ୱେଲକମ୍ ବ୍ୟାକ୍ ୱାନ୍ସ ଏଗେନ୍ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୁଜାତା ଅଛି ଆପଣମାନଙ୍କ ସହିତ ସୋ ଚାଲିଛି ଆଜି ଚର୍ଚ୍ଚାରେ ହଁ ସାଥୀ ପ୍ରତ୍ୟେକ ଦିନ ହେଉଛି ଜୀବନର ଏକ ନୂଆ ପୃଷ୍ଠା ଗତକାଲି ଯାହା ଭୁଲ କରିଥିଲୁ ଆଜି ତାହାକୁ ସୁଧାରିବାର ସୁଯୋଗ ମିଳେ ଯେଉଁ କାମ ଗତକାଲି ସମାପ୍ତ କରିପାରିନଥିଲୁ ଆଜି ସେହି କାମକୁ ସଫଳତାର ସହ କରିପାରିବା ହିଁ ଜୀବନର ଏକ ନୂଆ ସୁଯୋଗ ଆସିଥାଏ ଯେଉଁ କାରଣରୁ କି ପ୍ରତ୍ୟେକ ଦିନ ଆମେ ଆଶା ଉତ୍ସାହ ଏବଂ ସକାରାତ୍ମକ ଚିନ୍ତାଧାରା ସହିତ ସ୍ୱାଗତ କରିବା ଉଚିତ ସାଥୀ ୟା ଭିତରେ ଆମ ପାଖରେ ଜଣେ ଶ୍ରୋତାଙ୍କର ମେସେଜ ଆସି ପହଞ୍ଚି ଯାଇଛି ସେ ଲେଖିଛନ୍ତି ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ଲେଖିଛନ୍ତି ଜୀବନର ପ୍ରତ୍ୟେକ ଦିନ ଏକ ନୂଆ ଆଲୋକ ପ୍ରତ୍ୟେକ ସକାଳ ଆମ ପାଇଁ ନୂଆ ଆଶା ଓ ନୂଆ ସୁଯୋଗ ନେଇ ଆସେ ଗତକାଲିର ଭୁଲରୁ ଶିଖି ଆଜି ଭଲ କାମ କଲେ ଜୀବନ ସଫଳ ହୁଏ ସକାରାତ୍ମକ ଚିନ୍ତାଧାରା ପରିଶ୍ରମ ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ିଲେ ପ୍ରତ୍ୟେକ ଦିନ ଆମ ଜୀବନକୁ ନୂଆ ଆଲୋକ ଭରି ଦେଇଥାଏ ମେସେଜ୍ଟି କରିଛନ୍ତି ପ୍ରତିମା ହରିପୁରରୁ ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

ପରେ ପରେ ଆଉ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ଦିଦି, ଆପଣଙ୍କ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍। ଲେଖିଛନ୍ତି, ଜୀବନର ପ୍ରତ୍ୟେକ ଦିନ ଆମ ପାଇଁ ଏକ ନୂଆ ସୁଯୋଗ ନେଇ ଆସେ। ଗତକାଲିର ଭଲରୁ ଶିକ୍ଷା ନେଇ ଆଜି ଭଲ କାମ କରିବା ଉଚିତ। ପରିଶ୍ରମ, ଆତ୍ମବିଶ୍ୱାସ ଓ ସକାରାତ୍ମକ ଚିନ୍ତାଧାରା ଆମକୁ ସଫଳତାର ପଥରେ ଆଗେଇ ନେଇଯାଏ। ତେଣୁ ପ୍ରତ୍ୟେକ ଦିନକୁ ସଦୁପଯୋଗ କରି ଆମ ସ୍ୱପ୍ନ ପୂରଣ ପାଇଁ ଚେଷ୍ଟା କରିବା ଉଚିତ। ମେସେଜଟି କରିଛନ୍ତି ଅଦିତି କଟକରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ? ପ୍ରତ୍ୟେକ ଦିନ ଜୀବନ ଗୋଟିଏ ନୂଆ ସୁଯୋଗ ଆଣିଥାଏ। ନିଶ୍ଚିନ୍ତ ଆପଣଙ୍କର ମତାମତ ଆମକୁ ଜଣାନ୍ତୁ। ଆମକୁ ଆପଣଙ୍କର ମତାମତ ଜଣାଇବା ପାଇଁ SMS କରିବା ପାଇଁ ନମ୍ବରଟି ହେଉଛି 09495963210। ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ। ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200। ଆଉଥରେ କହି ରଖୁଛି 8895254200। ଫଟାଫଟ SMS କରିଥାନ୍ତୁ, ଶୁଣିଥାନ୍ତୁ ଗୋଟେ ବ୍ୟୁଟିଫୁଲ୍ ସା ଟ୍ରାକ୍, ଏନ୍ଜୟ କରିଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ଡେନ୍ ବକଟକ୍, ଦିଲ୍ ସେ ଦିଲ୍ ତକ୍ ସହିତ।

1875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ। आज ही 1800345678 किंवा 1912 ରେ ଯୋଗାଯୋଗ କରନ୍ତୁ।

ନୂଆ ଜ୍ଞାନ, ନୂଆ ଅନୁଭବ, ନୂଆ ଚିନ୍ତାଧାରା ଆମ ବ୍ୟକ୍ତିତ୍ୱକୁ ସମୃଦ୍ଧ କରିଥାଏ। ଶିକ୍ଷା କେବଳ ବିଦ୍ୟାଳୟରେ ସୀମିତ ନୁହେଁ, ଜୀବନର ପ୍ରତ୍ୟେକ ଘଟଣା ଆମର ଗୁରୁ ମଧ୍ୟ ହୋଇପାରେ। ତେଣୁକରି ପ୍ରତ୍ୟେକ ଦିନ ଆମକୁ ଗୋଟିଏ ନୂଆ ସୁଯୋଗ ମିଳିଥାଏ ଜୀବନରେ। ତେବେ ସାଥୀ, ୟା ଭିତରେ ଆମ ପାଖରେ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ ଆସି ପହଞ୍ଚି ଯାଇଛି। ସେ ଲେଖିଛନ୍ତି, ଜୟ ଜଗନ୍ନାଥ। ଆପଣଙ୍କୁ ମଧ୍ୟ ଜୟ ଜଗନ୍ନାଥ ଲେଖିଛନ୍ତି। ବାସ୍ତବରେ ଜୀବନରେ ପ୍ରତ୍ୟେକଟି ମୁହୂର୍ତ୍ତରେ ନୂଆ ନୂଆ ସୁଯୋଗ ଆସେ, ତାକୁ କିପରି ଉପଯୋଗ କରିବ ବ୍ୟକ୍ତି ଉପରେ ନିର୍ଭର କରେ। ସକାରାତ୍ମକ ଭାବେ ନେଲେ ସବୁ ସମ୍ଭବ। ସେ କିନ୍ତୁ ତାଙ୍କର ନାଁ, ଗାଁ, ଠିକଣା ଲେଖିବା ପାଇଁ ଭୁଲି ଯାଇଛନ୍ତି। ଦୟାକରି ଆପଣ ଯେତେବେଳେ ମେସେଜ କରୁଛନ୍ତି ଆପଣଙ୍କର ନାଁ ଆଉ ଠିକଣା ମଧ୍ୟ ପଠାନ୍ତୁ, ଯାହାଦ୍ୱାରା କି ଆମେ ଜାଣିପାରିବୁ କେଉଁଠୁ ଏବଂ କିଏ କରୁଛନ୍ତି ମେସେଜ। ପରେ ପରେ ଆଉ ଜଣେ ଶ୍ରୋତା ମଧ୍ୟ ମେସେଜ କରିଛନ୍ତି। ସେ ଲେଖିଛନ୍ତି, ଗୁଡ୍ ଆଫ୍ଟରନୁନ୍ ମ୍ୟାମ୍। ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ଲେଖିଛନ୍ତି। ସବୁଦିନ ଜୀବନର ନୂଆ ରୂପ ତିଆରି ହୁଏ, କେବଳ କର୍ମ ମଧ୍ୟରେ। ଦିଦି, ଆପଣଙ୍କୁ ଜଗନ୍ନାଥଙ୍କର ଆଶୀର୍ବାଦ ପଠାଉଛି। ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ। ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ? ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାନ୍ତୁ। ପ୍ରତ୍ୟେକ ଜୀବନର ଗୋଟେ ଗୋଟେ ନୂଆ ସୁଯୋଗ ଆସିଥାଏ ପ୍ରତ୍ୟେକ ଦିନ। ଆପଣଙ୍କର ମତ ଜଣାନ୍ତୁ। ସେତେବେଳେ ଯାଇକି ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ, ଦିଲ୍ ସେ ଦିଲ୍ ତତ୍ ସହିତ।

ওয়েলকাম ব্যাক টু ওয়ান্স অ্যাগেন টিউন করছেন 100.4 আকাশবাণী এফএম রেনবো কটক দিল সে দিল তক সো চলিছি আজি চর্চারে ହଁ ସାଥୀ ଜୀବନର ପ୍ରକୃତ ସଫଳତା କେବଳ ଧନ କି ପଦବୀରେ ନୁହେଁ ବରଂ ଭଲ ମଣିଷ ହେବାରେ ରହିଛି ଜୀବନର ସାର୍ଥକତା ପ୍ରତିଦିନ କାହାରି ମୁହଁରେ ହସ ଫୁଟାଇବା ଦୁଃଖୀଙ୍କୁ ସାହାଯ୍ୟ କରିବା ବଡ଼ମାନଙ୍କୁ ସମ୍ମାନ କରିବା ଏବଂ ଛୋଟମାନଙ୍କୁ ସ୍ନେହ କରିବା ମଧ୍ୟ ଗୋଟିଏ ବଡ଼ ସୁଯୋଗ ଏପରି କାର୍ଯ୍ୟ ଜୀବନକୁ ସାର୍ଥକ କରିଥାଏ ତେବେ ସାଥୀ ୟା ଭିତରେ ଆମ ପାଖରେ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜଟି ଆସି ପହଞ୍ଚି ଯାଇଛି ସେ ଲେଖିଛନ୍ତି ସୁଜାତା ଅପା ଗୁଡ୍ ଆଫ୍ଟରନୁନ୍ ଆପଣଙ୍କୁ ମଧ୍ୟ ଭେରି ଗୁଡ୍ ଆଫ୍ଟରନୁନ୍ ଅପା ନମସ୍କାର ଜୟ ଜଗନ୍ନାଥ ଅପା କେମିତି ଅଛନ୍ତି ବହୁତ ଭଲରେ ଅଛି ଆଶା କରୁଛି ଆପଣ ମଧ୍ୟ ବହୁତ ଭଲରେ ଥିବେ ଲେଖିଛନ୍ତି ଅପା ଖାଇସାରିଲେଣି କି କିନ୍ତୁ ଆମେ ଅଫିସରେ 27 ଜଣ ଆପଣଙ୍କ ପ୍ରୋଗ୍ରାମ ଶୁଣୁଛୁ ଓ ଖାଇ ବସିଛୁ ଅପା ଆମେ ତ ନନୋଡ଼ିଆ ତଥାପି ଆମେ ଟିକେ ଓଡ଼ିଆ ବୁଝିପାରୁଛୁ ଅପା ଜୀବନରେ ଆମର କିଛି ବା ସୁଯୋଗ ଆସିଥାଏ ସେହି ସୁଯୋଗରେ ଆମେ ଫ୍ୟାମିଲି ସହିତ ବିତେଇଥାଉ ସେମିତି ଆମ ଜୀବନର ବଡ଼ ବଡ଼ ସୁଯୋଗ ଆସିଛି ଯେମିତି ଆମେ ପ୍ଲାଣ୍ଟରେ ବଡ଼ ଜବ୍ ପାଇଛୁ ଜଗନ୍ନାଥ ଆମକୁ ପ୍ରତି ମୁହୂର୍ତ୍ତରେ ଗୋଟିଏ ସୁଯୋଗ ଦେଇଥାନ୍ତି ମେସେଜଟି କରିଛନ୍ତି ଆଭାସ ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଆଲିଶା ଅପାର ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ଆପଣଙ୍କର ଏହି ସୁନ୍ଦର ମତାମତ ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ତେବେ ସାଥୀ କ'ଣ ରହିଛି ଆପଣଙ୍କର ମତାମତ ପ୍ରତ୍ୟେକ ଦିନ ଜୀବନରେ ଗୋଟିଏ ନୂଆ ସୁଯୋଗ ଆସିଥାଏ ନିଶ୍ଚିନ୍ତ ଆପଣଙ୍କର ମତାମତ ଜଣାନ୍ତୁ ଆମକୁ ଆପଣଙ୍କର ମତ ଜଣାଇବା ପାଇଁ ଏସ୍ଏମ୍ଏସ୍ କରିବା ପାଇଁ ନମ୍ବରଟି ହେଉଛି 09495963210 ହ୍ୱାଟ୍ସଆପ୍ ମଧ୍ୟ କରିପାରିବେ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895254200 ତେବେ ସାଥୀ ଫଟାଫଟ ଏସ୍ଏମ୍ଏସ୍ କରିଦିଅନ୍ତୁ ଶୁଣିଦେଉଛି ଗୋଟେ ସୁନ୍ଦର ଗୀତ ଏନ୍ଜୟ କରୁଥାନ୍ତୁ କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ସେ ଦିଲ୍ତକ୍ ସୋ ଚାଲିଛି ଆଜି ଚର୍ଚ୍ଚାରେ। ହଁ ସାଥୀ, ଜୀବନର ପ୍ରତ୍ୟେକ ଦିନ ଏକ ନୂଆ ସୁଯୋଗ ଆସିଥାଏ, ଯେଉଁ ସୁଯୋଗ ଯଦି ଆମେ ହାତ ଛଡ଼ା କରିଦେବା ତାହେଲେ ଆମେ ସଫଳତାରେ ପହଞ୍ଚିବା କଷ୍ଟକର ହୋଇପଡ଼ିବ। ତେବେ ଆମେ ସେହି ସୁଯୋଗର ସଦୁପଯୋଗ କରି ସଫଳତାକୁ ନିଶ୍ଚୟ ପାଇପାରିବା। ତେବେ ସାଥୀ, ଏହା ଭିତରେ ଆମ ପାଖରେ ଜଣେ ଶ୍ରୋତାଙ୍କର ମଧ୍ୟ ମେସେଜ ଆସି ପହଞ୍ଚିଯାଇଛି। ସେ ଲେଖିଛନ୍ତି, ସବୁଦିନ ନୂଆ ସୁଯୋଗ ନିଜେ ଖୁସି ରହି ଅନ୍ୟକୁ ଖୁସି ରଖିବା ଖୁସି କରିବାର, ଅତୀତରେ ଭୁଲ ସୁଧାରିବା ପାଇଁ ଆଜି ହିଁ ପରଫେକ୍ଟ ସମୟ। ମୁଁ ତ ବହୁତ ଭୁଲ ସୁଧାରି ଦେଇଛି, ଆଜି ମୁଁ ସଫଳ ଲୋକ, ଭୁଲ କରୁନି, ଆଉ ମୋ ଗାଡ଼ି ଠିକ୍ ଚାଲିଛି, ସବୁ ରେଡି। ମେସେଜଟି କରିଛନ୍ତି ବିପିନ ଦଳାଇ ଦୁଦୁଲ ଖୋର୍ଦ୍ଧାରୁ। ଆପଣଙ୍କର ଏହି ସୁନ୍ଦର ମତାମତଟି ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ସାଥୀ, କ'ଣ ରହିଛି ଆପଣଙ୍କର ମତାମତ ନିଶ୍ଚିନ୍ତ ଜଣାନ୍ତୁ। ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ, ଏଞ୍ଜୟ କରୁଥାନ୍ତୁ, କନେକ୍ଟେଡ୍ ହୋଇ ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଦେଇଆସୁଛନ୍ତି। ପ୍ରତିରକ୍ଷା ଆବଶ୍ୟକତା ପୂରଣ ଲକ୍ଷ୍ୟ ନେଇ ସରକାର ଆମଦାନୀ ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ସଂକଳ୍ପ ନେଇଛନ୍ତି। ସଶସ୍ତ୍ର ବାହିନୀର ଆଧୁନିକୀକରଣ ପାଇଁ ବରାଦ ହୋଇଥିବା ବଜେଟ୍ର 75% ଭାରତୀୟ ଶିଳ୍ପୋଦ୍ୟୋଗଗୁଡ଼ିକରୁ କ୍ରୟ ପାଇଁ ସଂରକ୍ଷିତ ରଖାଯାଇଥିବା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ଚଳିତ ବର୍ଷ ସରକାର ଏକ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି। ଦେଶର ପ୍ରତିରକ୍ଷା ଉତ୍ପାଦନ 2014 ମସିହାରେ 40,000 କୋଟି ଟଙ୍କା ରହିଥିବା ବେଳେ ଏବେ ଏହା ରେକର୍ଡ ପରିମାଣ 1,78,000 କୋଟି ଟଙ୍କାରେ ପହଞ୍ଚିଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ।

0: ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମ୍ୟାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, ତିନି ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଦ୍ୱାରା ଆୟୋଜିତ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ସୁଶ୍ରୁତମ 2026 ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଭାରତ ସମେତ ଥାଇଲାଣ୍ଡ, ଇସ୍ରାଏଲ, ଅଷ୍ଟ୍ରେଲିଆ, ବ୍ରିଟେନ୍, ଶ୍ରୀଲଙ୍କା, ଇଣ୍ଡୋନେସିଆ, ନେପାଳ ଏବଂ ଗ୍ରୀସ୍ ଆଦି ରାଷ୍ଟ୍ରଗୁଡ଼ିକର ଆୟୁର୍ବେଦ କ୍ଷେତ୍ରର ଶିକ୍ଷାବିତ୍, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆୟୁଷ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଅଂଶଗ୍ରହଣକାରୀ ଆୟୁର୍ବେଦ ଆଧାରିତ ଶଲ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ନେଇ ମତ ବିନିମୟ କରିଛନ୍ତି। ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଜୟପୁରସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ଜାମନଗରସ୍ଥିତ ଆୟୁର୍ବେଦ ଶିକ୍ଷା ଓ ପ୍ରତିଷ୍ଠାନ ଆଦିର ବିଶେଷଜ୍ଞ ଏବଂ ଅଧ୍ୟାପକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରୀ ହସ୍କିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆଦିଲ୍ଲୀର ଉପ ପୁଲିସ କମିଶନର ସଚିନ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ବିଶେଷଜ୍ଞ ଡାକ୍ତରୀ ପରାମର୍ଶ ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ କିଛିଦିନ ଧରି ଶ୍ରୀ ୱାଙ୍ଗଚୁକ୍ ଯନ୍ତରମନ୍ତରରେ ଅନଶନ କରୁଛନ୍ତି। ସଫଦରଜଙ୍ଗ ମେଡିକାଲ ହସ୍କିଟାଲର ଅଧୀକ୍ଷକ ଡାକ୍ତର ଚାରୁ ବାମ୍ବା କହିଛନ୍ତି, ଶ୍ରୀ ୱାଙ୍ଗଚୁକ୍ ନିରନ୍ତର ଡାକ୍ତରୀ ନିରୀକ୍ଷଣରେ ରହି ଚିକିତ୍ସା ପାଉଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ପୁଣେଠାରେ 16,700 କୋଟିରୁ ଅଧିକ ଟଙ୍କାର ତିନିଟି ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଯୋଗାଯୋଗ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ସହ ଯାତ୍ରା ସମୟ ତଥା ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ପିଭି ସିନ୍ଧୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକ ବର୍ଗରେ ଟୋକିଓଠାରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ଚୀନ୍ର ଚେ ୟୁଫେଇଙ୍କୁ ଭେଟିଥିଲେ, ତେବେ ଖେଳ ମଝିରେ ଚୀନ୍ର ପ୍ରତିଯୋଗୀ ଆହତ କାରଣରୁ ଓହରି ଯାଇଥିଲେ। ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମ୍ରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହେଲା ଭାରତର ପ୍ରଥମ ଘରୋଇ ମହାକାଶଯାନ ବିକ୍ରମ 1, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଶଗୁନ୍ ଚୋପ୍ରା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। ଦ ହେଡ୍ଲାଇନ୍ସ। India's first privately developed orbital

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ, ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ, ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ସ୍ନାତକ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ, ତଡ଼ପଲାଗି, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଓ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଦର୍ଶନ ଦେବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଛନ୍ତି। ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ୍ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଏସ୍ଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପର ମରାମତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 12:05ରେ ଏହାର ଉତ୍କ୍ଷେପଣ କରାଯାଇଥିଲା। ଏହି ସଫଳତା ସହ ନିଜସ୍ୱ କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ମହାକାଶ ଯାନକୁ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ଏହି ବିକ୍ରମ 1 ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷମଣ୍ଡଳରେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍

ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଜଡ଼ିତ କର୍ମକର୍ତ୍ତାଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ଯୋଗାଇବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61 ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱର ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତା ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ସ୍ନାତକ କଳା ଶ୍ରେଣୀରେ 1,06,880 ଆସନ ଫାଙ୍କା ରହିଥିବାବେଳେ ବିଜ୍ଞାନ ଶ୍ରେଣୀରେ 60,828, ବାଣିଜ୍ୟରେ 24,288, ସେଲ୍ଫ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତା 21-23 ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯାଇ ନାମ ଲେଖାଇ ପାରିବେ। ଚଳିତ ମାସ 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ମାସ 27 ତାରିଖରୁ ସ୍ନାତକ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଇନ୍ଷ୍ଟାଣ୍ଟ ପରୀକ୍ଷାଫଳ ପ୍ରକାଶନ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ପରିଚାଳନା ବ୍ୟବସ୍ଥା ସୁସଂହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ସର୍ଭେ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏ ନେଇ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରୈତ ସମସ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅନୁମତି କିମ୍ବା ସ୍ୱୀକୃତି ନଥାଇ ଯଦି କୌଣସି ସ୍ୱତନ୍ତ୍ର ବିଦ୍ୟାଳୟ ପରିଚାଳିତ ହେଉଥିବ ସେଗୁଡ଼ିକୁ ଚିହ୍ନଟ କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ ସମ୍ପୃକ୍ତ ବିଦ୍ୟାଳୟ କିମ୍ବା ବିଦ୍ୟାଳୟ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ସରକାରୀ ନିର୍ଦ୍ଦେଶାବଳୀ ଓ ଦିବ୍ୟାଙ୍ଗ ଅଧିକାର ଆଇନ 2016 ଅନୁଯାୟୀ ଅନୁମତି ଓ ସ୍ୱୀକୃତି ଲାଗି ଆବେଦନ କରିବାକୁ କୁହାଯିବ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀମାନେ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟର ନାମ, ଠିକଣା, ପରିଚାଳନାକାରୀ ସ୍ୱେଚ୍ଛାସେବୀ ସଂସ୍ଥା ଓ ଅନୁମତି ଏବଂ ସ୍ୱୀକୃତିପତ୍ର ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ରାଜ୍ୟରେ 35% ସ୍ୱତନ୍ତ୍ର ବିଦ୍ୟାଳୟ କୌଣସି ପଞ୍ଜୀକରଣ ନଥାଇ ପରିଚାଳିତ ହେଉଥିବା ଗତବର୍ଷ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏବେ ରାଜ୍ୟରେ 108 ସ୍ୱତନ୍ତ୍ର ବିଦ୍ୟାଳୟ ରହିଥିବାବେଳେ ସମସ୍ତଙ୍କ ପାଇଁ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ନିୟମାବଳୀ ପାଳନ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମୃତ 2.0 ଯୋଜନା ଅଧୀନରେ ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳ ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ ଦେଶର 27 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 1,21,000 ଏକର ଅଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହିତ ଦେଶବ୍ୟାପୀ 18,000 ଏକରରୁ ଉର୍ଦ୍ଧ ଅଞ୍ଚଳରେ ସବୁଜ ବଳୟ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ସହରାଞ୍ଚଳରେ ଉତ୍ତାପ ହ୍ରାସ ଏବଂ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସୁରକ୍ଷା ନିଶ୍ଚିତ କରିବା କ୍ୟାଚ୍ ଦ ରେନ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ପ୍ରଥମ

0: ଅରବିନ୍ଦ ରାଜଶିର୍କେ ଯୋଗଦେଇ କହିଛନ୍ତି, ବାଲ୍ୟ ବିବାହ ଆଇନଗତ ଅପରାଧ ସହିତ ଏହା ଶିଶୁ ସୁରକ୍ଷା, ମାନବିକ ଅଧିକାର ଓ ସମାଜର ପ୍ରଗତି ପଥରେ ଏକ ବଡ଼ ପ୍ରତିବନ୍ଧକ। ଜିଲ୍ଲାକୁ ଏକ ପ୍ରଗତିଶୀଳ ଓ ବାଲ୍ୟ ବିବାହ ମୁକ୍ତ କରିବା ପ୍ରଶାସନର ପ୍ରାଥମିକ ସଂକଳ୍ପ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ବିକାଶମୂଳକ ଭିଭିଭୂମି ପ୍ରକଳ୍ପକୁ ସାଂସଦ ଡକ୍ଟର ସମ୍ବିତ ପାତ୍ର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନଧାରଣ ମାନକୁ ଅଧିକ ସହଜ, ସୁବିଧାଜନକ ଓ ସମୃଦ୍ଧ କରିବ ବୋଲି ସେ କହିଛନ୍ତି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ତା ସହିତ ପ୍ରବଳ ଅତି ପ୍ରବଳ ବର୍ଷା, ଏଠି ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ ଜାଗାରେ ରେକର୍ଡ କରାଯାଇଛି। ଅତି ପ୍ରବଳ ବର୍ଷା 9 ସ୍ଥାନରେ ରେକର୍ଡ କରାଯାଇଛି ଏବଂ ପ୍ରବଳ ବର୍ଷା 48 ସ୍ଥାନରେ ରେକର୍ଡ କରାଯାଇଛି। 21, 22, 23 ରାଜ୍ୟରେ କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ରହିବ, ପ୍ରବଳ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।
0: ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଠଗଡ଼ର ବିଭିନ୍ନ ବନ୍ୟାଞ୍ଚଳକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିନ୍ଦେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳ ପରୀକ୍ଷଣ। ସ୍ନାତକରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: साथी ट्यून कर 100.4 आकाशवाणी एफएम रेनबो कटक दिल से दिल तक।

ସାଧି ନଦୀ ହେଉଛି ଜୀବନର ଧାରା। ଯେଉଁଠାରେ ନଦୀ ରହେ ସେଠାରେ ସଭ୍ୟତା, ସଂସ୍କୃତି, କୃଷି ଓ ଜୀବନର ବିକାଶ ଘଟେ। ହଁ ସାଧି, ଭାରତ ହେଉଛି ସେହି ନଦୀ ମାତୃକା ଦେଶ। ଏହି ପବିତ୍ର ଭୂମିର ବକ୍ଷ ଉପରେ ଅସଂଖ୍ୟ ନଦୀ ପ୍ରଭାବିତ ହୋଇ ଦେଶର ପ୍ରକୃତି, ଅର୍ଥନୀତି, ସଂସ୍କୃତି ଓ ଜନଜୀବନକୁ ସମୃଦ୍ଧ କରିଆସୁଛି। ଯେମିତିକି ଉତ୍ତରରେ ହିମାଳୟର ବରଫାଚ୍ଛାଦିତ ଶୃଙ୍ଗରୁ ଆରମ୍ଭ କରି ଦକ୍ଷିଣରେ ସମୁଦ୍ର ପର୍ଯ୍ୟନ୍ତ ନଦୀମାନେ ଅବିରତ ବହି ଭାରତର ଜୀବନରେ ନୂଆ ଆଶା ସଞ୍ଚାର କରୁଛନ୍ତି। ହଁ ସାଥୀ, ନଦୀ କେବଳ ଜଳର ଧାରା ନୁହେଁ, ଏହା ଆମର ସଭ୍ୟତା, ଆମର ଇତିହାସ ଓ ଆମର ଭାବନାର ପ୍ରତୀକ। ଭାରତର ନଦୀଗୁଡ଼ିକ ପ୍ରାଚୀନ କାଳରୁ ମଣିଷର ଜୀବନ ସହ ଅତୁଟ ସମ୍ପର୍କ ରଖିଆସିଛି। ସିନ୍ଧୁ ସଭ୍ୟତା, ଗଙ୍ଗା ଉପତ୍ୟକା ସଭ୍ୟତା ଏବଂ ଅନେକ ପ୍ରାଚୀନ ନଗର ନଦୀକୂଳରେ ଗଢ଼ି ଉଠିଥିଲା। ତେବେ ସାଥୀ, ଆଗକୁ ଆମେ ଏ ବିଷୟରେ ଢେର ସାରା କଥା ହେବା, କିନ୍ତୁ ବର୍ତ୍ତମାନ ଶୁଣେଇ ଦେଉଛି ଗୋଟେ ସୁନ୍ଦର ଗୀତ। ଏନ୍ଜୟ କରୁଥାନ୍ତୁ, କନେକ୍ଟେଡ଼ ହୋଇ ରହିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସହିତ।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

0: ଘର ଖର୍ଚ୍ଚ ପାଇଁ ପଇସା ଦିଅ ହଜବେଣ୍ଡ ଜୀ।
1: ଇଏ ସଉଦାର 15,000, ପରିବାର 2,000,
0: ଆଉ ଲାଇଟ ବିଲ
1: ଏବେ ଜିରୋ ପଇସା କେମିତି ଦେବି।
0: ଓହୋ, ଭୁଲି ଯାଇଥିଲି, ଏବେ ତ ସୋଲାର ପ୍ୟାନେଲ ଲାଗି ଯାଇଛି ନା, ତାହେଲେ ଯୋଉ 4,000 ବଞ୍ଚିଲା ସେଥିରେ ସପିଂ କରାଯାଉ।
1: ନିଶ୍ଚୟ, ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଯୋଡି ହେବା ପାଇଁ ଭିଜିଟ୍ କରନ୍ତୁ pmsuryaghar.gov.in।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଡେନ୍ବକଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ହଁ ସାଥୀ, ଭାରତର ନଦୀଗୁଡ଼ିକ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଏ, ଯେମିତିକି ହିମାଳୟ ନଦୀ ଏବଂ ଉପଦ୍ୱୀପୀୟମାନ ଦ୍ୱୀପୀୟ ନଦୀ। ଗଙ୍ଗା, ଯମୁନା, ବ୍ରହ୍ମପୁତ୍ର, ସିନ୍ଧୁ ହେଉଛନ୍ତି ହିମାଳୟ ନଦୀ। ଏହି ନଦୀଗୁଡ଼ିକ ସାରା ବର୍ଷ ଜଳ ବହନ କରନ୍ତି। ଅନ୍ୟପକ୍ଷରେ ମହାନଦୀ, ଗୋଦାବରୀ, କୃଷ୍ଣା, କାବେରୀ, ନର୍ମଦା ଓ ତାପ୍ତି ଉପଦ୍ୱୀପୀୟମାନ ନଦୀ ଭାବେ ପରିଚିତ। ସାଥୀ, ନଦୀ ଆମ କୃଷିର ପ୍ରାଣ। ଭାରତ ଏକ କୃଷି ପ୍ରଧାନ ଦେଶ। ଏଠାରେ ଅଧିକାଂଶ ଲୋକ କୃଷି ଉପରେ ହିଁ ନିର୍ଭରଶୀଳ। ନଦୀର ଜଳ ଚାଷ ଜମିକୁ ସେଚନ କରି ଧାନ, ଗହମ, ଆଖୁ, ପନିପରିବା ବିଭିନ୍ନ ଫସଲ ସାହାଯ୍ୟ ମଧ୍ୟ ନଦୀ ଦ୍ୱାରା ଆମେ ପାଇଥାଉ। ନଦୀ ଦ୍ୱାରା ଆମେ ବହୁତ ଉପକୃତ ମଧ୍ୟ ହୋଇଥାଉ। ସେଇଥିପାଇଁ ତ ମୋ ଦେଶ ନଦୀ ବହୁତ ସୁନ୍ଦର।

ସାଥୀ, ମୋ ଦେଶର ନଦୀ ବହୁତ ସୁନ୍ଦର। ସେଇ ନଦୀରୁ ବହୁତ ଲୋକ ଉପକୃତ ମଧ୍ୟ ହୋଇଥାନ୍ତି, କିନ୍ତୁ ଆଜି ନଦୀମାନେ ବିଭିନ୍ନ ସମସ୍ୟାର ମଧ୍ୟ ସମ୍ମୁଖୀନ। କାରଖାନାର ବର୍ଜ୍ୟବସ୍ତୁ, ପ୍ଲାଷ୍ଟିକ, ଘରୋଇ ଅଳିଆ, ରାସାୟନିକ ପଦାର୍ଥ ନଦୀକୁ ପ୍ରଦୂଷିତ କରୁଛି। ହଁ ସାଥୀ, ଜଙ୍ଗଲ କଟା, ବାଲି ଚୋରାଚାଲାଣ ଓ ଅତ୍ୟଧିକ ଜଳ ବ୍ୟବହାର ମଧ୍ୟ ନଦୀର ସ୍ୱାଭାବିକ ପ୍ରବାହକୁ ବାଧା ଦେଉଛି। ଅନେକ ନଦୀ ଗ୍ରୀଷ୍ମ ଋତୁରେ ମଧ୍ୟ ଶୁଖିଯାଉଛନ୍ତି, ଯାହା ଚିନ୍ତାର ବିଷୟ ହୋଇଯାଉଛି। ତେଣୁ ସାଥୀ, ଆମର ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ନଦୀକୁ ସୁରକ୍ଷା କରିବା, ନଦୀରେ ଅଳିଆ ନ ପକାଇବା, ବୃକ୍ଷରୋପଣ କରିବା, ଜଳର ଅପଚୟ ମଧ୍ୟ ବନ୍ଦ କରିବା ଏବଂ ପରିବେଶ ସଚେତନା ବୃଦ୍ଧି କରିବା ଆବଶ୍ୟକ। ନଦୀ ବଞ୍ଚିଲେ ପ୍ରକୃତି ବଞ୍ଚିବ, ପ୍ରକୃତି ବଞ୍ଚିଲେ ଆମେ ବଞ୍ଚିବା, ମାନେ ମଣିଷ ବଞ୍ଚିବ।

ୱେଲକମ୍ ବ୍ୟାକ୍ ୱାନ୍ ସେକେଣ୍ଡ ଟ୍ୟୁନ୍ କରୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ସୋ ଚାଲିଛି ମୋ ଦେଶ। ହଁ ସାଧୀ, ମୋ ଦେଶର ନଦୀ ହେଉଛି ଭାରତର ଗର୍ବ ଓ ଗୌରବ। ନଦୀ ଆମକୁ ଜୀବନ, ଖାଦ୍ୟ, ସଂସ୍କୃତି ଓ ସମୃଦ୍ଧି ପ୍ରଦାନ କରେ। ନଦୀ ବିନା ମଣିଷର ଜୀବନ କଳ୍ପନା କରିହେବନି, ତେଣୁ ଆମେ ସମସ୍ତେ ନଦୀକୁ ମା ଭଳି ସମ୍ମାନ କରିବା, ଏହାର ସ୍ୱଚ୍ଛତା ଓ ସୁରକ୍ଷା ପାଇଁ ସଚେତନ ହେବା। ସାଥୀ, ଆମର ଛୋଟ ଛୋଟ ପ୍ରୟାସ ଆଗାମୀ ପିଢ଼ି ପାଇଁ ନଦୀର ନିର୍ମଳ ଧାରାକୁ ସୁରକ୍ଷିତ ରଖିପାରିବ। ନଦୀର କଳକଳ ଧ୍ୱନି ସଦା ଆମ ଦେଶର ପ୍ରଗତି, ଶାନ୍ତି ଓ ସମୃଦ୍ଧିର ଗୀତ ଗାଉଥାଏ।

100.4 ସେଥିପାଇଁ ଟ୍ୟୁନ୍ କରି ରହିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍କୁ ଯିବା ପୂର୍ବରୁ ଏତିକି କହିବି, ସବୁବେଳେ ହସୁଥାନ୍ତୁ, ଖୁସିରେ ରୁହନ୍ତୁ, ଅନ୍ୟକୁ ହସନ୍ତୁ। ରହୁଛି, ନମସ୍କାର।

ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା'ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ୍, ୟୁନିଟ୍ 8, ଭୁବନେଶ୍ୱର।

ଆଜିକାଲି ବ୍ରେକ୍ ପରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରୁଛି ସୁରିଲା ଆଫ୍ଟରନୁନ୍ ଶୋକୁ। ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେସି ତେଲତାକ। ଆଚ୍ଛା ସାଙ୍ଗମାନେ, ଆଜି ସାଇନ୍ବୋର୍ଡ କଥା କାହିଁକି କହିଲି ନିଶ୍ଚୟ ଆପଣମାନଙ୍କୁ ମନକୁ ଆସୁଥିବ। ସେ ବିଷୟରେ ତ କହିବି, କିନ୍ତୁ ଆଜି କ'ଣ ହେଇଛି କହିଲେ, ଆଜି ଷ୍ଟୁଡିଓ ଆସିବା ବେଳେ ବର୍ଷା କାରଣରୁ ମୁଁ ଅଟକରି ଆସୁଥିଲି। ଏଇ ଯୋଉ କିଛି ଦିନ ହେଲାଣି ଲଗାଣ ବର୍ଷା ହଉଛି, ସେଇପାଇଁ ରାସ୍ତାଘାଟ ତ ଓଦା ଆଉ କାଦୁଅ ଚାରିଆଡେ। ଆପଣମାନେ ଆଉ ମୁଁ ସବୁ ଜାଗାରେ ଦେଖୁଛୁ, ଆପଣମାନେ ବି କିଛି ନା କିଛି ତା ପାଇଁ ଅସୁବିଧାର ସମ୍ମୁଖୀନ ବି ହଉଥିବେ, ଆଉ ଆପଣମାନେ ବି ଦେଖିବାକୁ ପାଉଥିବେ ଯେ ଠାଇ ଠାଇ ଜାଗାରେ ପାଣି ବି ଜମି ରହୁଛି। ଆଉ ସେ ପାଣି ଗୁରା ଦେଖିବାକୁ କ୍ଲିନ୍ ନୁହେଁ ସାଥୀ, ସେ ପାଣି ପୁରା ଗୁଳିଆ ପାଣି। ରାସ୍ତାର ଅନେକ ଜାଗାରେ ସମାନ ପରିସ୍ଥିତି, ବର୍ଷାରେ କୋଉଠି ଖାଲରେ ପାଣି ଜମା ହେଇଛି ତ ପୁଣି କୋଉଠି ରାସ୍ତାରେ ପଙ୍କ ଆଉ କାଦୁଅ। ଆଚ୍ଛା ଏବେ ମେନ୍ ଟପିକକୁ ଆସିବା, ମୁଁ ଆସୁଥାଏ ମୋ ବାଟରେ। ଆଉ ଏଠି କହି ରଖେ ଯେ ଅଟୋର ଗୋଟିଏ ସାଇଡ୍କୁ ମୁଁ ବସିଥାଏ, ଆଉ ମୋ ସାଇଡ୍ରେ ଜଣେ ବୃଦ୍ଧ ଦମ୍ପତି। ଅଟୋରେ ଆମେ କଥା ହେଇ ଆସୁ ଆସୁ ସଡନ୍ଲି ଗୋଳିଆ ପାଣି ଛିଟା ଆସି ସେ ବୁଢ଼ୀ ମାଉସୀଙ୍କ ଚେହେରାରେ ପୁରା ପଡ଼ିଲା। କ'ଣ ହେଲା କେହି ଆମେ ସଡନ୍ଲି ଜାଣିପାରିଲୁନି। ତାପରେ ପଚାରୁ ପଚାରୁ ଜାଣୁ ଜାଣୁ ଜାଣିଲୁ ଯେ ଦୁଇଜଣ ବାଇକ୍ ଚାଳକଙ୍କ କାରଣରୁ ଏହିସବୁ ହେଇଛି। ବାଇକ୍ ଚାଳକ ଦୁଇଜଣ ବୋଧ ହୁଏ କୋଉଠି ପହଞ୍ଚିବା ପାଇଁ ଭାରି ବ୍ୟସ୍ତ ଥିଲେ, ସେପାଇଁ ସେମାନେ

କୋଉଠି ରାସ୍ତା ଭଲ ଅଛି, କୋଉଠି ରାସ୍ତା ଖରାପ ଅଛି, ସାଇଡ୍ରେ କିଏ ଯାଉଛନ୍ତି କି ନାହିଁ, ସେସବୁ ଦେଖିବାର କଷ୍ଟ ବି କରୁନଥିଲେ। ଆଉ ସେ ପାଇଁ ସେ ମାଉସୀଙ୍କ ଶାଢ଼ୀ ଆଉ ତାଙ୍କ ପୁରା ଚେହେରା ଅସନା ହେଇଯାଇଥିଲା ସେଇ ଅସନା କାଦୁ ପାଣିରେ। ଆଚ୍ଛା, ଇଏ ତ ଗଲା ଗୋଟେ ସିନ୍। ତାପରେ କଣ ହେଇଛି ଜାଣନ୍ତି? ତାପର ସିନ୍ଟା କଣ କହିବେ ନିଶ୍ଚୟ, କିନ୍ତୁ ଏଇ ମ୍ୟୁଜିକାଲ ବ୍ରେକ୍ ପରେ। ଟ୍ୟୁନ୍ କରିଥାନ୍ତୁ, ଯୋଡ଼ିଏ ରହିଥାନ୍ତୁ ଆମ ସହିତ। ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକ। ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାହିଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ମୋବାଇଲ ବ୍ରେକ୍ ପରେ ପୁଣିଥରେ ସ୍ୱାଗତ କରୁଛି ସାଥି ଆପଣମାନଙ୍କୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଟ୍ୟୁନ୍ କରିଛନ୍ତି ଆଉ ଆମ ସହିତ କହୁଛନ୍ତି ଦିଲସେଇତ ଦିଲତାକ କହୁଥିଲି ନା ସେ ଯୋଉ ପୂର୍ବ ସିନ୍ ଏଥର ଆସିବା ନେକ୍ସଟ ସିନ୍କୁ ହଁ ସେ ଯୋଉ ବାଇକ୍ ଚାଳକ ଦୁଇଜଣ ଏତେ ସ୍ପିଡ୍ରେ ଆମ ସାଇଡ୍ ଦେଇ କାଦୁଅ ଛିଟା ଛାଟିକି ଗଲେ ଯେ ଆଉ ପଛକୁ ଫେରିକି ଚାହିଁଲେନି ବି ତାଙ୍କ ପାଇଁ କାହାର କ'ଣ ଅସୁବିଧା ହେଇଛି କାହାର କ'ଣ ସୁବିଧା ହେଇଛି ସେସବୁ ଦେଖିବାକୁ ତାଙ୍କୁ ସମୟ ବି ନଥିଲା ସତରେ ତାଙ୍କ ବାଇକ୍ର ସ୍ପିଡ୍ ବହୁତ ହି ବେଶୀ ଥିଲା ଆଉ ଏତେ ବେଶୀ ଥିଲା ଯେ ଏ ବର୍ଷା ଦିନରେ କୋଉଠି ଖାଲ ଅଛି କୋଉଠି ଢିପ ଅଛି ସେ ନ ଜାଣିପାରି ଆଗକୁ ଟିକେ ଯାଇ ଗୋଟେ ଖାଲରେ ଦୁଇଜଣ ଭାରସାମ୍ୟ ହେଇକି ହଠାତ୍ ଗଳି ପଡ଼ିଲେ ତ ସାଥୀ କହିବାର ମାନେ ହେଉଛି ଆପଣ ବି ଏଇସବୁ ବିପଦର ସାମ୍ନା କେବେ ନା କେବେ କରିଥିବେ ଯଦିଓ ବି ନ କରିଥିବେ ତେବେ କେହି ନା କେହି ଏଇ ବିପଦରେ ପଡ଼ିଥିବାର ଆପଣ ଦେଖିଥିବେ ଆଉ ଏଇସବୁ ବିପଦ ଘଟିବାର ଟିକେ ବେଶୀ ଦେଖାଯାଏ ବର୍ଷା ଦିନରେ ସେ ପାଇଁ ନିଜେ ଯେତେବେଳେ ଗାଡ଼ି ନେଇ ବାହାରକୁ ବାହାରୁଛନ୍ତି ତ ଚେଷ୍ଟା କରନ୍ତୁ ୱାଟର କ୍ଲଗ୍ଡ ଏରିଆରେ ଟିକେ ଧୀରେ ଗାଡ଼ି ଚଲାଇବେ ଯାହାଫଳରେ ଆପଣଙ୍କ ସାଇଡ୍ରେ ଯାଉଥିବା ବ୍ୟକ୍ତିଙ୍କ ଉପରକୁ ଯେମିତି ରାସ୍ତାର ସେଇ କାଦୁଅ ବା ଗୁଳିଆ ପାଣି ଛିଟକା ନ ଛିଟକେ ଆଉ ଆପଣ ଯଦି ଗାଡ଼ି ନ ନେଇ ରାସ୍ତାରେ ଚାଲି ଚାଲି ଯାଉଛନ୍ତି ତାହେଲେ ଚେଷ୍ଟା କରନ୍ତୁ ଯେମିତି ସେଇ ପାଣି ଜମା ହେଇଥିବା ଏରିଆର ବହୁତ ପାଖରେ ଯେମିତି ନ ଯାଆନ୍ତି ଆଉ ବି ଚେଷ୍ଟା କରନ୍ତୁ

ପାଖରେ ପାଣି ବୋତଲଟିଏ ସବୁବେଳେ ରଖିବାକୁ, କାହିଁକି ନା ଘରେ ପୋଷା ଜୀବଜନ୍ତୁଙ୍କଠୁ ନିଜକୁ ସାବଧାନ ରଖିବା ପାଇଁ ସିନା ସାଇନବୋର୍ଡ ଲାଗିଥାଏ, ଯାହା ଆମକୁ ସତର୍କ କରିଥାଏ ଆଗତ ବିପଦ ଠାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ। କିନ୍ତୁ ଏଇ ଯୋଉ ବିପଦ ସବୁ ଆମକୁ ସଡନ୍ ମିଳେ, ଏଥିରୁ ନିଜକୁ ରକ୍ଷା କରିବାକୁ ହେଲେ ଆମକୁ ସାଇନବୋର୍ଡ ତ ମିଳିବନି, କେବେ ବି ସାଇନବୋର୍ଡ ମିଳିବନି। ଖାଲି ଯାହା ନିଜକୁ ନିଜେ ଆମେ ଆଗତ ବିପଦ ପାଇଁ ବେଳେ ହୁଁ ସାବଧାନ, ବେଳେ ହୁଁ ସତର୍କ ଏବଂ ବିପଦରୁ ବଞ୍ଚିବା ପାଇଁ ପ୍ରସ୍ତୁତ ହୋଇ ରହିବାକୁ ପଡ଼ିବ। ଆମ ନିଜକୁ ନିଜେ ସୁସାଥୀମାନେ ନିଜର ଖିଆଲ ରଖନ୍ତୁ, ତା ସହିତ ଅନ୍ୟମାନଙ୍କ ସେଫ୍ଟି ପ୍ରତି ବି ଧ୍ୟାନ ଦିଅନ୍ତୁ, ଖୁସିରେ ରୁହନ୍ତୁ, ଅନ୍ୟମାନଙ୍କ ଖୁସିର କାରଣ ଏମିତି ସାଜୁଥାନ୍ତୁ। ଆଉ ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ। ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ଅପରାହ୍ନ ପାଞ୍ଚଟାର ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝି। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ, ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ଜାପାନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ପିଭି ସିନ୍ଧୁ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6ଟାରେ।

ପର୍ଯ୍ୟନ୍ତ ମଧ୍ୟ ଆମ ଭିତରେ ଏମିତି ଅନେକ ସାଥୀ ଥିବେ ଯେ ଏହି ଗୀତର ଲିରିକ୍ସକୁ ଠିକ୍ ଭାବରେ ଗାଇପାରନ୍ତିନି। ମୁଁ ପା ନିଜେ ସେହି କାଟାଗୋରିରେ ସାମିଲ, ଆଉ ଆପଣଙ୍କୁ କ'ଣ କହିବି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଯାଇଛି ଶୋ ଡାଇଲି ଲାଇଭ ଚିଟ୍ଚାଟ୍ ଆଉ ମୁଁ ଅଛି ଆଜି ଆପଣଙ୍କ ସହିତ ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ। ଏମିତି ଅନେକ ଗୀତ ଅଛି ଯାହାକୁ ଆମେ ଶୁଣିବାକୁ ତ ଭଲ ପାଉ, କିନ୍ତୁ ସେ ଗୀତ ବାଜିଲେ ମାନେ ଆମେ ଅଟୋମେଟିକ୍ ସେଇ ଗୀତ ସହିତ ଗୁଣଗୁଣେଇବାକୁ ଲାଗିଯାଉ। କିନ୍ତୁ ଆମ ଭିତରେ ଏମିତି ବି କିଛି ବନ୍ଧୁ ଅଛନ୍ତି, ଏମିତି ବି କିଛି ବ୍ୟକ୍ତି ଥିବେ ନିଶ୍ଚୟ, ଯେ କେବଳ ହିଁ କେବଳ ଗୀତ ଶୁଣିବାକୁ ହିଁ ଭଲ ପାଉଥିବେ। ତ ସାଥୀ, ଆପଣ ଏଇ ଦୁଇଟି କ୍ୟାଟେଗୋରୀ ଭିତରୁ କୋଉ କ୍ୟାଟେଗୋରୀ ଅଣ୍ଡରରେ ଆସନ୍ତି? ଆପଣ ଖାଲି ଗୀତ ଶୁଣନ୍ତି ନା ସେଇ ଗୀତ ସହିତ ନିଜେ ଗାଇବାକୁ ବି ପସନ୍ଦ କରନ୍ତି? ସେୟାର କରିପାରିବେ ନିଜ ମତାମତ ଆମ ସହିତ କନେକ୍ଟ ହେଇ। କନେକ୍ଟ ହେବା ପାଇଁ ଡାଏଲ କରନ୍ତୁ, ନମ୍ବର ହେଉଛି 0671230315। ନମ୍ବରଟି ଆଉ ଥରେ କହି ରଖୁଛି ସାଥୀ, 0671230315। ଏବଂ ଆଜିର ଟପିକ ଆପଣମାନଙ୍କ ପାଇଁ ରହିଛି ଯେ ଆପଣ କେବଳ ଗୀତ ଶୁଣିବାକୁ ଭଲ ପାଆନ୍ତି ନା ସେଇ ଗୀତ ଶୁଣିବା ସହିତ ସେଇ ଗୀତ ସହିତ ତାଳ ଦେଇ ଗୀତ ଗାଇବାକୁ ବି ଭଲ ପାଆନ୍ତି।

0: ସାର୍ ଥଣ୍ଡା କୁଲ୍ କୁଲ୍ ଅଛି ଆଉ ପାଗଟା ଏତେ ସୁନ୍ଦର ପାଗ ଯେ ଆଜି ପାଗଟା ପରେ ରଜ ପାଗ କରିଦେ
1: ନିହାତି ନିହାତି ତେବେ ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ ରହିବ
0: ହଁ ଦେଖନ୍ତୁ ମ୍ୟାଡାମ ଗୀତ ତ ମତେ ବେଶୀ ଭଲ ଲାଗେ ଶୁଣିବାକୁ ବେଶୀ ଭଲ ଲାଗେ ଆଉ ପିଲାବେଳେ ଗୀତ ଗାଉଥିଲି ଜଣେ କଥା ଦେଇଥିଲି ତେଣୁକରି ଟ୍ୟାନ ମଶାଡ଼େ ମୁଁ ଗୀତ ଗାଏନି ତେଣୁ ସାଙ୍ଗସାଥି ଟିକେ ବସିଦେବେ ଲାଇନ ରଖି ଆଠ ଦଶ ଆବାସ କହୁଥିଲେ ମଜା ମଜା ଟିକେ ପଦ ପଦେ ମୁଁ ଗାଇଦିଏ ନହେଲେ ମତେ ବିଶେଷ କରି ପିଲାବେଳେ ଗାଉଥିଲି ତାକୁ ମୁଁ ଛାଡ଼ିଦେଲି ଗୋଟେ କାରଣରୁ କିନ୍ତୁ ମତେ ଗୀତ ବହୁତ ଶୁଣିବାକୁ ଭଲ ଲାଗେ ଆଉ ଗୀତ ବେଶୀ ଶୁଣିବା ବେଶୀ ପୁରୁଣା ପୁରୁଣା ଗୀତ ମତେ ବେଶୀ ଭଲ ଲାଗେ ଆଉ ଆଜିକାଲିକା ଯୋଉ ଗୀତ ମୁଁ ଟୋଟାଲି ଶୁଣେନି ଷାଠିଏ ସତୁରୀ ଅଶୀ ନବେ ଦଶକ ଗୀତର ମତେ ବହୁତ ପସନ୍ଦ ଆଉ ଓଡିଆ ହିନ୍ଦୀ ସବୁ ଭଲ ଲାଗେ କିନ୍ତୁ ପୁରୁଣା ପୁରୁଣା ଆଜିକାଲି ଗୀତ ମୁଁ ଏତେ ଶୁଣେନି ତା ସାଙ୍ଗରେ ଯୋଉ ଓଡ଼ିଶୀ ଚମ୍ପୁ ଛାନ୍ଦ ଯୋଉ ସୁଗମ ସଙ୍ଗୀତ ଲଘୁ ସଙ୍ଗୀତ ଆଉ ପଲ୍ଲୀ ଗୀତ ଏଗୁଡାକ ମତେ ବହୁତ ଭଲ ଲାଗେ ଶୁଣିବାକୁ
1: ଆଚ୍ଛା ତାହେଲେ ମତେ ଗୋଟେ କଥା କୁହନ୍ତୁ ଯେହେତୁ ଆପଣ କହିଲେ ଯେ କିଛି କାରଣ ରହିଛି ଯୋଉଥିପାଇଁ କି ଆପଣ ଗୀତ ଗାଇ ପାରୁନାହାନ୍ତି ଗାଉ ନାହାନ୍ତି ଆଜିକାଲି କିନ୍ତୁ ଗୀତ ସହିତ ତାଳ ଦେଇକି ଆପଣ ନାଚିବାକୁ ତ ଆପଣଙ୍କୁ କେହି ମନା କରିନଥିବେ ନିହାତି
0: ନାଇଁ ନାଚର ମୋର ଏକ ନାଚ ଅଛି କିନ୍ତୁ ବିଶେଷ କରି ଏକୁଟା ଥିଲା ଟିକେ ନାଚ ବାଚ ହୁଏ ସେତେବେଳେ ମୁଁ ଭଲ ଥିଲି ବରାତିରେ ଯାଉଥିଲେ ନାଚ ବି ହଉଥିଲା ଗୀତ ସାଙ୍ଗେ ସାଙ୍ଗେ ଆଉ ଦେଖି ନାଚୁଥିଲେ ନାଚ ଗୀତ ସବୁ ଥିଲା କିନ୍ତୁ ଗୋଟେ କାରଣ ଗୀତ ଗାଇଲି କିନ୍ତୁ ନାଚ ଚାଲିଥାଏ ଏବେ ବି ଆପଣଙ୍କ ସାଙ୍ଗେ କଥା ଗୀତ ବାଜିଲେ ଗୀତ ଦଉଥିଲେ ସେ ଗୀତ ଶୁଣି ମୁଁ ନାଚୁଥିଲି କିନ୍ତୁ ଟିକେ ହସ ମାଠେ ତ ଘରେ ପଳେଇ ଆସ ଚୁପଚାପ ଖିଆଯାଏ ଆଉ
1: ଆଚ୍ଛା ଆଚ୍ଛା ବହୁତ ହି ଭଲ ଲାଗିଲା ଆପଣଙ୍କ ସହିତ ମୋନା ଭାଇନା କଥା ହେଇ ଏମିତି
0: ମ୍ୟାଡାମ ଆପଣ ତ ସୁରିଲ ଆଟନ୍ଦନ କରୁଥିଲେ ବହୁତ ବଢିଆ ଲାଗିଲା ସୁନ୍ଦର ସୁନ୍ଦର ଗୀତ ଦଉଥିଲେ ତା ସହ ଭଲ ଟିପ୍ସ ଦଉଥିଲେ ବହୁତ ଭଲ ଲାଗିଲା ପାଟନାଗୁଜ ଆପଣ ଏମିତି ସବୁବେଳେ ସୁନ୍ଦର ପ୍ରୋଗ୍ରାମ କରନ୍ତୁ ଆପଣ ନାଁ ଯେମିତି ଶୁଭଶ୍ରୀ ସବୁବେଳେ ଆପଣଙ୍କ ଶୁଭ ଏଠି ମାଗ
1: ନମସ୍କାର ବହୁତ ହି ଭଲ ଲାଗିଲା ଆପଣଙ୍କ ଫିଡବ୍ୟାକ୍ ପାଇଁ ଆପଣଙ୍କୁ ଭଲ ଲାଗୁଛି ଆମର କାର୍ଯ୍ୟକ୍ରମ ସବୁ ଶୁଣିକି ବହୁତ ହି ଭଲ ଲାଗିଲା ଏମିତି ହିଁ ଟ୍ୟୁନ୍ କରି ରଖିଥାନ୍ତୁ ଆମକୁ ରହିଲି ନମସ୍କାର
0: ନମସ୍କାର
1: ସାଥିଆ ଆପଣ ବି କହିପାରିବେ ନିଜର ମତାମତ ସେୟାର କରିପାରିବେ ଆମ ସମସ୍ତଙ୍କ ସହିତ ଡାଏଲ କରନ୍ତୁ ନମ୍ବର ହେଉଛି 0671230315 ଆଉ ଆଜିର ଯେମିତି ଟପିକ ରହିଛି ଯେ ଆପଣଙ୍କୁ କେବଳ ଗୀତ ଶୁଣିବାକୁ ଭଲ ଲାଗେ ନା ଗୀତ ସହିତ ଆପଣଙ୍କୁ ଗୀତ ଗାଇବାକୁ ବି ପସନ୍ଦ ସେ ବିଷୟରେ ଦେଖିନବା ନେକ୍ସଟ କଲରଙ୍କର କଣ ମତାମତ ହ୍ୟାଲୋ
2: ବିନ୍ ତେରେ ସନମ ମର ମିଟେଙ୍ଗେ ହମ ଆ ମେରେ ଜିନ୍ଦଗି ବିନ୍ ତେରେ ସନମ ମର ମିଟେଙ୍ଗେ ହମ ଆ ମେରେ ଜିନ୍ଦଗି ଆଉ ନହିଁ ସଜନା ଓ ଜାଲିମ ହେ ଦିଲ କି ଲଗି ଆଉ ନହିଁ ଓ ସଜନା ଓ ଜାଲିମ ହେ ଦିଲ କି ଲଗି
3: ଜୟ ଜଗନ୍ନାଥ ନମସ୍କାର
1: ଜୟ ଜଗନ୍ନାଥ ନମସ୍କାର ନିଜର ପରିଚୟ ଟିକେ ଦେଇ ଦିଅନ୍ତୁ
3: ମୁଁ ରେଡିଓ ଲଭର ତଥା ଜାତୀୟ ଅନ୍ତର୍ଜାତୀୟ ରେଡିଓ ଶ୍ରୋତା ନାରାୟଣ ପ୍ରଧାନ ବରମପୁର ବୁଗୁଡା ଜିଲ୍ଲା ଗଞ୍ଜାମ
1: ନାରାୟଣ ଭାଇ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ଆମ ଡାଇଲି ଇନ୍ ଲାଇଭ ଚିଟ୍ ଚାଟ୍ କୁ ତେବେ ଆଜିର ଟପିକ ଉପରେ ଆପଣଙ୍କର ମତାମତ ଜାଣିବା ପୂର୍ବରୁ ଆମେ ସମସ୍ତେ ହିଁ ଜାଣିସାରିଲୁଣି ତଥାପି ବି ଆପଣଙ୍କ ମୁହଁରୁ ଶୁଣିବାକୁ ଚାହୁଁଛି ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ
3: ମତେ ଗୀତ ଶୁଣିବା ବହୁତ ଭଲ ଲାଗେ ବେଳେ ଯୋଉ ଗୀତ ମୁଁ ଶୁଣେ ସେ ଗୀତକୁ ମଧ୍ୟ ମୁଁ ଗାଇବାକୁ ଚେଷ୍ଟା କରେ ଆଉ ମଧ୍ୟ ଗାଇକି ଖୁସି ହୁଏ ଆଉ ସେ ଖୁସିରେ ଗୋଟେ ଆଉ ଗୋଟେ ଗୀତ ଗାଉଛି
1: ନିହାତି ନିହାତି
2: ଦିଲ ଦେ ଦିଆ ହେ ଜାନ ତୁମେ ଦେଗେ ଦିଲ ଦେ ଦିଆ ହେ ଜାନ ତୁମେ ଦେ

0: ବହୁତ ହି ସୁନ୍ଦର ଥିଲା ଗୀତ ଦୁଇଟି, ବହୁତ ବଢିଆ ସେ ଆପଣ ଗାଇଲେ, ବହୁତ ହି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ। ରହିଲି, ନମସ୍କାର।
1: ଥ୍ୟାଙ୍କ ୟୁ।

0: ମୋବାଇଲ ବ୍ରେକ୍ ପରେ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ଟିମ୍ ବୁକ୍ ଆଟାକ୍ ତେସେଇ ତୁତାକ୍ ବର୍ତ୍ତମାନ ଶୋ ଚାଲିଛି ଡାଇରିନ୍ ଲାଇଭ୍ ଚିଟ୍ ଚାଟ୍ ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସହିତ ଆଉ ଆଜିର ଡାଇରିନ୍ରେ ଆପଣମାନଙ୍କ ପାଇଁ ଟପିକ୍ ରହିଛି ଯେ ଆପଣଙ୍କୁ ଗୀତ ଶୁଣିବାକୁ କେବଳ ଭଲ ଲାଗେ ନା ଗୀତ ସହିତ ଆପଣଙ୍କୁ ଗୀତ ଗାଇବାକୁ ମଧ୍ୟ ପସନ୍ଦ ଆମ ସହିତ ନିଜର ମତାମତ ସେୟାର କରିପାରିବେ ଡାଏଲ କରନ୍ତୁ ନମ୍ବର ହେଉଛି 06712303153
1: ଜୟ ଜଗନ୍ନାଥ ନମସ୍କାର
0: ଜୟ ଜଗନ୍ନାଥ ନମସ୍କାର କିଏ କହୁଥିଲେ କୋଉଠି କଲ୍ କରିଥିଲେ
1: ମୁଁ କହୁଥିଲି ଆପଣଙ୍କର ଭୂତପୂର୍ବ କଲର ରେଡିଓ କିଙ୍ଗ ରାଜେଶ ନାୟକ ଫ୍ରମ ଚର୍ଚିକା ବଜାର ଜଗତସିଂହପୁର
0: ରାଜେଶ ଭାଇ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ଡାଇଲିନ ଲାଇଭ କୁ
1: ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ
0: ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ ରହିବ ଆପଣ କେବଳ ଗୀତ ଶୁଣିବାକୁ ପସନ୍ଦ କରନ୍ତି ନା ଗୀତ ସହିତ ତାଳ ଦେଇକି ନିଜେ ଗାଇବାକୁ ବି ଭଲ ପାଆନ୍ତି
1: ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି
0: ଆଜ୍ଞା
1: ଆଉ ଏ ଟପିକ ଉପରେ

0: କହିବି ଆକ୍ଚୁଆଲି କଥା ହଉଛି କଣ ନା, ମୁଁ ବହୁତ ଗୀତ ଶୁଣେ ଆପଣଙ୍କର ବିଭିନ୍ନ, ପ୍ରାୟତଃ 90s ଗୀତ ସବୁ, ଫିଲ୍ମ ଗୀତ, ଓଡିଆ ଫିଲ୍ମ, ହିନ୍ଦୀ ଫିଲ୍ମ, କିଶୋର କୁମାର ଆପଣଙ୍କର, ମହମ୍ମଦ ରଫି, ଆଶା ଭୋସଲେ, ଲତା ମଙ୍ଗେସକର, ଏଇ ଗୀତ ଗୁଡା ସ୍ଲୋ ମୋସନ ଗୀତ ଭଲ ଲାଗେ। ତା ସାଙ୍ଗକୁ ସମ୍ବଲପୁରୀ, ଭୋଜପୁରୀ ଆଉ ଓଡ଼ିଶୀ ବିଭିନ୍ନ ପ୍ରକାର ଗୀତ ମତେ ଭଲ ଲାଗେ, ମୁଁ ଶୁଣେ। ଆଉ ଭଜନ ବି ବହୁତ ଶୁଣେ, ତେଣୁ ମୁଁ ତ ଗୋଟେ ପୁରା ପିଓର ସିଙ୍ଗର ନୁହଁ, ଫିର୍ ବି ଗୋଟେ ବାଥରୁମ୍ ସିଙ୍ଗର ଆଉ, ଛୋଟ ମୋଟ ଗୀତ ବି ଗାଇପାରେ।
1: ଆଜ୍ଞା,
0: କହିବେ ଯଦି ଗୋଟେ ଭଜନ ଶୁଣେଇ ଦେବି।
1: ନିହାତି ନିହାତି।
0: ଆଜ୍ଞା, ନନ୍ଦୀ ଗୋସ ତୋର ଅଟକି ଗଲା, ବଡ଼ ଶଙ୍ଖ ଠାରେ, କାଳିଆରେ କାଳିଆରେ କାଳିଆରେ, ବଡ଼ ଶଙ୍ଖ ଠାରେ, କିଏ ସେ ଭକତ ଅତି ଆପଣାର, କିଏ ସେ ଭକତ ଅତି ଆପଣାର, ଡାକିଲା ଚନ୍ଦନପୁରେ, ଡାକିଲା ଚନ୍ଦନପୁରେ, କାଳିଆରେ କାଳିଆରେ କାଳିଆରେ, ନନ୍ଦୀ ଘୋଷ ଠାରେ। ଆଜ୍ଞା,
1: ବହୁତ ହି ଭଲ ଲାଗିଲା, ବହୁତ ହି ସୁନ୍ଦର ଗୀତ।
0: ଟିକେ ଭଣୀ ଶୁଣେଇ ଦଉଛି ମା ଶାରଳାଙ୍କର।
1: ଭାଇନା ଆହୁରି ମଧ୍ୟ ଆମ ସାଥୀ ମାନେ କନେକ୍ଟ ହେବା ପାଇଁ
0: ମାତ୍ର ଦୁଇପଦ ବେଶୀ ଗାଇବେ।
1: ଆଜ୍ଞା ଠିକ ଅଛି।
0: ମିଛ ମାୟାରେ ଏହି ସଂସାର ଖେଳ, ଏହି

0: यही संसार खेल, यही संसार खेल। जय मा सारला।
1: ବହୁତ ସୁନ୍ଦର ଲାଗିଲା ଆପଣଙ୍କ ଯୋଉ ଗୀତ ଦୁଇଟି ଗାଇଲେ, ତେବେ ଆପଣ ଆମ ସହିତ କନେକ୍ଟ ହେଇଥିଲେ ସେଥିପାଇଁ ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
0: ଆପଣଙ୍କୁ ମାଶାଳା ଘଣ୍ଟ ଓଡ଼ିଥାନ୍ତୁ, ରହିଲି ଭଉଣୀ। ଜୟ ଜଗନ୍ନାଥ।
1: ଜୟ ଜଗନ୍ନାଥ। ସାଥୀ ଆପଣ ବି ଆମ ସହିତ କନେକ୍ଟ ହେଇପାରିବେ, ଡାଏଲ କରନ୍ତୁ, ନମ୍ବର ହେଉଛି 06712303153। ଆଉ କନେକ୍ଟ ହେଇକି ଜଣେଇ ଦିଅନ୍ତୁ ଯେ ଆପଣଙ୍କୁ ଖାଲି ଗୀତ ଶୁଣିବାକୁ ପସନ୍ଦ ନା ଗୀତ ସହିତ ଆପଣ ଗାଇବାକୁ ବି ଆପଣଙ୍କୁ ଭଲ ଲାଗେ। ଦେଖିନବା ଏଥର ଆମ ସହିତ କିଏ ଯୋଡ଼ି ହେଇଛନ୍ତି, କୋଉଠୁ ଯୋଡ଼ି ହେଇଛନ୍ତି। ହ୍ୟାଲୋ
2: ଶୁଭଶ୍ରୀ ମ୍ୟାଡାମ ନମସ୍କାର, ମୁଁ ଜଗତସିଂହପୁରରୁ ଡଲି କହୁଛି।
1: ନମସ୍କାର ଶ୍ରୋତା ଭଉଣୀ, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଲେ ଆଜି। ତେବେ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ଡାଏଲ ଇନ୍ ଲାଇଭକୁ।
2: ଧନ୍ୟବାଦ।
1: କେମିତି ଅଛନ୍ତି?
2: ମୁଁ ଫାଷ୍ଟ କ୍ଲାସ ଅଛି।
1: ମୁଁ ବି ବହୁତ ହିଁ ଭଲ ଅଛି, ଆପଣମାନଙ୍କ ଭଲ ପାଇବା ଆଶୀର୍ବାଦରୁ ମୁଁ ବହୁତ ହିଁ ଭଲ ଅଛି। ତେବେ ଆପଣଙ୍କ ଆଡେ ବର୍ଷା ଚାଲିଛି, କଣ୍ଟିନ୍ୟୁ ଅଛି ଅବିକା ନା ଛାଡ଼ିଗଲାଣି?
2: ବର୍ଷା ସକାଳ ଠୁ କାଲି ରାତି ଠୁ ହଉଥିଲା, ପୁଣି ସକାଳ 8 ଠୁ ଛାଡି ଯାଇଛି। ଖରା ବର୍ଷା, ଖରା ବର୍ଷା, ମେଘ ଉଠାଇ ଆସୁଛି, ଖରା ହଉଛି, ମେଘ ଉଠାଏ, ବର୍ଷା ଟିକେ ଛାଡି ଯାଇଛି।
1: ଆଚ୍ଛା, ଅବିକା ତାହେଲେ ପାଗ ଟିକେ କ୍ଲିୟର ଅଛି?
2: ହଁ ହଁ,
1: ଠିକ ଅଛି,
2: ପାଗ ପୁରା ଶୁଖିଲା।
1: ଆଜ୍ଞା, ତାହେଲେ ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ ରହିବ କୁହନ୍ତୁ?
2: ଆପଣ ଯୋଉ ଟପିକଟା ରଖିଛନ୍ତି ଭଲ ଟପିକଟା ରଖିଛନ୍ତି।
1: ଆଜ୍ଞା,
2: ଆଉ ମ୍ୟାଡାମ ଦେଖନ୍ତୁ, ଆମେ ଓଡ଼ିଶାର ଅଛି, ଆମ ବଡ ଠାକୁର ମହାପ୍ରଭୁ ଜଗନ୍ନାଥ ସିଏ ହଉଛନ୍ତି ଗୀତ ପ୍ରିୟ।
1: ଆଜ୍ଞା,
2: ନାଚ ଗୀତ ହେଲେ ସିଏ ନିଜରେ ଶୋଇବେ, ନହେଲେ ଶୋଇବେନି। ଆଉ ମୁଁ କହୁଛି ଯେତିକ କଲର ମାନେ ଶ୍ରୋତା ମାନେ ସବୁ ଶୁଣୁଛନ୍ତି, ସମସ୍ତେ ଗୀତକୁ ଭଲ ପାଆନ୍ତି, ଗୀତକୁ ଭଲ ନ ପାଇଲେ ରେଡିଓ କେହି ଶୁଣନ୍ତିନି।
1: ଆଜ୍ଞା,
2: ରେଡିଓର ପ୍ରଥମେ ଆଗ ଗୀତ, ଆମର କଟକ ସେଣ୍ଟର ବନ୍ଦନା, ଅନୁଚିନ୍ତା, ଏଗୁଡା ସବୁ ଦଉଛି। ତେଣୁ ମୁଁ ବି ଗୋଟେ ମୋ ଛୁଆ ବେଳ ଠୁ ମୁଁ ଅକ୍ଷୟ ମହାନ୍ତି, ପ୍ରଫୁଲ୍ଲ କର, ଭିକାରୀ ବଳ, ଚିତ୍ତ ଜେନା, ଶ୍ୟାମାମଣି ଦେବୀ, ବାଳକୃଷ୍ଣ ଦାସ, ଆଙ୍କରି ଗୀତ ସବୁ ମତେ ବଢିଆ ଲାଗେ।
1: ଆଜ୍ଞା, ଆପଣ ଗାଆନ୍ତି?
2: ମ୍ୟାଡାମ ମୁଁ ଗାଏନି।
1: କାହିଁକି ଗାଆନ୍ତିନି ଯେ? ଏତେ ସୁନ୍ଦର ସୁନ୍ଦର ଗୀତ ସବୁ କହିଲେ, କିନ୍ତୁ ଗୀତ ଗାଇବାକୁ ଚେଷ୍ଟା କାହିଁକି କରିନାହାନ୍ତି?
2: ଚେଷ୍ଟା କରିନି, ଆମର କି କଣ୍ଠ ମ୍ୟାଡାମ, ଆମେ ଗୋଟେ କଣ ଗୀତ ବୋଲିବୁ? ଯୋଉ ମାନେ ସିଙ୍ଗର ତାଙ୍କ ଗୀତ ଶୁଣିଲେ ତ ଆମ ମନ ପୁରା ଦିଲ ଖୁସି ହେଇଯାଏ।

0: ଆପଣଙ୍କ ଗୀତ ଶୁଣିକି ବି ଆମ ଶ୍ରୋତା ବନ୍ଧୁ ମାନେ ବି ଖୁସି ହେବେ, ତ ଏବେ ଟିକେ ଟ୍ରାଏ କରନ୍ତୁ ନିହାତି।
1: ମ୍ୟାଡାମ ମୁଁ ଜମା ବୋଲେନି।
0: ବହୁତ ହିଁ ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇ, ଏମିତି ହିଁ ଗୀତ ଶୁଣୁଥାନ୍ତୁ ଆମ ସହିତ, ଏମିତି ହିଁ ଯୋଡି ରହିଥାନ୍ତୁ। ରହିଲି, ନମସ୍କାର।
1: ମ୍ୟାଡାମ ଆପଣ ଗୋଟେ ଗୀତ ବୋଲିଦେବେ?
0: ନିହାତି ନିହାତି, ଆପଣଙ୍କ ସହିତ କଥା ହେଇସାରିଲା ପରେ ନିହାତି ମୁଁ ଚେଷ୍ଟା କରିବି ଗୀତ ବୋଲିବା ପାଇଁ।
1: ଆଜ୍ଞା ରହିଲି, ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
0: ନମସ୍କାର, ଜୟ ଜଗନ୍ନାଥ। ଦେଖୁଛନ୍ତି ତ ସାଥୀ, ଟିକେ କାଟାଗୋରୀ ଯୋଉ ମୁଁ କହିଥିଲି ଦିଟା କାଟାଗୋରୀରେ ଆପଣ କୋଉଠି କୋଉ କାଟାଗୋରୀ ଅଣ୍ଡରରେ ଆସନ୍ତି, ତ ଦିଟା ଯାକ କାଟାଗୋରୀ ଟିକେ ବର୍ତ୍ତମାନ ନର୍ମାଲ ହେଇଗଲାଣି, ବାଲାନ୍ସ ହେଇଗଲାଣି। ଏମିତି ବି ସାଥୀମାନେ ଅଛନ୍ତି ଯୋଉମାନଙ୍କ ଗୀତ ସହିତ ନିଜେ ଗାଇବାକୁ ବି ଭଲ ଲାଗେ, ଏମିତି ବି ସାଥୀମାନେ ଅଛନ୍ତି ଯେ କେବଳ ଗୀତ ହିଁ ଶୁଣନ୍ତି। ତ ଆପଣଙ୍କୁ କଣ ଭଲ ଲାଗେ, କେବଳ ଗୀତ ଶୁଣିବାକୁ ଭଲ ଲାଗେ ନା ଗୀତ ଶୁଣିବା ସହିତ ଆପଣଙ୍କୁ ଗୀତ ଗାଇବାକୁ ବି ପସନ୍ଦ? କହିପାରିବେ, ନିଜର ମତାମତ ଆମ ସହିତ ସେୟାର କରିପାରିବେ। ଡାଏଲ କରନ୍ତୁ, ନମ୍ବର ହେଉଛି 0671230315। ଏଥର ଆମ ସହିତ କିଏ ଯୋଡି ହେଇଛନ୍ତି, ଚାଲନ୍ତୁ ଦେଖିନବା। ହ୍ୟାଲୋ ହ୍ୟାଲୋ
2: ହ୍ୟାଲୋ
0: ନମସ୍କାର, ଶୁଭ ସନ୍ଧ୍ୟା। କିଏ କହୁଥିଲେ, କଲ କରିଥିଲେ?
2: ମୁଁ ବିଦ୍ୟାଧର କହୁଛି,
0: କୋଉଠୁ କହୁଛି?
2: ଜଗତସିଂହପୁର।
0: ଆଜ୍ଞା, ସ୍ୱାଗତ କରୁଛି ଆଜିର ଡାଲିନ ଲାଇଭ କୁ।
2: ଧନ୍ୟବାଦ।
0: ଆଜିର ଟପିକ ଉପରେ ଆପଣଙ୍କର କଣ ମତାମତ ରହିବ?
2: ମତାମତ ସବୁ ଭଲ, ଶୁଣିବାକୁ ଭଲ ପାଏ।
0: ଆଜ୍ଞା, କେବେ ଗୀତ ସାଙ୍ଗରେ ଗାଇବାକୁ ଇଚ୍ଛା କରୁନାହାନ୍ତି?
2: ଗାଇବା
0: ନିହାତି, ଗୋଟେ ଗୀତ ଗାଇକି ଶୁଣନ୍ତୁ, ଆମ ଶ୍ରୋତା ବନ୍ଧୁ ମାନେ ଶୁଣିବାକୁ ପସନ୍ଦ କରିବେ।
2: ତୁପା ସିନ୍ଧୁ ବଦନ କରିବଲୋକନ କେଉଁ କର ମହିନ ଜନ କାକୁସ୍ତର ହୋଇ କର ଯୋଡ଼ି ଜଣାଇ କେଉଁ କର ମହିନ ଜନ।
0: ବହୁତ ହିଁ ଭଲ ଲାଗିଲା ଆପଣଙ୍କ ଗୀତଟି। ରହିଲି, ନମସ୍କାର।
2: ନମସ୍କାର।

ପୋକ ହଉଥିଲେ ଖାଇପାରିବୁନି, ଶୋଷ ହଉଥିଲେ ପିଇପାରିବୁନି, ନିଜ ଲାଗୁଥିଲେ ଶୋଇପାରିବୁନି, ଭଲ ପାଇ ମୋ ପରି ଭଲ ପାଇ ମୋ

0: ବହୁତ ହି ସୁନ୍ଦର ଲାଗିଲା ଆପଣଙ୍କ ଗୀତ, ଆପଣ ଆମ ସହିତ କନେକ୍ଟ ହେଇଥିଲେ ସେଥିପାଇଁ ଧନ୍ୟବାଦ, ରହିଲି, ନମସ୍କାର।
1: ନମସ୍କାର।
0: ଆପଣମାନଙ୍କ ସହିତ କଥାବାର୍ତ୍ତା ଏମିତି ଜାରି ରହିଥିବ, କିନ୍ତୁ ବର୍ତ୍ତମାନ ନେଇଯିବା ଗୋଟେ ଛୋଟ ମ୍ୟୁଜିକାଲ ବ୍ରେକ।

0: ମ୍ୟୁଜିକାଲ ବ୍ରେକ୍ ପରେ ପୁଣି ଥରେ ସ୍ୱାଗତ ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ସେ ତିଲ୍ ତକ୍। ବର୍ତ୍ତମାନ ଶୋ ଚାଲିଛି ଡାଲ ଇନ୍ ଲାଇଭ୍ ଚିଟ୍ ଚାଟ୍, ଆଉ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ। ଆଜି ଆପଣଙ୍କ ସହିତ ଆଉ ଆପଣମାନଙ୍କ ପାଇଁ ଟପିକ୍ ରହିଛି ଯେ ଆପଣଙ୍କୁ ଗୀତ ଶୁଣିବାକୁ ଖାଲି ଭଲ ଲାଗେ ନା ଗୀତ ସହିତ ଆପଣଙ୍କୁ ଗୀତ ଗାଇବାକୁ ବି ଭଲ ଲାଗେ। ଆମ ସହିତ କନେକ୍ଟ ହେଇପାରିବେ, ଡାଏଲ କରନ୍ତୁ, ନମ୍ବର ହେଉଛି 06712303153। ଲେକିନ ଆମ ନେକ୍ସଟ କଲର କିଏ ଆମ ସହିତ ଯୋଡ଼ି ହେବା ପାଇଁ ଚାହୁଁଛନ୍ତି, କୋଉଠୁ ଯୋଡ଼ି ହେଉଛନ୍ତି, ଛାଡ଼ନ୍ତୁ କଥା ହେଇଯିବା ତାଙ୍କ ସହିତ। ହ୍ୟାଲୋ,
1: ଭୁବନେଶ୍ୱରରୁ କହୁଥିଲି କୃପା ସିନ୍ଧୁ କବି।
0: ଭାଇନା ଆପଣଙ୍କୁ ବହୁତ ବହୁତ ସ୍ୱାଗତ ଆଜିର ଡାଇଲ ଇନ୍ ଲାଇଭ ଚିଟ୍ ଚାଟ୍ କୁ।
1: ବହୁତ ସୁନ୍ଦର ଟପିକ ରଖିଛନ୍ତି।
0: ଆଜ୍ଞା, ତାହେଲେ ସେଇ ଟପିକ ଉପରେ ଆପଣଙ୍କର କଣ ମତାମତ ରହିବ?
1: ମାନେ ଗୀତ ଗାଇବାକୁ ବି ଭଲ ଲାଗେ, ନାଚିବାକୁ ବି ଭଲ ଲାଗେ।
0: ଆଜ୍ଞା,
1: ଦିଟାକୁ ଭଲ ଲାଗେ। ହଁ, ସମୟ ମିଳିଲେ ସେତେବେଳେ ହଉଥିଲା, ଆଉ ଏବେ ଆଉ ହଉନି।
0: ଆଚ୍ଛା, ଯଦି ମୁଁ ବର୍ତ୍ତମାନ ଆପଣଙ୍କୁ ସେଇ ଚାନ୍ସଟା ଦେବି ସବୁ ଶ୍ରୋତା ବନ୍ଧୁଙ୍କୁ ଆପଣଙ୍କ ସେଇ ଟ୍ୟାଲେଣ୍ଟଟା ଶୋ କରିବା ପାଇଁ, ଆପଣ ଦ୍ୱିପଦ ଗାଇବାକୁ ଚେଷ୍ଟା କରିବେ?
1: ଚେଷ୍ଟା କରିବି ନିଶ୍ଚିତ ଭାବରେ।
0: ନିଶ୍ଚିତ, ତାହେଲେ ଆଉ ଡେରି କରନ୍ତୁନି, ଦ୍ୱିପଦ ଆମକୁ ଗାଇକି ଶୁଣନ୍ତୁ ନିହାତି।
1: ଜଗତର

0: ଏଇଟା ଗୋଟେ ଭଜନ ଗୋଟେ ଅଛି ଆଉ ହିନ୍ଦୀ ଗୀତ ବି ଅଛି।
1: ବହୁତ ହି ସୁନ୍ଦର ଲାଗିଲା ଆପଣଙ୍କର ଗୀତଟି। ତେବେ ଭାଇନା ବହୁତ ହି ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଇଥିଲେ।
0: ଆପଣଙ୍କ ସକାଶେ ଆମେ ଧନ୍ୟବାଦ ନା, ଆମେ ନହେଲେ କିଏ ସେ।
1: ନାଇଁ ନାଇଁ, ଆପଣଙ୍କୁ ନେଇକି
0: ସବୁ
1: ଏଫଏମ୍ ରେନ୍ବୋ ଆଉ ଏଫଏମ୍ ରେନ୍ବୋ ପାଇଁ ଆପଣ ମାନେ ଯୋଡ଼ି ହେଉଛନ୍ତି ଆମ ମାନଙ୍କ ସହିତ। ବହୁତ ବହୁତ ଧନ୍ୟବାଦ, ରହିଲି, ନମସ୍କାର।
0: ନମସ୍କାର।

0: ମୋର ଏଇଟା କହିବାର ତାତ୍ପର୍ଯ୍ୟ ଯୋଉମାନେ ନିରାମିଷ ଆସି ଅଛନ୍ତି ସେମାନଙ୍କ ପାଖରେ ଠାକୁର କନେକ୍ଟ ହୁଅନ୍ତି। ଦେଖନ୍ତୁ ଯୋଉଠି ଗଜରାଜ କଥା ଚିନ୍ତା କରାହେଲା, ଯୋଉଠି ମୃଗୁଣୀ କଥା ଚିନ୍ତା କରାହଉଛି, ତେଣୁ ଏସବୁ ଉପରେ ମଧ୍ୟ ଠାକୁରଙ୍କ କନେକ୍ସନ ହଉଛି। ଜୟ ଜଗନ୍ନାଥଙ୍କର ଜଗନ୍ନାଥଙ୍କର ଯେମିତି ଚାଲିଛି ବାହୁର ଯାତ୍ରା ଅଛି, ତେଣୁ ସେଥିପାଇଁ ଗୀତ ବୋଲିଏ। ଆଉ ଗୋଟେ ଆମର ମାମୁଁ ହିସାବରେ ସେଗୁଡା ଲେଖିଥିଲେ, ପୁନେଇ ଜନ କ୍ୟାସେଟ ବାହାରିଥିଲା ନାଇଟ୍ କ୍ରିଏସନ ଶ୍ରୀଲଙ୍କର ତରଫରୁ, ତାର ଗୋଟେ ଥିଲା ମଥାରେ ଦେଇ ପାଟ ଓଢଣି ଆସିବୁ ଯେବେ ସାଜି ମୋରାଣି ରାତି ହୋଇ ଯିବ ଦିନ ତୁ ପରା ମୋର ପୁନେଇ ଜନ।
1: ଯେ ଜୀବନ ଏକ ନାଟକ, ଏଇ ରଙ୍ଗମଞ୍ଚରେ ଆମେ ସବୁ ଗୋଟେ ନାୟକ ନାୟିକା। ତେଣୁ ରହୁଛି ସଫାରୁ ଟାଙ୍ଗି କଟକରୁ ପ୍ରମୋଦ କୁମାର ବେହେରା, ଆଉ ଜାଣିଥାନ୍ତୁ ବର୍ଣ୍ଣବୋଧ ଶିକ୍ଷକ 30 ଜିଲ୍ଲାରେ ମୁଁ ବ୍ୟକ୍ତିଗତ ଭାବରେ 30,000 ଛାବଳ ମଧ୍ୟ ବର୍ଣ୍ଣବୋଧ ବଣ୍ଟନ କରୁଛି। ରହୁଛି ସୁଭିତ୍ରୀ ମ୍ୟାଡମ, ଶୁଭ ସନ୍ଧ୍ୟା ଆଗାମୀ ସମୟରେ। ଧନ୍ୟବାଦ, ଜୟ ଜଗନ୍ନାଥ।
2: ବହୁତ ବହୁତ ଧନ୍ୟବାଦ, ସେଠି ଆମ ସହିତ କନେକ୍ଟ ହେଇଥିଲେ।

0: ପାଖରେ ବି ଆପଣଙ୍କୁ ଧନ୍ୟବାଦ।
1: ତେବେ ଆଜିର ଟପିକ ଉପରେ କୁହନ୍ତୁ ଯେ ଆପଣଙ୍କୁ କେବଳ ଗୀତ ଶୁଣିବାକୁ ଭଲ ଲାଗେ ନା ଗୀତ ସହିତ ଆପଣଙ୍କୁ ଗାଇବାକୁ ବି ପସନ୍ଦ ଆସେ?
0: ଗୀତ ଶୁଣିବାକୁ ଭଲ ଲାଗେ, ଗାଇବାକୁ ବି ଭଲ ଲାଗେ ମ୍ୟାମ।
1: ଆଚ୍ଛା, ବହୁତ ହି ଭଲ ଲାଗିଲା ଆପଣଙ୍କ ସହିତ କଥା ହେଇକି। ରହିଲି, ନମସ୍କାର।
0: ନମସ୍କାର, ଜୟ ଶ୍ରୀ ଜଗନ୍ନାଥ।
1: ଜୟ ଜଗନ୍ନାଥ।

0: ଅନ୍ୟ ମନସ୍କ ତୋ ପ୍ରେମ କରିଦେଲା ମତେ ଅନ୍ୟ ମନସ୍କ।
1: ବହୁତ ସୁନ୍ଦର, ବହୁତ ସୁରିଲା ଗୀତ, ଏତେ ସୁନ୍ଦର ଲାଗିଲା ଶୁଣିବା ପାଇଁ। ତେବେ ବହୁତ ବହୁତ ଧନ୍ୟବାଦ ଆମ ସହିତ କନେକ୍ଟ ହେଇଥିବାରୁ।
0: ଧନ୍ୟବାଦ ଦିଦି, ରହିଲି, ନମସ୍କାର।
1: ନମସ୍କାର।

0: ଯିଏ କହୁଥିଲେ
1: ବାସନ୍ତୀ
0: ଅପା ଆପଣଙ୍କୁ ବହୁତ ବହୁତ ସ୍ୱାଗତ
1: ଥ୍ୟାଙ୍କ ୟୁ
0: ଆପଣ ବହୁତ ଦିନ ପରେ ଆମ ସହିତ କନେକ୍ଟ ହେଲେ
1: ଆଜ୍ଞା
0: କେମିତି ଅଛନ୍ତି
1: ଭଲ ଅଛି
0: ଆଉ ଆପଣ ତ ଗୀତ ଗାଇସାରିଲେଣି ତ ସୁନ୍ଦର ଗୀତ ଆଉ ଆପଣଙ୍କୁ କ୍ୱେଶ୍ଚିନ୍ କରିବି ଯେ ଆପଣଙ୍କୁ ଗୀତ ଶୁଣିବାକୁ ଭଲ ଲାଗେ ନା ଗାଇବାକୁ ଭଲ ଲାଗେ
1: ମତେ ଶୁଣିବାକୁ ଭଲ ଲାଗେ ଗାଇବାକୁ ଭଲ ଲାଗେ ରେଡିଓରେ ଯେତେବେଳେ ଗୀତ ଦଉଥିବ ମୁଁ ସେତେବେଳେ ବି ବୋଲୁଥିବି ଗୀତ ହେରା ଆରମ୍ଭ ହଉଥିବ ମୁଁ ମୋର ଗୀତ ବୋଲି ଚାଲିଥିବି
0: ବହୁତ ସୁନ୍ଦର
1: ତୁ ପାଗଳ ହେଇଗଲୁଣି ବୋଧେ ତୁ ଆର ରେଡିଓ ଶୁଣିବୁ ନା ଗୀତ ବୋଲିବୁ
0: ତା ମାନେ ଆପଣ ଅନ୍ୟମାନଙ୍କୁ ଗୀତ ଶୁଣିବାକୁ ଦିଅନ୍ତିନି
1: ନା ସେତେବେଳେ ଆମେ ଲାଇନରେ ମୋ ନଣନ୍ଦ ଆଉ ଭାଇମାନେ ସବୁ ଲାଇନରେ ପ୍ରଫୁଲ୍ଲ ଭାଇ ଆଉ ମୁନ୍ନା ଭାଇ ନା ରାଜେଶ ନାୟକ ଆମେ ସବୁ ଯେତେବେଳେ ଲାଇନରେ ସବୁ ଯେତେବେଳେ ଗୀତ ଆରମ୍ଭ ହବ ମୁଁ ସେତେବେଳେ ମୋ ପାଟି ରହେନି କାହିଁକି ମୁଁ ସେତେବେଳେ ଗୀତ ବୋଲିବି ଏମାନେ କହିବେ ତୁ ପାଗଳ ହେଇଗଲୁଣୁ ଆଉ ଆଉ ମୋ କଥା କରିଦବୁନୁ ନା ଗୀତ ଶୁଣିଦବୁନୁ ତୁ ତାହେଲେ ଗୀତ ବୋଲ
0: ଆଚ୍ଛା ଆଚ୍ଛା ଯା ହଉ ଆପଣ ଏତେ ଦିନ ପରେ ଆମ ସହିତ କନେକ୍ଟ ହେଇଥିଲେ ସେଥିପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ରହିଲି ନମସ୍କାର
1: ନମସ୍କାର

0: ଯେ ଗୀତ ଶୁଣିବାକୁ ଖାଲି ଭଲ ଲାଗେ ନା ତା ସହିତ ଗାଇବାକୁ ବି ପସନ୍ଦ ଆସେ?
1: ଗୀତ ଶୁଣିବାକୁ ଭଲ ଲାଗେ, ଗାଇବାକୁ ବି ଭଲ ଲାଗେ।
0: ଆଚ୍ଛା, ବେଶୀ କୋଉଟା ଭଲ ଲାଗେ?
1: ଜଗନ୍ନାଥ ଗୀତ।
0: ନାଇଁ ନାଇଁ, ମୁଁ ପଚାରିଲି ବେଶୀ କୋଉଟା ଭଲ ଲାଗେ, ଗୀତ ଶୁଣିବାକୁ ବେଶୀ ଭଲ ଲାଗେ ନା ଗୀତ ଗାଇବାକୁ ବେଶୀ ଭଲ ଲାଗେ?
1: ଗାଇବାକୁ।
0: ଆଚ୍ଛା ଆଚ୍ଛା ଆଚ୍ଛା, ତାହେଲେ ଆମକୁ ଦୀପଦ ଗାଇକି ଶୁଣେଇବ?
1: ଆଜ୍ଞା।
0: ତାହେଲେ ଗାଓ ଦୀପଦ।

0: ଆଚ୍ଛା, ତାହେଲେ ଆମକୁ ଦୀପଦ ଗାଇକି ଶୁଣେଇବ?
1: ଆଜ୍ଞା।
0: ତାହେଲେ ଗାଅ ଦୀପଦ।
1: କାଳିଆ ମୁଁ ଆସିଛି ରେ ତୋ ଭରସାରେ, କାଳିଆ ମୁଁ ଆସିଛି ରେ ତୋ

0: ବହୁତ ସୁନ୍ଦର ଲାଗିଲା ଗୀତଟି, ବହୁତ ବହୁତ ଧନ୍ୟବାଦ।
1: ହ୍ୟାଲୋ
0: ଆଜ୍ଞା, କିଏ କହୁଥିଲେ, କୋଉଠୁ କଲ୍ କରିଥିଲେ?
1: ନମସ୍କାର।
0: ନମସ୍କାର,
1: ମୁଁ ପୁରୀ ଜିଲ୍ଲା ନିମାପଡ଼ା ଗ୍ରାମ ଡିଆବାରୁ କହୁଛି।
0: ଆଜ୍ଞା, ଆପଣଙ୍କ ନାଁଟି କୁହନ୍ତୁ।
1: ପାର୍ବତୀ ମହାନ୍ତି।
0: ଆଜ୍ଞା, ସ୍ୱାଗତ କରୁଛି ଆଜିର ଡାଇଲିନକୁ। ଆପଣଙ୍କ ଝିଅ ବହୁତ ସୁନ୍ଦର ଗୀତଟି ଗାଇଲେ।
1: ଧନ୍ୟବାଦ,
0: ବହୁତ ବହୁତ ଧନ୍ୟବାଦ ଆମ ସହିତ କନେକ୍ଟ ହେଇଥିଲେ।
1: ଧନ୍ୟବାଦ,
0: ରହିଲି, ନମସ୍କାର।

ସାଥୀ ଏଇଠି ଶେଷ କରୁଛି ଆଜିର ଡାଇଲିନ ଲାଇଭ ଚିଟଚାଟକୁ। ତେବେ ଆମ ସହିତ ଯେଉଁ ସାଥୀ ବନ୍ଧୁମାନେ ଯୋଡ଼ି ହେଇଥିଲେ, କନେକ୍ଟ ହେଇଥିଲେ, ଆପଣ ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ। ତେବେ ଯେଉଁ ସାଥୀ ବନ୍ଧୁମାନେ ଆମ ସହିତ କନେକ୍ଟ ହେବା ପାଇଁ ଅନେକ ଚେଷ୍ଟା କରିଛନ୍ତି, ଟ୍ରାଏ କରିଛନ୍ତି, କିନ୍ତୁ କନେକ୍ଟ ହେଇପାରିନାହାନ୍ତି ଆଜି, ସେମାନଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ତେବେ ଆମକୁ ଶୁଣୁଥିବା ପ୍ରତ୍ୟେକ ଶ୍ରୋତା ବନ୍ଧୁଙ୍କୁ ମଧ୍ୟ ବହୁତ ବହୁତ ଧନ୍ୟବାଦ। ଏମିତି ହିଁ ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକକୁ, ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତକ୍।

ସନ୍ଧ୍ୟା 6ଟାର ମୁଖ୍ୟ ସମ୍ବାଦ ସହମ ମହେନ୍ଦ୍ର କୁମାର ମାଝି। ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆରୋପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ 25 ତାରିଖ ପର୍ଯ୍ୟନ୍ତ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଶ୍ରୀହରିକୋଟାର ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1ର ସଫଳ ପରୀକ୍ଷଣ। ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋହାହନ ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲରେ ପିଭି ସିନ୍ଧୁ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଭାରତୀୟ ସମୟ ରାତି 2:30ରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବ ମ୍ୟାଚ୍। ସ୍ନାତକ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 7ଟାରେ।

ଜିଏସ୍ଟି କାଉନ୍ସିଲ୍ ଟ୍ୟାକ୍ସକୁ ଆହୁରି ସରଳ କରିଦେଇଛି। ସରକାର ସିମେଣ୍ଟ ଉପରେ ଜିଏସ୍ଟି ଦର 28%ରୁ ହ୍ରାସ କରି 18% କରିଦେଇଛନ୍ତି। ଟ୍ୟାକ୍ସ ହ୍ରାସ ଦ୍ୱାରା ଘରୋଇ ଏବଂ ବ୍ୟବସାୟିକ ପ୍ରୋଜେକ୍ଟ ଉପରେ ଚାପ କମ୍ ହେବାର ସମ୍ଭାବନା ରହିଛି। ଏହିପରି ମାର୍ବଲ ଏବଂ ଟ୍ରାବୋଟିନ୍ ବ୍ଲକ ଉପରେ ଟ୍ୟାକ୍ସର ଦର 12%ରୁ ହ୍ରାସ କରି 5% କରିଦିଆଯାଇଛି, ଯେବେକି ଗ୍ରାନାଇଟ୍ ବ୍ଲକ ଉପରେ ପୂର୍ବରୁ 12% ତୁଳନାରେ ଏବେ କେବଳ 5% ଜିଏସ୍ଟି ଲାଗିବ। ଏହା ସହିତ ବାଲି

କହିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍। ବର୍ତ୍ତମାନ ଆସନ୍ତୁ ଶୁଣିବା ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 82ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10। ଭକ୍ତିଗୀତର କାର୍ଯ୍ୟକ୍ରମ ଆରାଧନା ଶୁଣିବେ ସନ୍ଧ୍ୟା 6:30। ସନ୍ଧ୍ୟା ଆସର ଶୁଣିପାରିବେ ସନ୍ଧ୍ୟା 7:25। ରାତି 8:02 ରହିଛି କାର୍ଯ୍ୟକ୍ରମ ଗୀତରେ ମିତରେ। ରାତି 9:15 ଶୁଣିପାରିବେ କାର୍ଯ୍ୟକ୍ରମ ଅବଲା ସ୍ମୃତି ଏବଂ ରାତି 10:02 ଶୁଣିବେ ରେନ୍ବୋ ଏସ୍ଏମ୍ଏସ୍। ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

0: ଆମର ସ୍ୱାସ୍ଥ୍ୟ ସକାଳ 7:10ରେ ଏଥିରେ ବିଷୟ ରହିଛି ଅଧିକ ବୟସରେ ଗର୍ଭଧାରଣ ସମସ୍ୟା। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସସ୍ମିତା ସ୍ୱାଇଁ। ଶୁଭ ସକାଳ ଶୁଣିପାରିବେ 7:25ରେ। ସକାଳ 8:30ରେ ରହିଛି କାର୍ଯ୍ୟକ୍ରମ ମର୍ଣ୍ଣିଂ ମେଲୋଡି। ଡାଇଲିନ୍ ଲାଇଭ୍ ଚିଟ୍ଚାଟ୍ ସକାଳ 9:00 ଏବଂ ସନ୍ଧ୍ୟା 5:02ରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ଆପଣ ନିଜର ମତାମତ ସେୟାର କରିପାରିବେ। ଦିନ 10:00ରେ ରହିଛି କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍। ପୋଷ୍ଟବକ୍ସ ନମ୍ଘର 111 ଶୁଣିବେ ଦିନ 11:00ରେ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଦିନ 12:00ରେ ରହିଛି କାର୍ଯ୍ୟକ୍ରମ କିଛି କଥା କିଛି ଗୀତ। ଦିନ 1:10ରେ ଶୁଣିପାରିବେ ଆଜି ଚର୍ଚ୍ଚାରେ। ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଆପଣ ହ୍ୱାଟ୍ସଆପ୍ ଏବଂ ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ଶୁଣିପାରିବେ ଦିନ 2:45ରେ। ଅପରାହ୍ନ 3:00ରେ ରହିଛି କାର୍ଯ୍ୟକ୍ରମ ମୋ ଦେଶ। ସୁରିଲା ଆଫ୍ଟରନୁନ୍ ଶୁଣିପାରିବେ ଅପରାହ୍ନ 4:00ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ବେ ଶୁଣିବେ ଅପରାହ୍ନ 4:50ରେ। ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 83ତମ ଭାଗ ଶୁଣିପାରିବେ ସନ୍ଧ୍ୟା 6:10ରେ। ଭକ୍ତି ଇତର କାର୍ଯ୍ୟକ୍ରମ ଆରାଧନା ଶୁଣିପାରିବେ ସନ୍ଧ୍ୟା 6:30ରେ। ପ୍ରାୟୋଜିତ କାର୍ଯ୍ୟକ୍ରମ କଥାରେ କଥାରେ ଗୀତରେ ଗୀତରେ ଶୁଣିପାରିବେ ସନ୍ଧ୍ୟା 7:00ରେ। ସନ୍ଧ୍ୟା ଅସୁର ଶୁଣିବେ ସନ୍ଧ୍ୟା 7:25ରେ। ଗୀତର ମିତରେ ଶୁଣିପାରିବେ ରାତି 8:02ରେ। ରାତି 9:00ରେ ଶୁଣିପାରିବେ ଦ ଆକାଶବାଣୀ ପଡ଼କାଷ୍ଟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଏବଂ ଅଭୁଲା ସ୍କୃତି ରାତି 9:30ରେ। ରାତି 10:02ରେ ରେନ୍ବୋ ଏସ୍ଏମ୍ଏସ୍ ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଆସନ୍ତୁ ଶୁଣିବା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 82ତମ ଭାଗ।
1: Episode 82।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଭୋଇ ସେବକମାନଙ୍କ ଦ୍ୱାରା ଚାରମାଳ ବନ୍ଧା କାର୍ଯ୍ୟ ଜାରି ରହିଛି। ଏହାପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ କରାଯାଇ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରାଯିବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅଭଡ଼ା ଉପଲବ୍ଧ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।
1: ଆଡ଼ପ ମଣ୍ଡପ ପହଣ୍ଡିରେ ମହାପ୍ରଭୁ ଏବଂ ସମସ୍ତ ରଥତ୍ରୟରେ ଅବସ୍ଥାପିତ ଶ୍ରୀବିଗ୍ରହମାନେ ଆଡ଼ପ ମଣ୍ଡପକୁ ଯିବେ। ତେଣୁ ଆସନ୍ତାକାଲି ଯେହେତୁ ଆଡ଼ପ ମଣ୍ଡପ ବିଜେ କଲା ପରେ ଆଡ଼ପ ଅଭଡ଼ା ବାହାରିବ, ତେଣୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ଆସିବା, ତେଣୁ ଆମେ ଆଶା କରିବୁ ସମସ୍ତଙ୍କ ସହଯୋଗରେ ଯେଉଁ ବି ଶ୍ରଦ୍ଧାଳୁ ଭକ୍ତ ଆସିବେ ଗୋଟେ ସୁଖଦ ଅନୁଭୂତି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିବେ। ବିଗତ ଦିନର ବୈଠକ ପରେ ଆଜି ଆମେ ତାର ଜଏଣ୍ଟ କୋଅର୍ଡିନେସନ ମିଟିଂ କରିଛୁ, କିନ୍ତୁ ପ୍ରସ୍ତୁତିକରଣ ସରିଛି। ତେଣୁ ସେହି ବୈଷୟିକ ଦଳ ଏବେ ଯାଇକି ତାର ଅନୁଧ୍ୟାନ କରିବେ। ଜଗମୋହନ ନାଟମଣ୍ଡପ ଭୋଗମଣ୍ଡପର ଯାହାର ବି ସଂରକ୍ଷଣ କାର୍ଯ୍ୟ ଅଛି ତା ଉପରେ ଆମେ ଆଗତରା ଆଲୋଚନା କରିକି ତାର ପ୍ରସ୍ତୁତିକରଣ କରିଛୁ, ସେହି କାର୍ଯ୍ୟ ସେମାନେ ତୁରନ୍ତ ଆରମ୍ଭ କରିବେ।
0: ସମାଜର ସମସ୍ତ ବର୍ଗ ବିଶେଷକରି ଜନଜାତିଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ଜନଜାତିଙ୍କ ବିକାଶ ପାଇଁ ସରକାର ବୈଷୟିକ ଶିକ୍ଷାରେ ସମାନୁପାତିକ ସଂରକ୍ଷଣ, ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ବୃଦ୍ଧି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଅଣୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ଆଦି କର୍ମଯୋଗୀ, ଧର୍ତ୍ତୀ ଆବା ଜନଭାଗିଦାରୀ ଆଦି ଅଭିଯାନ କାର୍ଯ୍ୟ

0: କାର୍ଯ୍ୟକାରୀ କରାଯାଉଛି। ଅନ୍ତୋଦୟର ମୂଲ୍ୟବୋଧରେ ସମାଜର ଅନ୍ତିମ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚ ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ମାସରେ ଇନ୍ଭେଷ୍ଟର୍ସ ରୋଡ୍ ଶୋ ଆୟୋଜିତ ହେବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନଚୂଣ ମାଝୀ ରୋଡ୍ ଶୋରେ ଓଡ଼ିଶା ଦଳର ନେତୃତ୍ୱ ନେବେ। ଏଥିରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ। ଗତ ଦୁଇବର୍ଷ ମଧ୍ୟରେ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ହେବା ସହିତ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନିୟମିତ ପୁଞ୍ଜିନିବେଶ, ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେବା ସହିତ ସମୀକ୍ଷା କରୁଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ଶିଳ୍ପାନୁକୂଳ ଦକ୍ଷତା ପ୍ରଦାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ଅଭିଷେକ ହଲ୍ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରବଣ ଶକ୍ତିବାଧିତ ବାଳିକାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରବଣ ଶକ୍ତିବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ଶିଳ୍ପକ୍ଷେତ୍ର ସହ ସେମାନଙ୍କୁ ଯୋଡ଼ିବା ପାଇଁ ଆଗାମୀ ଦିନରେ ପ୍ରୟାସ କରାଯିବ। ଏହାଦ୍ୱାରା ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସମ୍ମାନଜନକ ଜୀବନଯାପନ କରିପାରିବେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଯୋଗଦେଇ କହିଛନ୍ତି ଚିକିତ୍ସା ଶିକ୍ଷା, ଗବେଷଣା, ନବସୃଜନ ଏବଂ ରୋଗୀସେବାରେ ପ୍ରତିଷ୍ଠାନର ଉତ୍କର୍ଷତା ଯାତ୍ରାରେ ଆଜି ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି। ଡାକ୍ତରୀ ବୃତ୍ତିକୁ ଦାୟିତ୍ୱ, ପ୍ରତିବଦ୍ଧତା ଏବଂ ସେବା ମନୋଭାବ ସହ ନିର୍ବାହ କରିବା ପାଇଁ ସ୍ନାତକ ଡାକ୍ତରମାନଙ୍କୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି।
1: और ये सभी डॉक्टर्स, ये सभी हमारे नर्सिंग प्रोफेशनल्स देश का भविष्य हैं। हम सभी एक स्वस्थ भारत के जरिए एक विकसित भारत एट 2047 बनाने की दिशा में अग्रसर हैं। और मैं यही उम्मीद करती हूँ कि ये सभी बच्चे जब अपनी प्रैक्टिस प्रारंभ करें तो देश के हर नागरिक के प्रति मन में सेवा भाव के साथ काम करें।
0: କେନ୍ଦ୍ର ସରକାର ଏମ୍ସରେ ବିଶ୍ୱସ୍ତରୀୟ ଭିଭିଭୂମି, ଉନ୍ନତ ଚିକିତ୍ସା ଓ ଗବେଷଣା ସୁଯୋଗ ପ୍ରଦାନ କରୁଛନ୍ତି। ସୁଲଭ ସ୍ୱାସ୍ଥ୍ୟସେବା ପ୍ରତି କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ମତବ୍ୟକ୍ତ କରି ଶ୍ରୀମତୀ ପଟେଲ କହିଛନ୍ତି ଡିଜିଟାଲ୍ ସ୍ୱାସ୍ଥ୍ୟ ପଦକ୍ଷେପ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ମେଡିକାଲ ସିଟ୍ ଏବଂ 85,000 ସ୍ନାତକୋତ୍ତର ସିଟ୍ ରହିଛି। କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ ଆଜି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କାର୍ତ୍ତିକ ଆର୍ୟନ ଓ ମାମୁଟିଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ଭାବେ ଚୟନ କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ରାଜକୁମାର ରାଓଙ୍କ ଅଭିନୀତ ଶ୍ରୀକାନ୍ତକୁ ଶ୍ରେଷ୍ଠ ହିନ୍ଦୀ ସିନେମା ଭାବେ ଚୟନ କରାଯାଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗର ଚିକିତ୍ସା ସୁବିଧା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଚଳିତ ବର୍ଷ ବଜେଟ୍ରେ ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନା ସାମିଲ ହୋଇଛି। ଏଥିସହିତ 121 ପ୍ୟାକେଜ୍କୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କର୍କଟ ରୋଗର ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ବାହ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ବିଧାନସଭା ବାଚସ୍କତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଏବଂ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ଶୁଭାରମ୍ଭ କରିଛନ୍ତି। ରଣପୁର ଅଞ୍ଚଳରେ ସଂସ୍କୃତି ଓ ବିକାଶର ଧାରା ନିରନ୍ତର ଆଗକୁ ବଢ଼ିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧିକୁ ନେଇ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ୱାରା ପ୍ରତିଭା ସମ୍ଭର୍ଦ୍ଧନା ସମାରୋହ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 58 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନୂଆପଡ଼ା ପୁଲିସ୍ ପକ୍ଷରୁ ସୁସ୍ଥ ଶରୀର, ସୁଦୃଢ଼ ମନ ଓ ନିଶାମୁକ୍ତ ସମାଜ ଗଠନ ବାର୍ତ୍ତା ନେଇ ମିଶନ୍ ଫିଟ୍ ନୂଆପଡ଼ା ୱାକାଥନ୍ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ୱାକାଥନ୍ରେ ଅଂଶଗ୍ରହଣ କରିଥିଲେ। ନୟାଗଡ଼ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ବିଧିସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅଦାଲତରେ 80 ମାମଲା ଚିହ୍ନଟ କରାଯାଇ ସେଥିମଧ୍ୟରୁ 13 ମାମଲାର ଆପୋଷ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟରେ ଦ୍ୱାଦଶ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ। ନବରଙ୍ଗପୁର ବାପୁଜୀ ପବ୍ଲିକ୍ ବିଦ୍ୟାଳୟଠାରେ चाइल्ड हेल्प

ଆଇନ କର୍ମଚାରୀଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ୱଚ୍ଛତା ହିଁ ସେବା ଅଭିଯାନର ଆଭିମୁଖ୍ୟକୁ ଆଧାର କରି ପୁରୀ ରଥଯାତ୍ରାରେ ସାମିଲ ହେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ ଏକ ବୃହତ ନାଗରିକ ସେବା ଅଭିଯାନ ଜାରି ରହିଛି। ସହରକୁ ନିର୍ମଳ ରଖିବା ପାଇଁ ନିରନ୍ତର ଶ୍ରମଦାନ କରୁଥିବା ହଜାର ହଜାର ସଂଖ୍ୟକ ଉତ୍ସର୍ଗୀକୃତ ସଫେଇ କର୍ମଚାରୀ ଏହି ଅଭିଯାନର କର୍ଣ୍ଣଧାର ସାଜିଛନ୍ତି। ମୌସୁମୀ ବର୍ଷା ପରିସ୍ଥିତି ସତ୍ତ୍ୱେ ବର୍ତ୍ତମାନ ପରିବେଶକୁ ସ୍ୱଚ୍ଛ ସୁରକ୍ଷିତ ଓ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ପୁରୀ ମହାନଗର ନିଗମ ପକ୍ଷରୁ ଏକ ବୃହତ ନାଗରିକ ସେବା ଯୋଜନା ଆରମ୍ଭ କରାଯାଇଛି। ଏହି ଅଭିଯାନରେ 1451 ଜଣ ସଫେଇ କର୍ମଚାରୀ 570 ଆବର୍ଜନା ସଂଗ୍ରହ ଗାଡ଼ି 15 ସେସ୍ପୁଲ୍ ଗାଡ଼ି ଏବଂ 3 ମେକାନିକାଲ୍ ରୋଡ୍ ସୁଇପିଂ ମେସିନ୍ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରାୟ 1600 ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। 3000 ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକୀକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 610.21 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 84,767 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 32,608 ଘନଫୁଟ ଜଳ ନିଷ୍କାସିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ଥିବାବେଳେ ଶାଖା ନଦୀ ଗେଙ୍ଗୁଟି କୋଚିଳା ରେବ କପାଳି କଣ୍ଡିଆରେ ବନ୍ୟା ଜଳ ପ୍ରବେଶ କରିଛି। ଜିଲ୍ଲାର 7 ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଚାଷଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।

ସନ୍ଧ୍ୟା 7ଟାରେ ମୁଖ୍ୟ ସମ୍ବାଦ ସହ ମୁଁ ମହେନ୍ଦ୍ର କୁମାର ମାଝୀ। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଳପମଣ୍ଡପ ବିଜେନୀତି। ଶ୍ରୀଜୀଉଙ୍କ ଅପୂର୍ବ ଲୀଳା ଦେଖିବାକୁ ଶରଧାବାଲିରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଷଷ୍ଠ ସମାବର୍ତ୍ତନ ସମାରୋହରେ ଯୋଗଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଗଠିତ ବିଭିନ୍ନ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଭୁବନେଶ୍ୱରଠାରେ ମତ ବିନିମୟ କଲେ ମୁଖ୍ୟମନ୍ତ୍ରୀ। ଆଦିବାସୀମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ଏବଂ କାର୍ଯ୍ୟକ୍ରମର ବିଷୟ ଉପରେ ଆଲୋଚନା। ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଭାରତୀୟ ସମୟ ରାତି 2:30 ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8:00।

0: ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତେଲସି ତେଲ ତାଉ। ବର୍ତ୍ତମାନ ଆସନ୍ତୁ ଶୁଣିବା ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରାରେ ଏକ ଅଧ୍ୟାୟ ଯୋଡ଼ିଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ପ୍ରସ୍ତୁତି କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ପରସ୍କରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ଚିକିତ୍ସା, ଶିକ୍ଷା ଓ ଗବେଷଣା, ନବସୃଜନ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ଅନୁଷ୍ଠାନର ଉତ୍କର୍ଷତା ଦେଶର ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, ଏବେ ଦେଶରେ ଏମ୍ସ ସଂଖ୍ୟା 23କୁ ବୃଦ୍ଧି ପାଇଛି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷାର କ୍ଷେତ୍ରକୁ ଏହା ଅଧିକ ସୁଦୃଢ଼ କରୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ତାଲିମ ମାଧ୍ୟମରେ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତରୀ ସ୍ନାତକ ସମାଜରେ ସ୍ୱତନ୍ତ୍ର ଭାବେ ପରିଗଣିତ ହୁଅନ୍ତି, ଏପରିକି ତାଙ୍କୁ ଡାକ୍ତର ପ୍ଲସ୍ ଭାବେ ମାନ୍ୟତା ମିଳିଥାଏ। ସୁଲଭ ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ ସମ୍ପର୍କରେ ବର୍ଷ୍ଣନା କରିଛନ୍ତି। ଦେଶବ୍ୟାପୀ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଦେଶରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ଅଧିକ ସୁବ୍ୟବସ୍ଥିତ ତଥା ସଶକ୍ତ କରିବାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଭୂମିକା ଉପରେ

ରାଷ୍ଟ୍ରପତି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ଆଲୋକପାତ କରିଛନ୍ତି। ସେ କହିଛନ୍ତି ଏବେ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ଡାକ୍ତରୀ ସିଟ୍ ଏବଂ ପ୍ରାୟ 85,000 ସ୍ନାତକୋତ୍ତର ଡାକ୍ତରୀ ସିଟ୍ ଉପଲବ୍ଧ ରହିଛି। ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ଏଭଳି ଭିଭିଭୂମି ଅଧିକ ସୁଯୋଗ ପ୍ରଦାନ କରିପାରିଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଏକ ସୁସ୍ଥ ସମାଜ ହେଉଛି ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ। ନୂଆଦିଲ୍ଲୀରେ ଆଜି ଭାରତୀୟ ଡାକ୍ତରୀ ସଂଘ ପୁରସ୍କାର ସମାରୋହରେ ଯୋଗଦେଇ ଶ୍ରୀ ସିଂହ କହିଛନ୍ତି ଚିକିତ୍ସା ବୃତ୍ତିଗତ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ଦେଶର ବିକାଶ ଯାତ୍ରାକୁ ମଧ୍ୟ ସଶକ୍ତ କରିଛନ୍ତି। ସମର୍ପଣ ଏବଂ ସେବା ମାଧ୍ୟମରେ ଡାକ୍ତରମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବୋଲି ଶ୍ରୀ ସିଂହ କହିଛନ୍ତି। ଡାକ୍ତରଙ୍କୁ ସମ୍ମାନିତ କରିବା ହେଉଛି ରାଷ୍ଟ୍ର ସେବା ଏବଂ ରାଷ୍ଟ୍ର ନିର୍ମାଣର ମନୋଭାବକୁ ସମ୍ମାନିତ କରିବା ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଉଲ୍ଲେଖ କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆଧାରିତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଦୁଇଦିନିଆ ଜାତୀୟ ସମୀକ୍ଷା ବୈଠକ ଆଜି ଉଦ୍ଯାପିତ ହୋଇଛି। ବୈଠକରେ ଏହି ଦୁଇଟିଯାକ କାର୍ଯ୍ୟକ୍ରମର ପ୍ରଗତି ନେଇ ସମୀକ୍ଷା କରାଯିବା ସହ କାର୍ଯ୍ୟାନ୍ୱୟନ ଉପରେ ପ୍ରାଥମିକତା ପ୍ରଦାନ କରାଯାଇ ଆଲୋଚନା ହୋଇଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବାର ପ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ମତ ବିନିମୟ ହେବା ସହ ସ୍ୱାସ୍ଥ୍ୟକ୍ଷେତ୍ରରେ ଭବିଷ୍ୟତ ସଂସ୍କାର ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି ଏହି ଦୁଇଟିଯାକ କାର୍ଯ୍ୟକ୍ରମ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବିଚ୍ଛେଦ୍ୟ ଅଂଶ ଭାବେ ପରିଗଣିତ ହୋଇଛି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବୈଠକ ଅବସରରେ ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ 15 ପୁରସ୍କାର ପ୍ରଦାନ କରାଯାଇଥିବା ସଚିବ ଶ୍ରୀବାସ୍ତବ କହିଛନ୍ତି। ବାସ୍ତରିତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ସଞ୍ଜୀବ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ଭାବେ ମନୋନୀତ କରାଯାଇଥିବା ବେଳେ ସର୍ବୋତ୍ତମ ଚଳଚ୍ଚିତ୍ର ଲେଖା ପାଇଁ ପ୍ରଦୀପ କୁମାର ସେଟ୍ଟିଙ୍କୁ ଚୟନ କରାଯାଇଛି। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମ ଭାବେ ବିବେଚିତ ହୋଇଛି। ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ମାମୁଟ୍ଟି ଓ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇବେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଏକତାକା ପ୍ରତୀକ ପାଇଁ ଆନନ୍ଦ ଏଲ୍ ରାୟଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ଇଣ୍ଡିଆ ପୋଷ୍ଟର ସରକାରୀ ମାସ୍କଟ୍ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଡାକ ବିଭାଗ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଇନୋଭେଟ୍ ଇଣ୍ଡିଆ ମାଇ ଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏଥିପାଇଁ ପ୍ରସ୍ତୁତ ଡିଜାଇନ୍ ଦାଖଲ କରିବାକୁ କୁହାଯାଇଛି। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ସ୍ୱତନ୍ତ୍ର ମାସ୍କଟ୍ ପ୍ରସ୍ତୁତି, ଯାହାକି ବିଭାଗ ଉପରେ ଥିବା ବିଶ୍ୱାସ, ନିର୍ଭରଯୋଗ୍ୟତା, ସେବା ଏବଂ ଡିଜିଟାଲ ନବସୃଜନକୁ ପ୍ରତିଫଳନ କରିପାରିବ। ଡାକ ବିଭାଗ କହିଛି ଏହି ପ୍ରତିଯୋଗିତା ସମାଜର ସବୁବର୍ଗର ଲୋକଙ୍କ ପାଇଁ ଉନ୍ମୁକ୍ତ ରହିଛି। ପ୍ଲାଟଫର୍ମ ମାଧ୍ୟମରେ ଏକ ମାସ୍କଟ୍ ପ୍ରସ୍ତୁତି ସହ ଏହାର ନାମ ଏବଂ ସଂକ୍ଷିପ୍ତ ବିବରଣୀ ଦାଖଲ କରିବାକୁ ପଡ଼ିବ। ଆସନ୍ତା ମାସ 15 ପର୍ଯ୍ୟନ୍ତ ଏଥିପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଶ୍ରେଷ୍ଠ ବିବେଚିତ 3 ମାସ୍କଟ୍କୁ ବିଭାଗ ପକ୍ଷରୁ 75,000, 50,000 ଏବଂ 25,000 ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀ, କଳାକାର, ସୃଜନଶୀଳ ବୃତ୍ତିଗତଙ୍କୁ ଏଥିରେ ଅଂଶଗ୍ରହଣ କରିବା ଲାଗି ଡାକ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ତିଆରି ତଥା ପ୍ରକ୍ରିୟାକରଣ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟି 8 ମୃତ୍ୟୁ ହୋଇଛି। ରାମୋଲ ଗାତ୍ରାଡ ରୋଡ୍ ସ୍ଥିତ ଏହି କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ଅନ୍ୟ 10 ଆହତ ହୋଇଛନ୍ତି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ 8 ମୃତଦେହ ଉଦ୍ଧାର କରିଥିବା ବେଳେ ଜଳୁଥିବା ସ୍ଥାନରେ ଅଟକି ରହିଥିବା ଆହତଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍କିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚ ନିଆଁକୁ ଆୟତ୍ତ କରିଥିଲା। ରାମନଗର ଡେରାଡୁନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଏହି ଟ୍ରେନ୍ ଉତ୍ତରାଖଣ୍ଡ କୁମାଉଁ ଏବଂ ଗଡ଼ୱାଲ ମଧ୍ୟରେ ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବ। ସେଠାକାର ନାଗରିକଙ୍କର ବିକାଶ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ହରିଦ୍ୱାରରେ ଯାତ୍ରୀଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ ରିଷିକେଶ ରେଳ ଷ୍ଟେସନ୍କୁ ଏକ ସହଯୋଗୀ ଷ୍ଟେସନ୍ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭେଞ୍ଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 5,069 ବୃଦ୍ଧି ପାଇଛି। ଜାତୀୟ ସଂସଦର ସଭାପତି ଜର୍ଜ ରୋଡ୍ରିଗେଜ୍ କହିଛନ୍ତି 16,740 ଜଣ ଏହି ଭୂକମ୍ପରେ ଆହତ ହୋଇଥିବା ବେଳେ 6,462 ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ କାରାକସ୍ ଏବଂ ଲା ଗୁଆଇରା,
ମିରାଣ୍ଡା ଏବଂ ଆରାଗୁଆ କେନ୍ଦ୍ରୀୟ ଅଞ୍ଚଳଗୁଡ଼ିକରେ 107 ଅସ୍ଥାୟୀ ରିଲିଫ୍ ଶିବିରରେ 21,235 ଜଣ ଆଶ୍ରୟ ନେଇଛନ୍ତି ବୋଲି ସେ କହିଛନ୍ତି। ଗତ ମାସରେ ଲଗାତାର ଭାବେ ହୋଇଥିବା 7.2 ଏବଂ 7.5 ତୀବ୍ରତାର ଭୂକମ୍ପ ପରେ

ଇତିମଧ୍ୟରେ 1331ଟି ପରବର୍ତ୍ତୀ ମୃଦୁ ଭୂକମ୍ପ ଅନୁଭୂତ ହୋଇସାରିଲାଣି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୂକମ୍ପ ପ୍ରଭାବିତଙ୍କୁ ମାନବୀୟ ସହାୟତା ଯୋଗାଇ ଦେଇଥିବା 28ଟି ଦେଶକୁ ଭେନେଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ରେଜ୍ ଧନ୍ୟବାଦ ଅର୍ପଣ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30ରେ ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30ରେ ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗ୍ଲାସ୍ଗୋର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଘାଟନୀ ସମାରୋହରେ ଭାରତୀୟ ଦଳର ପତାକା ଏବଂ ବ୍ୟାଟନଧାରୀଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ଅଲମ୍ପିକ୍ ସଂଘ ଆଜି ଏହା ଘୋଷଣା କରିଛି। ଅଲମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁ ଜାତୀୟ ପତାକା ଏବଂ ଲଭ୍ଲିନା ବୋର୍ଗୋହେଁ ବ୍ୟାଟନ ଧରିବେ। ଉଦ୍ଘାଟନୀ ସମାରୋହ ଆସନ୍ତା 23 ତାରିଖରେ ଓଭୋ ହାଇଡ୍ରୋ ଆରେନାଠାରେ ଅନୁଷ୍ଠିତ ହେବ। ଏକ ପ୍ରେସ୍ ବିଜ୍ଞପ୍ତିରେ ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ପିଟି ଉଷା କହିଛନ୍ତି, ଭାରତୀୟ କ୍ରୀଡ଼ାରେ ଏହି ଦୁଇ କ୍ରୀଡ଼ାବିତ୍ଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଧ୍ୟାୟ ଯୋଡ଼ିଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଲାଗି ଆଜି ପରସ୍କରକୁ ଭେଟିବେ ଫ୍ରାନ୍ସ ଏବଂ ଇଂଲଣ୍ଡ।

କେମିତି ଜଣେଇବେ ଭାବୁଛନ୍ତି? ନିହାତି କହି ରଖୁଛି ସାଥୀ, ନିଜର ଫୋନ୍ ମେସେଜ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ଯାହାଙ୍କୁ ନିଜର ମନର କଥା ଜଣେଇବା ପାଇଁ ଚାହୁଁଛନ୍ତି, ଯାହାଙ୍କୁ ନିଜର ଗୁଡ୍ ୱିସେସ୍ ଜଣେଇବା ପାଇଁ ଚାହୁଁଛନ୍ତି, ତାଙ୍କର ନାଁ ଓ ଆଡ୍ରେସ୍ ଲେଖନ୍ତୁ, ତାପରେ ନିଜର ମେସେଜଟିକୁ ଲେଖନ୍ତୁ, ତାପରେ ଟିକେ SMS ଦେଇକି ନିଜର ନାଁ ଓ ଆଡ୍ରେସ୍ ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ ନମ୍ବର 0949596321 କିମ୍ବା ଅଫିସିଆଲ ହ୍ୱାଟ୍ସଆପ୍ ନମ୍ବର 8895254200। ଜଲ୍ଦି ଜଲ୍ଦି ନିଜର ପ୍ରିୟଜନ ମାନଙ୍କ ପାଖକୁ ନିଜର ମନର କଥା ପଠାଇ ଦିଅନ୍ତୁ ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ। ତା ଭିତରେ ମୁଁ ପହଞ୍ଚୁଛି ଆପଣଙ୍କ ପାଖରେ ଗୋଟିଏ ସୁନ୍ଦର ମିଠା ଗୀତଟି।

ମହାରାଷ୍ଟ୍ର ଫ୍ରମ୍ ଭୁବନେଶ୍ୱର। ସାଥି ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ଆମ ସହିତ କନେକ୍ଟ ହେଲେ, ନିଜର ଏତେ ସୁନ୍ଦର ମେସେଜଟିକୁ ଆମ ସମସ୍ତଙ୍କ ସହ ସେୟାର କରିକି ନିଜ ନନା ଆଉ ବୋଉଙ୍କୁ ଡେଡିକେଟ୍ କରିଲେ ଏଇ ମେସେଜଟି। ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଏତେ ସୁନ୍ଦର ମେସେଜଟିକୁ ସେୟାର କରିଥିବାରୁ। ତେବେ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ, ଆପଣ ସମସ୍ତଙ୍କୁ ଏତେ ସୁନ୍ଦର ୱିସ୍ ବି କରିଛନ୍ତି, ସମସ୍ତଙ୍କୁ ଗୁଡ୍ ଇଭିନିଂ ଜଣେଇଛନ୍ତି, ନମସ୍କାର ଜଣେଇଛନ୍ତି। ତେବେ ଇଏ ଥିଲେ ଅବିନାଶ ମିଶ୍ର ଫ୍ରମ୍ ଭୁବନେଶ୍ୱର।

ନେକ୍ସଟ ମେସେଜଟି କରିଛନ୍ତି ରାଜେନ୍ଦ୍ର ନନା ନୂଆଗାଁରୁ ସମସ୍ତଙ୍କୁ ଗୁଡ୍ ଇଭିନିଂ ଜଣାଇଛନ୍ତି। ତେବେ ଲେଖୁଛନ୍ତି ପ୍ରଭୁ ଜଗନ୍ନାଥଙ୍କର ଉପାସନା ଚାଲିଛି ବର୍ତ୍ତମାନ। ତେବେ ସମସ୍ତ ଶ୍ରୋତାବନ୍ଧୁଙ୍କୁ ଖାସ କରି ବାମଦେବ ବାବୁ ପ୍ରେମଜୀ ବାବୁଙ୍କୁ ସେ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି। ସମସ୍ତ ଆର୍ଯ୍ୟ ବନ୍ଧୁମାନଙ୍କୁ ମଧ୍ୟ ଶୁଭେଚ୍ଛା ଶୁଭକାମନା ଜଣାଇଛନ୍ତି। ସାଥୀ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କ ଶୁଭେଚ୍ଛା ଶୁଭକାମନା ପାଇଁ। ତେବେ ଇଏ ଥିଲେ ରାଜେନ୍ଦ୍ର ନନା ନୂଆଗାଁରୁ। ସାଥୀ ବହୁତ ବହୁତ ଧନ୍ୟବାଦ ଆମ ସହିତ କନେକ୍ଟ ହୋଇଥିବାରୁ। ସାଥୀ ଆପଣ ମଧ୍ୟ ଆମ ସହିତ ଯୋଡ଼ି ହୋଇପାରିବେ, ନିଜର ପ୍ରିୟଜନମାନଙ୍କୁ ଆମର ଏହି ସନ୍ଧ୍ୟା ଆସର ସେଗମେଣ୍ଟ ମାଧ୍ୟମରେ ଜଣାଇପାରିବେ ନିଜର ମନର କଥା, ତଥା ଜଣାଇପାରିବେ ତାଙ୍କୁ ନିଜର ଗୁଡ୍ ୱିଶେସ୍ ପଠାଇ ପାରିବେ ଆମର ଏହି ସେଗମେଣ୍ଟ ମାଧ୍ୟମରେ। ତେବେ ନିଜର ମେସେଜ ବକ୍ସକୁ ଯାଇ, ଫୋନ୍ର ମେସେଜ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMRC, ଟିକେ ସ୍ପେସ୍ ଦିଅନ୍ତୁ, ଯାହାଙ୍କୁ ନିଜର ମନ କଥା ଜଣାଇବା ପାଇଁ ଚାହୁଁଛନ୍ତି, ଯାହାଙ୍କୁ ନିଜର ଗୁଡ୍ ୱିଶେସ୍ ଜଣାଇବା ପାଇଁ ଚାହୁଁଛନ୍ତି, ତାଙ୍କ ନାଁ ଓ ଆଡ୍ରେସ୍ ଲେଖି ନିଜର ମେସେଜଟିକୁ ଲେଖନ୍ତୁ। ତାପରେ ଟିକେ ସ୍ପେସ୍ ଦେଇ ନିଜର ନାଁ ଓ ଆଡ୍ରେସ୍ ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ ନମ୍ବର 09495963210 କିମ୍ବା ହ୍ୱାଟ୍ସଆପ୍ ନମ୍ବର 8895254200।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲସି ତିଲତା ବର୍ତ୍ତମାନ ଶୋ ଚାଲିଛି ସନ୍ଧ୍ୟାସର ସନ୍ଧ୍ୟାସରରେ ନେକ୍ସଟ ମେସେଜଟି କରିଛନ୍ତି ଆଚ୍ଛା କିଏ ମେସେଜଟି କରିଛନ୍ତି ସେଟା ତ କହିବି ପରେ କିନ୍ତୁ କଣ ମେସେଜଟି କରିଛନ୍ତି ଚାଲନ୍ତୁ ପଢି ଦଉଛି ଲେଖୁଛନ୍ତି ଜିନ୍ଦଗି ମେ ବାର ବାର ସାହାରା ନହିଁ ମିଲତା ବାର ବାର କୋଇ ପ୍ୟାର ସେ ପ୍ୟାରା ନହିଁ ମିଲତା ଜୋ ପାସ୍ ହେ ଉସେ ସମ୍ଭାଲ କେ ରଖନା କ୍ୟୁକି କୋଇ ଏକ ବାର ଖୋ ଯାଏ ତୋ ଫିର ଦୁବାରା ନହିଁ ମିଲତା ବହୁତ ସୁନ୍ଦର ମେସେଜଟି ତେବେ ମେସେଜଟିକୁ କରିଛନ୍ତି ଆଭା ସେନ ରାଜକୁମାର ଭରଦ୍ୱାଜ ବିମଲ ଶ୍ରୀବାସ୍ତବ ମନୀଷ ଶର୍ମା ଅଲିଶା ତମନ୍ନା ରେଡ୍ଡି ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ ସମସ୍ତଙ୍କୁ ଜଣାଇଛନ୍ତି ଗୁଡ୍ ଇଭିନିଂ ନମସ୍କାର ଜୟ ଜଗନ୍ନାଥ ସାଥୀ ଆପଣମାନଙ୍କୁ ମଧ୍ୟ ମୋ ତରଫରୁ ଆମର ପୁରା ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଆଉ ସେହି ପରିବାରର ଅନେକ ଶ୍ରୋତାବନ୍ଧୁଙ୍କ ତରଫରୁ ଅଗଣିତ ଶ୍ରୋତାବନ୍ଧୁଙ୍କ ତରଫରୁ ଆପଣଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ତା ସହିତ ଜଣାଉଛି ଗୁଡ୍ ଇଭିନିଂ ଆଉ ପ୍ରତି ନମସ୍କାର ତେବେ ସାଥୀମାନେ ଜାଣିବାକୁ ଚାହିଁଛନ୍ତି ପଚାରିଛନ୍ତି ମୁଁ କେମିତି ଅଛି ନିହାତି ସାଥୀ ଆପଣମାନଙ୍କ ଭଲ ପାଇବା ଆଶୀର୍ବାଦରୁ ମୁଁ ଭଲ ଅଛି ଆଉ ଆଶା କରୁଛି ଆପଣମାନେ ବି ଖୁବ୍ ବିନ୍ଦାସ ଥିବେ ଆଉ ମଜାମସ୍ତି କରୁଥିବେ କାରଣ ଏଇଟା ୱିକେଣ୍ଡ ତ ଲେଖୁଛନ୍ତି ଆଜି ଆମ ଅଫିସ ଷ୍ଟାଫ୍ ସୁମନ ପାଣ୍ଡିଆଙ୍କ ହାପି ବାଲା ବର୍ଥଡେ ସେଥିପାଇଁ ଦିଲସି ଦିଲ ତାକୁ ଶୁଭକାମନା ଜଣାଇଛନ୍ତି ଆଉ କହିଛନ୍ତି ମୋତେ ମଧ୍ୟ ତାଙ୍କୁ ଶୁଭକାମନା ଜଣାଇଦେବା ପାଇଁ ସାଥୀ ଏଇଟା କଣ ଗୋଟେ କହିବା କଥା କି ନିଶ୍ଚୟ ଜଣାଇଦେବି କାହିଁକି ଜଣାଇବିନି ଆମର କାର୍ଯ୍ୟକ୍ରମ ନାଁ ହିଁ ସେଇୟା ଆଉ କାର୍ଯ୍ୟକ୍ରମର ମୋଟିଭ୍ ହିଁ ସେଇୟା ଆମର ଯେ ଆପଣମାନଙ୍କ ମେସେଜ ମୁଁ ଆପଣମାନଙ୍କ ପ୍ରିୟଜନମାନଙ୍କ ପାଖରେ ନିହାତି ପହଞ୍ଚେବି ତେବେ ଆଜି ଆପଣଙ୍କ ଅଫିସ ଷ୍ଟାଫ୍ ସୁମନ ପାଣ୍ଡିଆଙ୍କ ହାପି ବାଲା ବର୍ଥଡେ ଆଉ ସେହି ଶୁଭ ଅବସରରେ ମୋ ତରଫରୁ ଆମର ପୁରା ଏଫ୍ଏମ୍ ରେନ୍ବୋ ପରିବାର ତରଫରୁ ଆପଣମାନଙ୍କ ତରଫରୁ ଆମର ଅଗଣିତ ଶ୍ରୋତାବନ୍ଧୁଙ୍କ ତରଫରୁ ତାଙ୍କୁ ଢେର ସାରା ଶୁଭେଚ୍ଛା ଏବଂ ଶୁଭକାମନା ତେବେ ସାଥୀମାନେ

ରାତିଆଟିର ମୁଖ୍ୟ ସମ୍ବାଦ ସ୍ୱାମ ମହେନ୍ଦ୍ର କୁମାର ମାଝୀ। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପମଣ୍ଡପ ବିଜେ ନୀତି। ଶ୍ରୀଜୀଉଙ୍କ ଅପୂର୍ବ ଲୀଳା ଦେଖିବାକୁ ଶରଧାବାଲିରେ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ଆଦିବାସୀ ଉନ୍ନୟନ ସଂଗଠନର କର୍ମକର୍ତ୍ତାଙ୍କୁ ଅନ୍ତ୍ୟୋଦୟ ପାଇଁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରାପଥରେ ଯୋଡ଼ିଛି ନୂତନ ଅଧ୍ୟାୟ। ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ। ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଶ୍ରୀକାନ୍ତ ଏବଂ ଆର୍ଟିକିଲ୍ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ଲାଗି ଆଜି ପରସ୍କରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ। ଖେଳ ଆରମ୍ଭ ହେବ ଭାରତୀୟ ସମୟ ରାତି 2:30। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଯାଇଛି ସୋ ଗୀତରେ ମିତରିଆ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ ସାଥୀ ସମସ୍ତଙ୍କ ପାଖରେ ନା କିଛି ଡିଫରେଣ୍ଟ ଟାଇପ୍ସର ସ୍କିଲ୍ସ ଥାଏ କାହାକୁ ଭଲ ଖାଇବା ବନେଇ ଆସେ କାହାକୁ ଭଲ ମିମିକ୍ରି କରି ଆସେ କାହାକୁ ଭଲ ଗୀତ ଗାଇ ଆସେ ତ ପୁଣି କାହାକୁ ଭଲ ଡ୍ୟାନ୍ସ କରି ଆସେ ଏସବୁ ଗୋଟେ ଗୋଟେ ୟୁନିକ୍ କଳା ନିଶ୍ଚୟ ସେମିତି କିଛି ସାଥୀ

ଏମିତି କିଛି ବ୍ୟକ୍ତି ଥାନ୍ତି ଯାହାଙ୍କୁ ଭଲ କହି ଆସେ, ଯେ କଥା କହିଲେ ମାନେ ଅନ୍ୟମାନେ ତାଙ୍କ କଥା ଶୁଣି ତାଙ୍କ କଥାରେ ପୁରା ବାନ୍ଧି ହେଇ ରହିଯାନ୍ତି, ପୁରା ହଜିଯାନ୍ତି, ପୁରା ମଜିଯାନ୍ତି। ସାଥି ଏଇଟା ବି ଗୋଟେ ୟୁନିକ୍ କଳା। ସେମିତି ଗୋଟେ ୟୁନିକ୍ କଳା ଅଛି ଯାହା ବହୁତ କମ୍ ଲୋକଙ୍କୁ ଆସେ, ଭାବୁଛନ୍ତି ନା ସେଇଟା କ'ଣ? କହିବି ନିଶ୍ଚୟ, କିନ୍ତୁ ଏଇ ମ୍ୟୁଜିକାଲ ବ୍ରେକ୍ ପରେ। ଟ୍ୟୁନ୍ କରି ରଖିଥାନ୍ତୁ 100.4 ଆକାଶବାଣୀ FM ରେନ୍ବୋ କଟକୁ, ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସେ ଦିଲ୍ ତାକ।

ଖାଲି ପବନର ମନ କଥା ନୁହେଁ ସତୀ, ସେଇ କୋଇଲିର କୁହୁତାନ, ସେଇ ବର୍ଷାର ପ୍ରତିଟି ବୁନ୍ଦା ଏବଂ ସେଇ ଗଛର ପତ୍ରରେ ଲୁଚି ରହିଥାଏ ଅନେକ ଅକୁଆ କଥା, ଯାହାକୁ ଶୁଣିବାଟା ଗୋଟିଏ ନିହାତି ସ୍ପେଶାଲ ସ୍କିଲ୍। ଆଚ୍ଛା, କେବେ ରାସ୍ତାରେ ଗଲାବେଳେ ସେଇ ପାଖାପାଖି ଠିଆ ହୋଇଥିବା ଗଛ ଯୋଡ଼ିକୁ ଦେଖି କେବେ ଭାବିଛନ୍ତି ସେମାନେ କ'ଣ କଥା ହେଉଥିବେ? ବୋଧହୁଏ ଆମ ବିଷୟରେ। ନା ନା, ବୋଧହୁଏ ତାଙ୍କ ଗସିପ୍ର ଟପିକ୍ ଆମେ ନଥିବା, ସେମାନେ ନିଶ୍ଚୟ ତାଙ୍କ ଦୁନିଆରେ କଥା ହେଉଥିବେ ତାଙ୍କ ଭାଷାରେ। ସେସବୁକୁ ଭଲ ଭାବେ ନିରୀକ୍ଷି ଦେଖିଲେ ବୋଧେ ବୁଝି ହୁଅନ୍ତା ସେମାନେ କ'ଣ କଥା ହେଉଛନ୍ତି, କିନ୍ତୁ ଆମ ପାଖେ ସମୟ ସେତିକି କାହିଁ ଯେ ସେଇସବୁକୁ ଶୁଣିବାକୁ ଆମ ପାଖରେ ଏତେ ସମୟ ନାହିଁ, ସମୟ ନଥାଏ। ଶୁଣିବାକୁ ଧୈର୍ଯ୍ୟ ହିଁ ଲୋଡ଼ା ଯେତିକି।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ତିଲ୍ ତାକ ବର୍ତ୍ତମାନ ସବୁ ଚାଲିଛି ଗୀତରେ ମିତରେ ମୁଁ ଅଛି ଆପଣଙ୍କ ରେନ୍ବୋ ସାଥୀ ଶୁଭଶ୍ରୀ ଆଜି ଆପଣଙ୍କ ସାଥିରେ।

ହଁ ସେଠି ଏଇ ଶୁଣିବାଟା ନିହାତି ଗୋଟେ ନିଆରା କଳା। ଖାଲି ଶୁଣିବାଟା ନୁହେଁ, ଶୁଣି ତ ଆମେ ସମସ୍ତେ ହିଁ ଶୁଣୁ, କିନ୍ତୁ ଅନ୍ୟର ଅକୁହା କଥାକୁ, ଅନ୍ୟ ମନର ଅକୁହା କଥାକୁ ଶୁଣିବାଟା ସତରେ ଗୋଟେ ନିଆରା କଳା। ସେଇ ଏକ୍ଜାମ ହଲ୍ରେ ଦୂର ସିଟ୍ରେ ବସିଥିବା ସେଇ ସାଙ୍ଗ କିଛି କହିପାରେ ନା, କିନ୍ତୁ ତା ଆଖି ହଳକ ଅନେକ କିଛି କହିଯାଏ। ସବୁ ଅକୁହା କଥା ସେଇ ଆଖି ହଳକ କହିଯାଏ ବିନା ଉଠ ଖୋଲି। ଆଉ ସେଇ ଅକୁହା କଥା ସବୁକୁ ଆମ ମନ ଆପେ ଆପେ ଶୁଣିନିଏ, ଆପେ ଆପେ ବୁଝିନିଏ।

ଆମ ମନରେ ବେଳେବେଳେ ଏମିତି ଝଡ଼ ଉଠେ ଯିଏ ଆମକୁ ବିଲକୁଲ ଚୁପ୍ କରିଦିଏ। ସେତିକି ବେଳେ ନା କିଛି କହିବାକୁ ଇଚ୍ଛା ହୁଏ, ନା କିଛି ଶୁଣିବାକୁ ଭଲ ଲାଗେ। ଖାଲି ମନ ଏତିକି ଚାହେଁ କିଏ କିଛି ନ ପଚାରି ମନ କଥାକୁ ବୁଝିଦିଅନ୍ତା କି। ବେଳେବେଳେ କିଛି ସମସ୍ୟାର ସମାଧାନ ଦରକାର ନଥାଏ ମନକୁ, ଖାଲି ଦରକାର ଥାଏ ଏମିତି ଜଣେ ମଣିଷ ଯିଏ ସବୁକିଛିକୁ ଧୈର୍ଯ୍ୟ ସହିତ ଶୁଣିପାରିବ, ଯିଏ କିଛି ଜଜ୍ ନ କରି କେବଳ ଆମକୁ ଶୁଣିବ। ଆଉ ଏଇ ଶୁଣିବାଟା ହିଁ ବେଳେବେଳେ ସବୁ ସମସ୍ୟାର ସମାଧାନ ପାଲଟିଯାଏ।

ବେଳେବେଳେ ଅନେକ ସମ୍ପର୍କ ଭାଙ୍ଗିଯାଏ ଏଇ ନ ଶୁଣିବା କାରଣରୁ। ଜଣେ କେବଳ କହୁଥାଏ କିନ୍ତୁ ଅନ୍ୟ ଜଣେ ତାକୁ ଅଣଦେଖା କରି ନ ଶୁଣି ଚାଲିଯାଏ, ଆଉ ମଝିରେ ଉଠିଯାଏ ପାଚେରି, ଅଧିକା ପାଚେରି, ଯାହାଫଳରେ ମନର କଥା ସବୁ ସାମ୍ନା ଲୋକକୁ କେବେ ଶୁଣା ହିଁ ଯାଏନି।

ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନ୍ଲୋଡ୍ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଏ କାର୍ଯ୍ୟକ୍ରମର ପ୍ରଥମରେ ପ୍ରଫୁଲ୍ଲକରଙ୍କ ନିଜ ଭଏସ୍ରୁ ବନ୍ଧୁ ମହାନ୍ତି କଥାଚିତ୍ରରୁ ଏହି ସୁନ୍ଦର ଗୀତଟି ଯାହାକୁ କମ୍ପୋଜ୍ କରିଛନ୍ତି ନିଜେ ପ୍ରଫୁଲ୍ଲକର।

0: ମାସକୁ ମାସ ବିଦ୍ୟୁତ ବିଲ୍ ବଢିବାରେ ଲାଗିଛି, ଭାରି ଅସୁବିଧା ହେଲାଣି।
1: ହଁ ଯେ ହେଲେ କରିବା କଣ, ଘରେ ନାନା କାମ ରହୁଛି, ଗରମ ବି ସମ୍ଭାଳି ହଉନି।
2: ମାମା କଣ ହେଲା, ଏତେ ଚିନ୍ତାରେ କାହିଁକି ଅଛ?
0: କିଛି ନାଇଁ ଲୋ ମା, ଏଇ କରେଣ୍ଟ ବିଲ୍ କଥା ଭାବୁଥିଲି। ଆଉ କହ, ମୋ ମାମାର ପଢାପଢି କେମିତି ଚାଲିଛି?
2: ଭଲ ଚାଲିଛି ବାପା। ଆଜି ସ୍କୁଲରେ ଆମ ସାର୍ ପିଏମ୍ ସୂର୍ଯ୍ୟ ଘର ଯୋଜନା ବିଷୟରେ କହୁଥିଲେ। ଘରେ ସୋଲାର ପ୍ୟାନେଲ ଲଗାଇଲେ ପ୍ରତି ମାସରେ 300 ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବିଲ୍ ବଞ୍ଚାଇ ପାରିବା। ଆଉ ସରକାର ଏଥିରେ 3 କିଲୋ ୱାଟ୍ ପାଇଁ 1,38,000 ଟଙ୍କାର ସବସିଡି ମଧ୍ୟ ଦେଉଛନ୍ତି।
1: ହଁ ସତେ, ଲକ୍ଷେରୁ ଅଧିକ ସବସିଡି।
2: ହଁ ମାମା, ସଞ୍ଚୟ ବି ସୁବିଧା ବି।
0: ଆସୁନ 1800345678 କିମ୍ବା 1912 କଲ୍ କରି ଏଇ ଯୋଜନା ବିଷୟରେ ଅଧିକ ବୁଝିବା।

ଶୁଣୁଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟେ ତିଲସି ତିଲତାକ। ବର୍ତ୍ତମାନ ଶୋ ଚାଲିଛି ଅଭୁଲ ସ୍ମୃତି, ଆଉ ଆଜି ଅଭୁଲ ସ୍ମୃତିରେ ଆମେମାନେ ଶୁଣୁଛେ ପ୍ରଫୁଲ୍ଲ କରଙ୍କ କଣ୍ଠରୁ କିଛି ମିଠା ମିଠା ଗୀତ। ତେବେ ସାଥୀ, ପ୍ରଫୁଲ୍ଲ କର କେବଳ ଗୀତ ଗାଇବାରେ ତାଙ୍କର ପାରଙ୍ଗମତା ନଥିଲା, ସେ ଭଲ ଲିରିସିଷ୍ଟ ବି, ସେ ଭଲ କମ୍ପୋଜର ବି। ଆଉ ତାର ପ୍ରମାଣ ପାଇବା ପାଇଁ ହେଲେ ନେକ୍ସଟ ଗୀତଟି ଆପଣମାନଙ୍କୁ ଶୁଣିବାକୁ ପଡ଼ିବ। ଗୀତଟି ପହଞ୍ଚୁଛି ବଳିଦାନ କଥାଚିତ୍ରରୁ, ଯାହାକୁ ଗାଇଛନ୍ତି ଏସ୍ ଜାନକୀ।

ପ୍ରଫୁଲ୍ଲକରଙ୍କର ନିଜସ୍ୱ ଗୀତ ରଚନା ଏବଂ ନିଜସ୍ୱ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟି ଶୁଣୁଛନ୍ତି ତପସ୍ୟା କଥାଚିତ୍ରରୁ, ଯାହାକୁ କଣ୍ଠଦାନ କରିଛନ୍ତି ଏସ୍ ଜାନକୀ ଏବଂ ସାଥୀ।

ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।

ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ। ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ କହିଲେ ପ୍ରଧାନମନ୍ତ୍ରୀ। ସ୍ନାତକ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକରେ ଗଠିତ ବିଭିନ୍ନ ଉନ୍ନୟନ ପରିଷଦର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଭୁବନେଶ୍ୱରଠାରେ ମତ ବିନିମୟ କଲେ ମୁଖ୍ୟମନ୍ତ୍ରୀ। ଆଦିବାସୀମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଆଦି ବିଷୟରେ ଆଲୋଚନା। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନ ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରା ପଥରେ ଯୋଡ଼ିଛି ନୂତନ ଅଧ୍ୟାୟ। ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ। ଆର୍ଟିକିଲ୍ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ ଏବଂ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ଲାଗି ଆଜି ପରସ୍କରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ। ଖେଳ ଆରମ୍ଭ ହେବ ଭାରତୀୟ ସମୟ ରାତି 2:30। ମୁଖ୍ୟ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତକ୍ ଷ୍ଟୁଡ଼ିଓ ଅଣ୍ଡାରେ ସମୟ ବର୍ତ୍ତମାନ ରାତି 10:02 ଆରମ୍ଭ ହୋଇଯାଇଛି ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଯାହାର ନାଁ ହେଉଛି ରେନ୍ବୋ ଏସ୍ଏମ୍ଏସ୍। ରେନ୍ବୋ ଏସ୍ଏମ୍ଏସ୍ରେ ନିଜ ମନପସନ୍ଦର ଗୀତ ଶୁଣିବାକୁ ଚାହୁଁଥିଲେ ଆମକୁ ଏସ୍ଏମ୍ଏସ୍ କରିପାରିବେ। ଏସ୍ଏମ୍ଏସ୍ କରିବା ପାଇଁ ନିଜ ଫୋନ୍ର ମେସେଜ୍ ବକ୍ସକୁ ଯାଇ ଟାଇପ୍ କରନ୍ତୁ FMRCE, ଟିକେ ସ୍ପେସ୍ ଦିଅନ୍ତୁ, କେଉଁ ଗୀତଟି ଶୁଣିବା ପାଇଁ ଚାହୁଁଛନ୍ତି, ଗୀତର ପ୍ରଥମ ଧାଡ଼ି ଲେଖନ୍ତୁ, ତାପରେ ଗୀତଟି କେଉଁ ଫିଲ୍ମ ବା କେଉଁ ଆଲବମ୍ ତା ନାଁଟିକୁ ଭଲସେ ମେନ୍ସନ୍ କରନ୍ତୁ, ତାପରେ ଟିକେ ସ୍ପେସ୍ ଦେଇ ନିଜ ନାଁ, ଗାଁ ଆଉ ଠିକଣା ଲେଖି ପଠାଇ ଦିଅନ୍ତୁ ଆମ ଅଫିସିଆଲ୍ ନମ୍ବର 09495963210 କିମ୍ବା ଆମ ହ୍ୱାଟ୍ସଆପ୍ ନମ୍ବର 8895254200।

ଗୀତଟି ଶୁଣିବା ପାଇଁ ରିକ୍ୱେଷ୍ଟ ଆସି ପହଞ୍ଚି ଯାଇଛି। ମେସେଜଟି କରିଛନ୍ତି ସମୀକ୍ଷା ସଦୀକ୍ଷା ସନ୍ତୋଷ ନିର୍ମଳା ମାମାଲି କନ୍ତଲ ଆଠଗଡ଼ରୁ। ଶୁଣିବାକୁ ଚାହିଁଛନ୍ତି ଗୀତା ଦାସଙ୍କ କଣ୍ଠରେ ଗୋଟିଏ ସୁନ୍ଦର ଭଜନଟି। ସାଥି ପହଞ୍ଚାଇଲି ଆପଣଙ୍କ ପସନ୍ଦର ଏହି ସୁନ୍ଦର ଗୀତଟି।

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ବର୍ତ୍ତମାନ ସହ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ମେସେଜ୍ଟି କରିଛନ୍ତି ସୋମନାଥ ସାହୁ ଜିଗରଣ ପଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ ଏବଂ ଏହି ମେସେଜ୍ଟି କରିଛନ୍ତି କିଶୋର ପାଣି ଖାରବେଳ ନଗର ଭୁବନେଶ୍ୱରରୁ ସେଠି ପହଞ୍ଚିଲି ଆପଣମାନଙ୍କ ପସନ୍ଦର ଗୀତ ଆପଣମାନଙ୍କ ପାଖରେ ଏମିତି ହିଁ ଟ୍ୟୁନ୍ କରିଥାନ୍ତୁ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକକୁ ଆଉ ଆମ ସହିତ କହୁଥାନ୍ତୁ ଦିଲ୍ ସି ଦିଲ୍ ଦାଗ।

ରେନ୍ବୋ ଏସ୍ଏମ୍ଏସ୍ ରେ ନେକ୍ସଟ ମେସେଜ ଟି କରିଛନ୍ତି ହାଲୁ ଭାଇ ଫ୍ରମ୍ ସିଆନ୍ ଆଠଗଡ଼ରୁ। ତାଙ୍କ ପରେ ପରେ ମେସେଜ ଟି କରିଛନ୍ତି ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ସସ୍ମିତା ଦାସ ପ୍ରଜ୍ଞା ବନ୍ଦନା ଏବଂ ବିଜୟ କୁମାର ଦାସ। ନେକ୍ସଟ ମେସେଜ ଟି କରିଛନ୍ତି ପ୍ରେମାନନ୍ଦ ମହାପାତ୍ର ରାମଚନ୍ଦ୍ରପୁର ଦୁର୍ଗାପୁର ବାଙ୍କୀ କଟକରୁ। ସାଥୀ ପହଞ୍ଚିଲେ ଆପଣମାନଙ୍କ ପସନ୍ଦର ଗୀତ।

ଟେନ୍ ବଏସ୍ ମିଶ୍ରେ ନେକ୍ସଟ ମେସେଜ ଟି କରିଛନ୍ତି ସମୀର ସଙ୍ଗୀତା ପଣ୍ଡା ତେଲେଙ୍ଗାପେଠ କଟକରୁ, ପ୍ରଶାନ୍ତ କୁମାର ବିଷୋଇ ଶ୍ରୀକରୁଆ ଗୋପାଳପୁର କଟକରୁ, ଏବଂ ପବନ ଚନ୍ଦ୍ର ପାଲ ଏବଂ ମମତା ପାଲ କିଶୋରନଗର କଟକରୁ ସାଥି ପହଞ୍ଚାଇଲି ଆପଣମାନଙ୍କ ପସନ୍ଦର ଗୀତ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସି ଦିଲ୍ ତାକ୍। ବର୍ତ୍ତମାନ ଶୋ ଚାଲିଛି ରେନ୍ବୋ ଏସ୍ଏମ୍ଏସ୍ ଆଉ ରେନ୍ବୋ ଏସ୍ଏମ୍ଏସ୍ରେ ନେକ୍ସଟ ମେସେଜ୍ ଟି କରିଛନ୍ତି ଲକ୍ଷ୍ମୀ ସରସ୍ୱତୀ ଶିବାନୀ ମାଣିଆବନ୍ଧ ବଡ଼ମ୍ବା କଟକରୁ। ନେକ୍ସଟ ମେସେଜ୍ ଟି କରିଛନ୍ତି ଚାନ୍ଦିଲ ଝାଡ଼ଖଣ୍ଡରୁ ତୁଳସୀଦାସ ମହତୋ କଳ୍ପନା ମନୋରମା ମନମୋହିନୀ ଦୀନବନ୍ଧୁ ମହତୋ। ପରବର୍ତ୍ତୀ ମେସେଜ୍ ଟି କରିଛନ୍ତି ଆଭା ସେନ ଦୀପକ କୁମାର ମନୀଷ ଶର୍ମା ଅଲିଶା ତମନ୍ନା ରେଡ୍ଡି ରାଜଦୀପ ରାୟ ରୁଚିକା ରାୟ କରଣ ସେନ ରୋହିତ ସେନ ରାଜକୁମାର ଭରଦ୍ୱାଜ ଟାଟା ଷ୍ଟିଲ୍ ପ୍ଲାଣ୍ଟରୁ।

0: ଆହୁରି ମଧ୍ୟ ସାଥୀମାନେ ଆମ ସହିତ ଯୋଡ଼ି ହୋଇଥିଲେ, ସେମାନେ ହେଲେ ଡମ୍ବରୁଧର ରଥ ଶର୍ମା, ସୁରକ୍ଷା ସହାୟ ସହଯୋଗ ଭବନ ସିଡିଏ ସେକ୍ଟର 13 କଟକରୁ, ସମୀର ଖଟୁଆ ନରସିଂହପୁର କେନ୍ଦ୍ରାପଡ଼ାରୁ।
1: बनते बनते दुल्हन प्रीत हमारी उलझन बन गई।
0: प्रवीण एमपी रू।

ସ୍ନାତକ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ମାଲଡୋଭା, ଉତ୍ତର ମ୍ୟାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ 25 ତାରିଖ ଯାଏ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନ ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରା ପଥରେ ଯୋଡ଼ିଛି ନୂତନ ଅଧ୍ୟାୟ। ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ। ଆର୍ଟିକିଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ଲାଗି ଆଜି ପରସ୍କରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ। ଖେଳ ଆରମ୍ଭ ହେବ ଭାରତୀୟ ସମୟ ରାତି 2:30। ମୁଖ୍ୟ ସମ୍ବାଦ ଆଜି ପାଇଁ ଏତିକି। ନମସ୍କାର।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟେ ତିଲସି ତିଲତା ଷ୍ଟୁଡିଓ କଟେରେ ସମୟ ବର୍ତ୍ତମାନ ରାତି 11:08 ଆସନ୍ତୁ ଶୁଣିବା ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ଅର୍ଘ୍ୟଥାଳି ଶୁଣିପାରିବେ 6:05 ଅତିବଳି ଶ୍ରୀଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର ସହିତ ମାଗ ଶୁଣିପାରିବେ 6:40 ଆମର ସ୍ୱାସ୍ଥ୍ୟ 7:10 ଏଥିରେ ବିଷୟ ରହିଛି ଅଧିକ ବୟସରେ ଗର୍ଭଧାରଣ ସମସ୍ୟା। ଏ ବିଷୟରେ ଆଲୋଚନା କରିବେ ଡାକ୍ତର ସସ୍ମିତା ସ୍ୱାଇଁ। ଶୁଭ ସକାଳ ଶୁଣିପାରିବେ 7:25 8:30 ରହିଛି କାର୍ଯ୍ୟକ୍ରମ ମର୍ଣ୍ଣିଂ ମେଲୋଡି। ଡେଲି ଲାଇଭ୍ ଚିଟ୍ଚାଟ୍ 9:00 ଏବଂ 5:02 ଏଥିରେ ନିର୍ଦ୍ଧାରିତ ବିଷୟରେ ଫୋନ୍ କଲ୍ ମାଧ୍ୟମରେ ନିଜର ମତାମତ ଆପଣ ସେୟାର କରିପାରିବେ। ଦିନ 10:00 ଏବଂ ରାତି 10:00 କାର୍ଯ୍ୟକ୍ରମ ରେନ୍ବୋ ଏସ୍ଏମ୍ଏସ୍ ପୋଷ୍ଟବକ୍ସ ନମ୍ଘର 111 ଶୁଣିପାରିବେ। ଦିନ 11:00 ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଦିନ 12:00 ଶୁଣିବେ କିଛି କଥା କିଛି ଗୀତ। ଦିନ 1:10 ଆଜି ଚର୍ଚ୍ଚାରେ ଏଥିରେ ନିର୍ଦ୍ଧାରିତ ବିଷୟରେ ନିଜର ମତାମତ ଆପଣ ହ୍ୱାଟ୍ସଆପ୍ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ ରଖିପାରିବେ। ଅପରାହ୍ନ 3:00 କାର୍ଯ୍ୟକ୍ରମ ମୋ ଦେଶ ସୁରିଲା ଆଫ୍ଟରନୁନ୍ ଶୁଣିବେ ଅପରାହ୍ନ 4:00 ଏବଂ ପ୍ରାୟୋଜିତ କାର୍ଯ୍ୟକ୍ରମ ଲମ୍ହେ ଶୁଣିପାରିବେ ଅପରାହ୍ନ 4:50 ଶୁଣିଲେ ଆସନ୍ତାକାଲି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସମୟ ବର୍ତ୍ତମାନ ରାତି 11:10 ହେବାକୁ ଯାଉଛି। ଏଠି ଶେଷ କରୁଛୁ ଆଜିର ଅଧିବେଶନକୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଏଫ୍ଏମ୍ ଗୋଲ୍ଡରୁ 5:53 ପର୍ଯ୍ୟନ୍ତ। ତେବେ ଆଜି ପାଇଁ ମୋତେ ବିଦାୟ ଦିଅନ୍ତୁ। ଦେଖାହେବ ଆଉ ଗୋଟିଏ ଦିନ ଆଉ ଗୋଟିଏ ସମୟରେ। ସେ ପର୍ଯ୍ୟନ୍ତ ସୁସ୍ଥ ଥାଆନ୍ତୁ ଖୁସିରେ ଥାଆନ୍ତୁ। ମୋତେ ଆଜି ପାଇଁ ବିଦାୟ ଦିଅନ୍ତୁ। ରହୁଛି ନମସ୍କାର ଶୁଭରାତ୍ରୀ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଶୁଣୁଛନ୍ତି ଭକ୍ତି ଗୀତର କାର୍ଯ୍ୟକ୍ରମ ଅର୍ଘ୍ୟ ଥାଳୀ।

ଅତୀତ ପାବନ ବାନା ସେ ଭକ୍ତ ବତ୍ସଳ ବାନା ଶ୍ରୀମନ୍ଦିରର ଶିଖରରେ ଥିବା ପତିତ ପାବନ ବାନାଙ୍କୁ ଦର୍ଶନ କରେ ଶ୍ରୀଜଗନ୍ନାଥଙ୍କ ଦର୍ଶନର ପୁଣ୍ୟ ଫଳ ମିଳିଯାଇଥାଏ ଭକ୍ତଙ୍କୁ। କାରଣ ଇଏ ବାନା କେବଳ ବାନା ନୁହେଁ, ବରଂ ଭକ୍ତଙ୍କ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କର

ଦକ୍ଷ ପ୍ରଜାପତି ଓ ଶିବଙ୍କ ମଧ୍ୟରେ ଥିବା ଦ୍ୱନ୍ଦ୍ୱର କାରଣ ଜାଣିବା ପାଇଁ ବିଦୁର ମୈତ୍ରେୟଙ୍କୁ ପଚାରିବାରୁ ମୈତ୍ରେୟ କହିଲେ ଯେ ଦକ୍ଷ ପ୍ରଜାପତିଙ୍କର ଯଜ୍ଞରେ ସକଳ ଦେବତା ଯୋଗ ଦେଇଥିଲେ। ଯଜ୍ଞସ୍ଥଳକୁ ଦକ୍ଷ ଆସିବା କ୍ଷଣି ସମସ୍ତେ ଛିଡ଼ା ହୋଇ ତାଙ୍କୁ ଅଭିନନ୍ଦନ ଜଣାଇଲେ। ଶିବ ଛିଡ଼ା ହୋଇ ଦକ୍ଷଙ୍କୁ ମାନ୍ୟ ନ କରିବାରୁ ସେ ରାଗିଗଲେ ଆଉ ତାଙ୍କୁ ଭର୍ତ୍ସନା କଲେ। ଏଣିକି ଶିବଙ୍କୁ ଯଜ୍ଞରେ ଯଜ୍ଞଭାଗ ନ ଦେବା ପାଇଁ ଆଦେଶ ମଧ୍ୟ ଦେଲେ, ଏପରିକି ଶିବଙ୍କୁ କେହି ପୂଜା ନ କରିବାକୁ କହିଲେ। ଶିବ କୋପଦୃଷ୍ଟି ପକାଇ ଯଜ୍ଞସ୍ଥଳରୁ ଚାଲିଗଲେ।

0: ଆଲୋଚନା କରୁଛନ୍ତି ଡାକ୍ତର ଶ୍ରୀକାନ୍ତ ପଣ୍ଡା।
1: କୋଲନ କହିଲେ ବୃହଯାନ୍ତ୍ର ଓଡ଼ିଆ, ଆଉ ITIS ITIS ଇଂଲିଶରେ ତା ମାନେ ହେଲା ପ୍ରଦାହ, ଅର୍ଥ କୋଲନଟା ରାଗିଛି, ବୃହଯନ୍ତ୍ରଟା ରାଗିଯାଏ। କେତେବେଳେ ଆଜ୍ଞା ରାଗେ? ମୁଁ ଯଦି ଆପଣଙ୍କୁ ଜୋର କରି ଚାପୁଡ଼ାଏ ବସେଇଦେଲି, ଆପଣ ଗାଲ ରାଗରେ ଫୁଲିକି ଲାଲ ପଡ଼ିଯାଉଛି। ଏକ୍ଜାକ୍ଟଲି ସେମିତି ଯଦି କୌଣସି ରକମ କାରଣରୁ ବୃହଯନ୍ତ୍ରରେ ପ୍ରଦାହ ହୁଏ, ସେ ରାଗିକି ଥାଏ। ତେଣୁ ଇଂଲିଶରେ ତାକୁ କୋଲାଇଟିସ୍ କହୁଛନ୍ତି, ଆମେ ତାକୁ ବୃହଯନ୍ତ୍ରର ପ୍ରଦାହ ବୋଲି କହିବା। କୋଲନଟା ତାକୁ ଓଡ଼ିଆରେ ଆମେ ବୃହଯନ୍ତ୍ର ଯୋଉ କହିଲୁ, ତାର କାମ ହେଲା ଝାଡ଼ା ଜମା ହେଇକି ରହେ। ସେଠି ବହୁତ ରକମ ଜୀବାଣୁ ଅଛନ୍ତି, ଉପକାରୀ ମଧ୍ୟ। ଆଉ ଅଢେଇ ଲିଟର ପାଣି ପିଉ, ଆଉ ତା ସାଙ୍ଗରେ ଭିତରେ 3-4 ଲିଟର ତିଆରି ହେଉଛି ପାଣି। ଏ 7-8 ଲିଟର ପାଣିରୁ ବା ଜଳୀୟ ପଦାର୍ଥରୁ 8 ଲିଟର ଯାକ ଆସ୍ତେ ଆସ୍ତେ ଦେହ ଭିତରୁ ପଳେଇଯାଏ, ମାତ୍ର 100-200 ଆମର ଝାଡ଼ାରେ ଯାଏ, ପରିସ୍ରାରେ ଯାଏ। କିନ୍ତୁ ପ୍ରଥମ କାମ ହେଲା କୋଲନର ଜଳୀୟ ଅଂଶକୁ ପୁଣି ତା ଦେହ ଭିତରକୁ ନେଇଯିବା। ଆଉ ସେଠି ଯେହେତୁ କୋଟି କୋଟି ଜୀବାଣୁ ଅଛନ୍ତି, ତାଙ୍କ ଭିତରେ ଲଢ଼େଇ ଲାଗିଗଲେ କୋଲନରେ ପ୍ରଦାହ ହୁଏ। କୋଲାଇଟିସର ପ୍ରଥମ ଲକ୍ଷଣ ହେଲା କ୍ରାମ୍ପି ପେନ୍, ମାନେ ପେଟ କଟା, ତଳ ପେଟ ଏମିତି କାଟିବ ଯେ ସତେ ଯେମିତି କିଏ ଜଣେ ସେଠି ଛୁରୀ ମାରୁଛି, ଏମିତି ପେଟ କାଟିବ। ତାପରେ ଯିବେ ଝାଡ଼ା ଯିବା ବେଳକୁ ଟିକେ ଲାଳ ପଡ଼ିବ, କେତେବେଳେ ଟିକେ ରକ୍ତ ପଡ଼ିବ, ଆଉ ଟିକେ ବାୟୁ

ଯିବ, ଆପଣଙ୍କୁ ଆରାମ ଟିକେ ଲାଗିବ, ପୁଣି କିଛି ସମୟ ପରେ ଆସି ବସିଥିବେ ପୁଣି ଝାଡ଼ା ଲାଗିବ। ଆଉ ଏଇଟା ପ୍ରତ୍ୟକ୍ଷରେ ଆପଣ କୋଉଠି ଫିଷ୍ଟ ଖାଇଦେଲେ ସକାଳେ ସାଙ୍ଗେ ସାଙ୍ଗେ ଉଠିଲା ବେଳକୁ ମୁଁ କେମିତି ଯିବି ଲାଟ୍ରିନ୍, ଯିବି ଯେ ଝାଡ଼ା କିନ୍ତୁ ପରିଷ୍କାର ହବନି, ଟିକେ ଲାଳ ରକ୍ତ ଟିକେ ପଡ଼ିବ, ପେଟ ଫମ୍ପେ ହବ, ଆଉ ପେଟଟା ଲାଗିବ ଯେ ନାଗରା ଭଳିଆ, ଆହୁରି କିଛି କ୍ଲିୟର ହେଲାନି କି। ଆଉ ବେଳେବେଳେ ସେଥିପାଇଁ ଜ୍ୱର ବି ହୁଏ, ବେଳେବେଳେ କାହାର ବାନ୍ତି ବି ଟିକେ ଲାଗେ, ଭୋକ କମିଯାଏ। ଚିକିତ୍ସା କାରଣ ନେଇକି ଚିକିତ୍ସା କୋଉ କାରଣରୁ ପ୍ରଦାହ ହେଲା, ମୁଁ କହିଲି ଯୋଉ ଏତେ କୋଟି କୋଟି ଜୀବାଣୁ ଅଛନ୍ତି, ଇନଫେକ୍ସନ ଯଦି ରହିଲା ତାକୁ ଆମେ ଇଂଲିଶରେ କହୁଛୁ ଇଏଚ୍ ଇନଫେକ୍ସନ। ଇଏଚ୍ ଇନଫେକ୍ସନଟା ବେଶୀ କଞ୍ଚା ପରିବା ପତ୍ର, ହାତ ଅପରିଷ୍କାର, ଖାଇବା ଜାଗା ଅପରିଷ୍କାର, ପାଣି ଜନିତ ଏଇ ରୋଗଟା। ପାଣିରେ ଯଦି ଇଏଚ୍ ଥାନ୍ତି ସେ ନିଶ୍ଚୟ ଜଣଙ୍କ ଦେହରୁ ଆଉ ଜଣକୁ ଯିବେ। ତେଣୁ ଏ ଯୋଉ ମେସ୍ରେ ପିଲାମାନେ ଖାଉଛନ୍ତି, ସେ ପରିବା କେମିତି ଧୁଆ ହଉଛି, କିଏ କେମିତି ହାଇଜିନ୍ ମେଣ୍ଟେନ୍ କରୁଛି, ସେଟା ଆଖିରେ କେହି ଦେଖୁନୁ। ତେଣୁ ମ୍ୟାକ୍ସିମମ୍ ୟଙ୍ଗ ପିଲା ଗୁଡାକ, ହଷ୍ଟେଲ ପିଲା, ଇଏ ବେଶୀ ସେ ରୋଗ ହୁଏ। ଆଉ ବେଶୀ କୋଉଠି ଫିଷ୍ଟ ଗୋଟେ ହେଲା, ଯଦି ଗୋଟେ କଣ୍ଟାମିନେସନ କୋଉ ବ୍ୟାକ୍ଟେରିଆ ଆସି ହେଇଯାଇଛି, ତାହେଲେ ସମସ୍ତେ ଭୋଗନ୍ତି। ତେଣୁ ପ୍ରଥମ ହେଲା ଇନଫେକ୍ସନ, ଦ୍ୱିତୀୟରେ ବୟସ ବଢିବା ସଙ୍ଗେ ସଙ୍ଗେ ଯୋଉ ସବୁ ଶିରା ପ୍ରଶିରା ଆମକୁ ରକ୍ତ ସଞ୍ଚାଳନ କରୁଛି ହୃଦଯନ୍ତ୍ରକୁ, ତାଙ୍କର ବି ପାୱାର କମିଯାଏ। ତେଣୁ ଟିକେ କିଛି ଅସୁବିଧା ହେଲେ ସେଥିରେ ବି ଇନଫେକ୍ସନ ବେଶୀ ବଢିଯାଏ। ଆଉ ଗୋଟେ ଗୋଟେ କହନ୍ତି ଯଦି କୌଣସି ରକମ ପାଇପ୍ଟା ଭିତରେ ମୁଡ଼ି ହେଇଗଲା, ରକ୍ତ ସଞ୍ଚାଳନ କମିଗଲା, ସେଠି ବି କୋଲାଇଟିସ୍ ହୁଏ। ଆଉ ଗୋଟେ ମେନ୍ ଜିନିଷ ଏବେ ଦେଖାଯାଉଛି, ଆମର ସବୁ ଜଙ୍କ ଫୁଡ୍, ଆଉ ଏଇସବୁ ଖାଉଛୁ ରାସ୍ତା ପାଖରୁ ଯୋଉ ଗୁପ୍ଚୁପ୍ ଦହିବରା, ସେଇ ପାଣି ଜନିତ ଇନଫେକ୍ସନ ଯଦି ସେଇଠି ପଶିଲା, ତା ପରଦିନ ସକାଳେ ଦେଖିବେ ତାର ପ୍ରଭାବଟା ସେ ଦେଖେଇଦେବ। ଉପଯୁକ୍ତ ପରୀକ୍ଷା ନିରୀକ୍ଷା ପରେ ସେଟା ସ୍ଥିର ହୁଏ ଏ କୋଉଥିପାଇଁ ହେଇଛି। ପାଣି ଇନଫେକ୍ସନ ଯଦି ହେଲା ବାରମ୍ବାର ବି କୋଲାଇଟିସ୍ ହେବ। ଆଉ କେତେଗୁଡ଼ା ବଡ଼ ବଡ଼ ରୋଗ, ତାକୁ ଇଂଲିଶରେ ଅଲସରେଟିଭ୍ କୋଲାଇଟିସ୍, ଇସ୍ଚିମିକ୍ କୋଲାଇଟିସ୍ ବା ଇରିଟେବୁଲ୍ ବାଉଲ୍ ସିଣ୍ଡ୍ରୋମ୍, ଏସବୁରେ ସାରା ଜୀବନ ଲୋକ ଭୋଗି ହୁଏ। ଏମିତି ବି ଅଛି ସେ କେତେଟା ରୋଗରେ କ୍ୟାନ୍ସର ଆଡ଼କୁ ବି ଯାଏ। କୋଲନ କ୍ୟାନ୍ସର ସଠିକ୍ କାରଣ ଏପର୍ଯ୍ୟନ୍ତ ସଠିକ୍ ଭାବେ ଜଣାନାହିଁ, କିନ୍ତୁ କେତେ ଜିନିଷ ସେମାନେ କହୁଛନ୍ତି। ପ୍ରଥମ ହେଲା କନ୍ଷ୍ଟିପେସନ, ଦ୍ୱିତୀୟ ହେଲା କମ୍ ଫାଇବର ଥିବା ଖାଦ୍ୟ, ପନିର ଖାଇଦେଲୁ, ମାଂସ ଖାଇଦେଲୁ, ବିରିୟାନୀ ଖାଇଦେଲୁ, ପେଟ ପୁରିଗଲା, ମନ ଖୁସି ହେଇଗଲା, କିନ୍ତୁ ମଳ ତିଆରି ହେବା ପାଇଁ ତା ଭିତରେ ଜିନିଷ ନାହିଁ। ଆଗରୁ ଆମର ଗାଁ ଗହଳରେ ମେଞ୍ଚେ ତରକାରୀ ଖାଉଥିଲେ, ଶାଗ ଖାଉଥିଲେ, ଏବେ ସେ ଜିନିଷ ବାଡ଼ିଘର ତ ନାହିଁ। ତେଣୁ ଯିଏ ଯୋଉଠି ପାରିଲା ସେ ହୋଟେଲ ଜିନିଷ ଖାଉଛନ୍ତି, କନ୍ଷ୍ଟିପେସନ ହେଉଛି, ଆଉ ଏଇଥିପାଇଁ ଝାଡ଼ା ଗୁଡାକ କ୍ଲିୟର ହଉନି, ରହି ରହି ରହି ରହି ତାପରେ କ୍ୟାନ୍ସର ଆଡ଼କୁ ଯାଉଛି। ମୁଁ ଆପଣଙ୍କୁ ଏଇ ବାର୍ତ୍ତା ଦେବାକୁ ଚାହୁଁଛି, ଆପଣ ପ୍ରକୃତିକୁ ଭଲ ପାଆନ୍ତୁ, ପ୍ରକୃତିକୁ ବ୍ୟବହାର କରନ୍ତୁ। ପ୍ରକୃତି କୋଳରେ ଆମେ ବଢ଼ିଛୁ, ତେଣୁ ଯୋଉ ପନିପରିବା ପ୍ରକୃତିରେ ହେଉଛି, ବାଡ଼ି ଘରେ ହେଉଛି, ତାକୁ ଆଗ ଆପଣାନ୍ତୁ। ଶାଗଟେ ଆଣିଲେ ଭଲ ଭାବେ ଧୋଇ ଖାଆନ୍ତୁ, ପରିବାଟେ ଆଣିଲେ ଗରମ ପାଣିରେ ଟିକେ ଗୁଣ୍ଡ ହଳଦୀ ପକେଇ ଯଦି ଫୁଲକୋବି ଗୋଟେ ତାକୁ ସଫା କରିଦେଲେ, ସେଥିରେ ସବୁ ଜୀବାଣୁ ମରିଗଲେ। ତେଣୁ ଆମେ ବଜାରକୁ ନ ଯାଇ ଘରେ ତିଆରି କରି ଘରୋଇ ଖାଦ୍ୟ ଉପରେ ନଜର ଦେବା। ମାଛ ମାଂସ ମୁଁ ଛାଡ଼ିବାକୁ କହୁନି, କିନ୍ତୁ ତା ସାଙ୍ଗରେ ଯେତେ ତନ୍ତୁ ଜାତୀୟ ଖାଦ୍ୟ ଯେତେ ବଢିବ ସେତେ ସଫା ହେଇଯିବ। ବୃହଯନ୍ତ୍ର ଆମର ଦରକାର, କିନ୍ତୁ ବୃହଯନ୍ତ୍ର ତାର ଯତ୍ନ ନ ନେଲେ ସେ ବି କ୍ୟାନ୍ସର ଦେଖେଇଦେବ।

0: हे प्रभु ए मासरे भी एते इलेक्ट्रिक बिल केमिति देबी
1: अरे राजू भाई पीएम सूर्यघर योजना रो यूएलए मॉडल थाउ थाउ तोरे एते चिंता काहे कि जे मु तो मो घरे सोलार लगाई देलिनी बिजली बिल टेंशन रो मु पूरा मुक्ति
0: सतरे भाई
1: हां भाई मात्र 1875 टंका रे पुणी एथिरे वार्षिक 5000 टंका पर्यंत बिजली बिल रे संचय हेबो ता सह 5 वर्ष जाए मेंटेनेंस खर्च भी नहीं
2: आज्ञा हां आज ही अधिक सूचना पाई निकटस्थ विद्युत कार्यालय अथवा 1800345718 रे जोगाजोग करंतु
3: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ କହିଲ ଅଛି ଆପଣମାନଙ୍କ ସାଥିରେ ବେଲ ଆଜିର ନୂଆ ସକାଳକୁ ସ୍ୱାଗତ କରୁଛି ଆପଣମାନଙ୍କୁ ପୁଣି ଥରେ ଶ୍ରୋତା ବନ୍ଧୁ ବର୍ଷା ହେଉଛି ନା ତ ଭାବିବିନି କି ବର୍ଷା ହେଉଛି ଯେହେତୁ ପାଣି ଟିକେ କମ୍ କରିଦେବା ନା ନା ନା ନା ନା ସେଇ ଭୁଲ ଜମାରୁ କରିବେନି ସକାଳୁ ସକାଳୁ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ ଖାଲି ପେଟରୁ ପାଣି ପିଇବାର ମଧ୍ୟ ବହୁତ ଗୁଡ଼ିଏ ଉପକାରିତା ରହିଛି ଖାଲି ସେତିକି ନୁହେଁ ଆପଣଙ୍କୁ ପୁରା ଦିନସାରା ନିଜର ଯତ୍ନ ନେବାର ଅଛି ତେବେ ଯେହେତୁ ପାଗ ଟିକେ ହାଲକା ରହୁଛି ବର୍ଷା ହେବାର ଆଜି ପୁରା ଚାନ୍ସ ଅଛି ଆପଣ ବାହାରକୁ ଗଲାବେଳେ ନିହାତି ଭାବରେ ଛତା ରେନକୋଟ ନେଇକି ଯିବେ ଜମାରୁ ଭୁଲିବେନି ତାକୁ ଛାଡ଼ିକି ସକାଳୁ ସକାଳୁ ଉଠିକି ଆପଣ ଚା ତ ପିଇ ସାରିବେଣି କ୍ଷୀର ଚା ବଦଳରେ ଯଦି ପାରୁଛନ୍ତି ଲାଲି ଚା ପିଅନ୍ତୁ ଟିକେ ହର୍ବାଲ ଚା ପିଇବାକୁ ଚେଷ୍ଟା କରନ୍ତୁ କାହିଁକି ନା ସକାଳ ଚା'ଟା ଯଦି ଆପଣ ଛାଡ଼ିଦେବେ ତ ବହୁତ ଭଲ କଥା ଯଦି ନ ଛାଡ଼ି ପାରୁଛନ୍ତି ଲେମନ୍ ଟି ହେଲା କି ରୋଜ୍ ଟି ହେଲା ଏମିତି କିଛି ହର୍ବାଲ ଟି ପିଅନ୍ତୁ ଯୋଉଟାକି ଆପଣଙ୍କ ହେଲ୍ଥ ପାଇଁ ବହୁତ ଭଲ ଆଉ ବ୍ଲାକ୍ କଫି ବି ଗୋଟେ ମାତ୍ରାରେ ଭଲ ହିଁ ଥାଏ ଦେହ ପାଇଁ କିନ୍ତୁ ସମସ୍ତଙ୍କ ଦେହ ପାଇଁ ଏଇଟା ସୁଟ୍ କରେନି ସୋ ଦେଖି ଚାହିଁକି ଆପଣଙ୍କ ବଡି ଅନୁସାରେ ଆପଣଙ୍କର ସ୍ୱାସ୍ଥ୍ୟ ଅନୁସାରେ ଆପଣଙ୍କୁ କୋଉଟା ସୁଟ୍ କରୁଛି ସେ ବିଷୟରେ ଚିନ୍ତା କରିକି ହିଁ ପିଅନ୍ତୁ ତା ସହିତ ସକାଳୁ ହାଲକା ଫୁଲକା ୟୋଗା ଏକ୍ସରସାଇଜ୍ ତ ଆପଣ ଘରେ କରିପାରିବେ ବର୍ଷା ଦିନ ଆରମ୍ଭ ହେଇଗଲା ପାର୍କ ଫାର୍କ ବେଶୀ ମାନେ ଆପଣ ୱାକିଂ କରିବାକୁ ତ ଯାଇପାରିବେନି ତେଣୁ କରି ଘରେ ରହିକି ହାଲକା ଫୁଲକା ଏକ୍ସରସାଇଜ୍ ୟୋଗା ପ୍ରାଣାୟାମ ଧ୍ୟାନ ଏସବୁ କରନ୍ତୁ ନିହାତି ଭାବରେ ଏସବୁ ଆଜିକା ଡେଟ୍ରେ ଆମକୁ ଦରକାର ହେଉଛି କାହିଁକି ନା ଏସବୁ କରିବା ଦ୍ୱାରା ଆମର ମନର ଶାନ୍ତି ବଢୁଛି ଏକାଗ୍ରତା ବଢୁଛି ଯୋଉଟାକି ଆମକୁ ବହୁତ ହେଲ୍ପ କରୁଛି ଆମର କର୍ମମୟ ଜୀବନରେ ବେଲ ଶ୍ରୋତା ବନ୍ଧୁ ସକାଳର ଏନ୍ଜୟମେଣ୍ଟ ତ ଏଇଥିରେ ବି ଥାଏ ନା ମାନେ ପାଗଟା ତ ବହୁତ ଭଲ ଦେଇଛି ବାହାରେ କିନ୍ତୁ ତା ସହିତ ଘରେ ବି ଆପଣଙ୍କର ଯେତେବେଳେ ରେଡିଓରେ ମିଠା ମିଠା ଗୀତ ବାଜୁଛି ଆପଣଙ୍କ ମନ ତ ଏକଦମ ଖୁସି ହେଇଯାଉଥିବ ଆଉ ଆପଣଙ୍କ ହୃଦୟର ତାର ବି ବାଜି ଯାଉଥିବ ମାନେ ଆପଣଙ୍କ ହୃଦୟ ବହୁତ ଖୁସି ହେଇଯାଉଥିବ ଆଉ ସେଇ ଖୁସି ପାଇଁ କିଛି ବଢିଆ ବଢିଆ ଗୀତ ମଧ୍ୟ ମୁଁ ପ୍ଲେ କରୁଛି ଚାଲନ୍ତୁ ଆଉ ଗୋଟେ ସୁନ୍ଦର ଗୀତ ଶୁଣେଇ ଦେଉଛି ଆପଣଙ୍କ ମନ ଖୁସି ହେଇଯାଉ ଆପଣଙ୍କ ଭିତରେ ଏନର୍ଜି ଭରିଯାଉ ଆପଣ ଖୁସିର ସହିତ ୱେଲକମ୍ କରନ୍ତୁ ଆଜିର ଏଇ ନୂଆ ସକାଳକୁ

ଶ୍ରୋତା ବନ୍ଧୁ, ଏପର୍ଯ୍ୟନ୍ତ ଶୁଣୁଥିଲେ ଆପଣମାନେ ଶୁଭ ସକାଳ କାର୍ଯ୍ୟକ୍ରମ। ଆଜି ପାଇଁ ଶୁଭ ସକାଳ କାର୍ଯ୍ୟକ୍ରମକୁ ଏଇଠି ହିଁ ଶେଷ କରିବା। ସକାଳ 8ଟା ବାଜିବା ପାଇଁ ଯାଉଛି ଷ୍ଟୁଡିଓ ଘଡ଼ିରେ ବର୍ତ୍ତମାନ, ଏବଂ ସକାଳ 8ରେ ଆପଣମାନେ ଶୁଣିପାରିବେ ହିନ୍ଦୀରେ ସମ୍ବାଦ, 8:15 ରହିଛି ଇଂରାଜୀରେ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ତେବେ ତାପରେ ପରେ ଆପଣଙ୍କ ପାଇଁ ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ମଧ୍ୟ ରହିଛି। ଆସନ୍ତୁ ଆଜି ସକାଳର କ'ଣ ସବୁ ତାଜା ନ୍ୟୁଜ୍ ଅପଡେଟ୍ସ ରହିଛି ଜାଣିନବା। ଶୁଣିବା ବର୍ତ୍ତମାନ ହିନ୍ଦୀରେ ସମ୍ବାଦ, ଯାହାକୁ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ମ୍ୟୁଜିକାଲି ୟୋର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ଆପଣମାନଙ୍କୁ ସ୍ୱାଗତ ଆପଣଙ୍କ କହିବା ଅଛି ଆପଣମାନଙ୍କ ସାଥିରେ ୱାନ୍ସ ଏଗେନ୍ ଆପଣମାନଙ୍କୁ ସୁସ୍ୱାଗତ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ସମୟ ସକାଳ 8:30 ଆରମ୍ଭ କରିବା ଆମର କାର୍ଯ୍ୟକ୍ରମ ମର୍ଣ୍ଣିଙ୍ଗ ମେଲୋଡି କିଛି ମେଲୋଡିୟସ୍ ଗୀତ ଆଉ କିଛି ମେଲୋଡିୟସ୍ କଥା ଏହିସବୁ ଦ୍ୱାରା ଆପଣଙ୍କ ମର୍ଣ୍ଣିଙ୍ଗକୁ ମେଲୋଡିୟସ୍ କରିବା ପାଇଁ ଚେଷ୍ଟା ମୁଁ ଜାରି ରଖିଛି ଆଉ ରଖିବି ମଧ୍ୟ କିନ୍ତୁ ଆପଣମାନଙ୍କୁ ବି ମୋ ସାଥ ଦେବାକୁ ପଡ଼ିବ ନିଜ ମର୍ଣ୍ଣିଙ୍ଗକୁ ମେଲୋଡିୟସ୍ କରିବା ପାଇଁ ନିଜ ମୁଡ୍କୁ ପ୍ରଥମେ ମେଲୋଡିୟସ୍ କରନ୍ତୁ ପ୍ରଥମେ ଆଜିର ଏହି ନୂଆ ସକାଳ ଆପଣଙ୍କ ପାଇଁ କ'ଣ ନେଇକି ଆସିଛି ତାକୁ ଭାବନ୍ତୁ ଆଉ ତାକୁ ଚିନ୍ତା କରନ୍ତୁ ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ କାହିଁକି ନା ପ୍ରତ୍ୟେକ ନୂଆ ସକାଳ ଯେତେବେଳେ ଆସେ ନା କିଛି ନୂଆ ବାର୍ତ୍ତା ନେଇକି ଆସିଥାଏ ଆମ ପାଇଁ ଆଉ ନୂଆ ସକାଳର ନୂଆ ବାର୍ତ୍ତାକୁ ଯଦି ଆମେ ଠିକ୍ ଭାବରେ ବୁଝିନବା ଆଉ ତାକୁ ଗ୍ରହଣ କରିବା ତାହେଲେ ନିହାତି ଆମ ପାଇଁ ସେଇ ନୂଆ ସକାଳଟି ବହୁତ ସୁନ୍ଦର ସକାଳ ହେଇଯିବ ପ୍ରତ୍ୟେକ ନୂଆ ସକାଳ ଆମ ଜୀବନରେ କିଛି ନୂଆ ଆଶା ଆଉ ସ୍ୱପ୍ନ ସମ୍ଭାବନା ବି ନେଇକି ଆସେ ତେବେ ରାତିର ଅନ୍ଧକାର ପରେ ସୂର୍ଯ୍ୟଙ୍କର ସୁନେଲି କିରଣ ଯେତେବେଳେ ଧରା ପୃଷ୍ଟିକୁ ଛୁଇଁଥାଏ ନା ସେତେବେଳେ ଆଲୋକିତ କରିବା ସହିତ ଏ ଧରାଧାମକୁ ଆମ ମନରେ ଗୋଟିଏ ନୂଆ ଉତ୍ସାହ ମଧ୍ୟ ସୃଷ୍ଟି କରିଥାଏ ଆଉ

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରିନ୍ଭୁକ ଟେକ୍ ଦିଲ୍ ସେ ଦିଲ୍ ତାଏ କୋୟାଲ ଆପଣମାନଙ୍କ ସାଥିରେ ଅଛି ଆଉ ଆଜିର ଏହି ନୂଆ ସକାଳକୁ ଆମେ ସମସ୍ତେ ମିଶି ସ୍ୱାଗତ ମଧ୍ୟ କରୁଛେ। ସକାଳର ଥଣ୍ଡା ପବନ ନା ଶ୍ରୋତା ବନ୍ଧୁ ଆଉ ପକ୍ଷୀମାନେ।

ମାନଙ୍କର କିଚିରି ମିଚିରି ଶବ୍ଦ ପ୍ରକୃତିର ସବୁଜିମା ଆମକୁ ସକାରାତ୍ମକ ଚିନ୍ତାଧାରା ଆଡକୁ ନେଇଯାଇଥାଏ। ସେଇଥିପାଇଁ ତ ମୁଁ ଯେବେ ବି ଆସେ ଆପଣଙ୍କୁ ବସ୍ ଏଇ ଗୋଟିଏ କଥା କୁହେ କି ସକାଳୁ ସକାଳୁ ପ୍ରକୃତି ସହିତ କିଛି ସମୟ କାଟନ୍ତୁ, କାହିଁକି ନା ନୂଆ ସକାଳ କିଛି ନୂଆ ବାର୍ତ୍ତା ନେଇକି ଆସିଥାଏ ଆମମାନଙ୍କ ପାଇଁ। ନୂଆ ସକାଳ ଆମକୁ ଏଇ ବାର୍ତ୍ତା ଦିଏ ଯେ ଗତକାଲିରେ ଯାହା ବି ଆମ ଦ୍ୱାରା ଭୁଲ ହେଇଛି ତାକୁ ଆମେ ଭୁଲିଯିବା ଆଉ ଆଗକୁ ବଢ଼ିବା, ଆଉ ଏଇଟା ହିଁ ଆମ ଜୀବନ। ଜୀବନରେ ଯେତେ ବାଧା ଆସୁ, ବିଘ୍ନ ଆସୁ, କିଛି ବି ଆସୁ, ନୂଆ ଉଦ୍ୟମ ଆଉ ନୂଆ ଆତ୍ମବିଶ୍ୱାସ ସହିତ ଆମକୁ ସେସବୁକୁ ସାମ୍ନା କରିବା ଉଚିତ। ତା ସହିତ ଆମକୁ ନିଜ କର୍ତ୍ତବ୍ୟ, ନିଜ ଦାୟିତ୍ୱକୁ ବୁଝିବା ଉଚିତ। ଯେମିତି ସୂର୍ଯ୍ୟ ପ୍ରତ୍ୟେକ ଦିନ ଉଦୟ ହୁଅନ୍ତି ଆଉ ଆମକୁ ସକାଳ ଦିଅନ୍ତି, ଠିକ୍ ସେମିତି ଆମେ ମଧ୍ୟ ଆମ କର୍ମ କରିବା, ଆମର ଦାୟିତ୍ୱକୁ ବୁଝିବା, ଆମର ଯାହା ସବୁ ରହିଛି କର୍ମ ତାକୁ ସଠିକ୍ ଭାବରେ କରିବା, ଆଉ ଏଇଟା ହିଁ ହେଉଛି ଆମର ସମାଜ ପ୍ରତି, ଆମ ପରିବାର ପ୍ରତି, ଆମ ଦେଶ ପ୍ରତି ଆମର କର୍ତ୍ତବ୍ୟ। ଶ୍ରୋତାବନ୍ଧୁ, ଆଜିର ଏଇ ନୂଆ ସକାଳକୁ ପୁଣି ଥରେ ସ୍ୱାଗତ କରୁଛେ, ୱେଲକମ୍ କରୁଛେ ଆମେ କିଛି ଲଭଲି ଟ୍ରାକ୍ ସହିତ। ତ ଏଞ୍ଜୟ କରନ୍ତୁ ଆଉ ଗୋଟେ ସୁନ୍ଦର ଗୀତ।

ଗ୍ରହଣ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ନୂଆ ସକାଳର ନୂଆ ବାର୍ତ୍ତାକୁ ଆମେ ବୁଝିବାକୁ ଚେଷ୍ଟା କରୁଛେ, ଆମେ ତାକୁ ସ୍ୱାଗତ କରିବା ପାଇଁ ଚେଷ୍ଟା କରୁଛେ, ତାକୁ ଗ୍ରହଣ କରିବା ପାଇଁ ଚେଷ୍ଟା କରୁଛେ। ଶ୍ରୋତବନ୍ଧୁ, ସକାଳଟା ଆମକୁ ନା ସମୟର ମୂଲ୍ୟ ବୁଝାଇ ଦିଏ, କାହିଁକି ନା ସକାଳୁ ସଠିକ୍ ଭାବରେ ଯେଉଁମାନେ ସକାଳକୁ ବ୍ୟବହାର କରନ୍ତି ସେମାନେ ଦିନସାରା ଅଧିକ କାର୍ଯ୍ୟକ୍ଷମ ରୁହନ୍ତି ଆଉ ତାଙ୍କର ସବୁ କାମ ବହୁତ ବଢିଆ ହେଇଯାଏ। ଦେଖିବେ ଆପଣ ନିଜେ ପରୀକ୍ଷା କରିକି ଦେଖନ୍ତୁ, ଦିନେ ଲେଟ୍ରେ ଉଠନ୍ତୁ ଆଉ ଦିନେ ବହୁତ ଜଲ୍ଦି ଉଠନ୍ତୁ। ଦେଖିବେ ଯୋଉଦିନ ଆପଣ ଜଲ୍ଦି ଉଠିଥିବେ ଆପଣଙ୍କୁ କେତେ ରିଫ୍ରେସିଂ ଫିଲ୍ ହଉଥିବ, କେତେ ତାଜାପଣ ଆପଣଙ୍କ ମନରେ ଭରିଯିବ ଆଉ ଆପଣଙ୍କ କାମ ବି ସେଇ ଅନୁସାରେ ଆପଣଙ୍କ ଭିତରେ ଯୋଉ ଏନର୍ଜିର ଲେବଲ୍ ଅଛି ନା ତାକୁ ବହୁତ ଭଲ ଭାବରେ ଆପଣଙ୍କ ବଡି ୟୁଜ୍ କରିବ ଆଉ ଆପଣଙ୍କ କାମ ସବୁ ବହୁତ ବଢିଆ ହେଇଯିବ। ଆଉ ଯୋଉଦିନ ଆପଣ ଲେଟ୍ରେ ଉଠିବେ ନା ସେତେବେଳକୁ ଆପଣଙ୍କର ଏନର୍ଜି ଲେବଲ୍ ଡାଉନ୍ ହିଁ ହେଇକି ରହିବ, କେବେ ବି ଆପଣଙ୍କ ଏନର୍ଜି ଲେବଲ୍ ମାନେ ଫାଷ୍ଟ ହବନି କି ଆପଣଙ୍କର କାମ ସବୁ ଫାଷ୍ଟ ହବନି। ସେଥିପାଇଁ କୁହାଯାଏ ସକାଳଟା ଆମକୁ ସଠିକ୍ ଭାବରେ ବ୍ୟବହାର କରିବା ଶିଖାଇଥାଏ ଆମ ସମୟକୁ ଆଉ ଦିନସାରା କାର୍ଯ୍ୟକ୍ଷମ ରହିବା ପାଇଁ କି ମଧ୍ୟ ଆମକୁ ଶିଖାଇଥାଏ। ଆମ ଶାରୀରିକ ମାନସିକ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ ହେଇଥାଏ ଯଦି ଆମେ ସକାଳର ବାର୍ତ୍ତାକୁ ଭଲ ଭାବରେ ବୁଝିଯାଇଥାଉ। ସକାଳର ନିରବ ପରିବେଶ ଆମକୁ ଆତ୍ମଚିନ୍ତନ କରିବାର ସୁଯୋଗ ଦେଇଥାଏ, ଆତ୍ମବିକାଶ ପାଇଁ କିଛି ଚିନ୍ତା କରିବାର ସୁଯୋଗ ମଧ୍ୟ ଦେଇଥାଏ। ତେଣୁକରି ଏଇଟା ବି ମାର୍କ କରିଥିବେ ଆପଣଙ୍କ ଭିତରେ, ଏମିତି ବହୁତ ପ୍ୟାରେଣ୍ଟସ୍ ଥିବେ ଯେଉଁମାନେ ନିଜ ଛୁଆଙ୍କୁ କୁହନ୍ତି କି ସକାଳୁ ଉଠିକି ପାଠ ପଢ଼ ସବୁ ମନ ରହିବ, କାହିଁକି କୁହନ୍ତି? ମୁଁ ତ ଏଇ କଥା ବହୁତ ଶୁଣିଛି ଯେତେବେଳେ ମୁଁ ପାଠ ପଢ଼ୁଥିଲି, ଏଇଥିପାଇଁ କୁହାଯାଏ କାହିଁକି ନା ସକାଳୁ ସକାଳୁ ନା ମନ ବହୁତ ଶାନ୍ତ ସ୍ଥିର ଥାଏ ଆଉ ମନରେ ଇଆଡ଼େ ସିଆଡ଼ୁ ବିଚାର ବିଲକୁଲ ବି ଆସେନି। ସେଇଥିପାଇଁ ଆମେ ଯାହା ପଢ଼ୁ ଯାହା ଗ୍ରହଣ କରୁ ସେ ସବୁ ଆମକୁ ଭଲ ଭାବରେ ମନ ରହେ। ସକାଳଟା ହେଉଛି ଏତେ ଜରୁରୀ ଆମ ପାଇଁ, ତା ସହିତ ସକାଳର ବାର୍ତ୍ତା ମଧ୍ୟ ଆମ ପାଇଁ ଜରୁରୀ। ଚାଲନ୍ତୁ ଏଇ ସକାଳକୁ ସ୍ୱାଗତ କରିଛେ ଆମେ, ଏଇ ସକାଳରେ ଆଗକୁ ବଢ଼ିଯିବା ଆଉ କିଛି ଲଭଲି ଟ୍ରାକ୍ ସହିତ।

ମ୍ୟୁଜିକାଲି ଗର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତାକୁ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ ମୁଁ ଆପଣଙ୍କ କୋୟାଲ ମାନଙ୍କ ପାଇଁ ଆଉ କିଛି ନୂଆ କଥା ଅଛି ବର୍ତ୍ତମାନ ତ ଆରମ୍ଭ ହେଇସାରିଲାଣି ମନସୁନ ବର୍ଷା ଦିନ ଆରମ୍ଭ ହେଇସାରିଲାଣି ଆଉ ବର୍ଷା ବି କଣ୍ଟିନ୍ୟୁ ଚାଲିଛି ଯେହେତୁ ବର୍ଷା ଚାଲିଛି ମାନ୍ଦା ମାନ୍ଦା ରହୁଛି ଟିକେ ମନ କିନ୍ତୁ ମନକୁ ପୁରା ଆକ୍ଟିଭ କରିଦିଏ କ'ଣ କହିଲେ ଗୋଟେ ଦିନର ଗୋଟେ ଛୋଟ ରିଚୁଆଲ ଆଉ ସେଇଟା ହେଉଛି ଖାଦ୍ୟ ସତରେ ମନକୁ ଆକ୍ଟିଭ ସେତେବେଳେ ମନଟା ଆକ୍ଟିଭ ହେଇଯାଏ ବର୍ଷା ଦିନରେ ବି ମାନ୍ଦା ପାଗରେ ବି ଯେତେବେଳେ ଆମେ ଆମର ପସନ୍ଦିଦା ଖାଦ୍ୟଟି ଖାଇଦିଅନ୍ତି ସୋ ପସନ୍ଦିଦା ଖାଦ୍ୟ ଆମ ମନକୁ ପ୍ରଫୁଲ୍ଲିତ ତ କରେ ଆମ ମନରେ ଖୁସି ତ ଦିଏ ତା ସହିତ ଆମକୁ ଏନର୍ଜି ବି ଦିଏ ତେବେ ବର୍ତ୍ତମାନ ଆମେ କଥା ହବା କି ବର୍ଷା ଦିନରେ ଆପଣଙ୍କର ପ୍ରିୟ ଖାଦ୍ୟ କ'ଣ ମାନେ ବର୍ଷା ଦିନିଆ କୋଉ ଖାଦ୍ୟଟି ଆପଣଙ୍କର ପ୍ରିୟ ଏ ବିଷୟରେ ଜଣାଇବା ପାଇଁ ମୋତେ

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ଡିନ୍ ଭୁକଟେକ୍ ଦିଲ୍ ସି ଦିଲ୍ ତାକ୍ ସୋ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଜିର ଏ ବ୍ୟୁଟିଫୁଲ୍ ମର୍ଣ୍ଣିଂକୁ ଆମେ ସମସ୍ତେ ଆଉ ବହୁତ ବଢିଆ ସେ ୱେଲକମ୍ ବି କରିଛେ ତେବେ ବର୍ଷା ଦିନ ଚାଲିଛି ମନସୁନ୍ ଟାଇମ୍ରେ ବର୍ଷାର ପୁରା ଧମାଲ ଚାଲିଛି ଦୁଇ ତିନି ଦିନ ହେଲାଣି ବହୁତ ବର୍ଷା ହେଉଛି ଆଜି ବି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି ତ ଯେତେବେଳେ ବି ଘରୁ ବାହାରୁଛନ୍ତି ନା ଛତା ରେନକୋଟ୍ ସବୁ ପାଖରେ ରଖିବାକୁ ଜମାରୁ ଭୁଲିବେନି ଆଉ ହଁ ଆପଣଙ୍କ ଫେଭରେଟ୍ ଖାଦ୍ୟଟା ବି ଟିଫିନ୍ରେ ନେଇକି ଯିବେ କାହିଁକି ନା ସେଇ ଖାଦ୍ୟ ଆପଣଙ୍କ ଏନର୍ଜି ଦେବ ପୁରା ଦିନ ସାରା ବଢିଆସେ କାମ କରିବା ପାଇଁ ସୋ ବର୍ଷା ଦିନିଆ କୋଉ ଖାଦ୍ୟଟି ଆପଣଙ୍କର ପ୍ରିୟ ସେ ବିଷୟରେ ଜାଣିବା ପାଇଁ ମୁଁ ଆଜି ଆପଣଙ୍କୁ କହିଛି କଲ୍ କରିବା ପାଇଁ ବର୍ତ୍ତମାନ ଆଜି ଦିନର ଫାର୍ଷ୍ଟ କଲ୍ଟି ଆସିଯାଇଛି କଲ୍ଟି ନେଇଯିବା ହ୍ୟାଲୋ
1: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ ବି ବରହମପୁର ବୁଗୁଡା ଜିଲ୍ଲା ଗଞ୍ଜାମ
0: ଆଚ୍ଛା କଣ ଭଲ ଲାଗେ ଆପଣଙ୍କୁ ବର୍ଷା ଦିନ ଖାଇବା ପାଇଁ
1: ଗରମ ଦିନ ଗରମ ବରା ପକୁଡ଼ି ଖାଇବା ଭଲ ଲାଗେ
0: ଆଚ୍ଛା
1: ଆଉ ଛତୁ ତରକାରୀ ଖାଇବା ଭଲ ଲାଗେ ମୁଢି ମିଶ୍ର ମଧ୍ୟ ଏବେ ଆମ ସକାଳୁ ମୁଢି ମିଶ୍ର ତା ଖିଆ ହେଇଯାଇଛି
0: ଆଚ୍ଛା ଛତୁ ଆପଣଙ୍କ ଆଖପାଖରେ କୋଉଠି ଫୁଟେ ମାନେ ବର୍ଷା ଦିନେ ପ୍ରାୟତଃ ମୁଁ ଦେଖିଛି ଛତୁ ବହୁତ ଜାଗାରେ ଫୁଟେ ଆଉ ନିଜ ହାତରେ ତୋଳିକି ଆଣିକି ଛତୁ ଖାଇବାର ମଜା ହେଇକି ଅଲଗା ସେମିତି କେବେ ଏକ୍ସପିରିଏନ୍ସ ଆପଣ କରିଛନ୍ତି
1: ନଦୀ ପଟରେ ସବୁ ବାଲି ଛତୁ ଫୁଟେ ଛୋଟ ଛୋଟ ବାଲି ଛତୁ ଭାରି ସୁଆଦିଆ ଆଉ ଶ୍ରାବଣ ମାସରେ ଶ୍ରାବଣିଆ ଛତୁ ସବୁ ଘଡ ଘଡି ମାରିଲେ ଫୁଟେ ଆମେ ବର୍ଷା ହଉଛୁ ଆମେ ଯିବୁ ସବୁ ହୁଙ୍କା ଯେତେ ସବୁ ହୁଙ୍କା ଥିବ ସେ ହୁଙ୍କା ସାଇଡ଼ରେ ଆମେ ଖୋଜୁଛୁ ଛତୁ
0: ଆଚ୍ଛା ସେମିତି

0: ପ୍ରାୟତଃ ଖାଲି ପେଟରେ ମୁଁ ସକାଳୁ ଉଠେ, ସକାଳୁ ଉଠେ ମୁହଁ ଦେଇକି ବ୍ରଶ କରିକି ଲେମ୍ବୁ ପାଣି ମୁଁ କଣ୍ଟିନ୍ୟୁ କରେ।
1: ଆଚ୍ଛା, କେତେ ବର୍ଷ ହେଲାଣି ପିଉଛନ୍ତି?
0: ମୁଁ ତ 5-10 ବର୍ଷ ହେଲାଣି ପିଇଲାଣି।
1: ଆଚ୍ଛା, କୁହନ୍ତି ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ପାଣି ପିଇଲେ ଏସିଡ଼ ହବ, ଗ୍ୟାସ ହବ, ଆପଣଙ୍କର ସେମିତି କିଛି ହୁଏ କି ପ୍ରୋବ୍ଲେମ?
0: ନାଇଁ ନାଇଁ, ମୋର ସେମିତି କିଛି ହୁଏନି। ମୁଁ ଚିନି ପକାଇନେ, ଜଷ୍ଟ ଟିକେ ଲୁଣ ପକେଇକି ପିଏ।
1: ବହୁତ ବଢିଆ କଥା, ଥ୍ୟାଙ୍କ ୟୁ ସୋ ମଚ୍ ସକାଳୁ ସକାଳୁ କଲ୍ କଲେ ଆଉ ସେୟାର କଲେ। ରହିଲି, ନମସ୍କାର,
0: ଧନ୍ୟବାଦ ମ୍ୟାଡମ।
1: ଶ୍ରୋତା ବନ୍ଧୁ, ଆପଣମାନେ ବି କଲ୍ କରନ୍ତୁ ଆଉ ସେୟାର କରନ୍ତୁ ଆପଣଙ୍କର ବର୍ଷା ଦିନିଆ ପସନ୍ଦିଦା ଖାଦ୍ୟ ବିଷୟରେ। ବର୍ତ୍ତମାନ ଗୋଟେ ଲଭଲି ଟ୍ରାକ୍ ଆପଣମାନଙ୍କ ପାଇଁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ ଦିଲ୍ ସେ ଦିଲ୍ ତକ୍ରେ କୋୟଲ ଆପଣମାନଙ୍କ ସାଥିରେ ଅଛି ଆଉ ଆଜି ମଜିଦାର କଥାବାର୍ତ୍ତା ଚାଲିଛି ସକାଳୁ ସକାଳୁ ଖାଇବା ପିଇବାର କଥା ହେଲେ ନା ସତରେ ମୋତେ ଷ୍ଟୁଡିଓରେ ବସି ବସି ଭୋକ ଲାଗିଯାଏ ଶ୍ରୋତା ବନ୍ଧୁ

0: ବର୍ଷା ଦିନିଆ କୋଉ ଖାଦ୍ୟଟି ଖାଇବା ପାଇଁ କି ବହୁତ ଭଲ ଲାଗେ ସେ ବିଷୟରେ ଆଜି ଆପଣମାନେ ସେୟାର କରୁଛନ୍ତି ମୋ ସହିତ। ଆଜିର ପରବର୍ତ୍ତୀ କଲ୍ଟି ମଧ୍ୟ ଆସିଯାଏ, ଦେଖିବା କିଏ କଲ୍ କରିଛନ୍ତି। ହ୍ୟାଲୋ,
1: ଗୁଡ୍ ମର୍ଣ୍ଣିଂ।
0: ଗୁଡ୍ ମର୍ଣ୍ଣିଂ, ନମସ୍କାର, କିଏ କହୁଥିଲେ?
1: ମଧୁ, ଭୁବନେଶ୍ୱରରୁ କହୁଛି।
0: ମଧୁ, କେମିତି ଅଛନ୍ତି? ବହୁତ ଦିନ ପରେ କଲ୍ କଲେ।
1: ମୁଁ ତ ବହୁତ ବଢିଆ ଅଛି, ଆଉ ଏବେ ଯୋଉ ମାହୋଲଟା ଅଛି ତାକୁ ଭରପୁର ଏଞ୍ଜୟ କରୁଛି ଆଉ।
0: ପୁରା ବର୍ଷା ପାଗକୁ,
1: ବର୍ଷା ପାଗକୁ ରଥଯାତ୍ରା ମହାପ୍ରଭୁଙ୍କର
0: କଣ
1: ଚାଲିଛି ଦିନ ବିତୁଛି ମୋର।
0: ଆଉ ତାହେଲେ ସକାଳୁ ସକାଳୁ ଗୋଟେ ଗୀତ ଶୁଣେଇ ଦିଅ।
1: ଶୁଣେଇବି ସତରେ? ଆଚ୍ଛା ଠିକ ଅଛି, ଯେହେତୁ ରଥଯାତ୍ରା ସେଇ ଉପଲକ୍ଷେ ଗୋଟେ ବଢିଆ ଗୀତଟା ଆମ ମନକୁ ଆସିକି ଆଉଛି।

0: କାହିଁ ରହିବ ମୋ ପାଇଁ ବଡ ଦାଣ୍ଡେ ନନ୍ଦୀ ଘୋଷ ବଡ ଦାଣ୍ଡେ ନନ୍ଦୀ ଘୋଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳି ରଥ ତୁଣ ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳି ରଥ ତୁଣ ହେବ ଶେଷ ରଥରେ ଦେଖିବା କାଳିଆ ଠାକୁର ତାର ଅଧା ଅଧା ନାଲି ହସ ତାର ଅଧା ଅଧା ନାଲି ହସ ଚାଲ ବେଗି ବେଗି ଯିବା ସଙ୍ଗାତ କାଳି ରଥ ଟଣ ହେବ ଶେଷ ଚାଲ ବେଗି ବେଗି ଯିବା ସଙ୍ଗାତ କାଳି ରଥ ଟଣ ହେବ ଶେଷ
1: ଥ୍ୟାଙ୍କ ୟୁ ସୋ ମଚ୍ ମଧୁ, ବହୁତ ହି ସୁନ୍ଦର ଗୀତ ଗାଇକି ସକାଳୁ ସକାଳୁ ଶୁଣେଇଲେ ଆଉ ମନଟା ଏକଦମ ଖୁସି ହେଇଗଲା। ସୋ ମଧୁ, କଣ ଖାଇବାକୁ ଭଲ ଲାଗେ ବର୍ଷା ଦିନେ?
2: ବର୍ଷା ଦିନେ ସତ କଥା କହୁଛି, ମତେ ଭଲ ଲାଗେ କଣ କହିବି, ମାନେ ଆମର ଆଳୁ ବେସନ ଯୋଉ ପକୁଡି ହେଇଥାଏ ସେ ପକୁଡି ଖାଇବାକୁ ବହୁତ ଭଲ ଲାଗେ। ଆମ ଘରେ ସ୍ପେଶାଲିଟି ତିଆରି ହେଇଥାଏ,
1: ସେଟା
2: ଖାଇବାକୁ ଗଲେ ଘରର ଆଳୁଚପ ଭଲ ଲାଗେ, ସିଙ୍ଗଡ଼ା ଭଲ ଲାଗେ। ଆଉ ଯେତେବେଳେ ବାହାରକୁ ଯାଇଛି ନା, ବାହାରେ ମୋର ଗୋଟେ ସ୍ପେଶାଲ ଆଇଟମ ଥାଏ, ସ୍ପେଶାଲ ଜାଗାରେ ମୁଁ ଖାଏ। ଆମର ଆପଣ ଜାଣିଥିବେ ଆମ ଗୁଡିଆ ପୋଖରୀ ପାଖରେ ଗୋଟେ ଅଛି ରେଷ୍ଟୁରାଣ୍ଟ, ହରେକୃଷ୍ଣ ରେଷ୍ଟୁରାଣ୍ଟ, ସେଠି ଦୋସା ବନାନ୍ତି। ସ୍ପେଶାଲି ମତେ ତାଙ୍କର ଦୋସା ଖାଇବାକୁ ମୋର ବହୁତ ପସନ୍ଦ, ଦୋସା ଆଉ ଭେଜିଟେବୁଲ ଚପ।
1: ମାନେ ଏଇଟା କଣ ବର୍ଷା ଦିନକୁ ଅପେକ୍ଷା କରା ହୁଏ ନା ସବୁଦିନ ଖିଆ ହୁଏ?
2: ସବୁଦିନ ଖିଆ ହୁଏ, କିନ୍ତୁ ବର୍ଷା ଦିନ ସ୍ପେଶାଲି ମତେ
1: ଅଧିକା ଟିକେ ଖାଇବାକୁ ଭଲ ଲାଗେ। ଯେମିତିକି ଆମକୁ ମାନେ ଖରା ଦିନ ଆସିଲା ମାନେ ଅଧିକା ଟିକେ ଆଇସକ୍ରିମ ଖାଇବାକୁ ଭଲ ଲାଗେ ନା କଣ?
2: ସତ କଥା, ସତ କଥା। ସ୍ପେଶାଲି ମତେ ସତ କଥା କହୁଛି, ତାଙ୍କର ଦୋସା ଆଉ ଭେଜିଟେବୁଲ ନା ମୋର ବହୁତ ପସନ୍ଦ। ମୁଁ ଯେତେବେଳେ ବାହାରକୁ ଯାଇଥାଏ ଚେଷ୍ଟା କରେ, ମାନେ ତାଙ୍କର ଆରମ୍ଭ ହୁଏ 5ଟାରୁ ଦୋସା ଆରମ୍ଭ ହବ, ମୁଁ କଣ କରେ ନା 4:30ରେ ଯାଇକି ବସିବି ତାଙ୍କ ପାଖରେ।
1: ତାଙ୍କର
2: ବଢିଆ ସମ୍ପର୍କ ହେଇଗଲାଣି, ସେ ଜାଣିଗଲାଣି ମତେ ସ୍ପେଶାଲି ତାଙ୍କ ରୁମ କୁ ନେଇକି ଯାଆନ୍ତି। ଯଦି ଷ୍ଟାଫ ମାନେ ଖାଆନ୍ତି ମାନେ ତାଙ୍କର ଥାନ୍ତି ଷ୍ଟାଫ ମାନେ ତାଙ୍କ ପାଖରେ ନେଇ ବସିକି ଆମେ ମତେ ଖାଇବାକୁ ଦିଅନ୍ତି।
1: ବହୁତ ହି ବଢିଆ କଥା। ତ ଏମିତି ଏନ୍ଜୟ କରନ୍ତି ମଧୁ ନିଜ ବର୍ଷା ଦିନକୁ। ଥ୍ୟାଙ୍କ ୟୁ ସୋ ମଚ୍ ମଧୁ କଲ୍ କରିଥିବାରୁ, ରହିଲି। ନମସ୍କାର।
2: ଆଜ୍ଞା ନମସ୍କାର।
1: ଶ୍ରୋତା ବନ୍ଧୁ, ଆପଣମାନଙ୍କର ଭଲ ପାଇବା, ଆପଣମାନଙ୍କର ଏଇ ଯୋଉ ଖୁସି ନା, ସେଇଟା ଆମର ଏଇ ସକାଳକୁ ଆହୁରି ବି ସୁନ୍ଦର କରିଦିଏ। ସେଇଥିପାଇଁ ତ ମୁଁ ସବୁବେଳେ ରିକ୍ୱେଷ୍ଟ କରେ ଆପଣମାନେ କଲ୍ କରନ୍ତୁ, ଆମ ସହିତ ସେୟାର କରନ୍ତୁ ଆପଣଙ୍କ ମନର କଥା। ତ ଦେଖିବା ବର୍ତ୍ତମାନ ଆଉ କିଏ ଅଛନ୍ତି ଫୋନ୍ ଲାଇନ୍ରେ। ହ୍ୟାଲୋ, ଜୟ ଜଗନ୍ନାଥ, ନମସ୍କାର। କିଏ କହୁଥିଲେ?
3: ବିଜୟ କୁମାର ଦାସ।
1: ଆଚ୍ଛା, କୁହନ୍ତୁ କଣ ଭଲ ଲାଗେ ଆପଣଙ୍କୁ ବର୍ଷା ଦିନେ ଖାଇବାକୁ?
3: ବର୍ଷା ଦିନେ ଆମର ଏଠି ମାନେ ଯୋଉ ବର୍ଷା ଜୋର ଉଠେନି କି, ମାଛ ଜୋର ଉଠେ, ମାଛ ବୋଉ ଆଉ ମାଗୁର ମାଛ ବେଶୀ ଉଠନ୍ତି।
1: ଆଚ୍ଛା, ଉଠନ୍ତି ମାନେ କୋଉଠି? ଆପଣଙ୍କ ଘର ପାଖରେ ନଈ ପୋଖରୀ ଅଛି?
3: ଘର ପାଖରେ ଗାଁରେ ସେଟା ବିଲ ପୋଖରୀ ଉଠି ଆସନ୍ତି ଆଉ।
1: ଆପଣ ଏବେ ଗାଁରେ ରହୁଛନ୍ତି?
3: ଆଜ୍ଞା,
1: ଗାଁରେ ହିଁ ଅଛନ୍ତି ଏବେ?
3: କଖାରୁ ଫୁଲରେ ସଫିସିଏଣ୍ଟ, କଖାରୁ ଡଙ୍କ ଆଉ କଖାରୁ
1: ବଢିଆ
3: ସବୁବେଳେ ତ ହୁଏ।

0: ଏଇ ବର୍ଷା ଟାଇମ୍ରେ ମିଳେ ଆଉ ତାପରେ ଛତୁ
1: ବର୍ଷା ଦିନକୁ ଅପେକ୍ଷା କରିବାକୁ ପଡେ ପାଇଁ ନା
0: ତାପରେ ବୁଢୀମା କରିଥାନ୍ତି ଆମର କାକୁଡି
1: ଆଚ୍ଛା
0: ରଞ୍ଜାରେ ରଞ୍ଜାରେ ହେଇଥାଏ ସେଟା ଟିକେ ଖାଇବା ବର୍ଷା ଦିନ ଭଲ ଲାଗେ ଆଉ
1: ଆଚ୍ଛା ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ
0: ସନ୍ଧ୍ୟାବେଳଟା ହଉଛି ପକୁଡି
1: ଆଚ୍ଛା ହଁ ହଁ ବର୍ଷା ପାଗକୁ ପକୁଡିଟା ଟିକେ ଅଧିକ ଭଲ ଲାଗେ
0: ପକୁଡି ହବ ପିଆଜି ହବ
1: ଆଚ୍ଛା
0: ପିଲାମାନେ
1: ହଉ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
0: ଜୟ ଜଗନ୍ନାଥ

0: କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ ଦିଲ୍ ସେ ଦିଲ୍ ତକ୍ ହେଲା ଆପଣମାନଙ୍କ ସାଥିରେ ଅଛି ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ୍ ଚାଲିଛି ଆଉ ମୋର ଶ୍ରୋତା ବନ୍ଧୁମାନେ ଆପଣମାନେ ଏତେ ସୁନ୍ଦର ସୁନ୍ଦର କଥା ସେୟାର କରୁଛନ୍ତି ସତରେ ଯେତେବେଳେ ବର୍ଷା ଦିନର କଥା ଆସେ ସେତେବେଳେ ମଜେଦାର ଖାଇବା କଥା ସବୁ ମନେ ପଡ଼ିଯାଏ ଆଉ ଚଟପଟା ଖାଦ୍ୟ ନା ଆମକୁ ବହୁତ ଭଲ ଲାଗେ ଏଇ ବର୍ଷାରେ ଖାଇବା ପାଇଁକି ତ ଆପଣଙ୍କୁ କୋଉ ବର୍ଷା ଦିନିଆ ଖାଦ୍ୟଟା ଆପଣଙ୍କର ପ୍ରିୟ ସେ ବିଷୟରେ ଆପଣ ଆଜି ସେୟାର କରୁଛନ୍ତି ଦେଖିବା ଆଜିର ପରବର୍ତ୍ତୀ କଲ୍ କିଏ କରିଛନ୍ତି
1: ଚଟପଟା
0: ଖାଇବାକୁ ଭଲ ଲାଗେ କି ବର୍ଷା ଦିନରେ ଆପଣଙ୍କ ସ୍ପେଶାଲି
1: ଖାଇବାକୁ ବଢିଆ ମଜା ମଜା ଜିନିଷ ଅଛି ଯାହାକି ବିନା ବାଦାମ ଆଉ ମୁଢି ମୁଢି ସାଙ୍ଗକୁ ନଡିଆ ତାପରେ କୋଳଥ ଡାଲି ସୁଦ୍ଧା ଡାଲମାଟା ହବ
0: କୋଳଥ ଡାଲି କଣ ଡାଲମା
1: ବର୍ଷା ଦିନେ ସବୁ ତେଲ ଭଜା ଅଲ୍ ଟୋଟାଲ ଉପରେ ମତେ ଭଲ ଲାଗେ
0: ବହୁତ ବହୁତ ଧନ୍ୟବାଦ ଆପଣ ଚାଷ କରନ୍ତି କି
1: ଚାଷ କରୁଥିବେ ଏବେ ଆଉ ଝିଅ ମୁଣ୍ଡ ଟିକେ ଭଲ ନାହିଁ ଚାଷ ବାସ କରେ ନାହିଁ
0: ଆଚ୍ଛା
1: ବୁଝିଲେ କି
0: ଠିକ ଅଛି କିଛି କଥା ନାହିଁ ଆପଣ ସୁସ୍ଥ ରୁହନ୍ତୁ ଖୁସିରେ ରୁହନ୍ତୁ ଭଲରେ ରୁହନ୍ତୁ ସେଇଟା ବଡ କଥା ଥ୍ୟାଙ୍କ ୟୁ ସୋ ମଚ୍ ଆପଣ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର ଶ୍ରୋତା ବନ୍ଧୁ ଆପଣ ମଧ୍ୟ କଲ୍ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ ବର୍ଷା ଦିନିଆ ସ୍ପେଶାଲ ଖାଦ୍ୟ କଣ ଆପଣଙ୍କର ପ୍ରିୟ ଖାଦ୍ୟ ରହିଛି ତ ଆଉ ଗୋଟେ କଲ୍ ଆସିଛି ବର୍ତ୍ତମାନ କଲ୍ଟି ନେଇଯିବା ହ୍ୟାଲୋ
2: ହ୍ୟାଲୋ ଦିଦି ନମସ୍କାର
0: ନମସ୍କାର ସାଇ କେମିତି ଅଛ
2: ପୁରା ବଢିଆ ଅଛି ଆପଣ କେମିତି ଅଛନ୍ତି
0: ମୁଁ ବି ଭଲ ଅଛି ତମକୁ ବର୍ଷା ଦିନେ କଣ ଖାଇବାକୁ ଭଲ ଲାଗେ
2: ମତେ ତ ମାନେ ସନ୍ଧ୍ୟା ଟାଇମରେ ଟିକେ ପକୁଡି ଚା ଆଉ ଝାଲମୁଢି ହେଲେ ବି ଚଳିବ ସବୁ ଖାଇବାକୁ ମତେ ଭଲ ଲାଗେ ତାପରେ ବର୍ଷା ଦିନେ ବେଶୀ ଛତୁ ମିଳେ ଛତୁ ତରକାରୀଟା ମତେ ବହୁତ ଭଲ ଲାଗେ ଆଉ ସବୁ ଜିନିଷ ଗରମ ଦରକାର ଏଇଟା ଟିକେ ଥଣ୍ଡା ପାଗକୁ ଗରମ ଖାଇଲେ ଭଲ ଲାଗିବ
0: ଛତୁ କେବେ ତୋଳିକି ଆଣିଛ
2: ହଁ ସେମିତି ଆମର କଣ ହୁଏ ନା ଆମର ଗାଈ ଅଛନ୍ତି ତ ତାଙ୍କ ପାଇଁ ଯୋଉ ଛଣ ଆସେ ତା ଦେହରୁ ଯୋଉଗୁଡା ଘୋଡା ହେଇକି ଥାଏ ସେ ତ ଉପରେ ଠିକ ଠାକ ଥାଏ ଆଉ ବାହାରେ ଯୋଉଗୁଡା ପଡିଥାଏ ତ ସେଗୁଡା ସବୁ ପଚି ଯାଇଥାଏ ତା ଉପରେ ସବୁ ଛତୁ ହେଇଥାଏ ଆମେ ସବୁ ତୋଳିକି ଆଣୁ
0: ବଢିଆ ଆଉ ବଢିଆ ବଢିଆ ଖାଦ୍ୟ କଥା କହିଲା ସକାଳୁ ସକାଳୁ ମତେ ବି ଲୋଭ ହେଲାଣି ଶୁଣିକି ବାକି ବହୁତ ବହୁତ ଧନ୍ୟବାଦ କଲ୍ କରିକି ସେୟାର କରିଥିବାରୁ ରହିଲି ବାଇ
2: ଧନ୍ୟବାଦ ଦିଦି ରହିଲି ନମସ୍କାର
0: ଶ୍ରୋତା ବନ୍ଧୁ ଆପଣମାନେ ମଧ୍ୟ କଲ୍ କରନ୍ତୁ 0671-2303-153 ନମ୍ବରରେ ଆଉ ମୋ ସହିତ ସେୟାର କରନ୍ତୁ ବର୍ଷା ଦିନରେ ସ୍ପେଶାଲ ଖାଦ୍ୟ ଆପଣଙ୍କର ପ୍ରିୟ ଖାଦ୍ୟ କଣ ହ୍ୟାଲୋ
3: ଅପା ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
3: ଆଭାସନ କହୁଥିଲି ଟାଟା ଷ୍ଟିଲ ପ୍ଲାଣ୍ଟ
0: ଆରେ ବାବା ଆପଣ ତ ସବୁବେଳେ ମେସେଜ କରନ୍ତି ଆଜି କଲ୍ କରିଦେଇଛନ୍ତି ସକାଳୁ ସକାଳୁ କେମିତି ଅଛନ୍ତି
3: ସକାଳ ଟିକେ ମାନେ ଫୋନ କରିବାକୁ ଟାଇମ ହୁଏନି ଅଫିସ ଟାଇମଟା ଟିକେ ଭିଡ ହୁଏ ମେସେଜ ଖାଲି ଦେଇଦିଅ ଆଉ ପୁରା ବିନ୍ଦାସ ଅଛି ଆଉ
0: ଆଚ୍ଛା କଣ ଭଲ ଲାଗେ ସବୁ ବର୍ଷା ଦିନରେ ଖାଇବା ପାଇଁ
3: ଆମକୁ ଏଇ ବର୍ଷା ଟାଇମରେ ଇଲିଶି ମାଛ ଝୋଳ ଆଉ ଭାତ
0: ବାବା ଇଲିଶି ମାଛ କୋଉଠୁ ଆଣନ୍ତି ମାର୍କେଟରୁ ନା ଆଉ କୋଉଠି ନଈ ପୋଖରୀ ଯେମିତି ଆମର ଆହୁରି ବହୁତ ଜଣେ ଶ୍ରୋତା ଭାଇ ଭଉଣୀ ମାନେ କହିଲେ ସବୁ ସେମିତି
3: ଆମର ଭାଇନା ଯେ ଭେଣୀ ଅଛନ୍ତି ପାରାଦୀପ ରେଲୱେରେ ଅଛନ୍ତି ତାଙ୍କର ଷ୍ଟାଫ କହିଥିଲେ ତାଙ୍କ ଷ୍ଟାଫ ମାନେ ଭାଇ ବି ନେଇଛନ୍ତି ଟ୍ରେନରେ
0: ବଢିଆ ଆଉ ବଢିଆ ଆପଣଙ୍କର ପୁରା ସୁବିଧା ଅଛି ଇଲିଶି ମାଛ ଖାଆନ୍ତି ଏପର୍ଯ୍ୟନ୍ତ ଖାଇଲେଣି କି ନାହିଁ
3: ବର୍ଷା ଟାଇମରେ ଆମେ ନିହାତି ମାସକୁ କହିଲେ 25-30 ଥର ଇଲିଶି ମାଛ ଯେମିତି ହବ
0: ବାବା 25-30 ଥର
3: ରଖିଦେବୁ ଅଲରେଡି
0: ବଢିଆ ଆଉ ତାହେଲେ ବଢିଆ ଭାବରେ ଏନ୍ଜୟ କରନ୍ତୁ ଆଉ ସକାଳୁ ସକାଳୁ କଣ ଖିଆଇଛି
3: ଏବେ ପୁରୀ ଖିଆଇଛି ଆଉ ଘୁଗୁନି ଖିଆଇଛି
0: ବଢିଆ ବହୁତ ବହୁତ ଧନ୍ୟବାଦ କଲ୍ କଲେ ଆଉ ସେୟାର କଲେ ରହିଲି ନମସ୍କାର
3: ନମସ୍କାର
0: ବର୍ତ୍ତମାନ ଆପଣମାନଙ୍କ ମନର କଥା ଆପଣମାନେ ସେୟାର କରୁଛନ୍ତି ଆଉ ଗୋଟେ କଲ୍ ମଧ୍ୟ ଆସିଯାଇଛି ଦେଖିବା କିଏ କଲ୍ କରିଛନ୍ତି ହ୍ୟାଲୋ ହ୍ୟାଲୋ ନମସ୍କାର ମ୍ୟାଡାମ ଗୁଡ୍ ମର୍ଣ୍ଣିଂ ଯିଏ ବି କହୁଛନ୍ତି ଆପଣ ଟିକେ ରେଡିଓର ସାଉଣ୍ଡ କମ୍ କରିଦିଅନ୍ତୁ ନହେଲେ ଆମେ କଥା ହେଇପାରିବାନି ଠିକ ସେ
4: ଗୁଡ୍ ମର୍ଣ୍ଣିଂ
0: ଗୁଡ୍ ମର୍ଣ୍ଣିଂ କିଏ କହୁଥିଲେ
4: ମୁଁ ମୋହିନୀ ବେହେରା ଆଉ ଚଉପୁଡା କଟକରୁ କହୁଥିଲି
0: ଆଚ୍ଛା କେମିତି ଅଛନ୍ତି ମ୍ୟାଡାମ
4: ମୁଁ ଭଲ ଅଛି

0: ଆମେ ବି ଭଲ ଅଛୁ। ଆଚ୍ଛା ମ୍ୟାଡାମ, ଆପଣ ଫାର୍ଷ୍ଟ ଟାଇମ୍ ବୋଧେ କଲ୍ କରିଛନ୍ତି ମୋ ପାଖକୁ। ସେଇଆ ଜଣାପଡୁଛି, ଆଜି ଚୌପଡାରୁ କଣ ଭାରି କଲ୍ ଆସୁଛି, ମୁଁ ସେଇଆ ଭାବୁଛି। ଆଉ ଏଇ ଯୋଉ ଚୌପଡା ଆମର କେମିତି କହିବି, ଜଗତସିଂହପୁର ଯଦି ଆମେ ଯାଉଛୁ ସେଇ ରାସ୍ତାରେ ପଡେ ତ ସେଇ ଚୌପଡା ତ, ନା ଆଉ କୋଉ ଚୌପଡା? ହଁ, ଝାରପଡା, ଝାରପଡା ବ୍ରିଜ ପାଖାପାଖି। ଆଚ୍ଛା ଆଚ୍ଛା, ସେଇପଟେ ମୁଁ ଘରକୁ ଯାଏ ସେଇପଟେ ରାସ୍ତାରେ। କୁହନ୍ତୁ କଣ କଣ ସବୁ ଆପଣଙ୍କୁ ଭଲ ଲାଗେ ଖାଇବା ପାଇଁ କି ବର୍ଷା ଦିନରେ? ଅଭିଯୋଗ ଖାଲି ସକାଳୁ ସକାଳୁ ଅଭିଯୋଗ ଆପଣ ମାନଙ୍କର ଆଗ କହି ଦିଅନ୍ତୁ, ବର୍ଷା ଦିନେ କଣ ଖାଇବାକୁ ଭଲ ଲାଗେ ତାପରେ ଶୁଣିବା ଅଭିଯୋଗ।
1: ମୁଁ ତ ଖାଇବା କଥା କହିବି, କିନ୍ତୁ ଆମର ଯୋଉ କଟକ ପ୍ରୋଗ୍ରାମ ରେ କଟକ ଚ୍ୟାନେଲ ରେ ଭଲ ନାଟକ ଫାଟକ ଦହି, ଆଉ ଆମର ଆଉ ଏଫଏମ ରେମୋ ରେ ନାଟକ ଫାଟକ ଦେଲେ ବହୁତ ଭଲ ହୁଅନ୍ତା, ପପୁଲାର ହୁଅନ୍ତା
0: ଶୁଣିଲେ। ହଁ ହଁ, ଆପଣ ଠିକ କହୁଛନ୍ତି, ମୁଁ ଏଇ କଥା ନିଶ୍ଚୟ ଜଣେଇବି ଆମର ଯିଏ ଉପରିସ୍ଥ ଅଛନ୍ତି ଆମର କର୍ମଚାରୀ। କିନ୍ତୁ ଗୋଟେ କଥା ମୁଁ ଆପଣଙ୍କୁ କହିବା ପାଇଁ ଚାହିଁବି, ଦେଖନ୍ତୁ ଆକାଶବାଣୀ କଟକ ଯୋଉ କହୁଛନ୍ତି ଆପଣ, ତାହାର ସ୍ୱତନ୍ତ୍ରତା ଅଛି, ତାର ପ୍ରୋଗ୍ରାମ୍ସ ର ସବୁ ଅଲଗା ଅଲଗା ସିଡ୍ୟୁଲ ଅଛି, ଯେମିତି ବିବିଧ ଭାରତୀ, ଯେମିତି ଆମର ଏଫ୍ଏମ୍ ରେନ୍ବୋ, ସମସ୍ତଙ୍କର କିଛି ବିଶେଷତା ଅଛି, ମାନେ ସମସ୍ତଙ୍କର ଅଲଗା ଅଲଗା ପ୍ରୋଗ୍ରାମ ର ଶୈଳୀ ଅଛି, ତେଣୁ ସବୁ ଜିନିଷ ସବୁଥିରେ ଦେଲେ ଗଲା ସରିଲା। ଆପଣ ମାନେ କୋଉଟା ଶୁଣିବେ ଭାବନ୍ତୁ, ଏବେ କଣ ଆକାଶବାଣୀ କଟକରେ ହିଁ ଆମକୁ ଏଇ ଜିନିଷଟା ମିଳୁଛି ବୋଲି ଆପଣ ଶୁଣୁଛନ୍ତି, ସେମିତି ଆପଣଙ୍କୁ
1: ଚ୍ୟାନେଲଟା ଟିକେ ଭଲ ଶୁଭୁନି ବୋଲି ଆମେ ଏଫ୍ଏମ୍ ରେମ୍ବୋ ଲଗେଇକି ଶୁଣୁଛୁ, ଆଉ ଏତେ ଟିକେ ଭଲ ଶୁଭୁଛି, ଆଉ ଏଥିରେ ଯଦି ପ୍ରତିଦିନ ନ ହଉ କିନ୍ତୁ ପାଲା କିମ୍ବା ନାଟକ ପାଠ ଯଦି ଗୋଟେ କି ଯିବା ହୁଅନ୍ତା କିନ୍ତୁ ବହୁତ ଭଲ ହୁଅନ୍ତା।
0: ନିଶ୍ଚୟ ନିଶ୍ଚୟ ଆମେ ଜଣେଇବୁ, ମୁଁ ନିହାତି ଜଣେଇବି ଏ କଥା। ବାକି କୁହନ୍ତୁ, ଏଇଟା ଅଭିଯୋଗ ନୁହେଁ, ଏଇଟା ଗୋଟେ ସଜେସନ, ଆଉ ଆପଣ ବହୁତ ଏଇଟା ଗୋଟେ ବହୁତ ଭଲ କଥା ଆପଣ କହିଲେ ସକାଳୁ ସକାଳୁ, କିଛି କଥା ନାହିଁ। କୁହନ୍ତୁ ଆପଣଙ୍କୁ ବର୍ଷା ଦିନରେ ସ୍ପେଶାଲି କଣ ଖାଇବାକୁ ଭଲ ଲାଗେ?
1: ବର୍ଷା ଦିନ ତ ସବୁ ଏମିତି ଭଲ ଲାଗେ, ଚିନା ବାଦାମ, ମୁଢି, ମିକ୍ସଚର, ଏସବୁ ଖାଇବାକୁ ଭଲ ଲାଗେ ବର୍ଷା ଦିନେ ବସିବା ନା, ଆଉ ସେଇଆକୁ ବସିକି ଖାଇବ ଟିକେ ଏଞ୍ଜୟ କରିବ।
0: ହଁ, ବହୁତ ବହୁତ ଧନ୍ୟବାଦ, ଆପଣ ଫୋନ କଲେ, ଏତେ ଖୁସିର ସହିତ ମୋ ସାଙ୍ଗରେ କଥା ହେଲେ, ଏତେ ଖୁସି ହଉଛନ୍ତି ଆପଣ, ମତେ ବହୁତ ଭଲ ଲାଗିଲା, ରହିଲି, ନମସ୍କାର ଆଜ୍ଞା।
1: ହଉ ନମସ୍କାର।
2: ଆଜି ଡୋଣ୍ଟ ମାଇଣ୍ଡ, ଲେକିନ ଇତନା ଅଚ୍ଛା ମୌସମ ହେ ଔର ତୁମେ ଇନ ବିମାରିଓଁ କେ ଅଲାବା ଔର କୁଛ ନହିଁ ସୋଚତା। ଗୁଲଫାମ ସାହବ କେ ଫ୍ୟାନ ହୋ, କୋଇ ଶାୟରୀ ୱାୟରୀ ନହିଁ ଆତୀ କ୍ୟା?
3: बिल्कुल आती है, सुनाओ।
2: सुना।
3: अर्ज है, दवा भी काम ना आए कोई दुआ ना लगे, दवा भी काम ना आए कोई दुआ ना लगे, मेरे खुदा किसी को प्यार की हवा ना लगे। आदाब।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋକଟ ଏକ ଦିଲ୍ ସେଇ ଦିଲ୍ ତାକ୍ କୋୟଲ ଆପଣମାନଙ୍କ ସାଥିରେ ଅଛି। ବର୍ତ୍ତମାନ ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମ ଚାଲିଛି, ତ ଦେଖିବା ଆଜିର ପରବର୍ତ୍ତୀ କଲ୍ କିଏ କରିଛନ୍ତି। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର, ଗୁଡ୍ ମର୍ଣ୍ଣିଂ, କିଏ କହୁଥିଲେ?
1: ମୁଁ ପାର୍ବତୀ ମହାନ୍ତି, ନିମାପଡା ପୁରୀ ଜିଲ୍ଲାରୁ କହୁଛି, ଦିଅବାରୀ ଗ୍ରାମ।
0: ଆଚ୍ଛା, କେମିତି ଅଛନ୍ତି ମ୍ୟାଡମ?
1: ଟିକେ ଝିଅ ସାଙ୍ଗରେ କଥା ଯାଇନ୍ତୁ, ତାପରେ ମୁଁ କଥା ହେବି।
0: ହଉ।
1: ହ୍ୟାଲୋ
0: ହ୍ୟାଲୋ
1: ହ୍ୟାଲୋ ଦିଦି ନମସ୍କାର।
0: ନମସ୍କାର, କଣ ତମ ନାଁ?
1: ପୂର୍ଣ୍ଣିମା ମହାନ୍ତି।
0: ଆଚ୍ଛା ପୂର୍ଣ୍ଣିମା, ସକାଳୁ ସକାଳୁ କଣ ଖିଆ ହେଇଛି?
1: କଣ କହିଲେ?
0: ସକାଳୁ ସକାଳୁ କଣ ଖିଆ ହେଇଛି? ବର୍ଷା ହେଲେ ଏମିତି ତାହେଲେ ଛୁଟି ମରା ହଉଛି ନା?
1: ଆପଣଙ୍କ ଦେହ ଭଲ ଅଛି?
0: ହଁ, ମୋ ଦେହ ଭଲ ଅଛି। ତମ ଦେହ?
1: ମୋ ଦେହ ଭଲ ଅଛି। ଆଉ କଣ ଖାଇଛ?
0: ମୁଁ ଏ ଯାଏଁ ତ କିଛି ଖାଇନି, ତମେ କିଛି ପଠାଅ ମୋ ପାଇଁ। ବହୁତ ଦୂରରେ ରହୁଛ ନା? ବହୁତ ଦୂରରେ ରହୁଛ ନା ଷ୍ଟୁଡିଓ ଠୁ ଆମର? ହଉ ପୂର୍ଣ୍ଣିମା, ଥ୍ୟାଙ୍କ ୟୁ ସୋ ମଚ୍ ତମେ ମୋ ସହିତ କଥା ହେଲେ। ଏବେ ମାମାଙ୍କୁ ଫୋନ ଦେଇଦିଅ। ମୁଁ ବି ଭଲ ଅଛି, ଆପଣ କେମିତି ଅଛନ୍ତି?
2: କାଲି ତ ଗୀତି ନାଚ ଦେଇଥିଲେ, ବହୁତ ବଢିଆ ଲାଗିଲା। ଆଉ ସକାଳୁ ସକାଳୁ ବି ପୁରା 6 ପର୍ଯ୍ୟନ୍ତ ଲଗେଇଥିଲୁ, ନନ୍ଦିଘୋଷ ଯାତ୍ରା ଯାଉଥିଲା ଶୁଣିଲୁ।
0: ତାହେଲେ କୁହନ୍ତୁ, ବର୍ଷା ଦିନରେ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
2: ବର୍ଷା ଦିନେ ଖାଇବାକୁ ତ ଭଲ ଲାଗେ, ଛତୁ ଭଲ ଲାଗେ, ଆଉ ବରାଟା ବହୁତ ଭଲ ଲାଗେ।
0: ଘରେ ବନାନ୍ତି ବରା?
2: ଘରେ ବରା କରେ।
0: ଆଚ୍ଛା, ଝିଅକୁ କଣ ଭଲ ଲାଗେ?
2: ଭଲ ଅଛନ୍ତି ଦିଦି?
0: ହଁ ହଁ, ଝିଅକୁ କଣ ଭଲ ଲାଗେ ଖାଇବାକୁ?
2: ଝିଅକୁ ଭଲ ଲାଗେ, ତାର ସବୁ ଭଲ ଲାଗେ। ଆଉ ଏଇନୁ କହୁଥିଲା, ମୁଁ କହିବି ଅମୁଲ ମତେ ବହୁତ ଭଲ ଲାଗେ, ଅମୁଲ ଖାଇବି।
0: ଅମୁଲ ତ ମୁଁ ବି ବହୁତ ଚୋରି କରି କରି ଖାଇଛି ଛୁଆବେଳେ।
2: ଗୋଟେ ମିନିଟ କଥା ହେଇଯାନି।
3: ହ୍ୟାଲୋ ମ୍ୟାଡମ, ଜୟ ଶ୍ରୀରାମ।
0: ନମସ୍କାର, ଜୟ ଶ୍ରୀରାମ, କି ଆପଣଙ୍କ ନାଁ କଣ?
3: ମୋ ନାଁ ମାନସ ମହାନ୍ତି, ମୁଁ ପୂର୍ଣ୍ଣିମାର ନନା।
0: ହଁ, ମୁଁ ଜାଣିଗଲି, ମାନେ ଗୋଟେ ଥର କଲ୍ କରିବେ ସମସ୍ତେ ପୁରା ଫ୍ୟାମିଲି କଥା ହେଇଯିବେ ନା କଣ? କଣ କରନ୍ତି ଆପଣ?
3: ଏଇ ମନ୍ଦିର ଗୋଟେ ଧରିଛି, ମନ୍ଦିର ପୂଜା କରୁଛି, ଆଉ ଆମ ନିମାପଡା ଗୋଟେ ମଠ ଅଛି, ମଠକୁ ଯାଏ।
0: ପୂଜା କରନ୍ତି ଆପଣ? ପୂଜକ? ଆଚ୍ଛା, କଣ ଭଲ ଲାଗେ ଆପଣଙ୍କୁ? କଣ ଭଲ ଲାଗେ ବର୍ଷା ଦିନେ ଖାଇବା ପାଇଁ?
3: ବର୍ଷା ଦିନେ ମତେ ଭଲ ଲାଗେ।

0: କଣ ଖାଇବା ଚା ଟିକେ ଆଉ ପକୁଡ଼ି ହେଲେ କି ବରା ଫରା ହେଲେ
1: ଆଉ ମାନେ ବର୍ଷା ଦିନେ ସ୍ପେଶାଲି ଏଇଟା ଭଲ ଲାଗେ ଆଉ ଖରା ଦିନେ ଘରିକାରେ ଚା ପକୁଡ଼ି ସବୁ ଖିଆ ହୁଏନି
0: ଆଜ୍ଞା ମୋର ଗୋଟେ ଅଭିଯୋଗ ଥିଲା
1: କୁହନ୍ତୁ ଅଭିଯୋଗ ପାଇଁ ତ ଆପଣ ମାନେ କଲ୍ କରୁଛନ୍ତି ଆଉ କୁହନ୍ତୁ
0: ନାଇଁ ଅଭିଯୋଗ କି ମୁଁ ସବୁବେଳେ ଶୁଣେ ସେମାନେ କଥା କହନ୍ତି ତାପରେ ବି ରେଡିଓ ପ୍ରାୟ ଶୁଣୁଛି ସବୁବେଳେ ବସିକି ଯେ ନାଟକ ନାଟକ ହେରିକା ଟିକେ ଛାଡ଼ନ୍ତି କିଛି ନାଟକ ହେରିକା ମଝିରେ ମଝିରେ ଟିକେ ଆମକୁ ଆହୁରି ଭଲ ଲାଗୁଛି
1: ଏଇଟା ଆଜ୍ଞା ଅଭିଯୋଗ ନୁହେଁ ଏଇଟା ସଜେସନ ଆପଣ ୟାକୁ ଅଭିଯୋଗ ବିଲକୁଲ କୁହନ୍ତୁନି ଆଉ ଜଣେ ବି ଆମର ଶ୍ରୋତା ଭଉଣୀ ଏ ବିଷୟରେ କହୁଥିଲେ କିଛି କଥା ନାହିଁ ମୁଁ ଏ ବିଷୟରେ ନିହାତି ଆମ ମ୍ୟାଡାମଙ୍କୁ ଜଣେଇବି ଆଉ ଆପଣ ମାନେ ସବୁ କଲ୍ କରୁଛନ୍ତି
2: ହ୍ୟାଲୋ ମ୍ୟାଡାମ ଗୋଟେ ଶୁଣନ୍ତୁ ଭଜନ ଦଉଛନ୍ତି ଦଶଟା ବେଳିଆ ପାଇଁ ଆମର ତ ମେସେଜ ତ ସେମିତି ଜାଣିନୁ ନା ସେ ବଡ ଫୋନ ନୁହଁ ଛୋଟିଆ ଫୋନ ଆଉ ଭଜନ ମଝିରେ ମଝିରେ ଦଶଟା ବେଳିଆ ଟାଇମ କି ଟିକେ ଛାଡ଼ିଥିବେ
1: ଥ୍ୟାଙ୍କ ୟୁ ସୋ ମଚ୍ ଆପଣ ମାନେ କଲ୍ କରିକି ମୋ ସାଙ୍ଗରେ କଥା ହେଲେ ରହିଲି ହଁ ନମସ୍କାର ନମସ୍କାର।

0: ଆପଣମାନଙ୍କର କଲ୍ସ ଚାଲିଛି ଡାଇଲ୍ ଇନ୍ ଲାଇଭ୍ ପ୍ରୋଗ୍ରାମରେ ଆଜିର ପରବର୍ତ୍ତୀ କଲ୍ଟି ବର୍ତ୍ତମାନ ନେଇଯିବା ହ୍ୟାଲୋ
1: ନମସ୍କାର
0: ନମସ୍କାର କିଏ କହୁଥିଲେ
1: କେମିତି
0: ଅଛନ୍ତି ମ୍ୟାଡାମ
1: ଭଲ ଅଛି
0: ଏତେ ଦିନ ପରେ
1: ସମସ୍ତ କଥା ଅଭିଯୋଗ କରୁଛନ୍ତି କିନ୍ତୁ ମୁଁ ଗୋଟେ ଅଭିଯୋଗ କରିବି
0: କୁହନ୍ତୁ ଆଜି ମତେ ଲାଗୁଛି ଅଭିଯୋଗର ବହି ଖୋଲିକି ବସିଛନ୍ତି
1: ଆମର ଲାଗୁନି ଗୋଟେ କଲରେ ସେ ତିନି ଚାରି ଜଣ ଲେଖା କଥା ହେବେ
0: ହଉ ହଉ ଆପଣ ବ୍ୟସ୍ତ ହୁଅନ୍ତୁନି କି ରାଗନ୍ତୁନି ଏସବୁ ମାନ ଅଭିମାନ ଦେଖନ୍ତୁ ଏବେ ଆପଣ କହିଲେ ନା କଲ୍ ଲାଗୁନି ସେମିତି ତାଙ୍କର ବି କଲ୍ ଲାଗୁନଥିବ ଆଉ ଯେତେବେଳେ ଲାଗିଯାଇଛି ସେମାନେ ଖୁସିରେ ଟିକେ ଏକ୍ସାଇଟମେଣ୍ଟରେ କଥା ହେଇଗଲେ
1: ପ୍ରାୟ ଲୋକ କରୁଛନ୍ତି କିନ୍ତୁ ଗୋଟେ କଲ୍ରେ
0: ହଁ ହଁ ଆମେ ଏଇଟାକୁ ମୁଁ ନିଶ୍ଚୟ ନେକ୍ସଟ ଟାଇମ୍ ରୁ ସେମାନଙ୍କୁ କହିବି କି ଟିକେ କଥାବାର୍ତ୍ତା କମ୍ କରିବା ପାଇଁ କିନ୍ତୁ କଣ କରିବି ମୁଁ ତ କହି ହିଁ ପାରୁନି କାହିଁକି କହିଲେ ଆପଣ ମାନେ ଏତେ ଖୁସିରେ ମତେ କଲ୍ କରୁଛନ୍ତି ନା ମୁଁ ସେଇଥିପାଇଁ କି ମନା ହିଁ କରିପାରୁନି ହଉ ଠିକ ଅଛି ଏବେ କୁହନ୍ତୁ ଆପଣଙ୍କୁ କଣ ଭଲ ଲାଗେ ସବୁ ବର୍ଷା ଦିନେ ଖାଇବା ପାଇଁ କି
1: କିନ୍ତୁ ଅଟା ମୋତେ ସବୁ ପ୍ରକାର ମାନେ ମୋର ଯାହା ଦରକାର ସବୁ ମାନେ ସବୁ ପ୍ରକାର ଖାଇବା ଦରକାର କିନ୍ତୁ ମୋର ସବୁ ବର୍ଷକ ସବୁ ଖାଇବା ଯାହା ଖାଏ ସେଇଆ ମୋର କିଛି ଚେଞ୍ଜ ହୁଏନି କିନ୍ତୁ ମୋର ସଦାବେଳେ ପଖାଳ ଭାତ ବାର ମାସ ଯାକ
0: ବର୍ଷା ଦିନେ ବି ପଖାଳ ଖାଇବାକୁ ଭଲ ଲାଗେ
1: ଆଜ୍ଞା
0: ଆଉ ପଖାଳ ସାଙ୍ଗରେ କଣ ଭଲ ଲାଗେ ବର୍ଷା ଦିନେ
1: ବର୍ଷା ଦିନ ହେଲେ ତ ଆମେ ସଂକ୍ରାନ୍ତିରେ କହି ହେବନି ତାପରେ ସନ୍ତୋଷ ମାସ ସେଟା ତ ଆପଣ
0: ବୁଝିପାରୁଛନ୍ତି ଆଜି ସଂକ୍ରାନ୍ତିଟା ଅଛି କିନ୍ତୁ ସକାଳୁ ସକାଳୁ ତ ବହୁତ ଜଣ କହିସାରିଲେଣି ସେମିତି କିଛି
1: ଖଟା ନା ଯେ ଧରିବା କଥା ନୁହଁ କିନ୍ତୁ ଖଟା ନା ଧରିବି କିନ୍ତୁ ପଖାଳ ଭାତକୁ ଆମ୍ବୁଲଟା ହିଁ ଦରକାର
0: ହଉ ବହୁତ ହି ବଢିଆ କଥା କହିଲେ ଚଟପଟା ଆଜି ତ ଓଷା ତାହେଲେ ଆଜି ତ ପଖାଳ ଖିଆ ହବନି ନା ସଜ ପଖାଳ ଖିଆ ହବ
1: ସକାଳୁ ଡାଲମା ପୁରୀ ଭଜା
0: କରିସାରିବି ଆଚ୍ଛା ତାହେଲେ ଆଜି ଏମିତି ପାଳନ କରାହଉଛି ସଂକ୍ରାନ୍ତି ହଉ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆପଣ କଲ୍ କଲେ ମଝିରେ ମଝିରେ କଲ୍ କରୁଥିବେ ହେଲା
1: ଆଜ୍ଞା
0: ରହିଲି ନମସ୍କାର ଶ୍ରୋତା ବନ୍ଧୁମାନେ ଆପଣମାନେ କଲ୍ କରନ୍ତୁ ଆଉ ମୋ ସହିତ ସେୟାର କରନ୍ତୁ ବର୍ଷା ଦିନେ ଆପଣଙ୍କୁ କଣ ସବୁ ଖାଇବାକୁ ଭଲ ଲାଗେ ଭାଇ ବର୍ଷା ଦିନର ସବୁ ସ୍ପେଶାଲିଟି ଅଛି ବୁଝିଲେ କେବେ ବର୍ଷାରେ ଭିଜି ଭିଜି ରୋଡ୍ ସାଇଡ୍ରେ ଯୋଉ ମକା ସବୁ ପୋଡ଼ିକି ଦିଅନ୍ତି ବିକ୍ରି ହୁଏ ଯୋଉ ମକା ସବୁ ପୋଡ଼ା ମକା ସବୁ ଆପଣ ଖାଇଛନ୍ତି ବହୁତ ହି ମଜା ଲାଗେ ବହୁତ ମଜା ଲାଗେ ମୁଁ ତ ଏକ୍ସପିରିଏନ୍ସ କରିଛି ଯଦି ଆପଣମାନେ ବି ସେମିତି କିଛି ଏକ୍ସପିରିଏନ୍ସ କରିଛନ୍ତି ଆଉ ଗୋଟେ ଜିନିଷ ମୋତେ ବହୁତ ଭଲ ଲାଗେ ମୁଁ ସେଟା କହିବି କିନ୍ତୁ ଆପଣମାନଙ୍କ କଲ୍ ନେଇସାରିଲା ପରେ ନହେଲେ ଆପଣମାନେ ପୁଣି ମିଶିକି ମତେ ବାଡେଇବେ କହିବେ ଆମ କଥା ନ ଶୁଣିକି ନିଜ କଥା କହି ଚାଲିଛି ଦେଖିବା କିଏ ଅଛନ୍ତି ବର୍ତ୍ତମାନ ଫୋନ୍ ଲାଇନ୍ରେ ହ୍ୟାଲୋ
2: ହ୍ୟାଲୋ ମ୍ୟାମ୍ ନମସ୍କାର ଜୟ ଜଗନ୍ନାଥ
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ କେମିତି ଅଛନ୍ତି
2: ବହୁତ ବଢିଆ ଅଛି
0: ଆଉ ବର୍ଷା ହଉଛି
2: ମ୍ୟାମ ବର୍ଷା ଟିକେ ନା କହିଲୁ ଫାଙ୍କା ହେଇଯାଇଛି ନହେଲେ ସଦାବେଳେ ବର୍ଷା ତ ଲାଗି ରହିଛି ଦୁଇ ଚାରି ଦିନ ହେଲାଣି ଆଉ ଗାଁରେ ତ ଆମର ହୁଡ଼ାବାଡ଼ି ଭାଗିକି ପାଣି ଜଳମଗ୍ନ ହେଇଯାଇଛି ଆଉ
0: ଯା ହଉ ଟିକେ ବର୍ଷା କମିଲେ ଯାହା ହବ ଆଉ ଏଥିରେ ଆଉ ଆମେ କିଛି ବି କେହି କରିପାରିବାନି ବାକି ବର୍ଷା ଦିନେ କଣ ସବୁ ଖାଇବାକୁ ଭଲ ଲାଗେ କହିଲେ
2: ମ୍ୟାମ ମତେ ତ ସବୁ ଜିନିଷ ବହୁତ ଭଲ ଲାଗେ ଗରମ ଗରମ ଯାହା ଥିବ ଭଲ ଲାଗେ କିନ୍ତୁ ମୋର ତ ଭଲ ଖାଦ୍ୟ ତ ମୁଁ ଆଗ କହିପାରେ ମୋର ପ୍ରଥମେ ତ ଗରମ ଭାତ ହେଲେ ଭଲ ଲାଗିବ ଆଉ ତାଇ ଭାତ ହେଲେ ଟିକେ ଭଲ ଏଟା ଭାତ ପରେ ଗଲା ଆଉ ଯଦି ଏହା କହିବାକୁ ଗଲେ ମୋର ଟିକେ ଚକୁଳି ପିଠା ପ୍ରିୟ ଆଉ କାଲି ବି ଆମର ସରୁ ଚକୁଳି ଆଜି ବି ସରୁ ଚକୁଳି ହଉଛି ମ୍ୟାମ ବର୍ତ୍ତମାନ ବସିଛି ଆମର ଆଜି ଗୋଟେ ଅଥଳା ଯୋଉ ଇଏ ଏଣ୍ଡୁରି ପିଠା ବର୍ତ୍ତମାନ ବସିଛି
0: ଏଣ୍ଡୁରି ପିଠା ଏଣ୍ଡୁରି ପିଠା କେମିତି କରିଛନ୍ତି
2: ଭଲ ହେଲା ଏଣ୍ଡୁରି ପିଠା ଟିକେ କରିକି
0: କୋଉ ପତ୍ରରେ ହଉଛି ଏଣ୍ଡୁରି ପିଠା
2: ମ୍ୟାମ ଆଜି ଏଇନୁ ବର୍ତ୍ତମାନ ଆମର ତ ଆଗରୁ ସଦାବେଳେ ହୁଏ ପିମ୍ପଳି ଗଜ ପିମ୍ପଳି ପତ୍ରରେ ଆମର ହୁଏ ବର୍ତ୍ତମାନ ଏଇନୁ ହଉଛି କଦଳୀ ପତ୍ରରେ କରାହଉଛି
0: ଆଚ୍ଛା ଆଚ୍ଛା ନାଇଁ ଏଣ୍ଡୁରି ପିଠାଟା ହଳଦୀ ପତ୍ର ପିଠା ବି କୁହନ୍ତି ନା ହଳଦୀ ପତ୍ରରେ ହୁଏ
2: ନାଇଁ ମ୍ୟାମ ଆମ ଏକରେ ଯୋଉ ପୌରୁଣାଙ୍କୁ ସମସ୍ତେ ଗଜ ପିମ୍ପଳିରେ ପୂଜା କରନ୍ତି ପ୍ରାୟ ଯୋଉ ପୌରୁଣା ଅଷ୍ଟମୀ
0: ଗଜ ପିମ୍ପଳି କଣ ମୁଁ ତ ଜାଣିନି ସେଟା କଣ କି ଗଛ ସେଟା
2: ମ୍ୟାମ ଶୁଣ ଏଇଟା ଗୋଟେ ପତ୍ର ଭଳିଆ ମାଡିଥବ କହିବ ଯେମିତି ଆଳୁ ପତ୍ର ଆମର ଖମ୍ବ ଆଳୁ ପତ୍ର ମାଡୁଛି ସେମିତି ଗଛରେ ଗୋଟେ ପତ୍ର ମାଡିଥବ
0: ନାଇଁ ପିମ୍ପଳି ଗଛ ତ ମୁଁ ଜାଣିଛି ମୁଁ ଆମ ଘରେ ବି ଲଗେଇଛି କିନ୍ତୁ ଗଜ ପିମ୍ପଳି କଣ ସେଇଟା ମୁଁ ଜାଣିନି
2: ନା ପିମ୍ପଳି ଗଛ ଯୋଉଟା ପିମ୍ପଳି ଆମେ ବ୍ୟବହାର କରୁଛେ ସେଇଟା ଅଲଗା କିନ୍ତୁ ଗଜ ପିମ୍ପଳିଟା ଅଲଗା ଆମ ଏକର ସେଠି ପ୍ରାୟ ସମସ୍ତେ ବାଲିଯାତ୍ରା ମ୍ୟାମ ବିକା ହଉଛି ପ୍ରାୟ

0: ବାଲିଯାତ୍ରା
1: ତା ପତ୍ରରୁ ବାସ୍ନା ଅଛି, ବାସ୍ନା ଅଛି ତା ପତ୍ରରୁ, ପିଠା କରୁଛନ୍ତି କହୁଛନ୍ତି ସେଥିରେ,
0: ମ୍ୟାମ୍ ତାର ଗୋଟେ ଅଲଗା ବାସ୍ନା,
1: ଆଚ୍ଛା
0: ହଳଦୀ ପତ୍ର ବାସ୍ନା ଅଲଗା, ଗଜପିମ୍ପଳି ପତ୍ର ବାସ୍ନା ଅଲଗା, ଆମ ଏକରେ ପ୍ରାୟ ପ୍ରଥମ ବାର ପୁଅ କି ଝିଅ ହେଇଥିବ, ଅଷ୍ଟମୀ ପ୍ରଥମ ବର୍ଷ ନିଶ୍ଚିତ ଗଜପିମ୍ପଳି ପତ୍ର ଯୋଡ଼ାଏ ହଉ ତିନିଟା ହଉ ଯେତିକି ହେଲେ ସେ ପିଠା କରିବାକୁ ବାଧ୍ୟ,
1: ମାନେ ଖୋଜିକି ଯାହା ହେଲେ ବି ଅଣା ହବ।
0: ହଁ ନିଶ୍ଚିତ ନିଶ୍ଚିତ ଆମ ଘରେ ସେଟା ଚାଲିଛି, ଏବେ ତ ଟିକେ ଗଜପିମ୍ପଳି କମିଗଲାଣି, ଆମର ତ ଆମ ଘର ସାମ୍ନାରେ ଆମ ପାଖରେ ଲାଗିଛି, ଅଛି ଗଛରେ ମାରିଛି,
1: ତାହେଲେ ଆଜି ଏଣ୍ଡୁରି ପିଠା ହଉଛି ସଂକ୍ରାନ୍ତି ନା କଣ।
0: ହଁ ପ୍ରତ୍ୟେକ ସଂକ୍ରାନ୍ତିରେ ଆମର ଅରୁଆ ଆଉ ପିଠା ଯାହା ହେଲେ ଯୋଡେ ପିଠା ହବ ଆଉ ଅରୁଆ ଡାଲମା ନିଶ୍ଚିତ ହବ ଆଉ ତା ସାଙ୍ଗରେ ଖଟା ଟିକେ ଆଉ।
1: ହଉ ବହୁତ ବହୁତ ଧନ୍ୟବାଦ, ଆପଣ ସକାଳୁ ସକାଳୁ ଫୋନ କରିକି ଏତେ ଗୁଡେ କଥା କହିଲେ, ମୁଁ ନ ଜାଣିଥିବା କଥା ବି ଆଜି ଜାଣିଲି, ଥ୍ୟାଙ୍କ ୟୁ ସୋ ମଚ, ରହିଲି ନମସ୍କାର।
0: ମ୍ୟାମ ଶୁଣ ଶୁଣ କହିଥିଲେ, ହ୍ୟାଲୋ,
1: ହଁ ହଁ କୁହନ୍ତୁ,
0: ଆମର ଏଇ ଯୋଉ ଗୀତିନାଟ୍ୟ ଟିକେ ମଝିରେ ମଝିରେ ଦେଲେ ଦିନବେଳା ଟିକେ ଭଲ ହୁଅନ୍ତା, ରାତି ଟିକେ ହେଇଗଲା ଦଶଟା ପରେ ହଉଛି, କାଲି ଟିକେ ଅଳ୍ପ ଶୁଣିଗଲା, ଦିନବେଳା ଦିଅନ୍ତେ ଗୋଟେ ବିଷୟବସ୍ତୁ ଆମକୁ ଟିକେ ଭଲ ଲାଗନ୍ତା, ମୁଁ ଭାବୁଛି ମତେ ବି ଭଲ ଲାଗନ୍ତା।
1: ଠିକ ଅଛି ଠିକ ଅଛି, ମୁଁ ଏ ବିଷୟରେ ନିଶ୍ଚୟ ଜଣେଇବି ଆମ ମ୍ୟାଡାମଙ୍କୁ, ଠିକ ଅଛି,
0: ହଁ
1: ଥ୍ୟାଙ୍କ ୟୁ, ରହିଲି ନମସ୍କାର।
0: ନମସ୍କାର ମ୍ୟାମ, ଜଗନ୍ନାଥ।

0: ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ଡିନ୍ ବୁକଟେକ୍ ଦିଲ୍ ସେ ଦିଲ୍ ତକ୍ ଦେଖିବା ଆଜିର ପରବର୍ତ୍ତୀ କଲ୍ଟି କାହାର ଅଛି ଶ୍ରୋତା ବନ୍ଧୁ ଆଜି ଅନେକ ଗୁଡ଼ିଏ କଥାବାର୍ତ୍ତା ଆମେ ପରସ୍ପର ସାଥିରେ ହଉଛନ୍ତି ଆଜିର ଲାଷ୍ଟ କଲ୍ଟି ବର୍ତ୍ତମାନ ନେଇଯିବା ହ୍ୟାଲୋ
1: ଜୟ ଜଗନ୍ନାଥ ନମସ୍କାର
0: ନମସ୍କାର ଜୟ ଜଗନ୍ନାଥ କିଏ କହୁଥିଲେ
1: ମୁଁ କହୁଥିଲି ରାଜେଶ ନାୟକ ଫ୍ରମ୍ ଚର୍ତିକା ବଜାର ଜଗତସିଂହପୁର
0: ଆଚ୍ଛା କଣ ଭଲ ଲାଗେ ବର୍ଷା ଦିନରେ ଖାଇବାକୁ
1: ହେଲେ ବର୍ଷା ଦିନ କଥା ତ କହିବି ସମସ୍ତେ ତ କମ୍ପ୍ଲେନ୍ କରୁଛନ୍ତି ମୋର ବି ଗୋଟେ ଛୋଟକାଟିଆ କମ୍ପ୍ଲେନ୍
0: ଆପଣ କାହିଁ ବାକି ରହିବେ କହିଦିଅନ୍ତୁ ଯାହା କହିବେ
1: ମୋର କମ୍ପ୍ଲେନ୍ ହଉଛି ଗୋଟାଏ କଲରେ ଜଣେ କଥା ହବ ଆଉ ଦି ଜଣ ତିନି ଜଣ ଏଗୁଡାକ ଯେମିତି
0: ଶୁଣନ୍ତୁ ଏମିତି ଶବ୍ଦ ଆମେ ବ୍ୟବହାର କରିବାନି କାହାକୁ କଷ୍ଟ ଲାଗିଲା ଭଳିଆ ଆପଣଙ୍କୁ ଯଦି ଭଲ ଲାଗିଲାନି ଆପଣ କୁହନ୍ତୁ ଆମେ ସେମିତି କହିବା ତାଙ୍କୁ କି ଜଣେ ହିଁ କଥା ହୁଅନ୍ତୁ ହେଲା ରାଗନ୍ତୁନି
1: କଷ୍ଟରେ କଲ୍ ଲାଗୁଛି କାରଣ ଆପଣ ଦେଖିବେ ମୋର 108
0: ଏଇଟା ଯୋଉ ଆପଣ କହିଲେନି ବହୁତ କଷ୍ଟରେ କଲ୍ ଲାଗୁଛି ସେଇଥିପାଇଁ ସେ ଖୁସିରେ ଖାଲି କଥା ହେଇଗଲେ ବୁଝିଲେ
1: ଖୁସିରେ କଣ ମୁଁ କଲ୍ କରିବି ମୁଁ 8 ଜଣଙ୍କୁ ଡାକିବି ଗୋଟେ ପରେ ଗୋଟେ କଥା ହବ
0: ନାଇଁ ବିଲକୁଲ ଠିକ କଥା ନୁହେଁ ଆଉ ଆପଣ ଛାଡନ୍ତୁ
1: ଜଣେ କଲ୍ ଲାଗିଲା ଜଣେ କଥା ହବ ଏଗୁଡାକ ବନ୍ଦ କରନ୍ତୁ
0: ହଉ ହଉ ବନ୍ଦ କରିଦେବା ବନ୍ଦ କରିଦେବା ଆପଣ ରାଗନ୍ତୁନି ଆପଣ ମତେ କହିଲେ ଟେଷ୍ଟି ଟେଷ୍ଟି ଖାଇବା କଥା
1: ଟପିକ ଆଣିଛନ୍ତି ସୁନ୍ଦର ଟପିକ ଆଣିଛନ୍ତି ସେଥିପାଇଁ ଦିଲ୍ଲୀ ଧନ୍ୟବାଦ ଦେବି ଆଉ ଏ ଟପିକ ଉପରେ କହିବି ବର୍ତ୍ତମାନ ଆକ୍ଚୁଆଲି ମୁଁ ହଉଛି ଭେଜିଟେରିଆନ ଯୋଉଠି ନାମ କୀର୍ତ୍ତନ ହଉଥିବ ମାନେ ଏସବୁ ଆଜି ତ ସଂକ୍ରାନ୍ତି ଅଛି ଆମର ଏଠି ପୂଜାପାଠ ଚାଲିଛି ମୋର ଖାଦ୍ୟ ହଉଛି ଅରୁଆ ଡାଲମା କ୍ଷୀରି ଖଟା ମିକ୍ସଚର ପନିର ପାମ୍ପଡ଼ ତା ସାଙ୍ଗରେ ମସରୁମ ଏ ଯଦି ହେଲା ମୋର ବହି ଜମିଲା ତା ସାଙ୍ଗରେ ଘରେ ମୁଢି ମିକ୍ସଚର ଆଉ ତା ସହିତ ଆପଣଙ୍କର ଝାଲ ମୁଢି ଯେମିତି ପିଆଜ ପଟା ହେଇଥିବ
0: ପଡିଥିବ
1: ତା ମଜା ଟିକେ ନିଆରା ତା ସାଙ୍ଗରେ ଯଦି ପକୁଡି ପକୁଡି ହେଲା ଚା ହେଲା ତା ସାଙ୍ଗରେ ଗରମ ଗରମ ବରା କିମ୍ବା ଗରମ ଗରମ ଯୋଉ ନାଲି ଜିଲାପି ଛଣା ହଉଥିବ ତା ମଜା ତ ଆହୁରି ନିଆରା ଆଉ
0: ମାନେ ବର୍ଷା ଦିନକୁ ପୁରା ଜମେଇ ଦିଅନ୍ତି ଆପଣ ନା କଣ ଖାଇପି ନିହାତି ଆଉ ତାଳ ରଖିଛନ୍ତି କି ନାଇଁ କୁହନ୍ତୁ ତାପରେ ଯାଇକି ଯିବି
1: ତାଳ ତ ଗଦା ହଉଛି ତାକୁ ତ କେହି ଅନଉନାହାନ୍ତି ତାଳ ଗଛରୁ
0: ମୁଁ ଥିଲେ ବିଶ୍ୱାସ କରନ୍ତୁ ଗୋଟେ ବି ତାଳ ନଷ୍ଟ ହୁଅନ୍ତାନି ସବୁ ଖାଇଯାନ୍ତି ମୁଁ
1: ତାଳ ବି ଅଛି ପଣୁସ ବି ଦି ଚାରିଟା କଟା ହେଇକି ଥୁଆ ହେଇଛି ଆପଣ ଆସନ୍ତି
0: ହଉ ମୁଁ ରହିଲି ବହୁତ ବହୁତ ଧନ୍ୟବାଦ ଆପଣ କଲ୍ କଲେ ରହିଲି ନମସ୍କାର

ମ୍ୟୁଜିକାଲି ୟର୍ସ ଆକାଶବାଣୀ ଏଫ୍ଏମ୍ ରେନ୍ବୋ ଦିଲ୍ ସେ ଦିଲ୍ ତାକୁ ପୁଣି ଥରେ ସ୍ୱାଗତ କରୁଛି ଆପଣମାନଙ୍କୁ। ମୁଁ ଆପଣଙ୍କ କୋୟଲ, ଆପଣଙ୍କ ସାଥିରେ ଅଛି। ଭାଇ, ଗପସପ୍ ତ ବହୁତ ହେଲା, ଖାଇବା ପିଇବା କଥା ବି ବହୁତ କଥା ହେଇଗଲେ, ଆଉ ଚଟପଟା ଖାଦ୍ୟର ନାଁ ଶୁଣି ଶୁଣି ମୋ ମୁହଁରେ ପାଣି ବି ଆସିଗଲା। ଚାଲନ୍ତୁ ଏବେ ଆପଣଙ୍କ ମନ ଖୁସି କରିଦେଉଛି ଆପଣଙ୍କ ପସନ୍ଦର ଗୀତ ଶୁଣେଇକି। ତାହେଲେ କୋଉ ଗୀତ ଶୁଣିବା ପାଇଁ କି ଆଜି ଆପଣଙ୍କର ଇଚ୍ଛା ଅଛି ମୋତେ ଜଣାନ୍ତୁ। ଆପଣଙ୍କ ମେସେଜ୍ ମାଧ୍ୟମରେ କେମିତି ମେସେଜ୍ କରିବେ, ନିଜ ମୋବାଇଲର ମେସେଜ୍ ବକ୍ସକୁ ଯିବେ, କ୍ୟାପିଟାଲ ଲେଟରରେ ଲେଖିବେ FMRC, ସ୍ପେସ୍ ଦେଇ ଲେଖିବେ ଫିଲ୍ମ ବା ଆଲବମ୍ର ନାଁ, ସ୍ପେସ୍ ଦେଇ ଗୀତର ନାଁ ଲେଖିବେ, ସ୍ପେସ୍ ଦେଇ ନିଜ ନାଁ ଓ ଠିକଣା ଲେଖି ପଠାଇଦେବେ ଆମ ନମ୍ବର 09495963210। ଆଉ ଯଦି ହ୍ୱାଟ୍ସଆପ୍ରେ ଆପଣଙ୍କୁ ମେସେଜ୍ କରିବାକୁ ସୁବିଧା ଲାଗୁଛି ତାହେଲେ ହ୍ୱାଟ୍ସଆପ୍ ନମ୍ବରଟି ବି କହିଦେଉଛି 8895254200। ତ ଜଲ୍ଦି ଜଲ୍ଦି ମୋତେ ମେସେଜ୍ କରନ୍ତୁ ଆଉ କୁହନ୍ତୁ କୋଉ ଗୀତ ଆଜି ଆପଣଙ୍କର ଶୁଣିବାର ଇଚ୍ଛା ଅଛି, ତା ଭିତରେ ଗୋଟେ ଲେଭଲି ଟ୍ରାକ୍ ଆପଣଙ୍କ ପାଇଁ।

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଆପଣଙ୍କ ସାଥିରେ ଅଛି ମୁଁ ଆପଣଙ୍କ ଗୋୟାଲ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ଆଉ ଆଜିର ପରବର୍ତ୍ତୀ ମେସେଜ୍ଟି ବର୍ତ୍ତମାନ ଅଛି ମୋ ପାଖରେ ତେବେ ଆଜିର ପରବର୍ତ୍ତୀ ଏସ୍ଏମ୍ଏସ୍ଟିକୁ ଲେଖୁଛନ୍ତି ମୁନା ପଣ୍ଡା କୋଟିଲୋ ଜଗତସିଂହପୁରରୁ ଡେଡିକେଟ୍ କରିଛନ୍ତି ସବୁ ଲିସନର ମାନଙ୍କ ପାଇଁ ସବୁ ଆର୍ଜେ ମାନଙ୍କ ପାଇଁ ସ୍ପେଶିଆଲି ଟୁନା ଭାଇନା ରାଜେଶ ନାୟକ ଗରିବ ଖାନ ଆଉ ବାସନ୍ତୀ ଖଟୁଆ ଯିଏକି ଶହୀଦ ନଗରରେ ରୁହନ୍ତି ତାଙ୍କ ପାଇଁ ମେନେ ପ୍ୟାର କିଆ ଚଳଚ୍ଚିତ୍ରରୁ କବୁତର ଜା ଜା ଗୀତ ମୁଁ ନିଶ୍ଚୟ ଗୀତଟିକୁ ପ୍ଲେ କରିଦେବି ଶୁଣୁଥାନ୍ତୁ ଆପଣ ଆପଣଙ୍କ ପସନ୍ଦର ଗୀତ ଆଜିର ପରବର୍ତ୍ତୀ ମେସେଜ୍ଟି ବର୍ତ୍ତମାନ ଅଛି ମୋ ପାଖରେ ସୁନୀଲ କାନ୍ତ ମହାନ୍ତିଙ୍କର ସିଲୁ ଆକୃତି ଦେଓକାଳି ଶଙ୍କରଦାସ କଟକରୁ ଲେଖୁଛନ୍ତି ଶୁଣିବା ପାଇଁ ଚାହିଁଛନ୍ତି ଚିହ୍ନା ଅଚିହ୍ନା ଓଡ଼ିଆ ଚଳଚ୍ଚିତ୍ରରୁ ଜଗତର ନାଥ ଆହେ ଜଗନ୍ନାଥ ଆପଣଙ୍କ ପସନ୍ଦର ଗୀତ ପ୍ଲେ କରିଦେଉଛି

ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ କୋୟଲ ଅଛି ଆପଣମାନଙ୍କ ସାଥିରେ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି ଆଜିର ପରବର୍ତ୍ତୀ ମେସେଜ୍ଟି ଅଛି ବର୍ତ୍ତମାନ ମୋ ପାଖରେ ଜମସିଦପୁର ଝାଡ଼ଖଣ୍ଡ ସୁପାଇସାହି ଗାଁରୁ ଲେଖୁଛନ୍ତି ଦେବେନ୍ଦ୍ର ତନ୍ତି ରାକେଶ ତନ୍ତି ପ୍ରକାଶ ନିଶା କୁମାରୀ ରେଶମ କୁମାରୀ ଦୀପାଲି କୁମାରୀ ଆଉ ଦେବେନ୍ଜୀ ଏହି ସମସ୍ତେ ଶୁଣିବା ପାଇଁ ଚାହିଁଛନ୍ତି ସ୍ୱର୍ଗ ସେ ସୁନ୍ଦର ଚଳଚ୍ଚିତ୍ରର ଗୋଟେ ଗୀତ ମୁଁ ନିଶ୍ଚୟ ପ୍ଲେ କରିଦେବି ଆପଣମାନଙ୍କ ପାଇଁ ଏନ୍ଜୟ କରୁଥାନ୍ତୁ ଆଜିର ପରବର୍ତ୍ତୀ ମେସେଜ୍ଟି ଅଛି ରାଜେନ୍ଦ୍ର ନନାଙ୍କର ନୂଆଗାଁ କଟକରୁ ଲେଖୁଛନ୍ତି ଶୁଣିବା ପାଇଁ ଚାହିଁଛନ୍ତି ଭକ୍ତି ଭାବ ଭରା ଭଜନ ଦୁଃଖୀ ମଣିଷର ଇଜ୍ଜତ କେତେ ନା ମହତ କେତେ ଆପଣଙ୍କ ପସନ୍ଦର ଗୀତ ମଧ୍ୟ ପ୍ଲେ କରିଦେବି ଶୁଣୁଥାନ୍ତୁ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍

ଆଉ ଗୋଟେ କଥା କହିବି, ଯେବେ ବି ମେସେଜ କରୁଛନ୍ତି ନା ଆପଣ ଦୟାକରି ଟିକେ ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ, କାଳେ ଆପଣଙ୍କ ଗୀତ ମୁଁ ପ୍ଲେ କରିଥିବି ଆପଣ ଶୁଣି ନଥିବେ। ଏନିୱେ ଆପଣ ଯେଉଁମାନେ ବି ଏପର୍ଯ୍ୟନ୍ତ ମେସେଜ କରିନାହାନ୍ତି ମୋତେ କରିପାରିବେ। ମେସେଜ 8895254200 ହେଉଛି ହ୍ୱାଟ୍ସଆପ୍ ନମ୍ବର। ଆପଣମାନଙ୍କ ପାଇଁ ଲଭ୍ଲି ଟ୍ରାକ୍ ସବୁ ଏନ୍ଜୟ କରନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ ଅଛି ମୋ ପାଖରେ। ଟ୍ୟୁନ୍ କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ଦିଲ୍ୱାଲେ ଫିଲ୍ମର ଗୋଟିଏ ଗୀତ ଶୁଣିବା ପାଇଁ ବଲାଙ୍ଗୀର ପଟନାରୁ ଲେଖିଛନ୍ତି ସିଆଲ ଭବନରୁ ଜିତେନ୍ଦ୍ର ମେହେର, ସ୍ମାଇଲି ମେହେର, ଦେବକୀ ମେହେର, ସାଇ ମେହେର ଆଉ କ୍ରିଷ୍ଣା ମେହେର। ଆପଣଙ୍କ ପାଇଁ ପ୍ଲେ କରିଦେଉଛି ଦିଲ୍ୱାଲେ ଚଳଚ୍ଚିତ୍ରରୁ ଏହି ଗୀତଟି। ଏନ୍ଜୟ କରନ୍ତୁ।

ରେନ୍ବୋ ଏସ୍ଏମ୍ଏସ୍ରେ ଆଜିର ପରବର୍ତ୍ତୀ ମେସେଜ୍ଟି ଅଛି ବର୍ତ୍ତମାନ ମୋ ପାଖରେ, ଆଉ ଏଇ ମେସେଜ୍ଟିକୁ ଲେଖୁଛନ୍ତି ଜଲିଲ୍ ଖାନ୍ ଆଉ ସିମରନ୍ କଟକରୁ, ଡେଡିକେଟ୍ କରିଛନ୍ତି ସବୁ ଲିସନର୍ଙ୍କ ପାଇଁ, ଆକାଶବାଣୀର ସବୁ ଆର୍ଜେଙ୍କ ପାଇଁ, ଏବଂ ଟୁନା ଭାଇନା ରାଜେଶ ଭାଇ ଗରିଫ ଖାନ୍ ଆଉ ବାସନ୍ତୀ ଖଟୁ ଆଜି ଭୁବନେଶ୍ୱରରେ ରୁହନ୍ତି ତାଙ୍କ ପାଇଁ। ତେବେ ସୁନ୍ଦର ଗୀତଟିଏ ଅଛି, ମୁଝେ ପ୍ୟାର ହୁଆ ଲାମିଆ, ଏଇ ଗୀତଟିକୁ ପ୍ଲେ କରିଛି, ଏଞ୍ଜୟ କରନ୍ତୁ।

କରିଛନ୍ତି ଆପଣମାନେ 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କନେକ୍ଟ ଦିଲ୍ ସେ ଦିଲ୍ ତକ୍ ରେନ୍ବୋ ଏସ୍ଏମ୍ଏସ୍ କାର୍ଯ୍ୟକ୍ରମ ଚାଲିଛି। ଆଜିର ପରବର୍ତ୍ତୀ ମେସେଜ୍ଟି ଅଛି ବର୍ତ୍ତମାନ ମୋ ପାଖରେ। ବିଜୟ କୁମାର ଦାସ, ସସ୍ମିତା ଦାସ, ମାମୁନି ପୂଜା, ସୌରି ମହାସିଂହପୁର ବାହୁଗ୍ରାମ କଟକରୁ ଲେଖୁଛନ୍ତି, ଶୁଣିବା ପାଇଁ ଚାହିଁଛନ୍ତି। ସେ ଲେଖୁଛନ୍ତି କି ଆଜି ସକାଳର ପ୍ରୋଗ୍ରାମ ଖାଇବା ବିଷୟରେ ଯାହା ବି ରଖିଥିଲେ ବହୁତ ହି ବଢ଼ିଆ ଲାଗିଲା। ତ ଗୋଟେ ଜଗନ୍ନାଥଙ୍କର ଭଜନ ଶୁଣିବା ପାଇଁ ଚାହିଁଛନ୍ତି। ପ୍ଲେ କରିଦେଉଛି ଆପଣଙ୍କ ପାଇଁ ଗୋଟେ ସୁନ୍ଦର ଗୀତ, ଏଞ୍ଜୟ କରନ୍ତୁ।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏଇ ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ ସମୟ ବର୍ତ୍ତମାନ ଦିନ 11:00 ବାଜି ସାରିଲାଣି ଆରମ୍ଭ କରୁଛୁ ଆପଣମାନଙ୍କର ଫେଭରେଟ୍ ଶୋ କଳାକାର ସବୁଥର ଭଳି ଆଜି ମଧ୍ୟ ମୁଁ ନେଇ ଆସିଛି ଏମିତି ଜଣେ କଳାକାରଙ୍କ କାହାଣୀକୁ ନେଇ ଯିଏ ତାଙ୍କ ଆକ୍ଟିଂରେ ଦର୍ଶକଙ୍କ ହୃଦୟ ଜିତିଛନ୍ତି ନିଜର ସିମ୍ପ୍ଲିସିଟି ହାର୍ଡୱାର୍କ ଆଉ ଶୃଙ୍ଖଳା ପାଇଁ ସେ ଅନେକ ଭଲ ପାଇବା ସାଉଣ୍ଟିଛନ୍ତି ମଧ୍ୟ ତେବେ ଆଜିର କଳାକାର ସଫରରେ କଥା ହେବା ସୁନୀଲ ସେଠୀଙ୍କ ବିଷୟରେ ତାଙ୍କ ସିନେମା ସଫର ବିଷୟରେ କିଛି ସୁନ୍ଦର କଥା ଜାଣିବା କିନ୍ତୁ ଏବେ ଶୁଣିନବା ତାଙ୍କ ଫିଲ୍ମର ଗୋଟିଏ ବ୍ୟୁଟିଫୁଲ୍ ସଟ୍ରାକ୍ ତେବେ ଗୀତଟି ଶୁଣୁଥା

ତିରିଶ ବର୍ଷ ପାଇଁ ବିଜୁଳି ବିଲ୍ ଚିନ୍ତାରୁ ମୁକ୍ତି ପିଏମ୍ ସୂର୍ଯ୍ୟ ଘର ଯୋଜନାରେ ମାତ୍ର 1875 ଟଙ୍କା ଦେଇ ଆଜ୍ଞା ହଁ ମାତ୍ର 1875 ଟଙ୍କାରେ ନିଜ ଛାତ ଉପରେ ସୋଲାର ପ୍ୟାନେଲ ବସାନ୍ତୁ ଏବଂ ବର୍ଷକୁ 5000 ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରନ୍ତୁ ଆଜି ହିଁ 1800345678 କିମ୍ବା 1912 ଯୋଗାଯୋଗ କରନ୍ତୁ।

0: ସୁନୀଲ ସେଟ୍ଟୀଙ୍କ ସିନେମା ଜର୍ଣ୍ଣି ଷ୍ଟାର୍ଟ ହୋଇଥିଲା 1992 ମସିହାରେ ବଲୱାନ ଫିଲ୍ମରୁ। ଫାଷ୍ଟ ଫିଲ୍ମରୁ ହିଁ ସେ ତାଙ୍କ ଆକ୍ଟିଂ ଷ୍ଟାଇଲ୍ ଦର୍ଶକଙ୍କୁ ବହୁତ ପସନ୍ଦ କରିଥିଲା। ଧୀରେ ଧୀରେ ମୋହରା, ବର୍ଡର, ଧଡ଼କନ, ହେରା ଫେରି, ମେ ହୁନା, ଭାଇ, ଦିଲୱାଲେ, ଚିପ୍ ଚିପ୍କେ, ଆୱାରା ଫୁଆ ପାଗଲ, ଏମିତି ଅନେକ ସୁପରହିଟ୍ ଫିଲ୍ମରେ ଆକ୍ଟିଂ କରି ସେ ପ୍ରମାଣ କରିଥିଲେ ଯେ ସେ କେବଳ ଆକ୍ସନ୍ ହିରୋ ନୁହନ୍ତି, ସବୁ ଭୂମିକାକୁ ସେ ଖୁବ୍ ସହଜରେ ନିବାନ୍ତି। ତେବେ ସେତେ ଆଗକୁ ତ ତାଙ୍କ ବିଷୟରେ କଥାବାର୍ତ୍ତା ଜାରି ରହିବ, କିନ୍ତୁ ଚାଲନ୍ତୁ ଏବେ ଶୁଣିନେବା ତାଙ୍କ ଫିଲ୍ମରୁ ଆଉ ଗୋଟେ ଗାନା। ତେବେ ଗୀତଟି ଶୁଣୁଥାନ୍ତୁ ଆଉ ଏନ୍ଜୟ କରନ୍ତୁ।
1: कितने महीने कितने साल झूठ पे झूठ बोलते आए और मैं चुपचाप बर्दाश्त करता रहा सिर्फ इसलिए कि एक दिन तुम्हारी ये बेवजह नफरत मोहब्बत में बदल जाएगी। लेकिन अब मैं बर्दाश्त नहीं कर सकता। अंजलि झूठ नहीं बोल रही, मैं तुम्हारी हर बात मानने को तैयार हूँ, लेकिन ये बात मानने को तैयार नहीं कि इसके चरित्र पे दाग है।

ସୁନୀଲ ସେଠୀ କେବଳ ଦର୍ଶକଙ୍କ ଭଲ ପାଇବା ହାସଲ କରିଛନ୍ତି ତା ନୁହେଁ, ତାଙ୍କ ଆକ୍ଟିଂ ପାଇଁ ସେ ଅନେକ ସମ୍ମାନଜନକ ପୁରସ୍କାର ମଧ୍ୟ ଜିତିଛନ୍ତି। 2001 ଧଡ଼କନ୍ ଫିଲ୍ମ ପାଇଁ ଫିଲ୍ମଫେୟାର ଆୱାର୍ଡ ଫର୍ ବେଷ୍ଟ ଫିଲ୍ମର ଆୱାର୍ଡ ଜିତିଥିଲେ। ଏହାଛଡ଼ା ତାଙ୍କ କ୍ୟାରିୟରରେ ଯୋଡ଼ି ହୋଇଯାଇଛି ଅନେକ ନ୍ୟାସନାଲ୍ ଆଣ୍ଡ ଇଣ୍ଟରନ୍ୟାସନାଲ୍ ଆୱାର୍ଡ। ସମୟ ବଦଳିଛି, ସିନେମା ବଦଳିଛି, କିନ୍ତୁ ତାଙ୍କ ଅଭିନୟ ଆଉ ବ୍ୟକ୍ତିତ୍ୱର ଛାପ ଆଜି ମଧ୍ୟ ସମାନ ଭାବେ ଦର୍ଶକଙ୍କ ହୃଦୟରେ। ତେବେ ଏ ଥିଲା ଆଜିର କଳାକାର ସଫରରେ ସୁନୀଲ ସେଠୀଙ୍କ ବିଷୟରେ କିଛି ସୁନ୍ଦର କଥା। ତେବେ ଆଜି ତ ସମୟ ହୋଇଯାଇଛି କଳାକାର ଶୋକୁ ଏଇଠି ରଖୁଛି।

ଟ୍ୟୁନ୍ କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍ ଏହି ଦିଲ୍ ସେ ଦିଲ୍ ତକ୍ ସଫରରେ ମୁଁ ଅଛି ମୋନାଲିସା ଆପଣମାନଙ୍କ ସାଥିରେ ତେବେ ସାଥୀ ଆଜି ଆମେ ସମୟର ଘଡ଼ିକୁ ଟିକେ ପଛକୁ ଘୁଞ୍ଚାଇଦେବା ସେହି ସୁନେଲି ଦିନକୁ ଯେଉଁଠି ଗୀତ ଥିଲା ସରଳତା ସୁରର ଥିଲା ମାଧୁର୍ଯ୍ୟ ଏବଂ ପ୍ରତ୍ୟେକ ଶବ୍ଦ ସିଧା ହୃଦୟକୁ ଛୁଇଁ ଯାଉଥିଲା ପୁରୁଣା ଫିଲ୍ମର ସେହି ଏଭରଗ୍ରିନ୍ ସଙ୍ଗଗୁଡ଼ାକ ସ୍ମୃତିର ପୃଷ୍ଠାକୁ ପୁରା ପୁରି ଜୀବନ୍ତ କରିଦିଏ ତେବେ ଚାଲନ୍ତୁ ଶୁଣିନେବା ସେଇ ହିନ୍ଦୀ ଫିଲ୍ମର କିଛିଟା ଏଭରଗ୍ରିନ୍ ସଙ୍ଗ ଖାସ୍ ଆଉ ଖାସ୍ ଆପଣମାନଙ୍କ ପାଇଁ

କରିଛନ୍ତି 100.4 ଆକାଶବାଣୀ ଏଫ୍ଏମ୍ ରେନ୍ବୋ କଟକ ଦିଲ୍ ସେ ଦିଲ୍ ତକ୍। ବର୍ତ୍ତମାନ ଶୁଣନ୍ତୁ ପ୍ରାୟୋଜିତ କାର୍ଯ୍ୟକ୍ରମ ଏନ୍ସିଇଆର୍ଟି।

ସ୍ୱପ୍ନ ଦେଖନ୍ତୁ, କାରଣ ସ୍ୱପ୍ନ ହିଁ ଜୀବନକୁ ଦିଗ ଦେଖାଏ। ସଂଘର୍ଷକୁ ଜମା ବି ଭୟ କରନ୍ତୁନି, କାରଣ ସେ ସଂଘର୍ଷରେ ହିଁ ଶକ୍ତିଶାଳୀ କରେ ମଣିଷକୁ। ଆଉ ସକ୍ସେସ ଆସିଲେ ନିଜ ହାର୍ଡୱାର୍କ, ନିଜ ଲୋକ ଆଉ ନିଜ ଜନ୍ୟକୁ ଜମା ବି ଭୁଲନ୍ତୁ ନାହିଁ। ତେବେ ଆଜି କଥାରେ କଥାରେ ଗୀତରେ ଗୀତରେ ସମୟ କେତେବେଳେ ସରିସରି ଆସିଲାଣି ଜମା ବି ଜଣାପଡ଼ୁନି। ତେବେ ଆଜି ତ ସମୟ ହୋଇଯାଇଛି, କିଛି କଥା କିଛି ଗୀତ ଶୋକୁ ଏଇଠି ରଖୁଛି, ପୁଣି ନେଇ ଆସିବି ନୂଆ କଥା ସହ। ତେବେ ଏତିକି କହିବେ, ସବୁବେଳେ ଖୁସିରେ ରୁହନ୍ତୁ ଆଉ ଲାଇଫ୍ର ସବୁ ମୋମେଣ୍ଟକୁ ଏନ୍ଜୟ।